ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ଦିନ 20 ଇଂରାଜୀ 2026 ମସିହା ଜୁନ୍ ମାସର 10 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆଜି ଏଥିରେ ଆମେ ଆଲୋଚନା କରିବା ମହାପ୍ରଭୁଙ୍କର ସକାଳ ଧୂପ। ହଁ, ଶ୍ରୀକ୍ଷେତ୍ର ଧାମରେ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଆକାରରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଏ। ମଣିମାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ଭୋଗ ଶ୍ରୀମନ୍ଦିରର ରୋଷଘରେ ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ବିଧିପୂର୍ବକ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ଲାଗି କରାଯାଇଥାଏ।

ଭକ୍ତଟିଏ ତାର କଥା ମାଧ୍ୟମରେ, ଆକୁଳ ନିବେଦନ ମାଧ୍ୟମରେ, ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ କେତେବେଳେ ନିଦରୁ ଉଠେଇ ଦିଏ ତ ଆଉ କେତେବେଳେ ଗୀତଗୋବିନ୍ଦ ଗାଇ ମହାପ୍ରଭୁଙ୍କୁ ଶୁଆଇ ଦିଏ। ହଁ, ଇଏ ହେଉଛି ଭକ୍ତର ଅନ୍ତରର କଥା, ଭାବର କଥା, ଭକ୍ତିର କଥା, ଶ୍ରଦ୍ଧାର କଥା। ଆଉ ମଣିମା ମଧ୍ୟ ଭକ୍ତ ପାଇଁ ସଦା ସର୍ବଦା ବ୍ୟାକୁଳ। ଆମେ ଆଲୋଚନା କରୁଥିଲେ ସକାଳ ଧୂପ ବିଷୟରେ। ଦ୍ୱାର ଫିଟା, ମଇଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧି ସରିବା ପରେ ଦିଅମାନଙ୍କ ଉଦ୍ଦେଶ୍ୟରେ ସକାଳ ଧୂପ ଲାଗି କରାଯାଇଥାଏ। ଶ୍ରୀମନ୍ଦିରର ଅଗ୍ନିକୋଣରେ ଅବସ୍ଥିତ ରୋଷ ଘରେ ପ୍ରତ୍ୟେକ ଦିନ ରୋଷ ଯଜ୍ଞ ସମାପନ ହେବା ପରେ ସ୍ୱତନ୍ତ୍ର ସେବାୟତମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୈବେଦ୍ୟ ପ୍ରସ୍ତୁତ କରାଯାଇ ଦିଅମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥାଏ।

ମହାପ୍ରଭୁଙ୍କ ଠାରୁ ଆଉ କିଏ ସୁନ୍ଦର, ଆଉ କିଏ ନିଜର, ଆଉ କିଏ ବଡ଼ ଅଛି କହିଲେ? ସବୁ ସୁନ୍ଦରତା ସେଇଠି ସରିଯାଇଛି। କବିଙ୍କର କି ସୁନ୍ଦର ଲେଖନୀ, କେତେ ସୁନ୍ଦର ଉପମା ଦେଇ କବି ଶବ୍ଦ ସବୁ ସଂଯୋଜନା କରନ୍ତି ମଣିମାଙ୍କ ପାଇଁ। ଯେତେବେଳେ ସେହି ଶବ୍ଦ ସବୁ କଣ୍ଠଶିଳ୍ପୀଟିଏ ସୁନ୍ଦର ଭାବରେ ନିଜର କଣ୍ଠସ୍ୱରରେ ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ସମର୍ପଣ କରିଦିଏ, ସେତେବେଳେ ତାହା ଭକ୍ତି ସଙ୍ଗୀତ ହୋଇଯାଏ, ଭଜନ ହୋଇଯାଏ, ମହାପ୍ରଭୁଙ୍କୁ ନିବେଦିତ ହୋଇଯାଏ। ହଁ, ଆମେ ଆଲୋଚନା କରୁଥିଲେ ସକାଳ ଧୂପ। ମଣିମାଙ୍କର ଦ୍ୱାର ଫିଟା, ମୈଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧିବିଧାନ ସରିବା ପରେ ସାହାଣ ମେଲାରେ ଭକ୍ତମାନେ ମଣିମାଙ୍କୁ ଦର୍ଶନ କରନ୍ତି। ସାଧାରଣ ଭାବରେ ରାତିର ବିଶ୍ରାମ ପରେ ଆମେ ସମସ୍ତେ ଆନନ୍ଦିତ ଥାଉ, ମନ ପ୍ରଫୁଲ୍ଲିତ ଥାଏ, ଶରୀର ଆରାମ ଥାଏ। ଆମ ମଣିମା ମଧ୍ୟ ଠିକ୍ ସେହିପରି ମାନବୀୟ ଲୀଳା କରନ୍ତି। ପ୍ରତ୍ୟେକ ଦିନ ସକାଳୁ ଦାନ୍ତ ଘଷିବା, ନିଜର ନିତ୍ୟକର୍ମ ସାରିବା, ବିମ୍ବ ସ୍ନାନ କରିବା, ଏସବୁ ନୀତି ସରିବା ପରେ ମଣିମାଙ୍କର ଯେତେବେଳେ ସାହାଣ ମେଲା ହୁଏ, ସାହାଣ ମେଲାରେ ଅଗଣିତ ଭକ୍ତମାନେ କୋଉଠୁ କୋଉଠୁ ଆସି କେତେ ସମୟ ଧରି ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରି ରହିଥାନ୍ତି, କେମିତି ସେଇ ଚକାଚକା ଆଖିରେ ନିଜର ଏଇ ଆଖି ଟିକେ ମିଶିଯିବ, ମଣିମାଙ୍କ ଚକାଚକା ଆଖିରେ ଟିକେ ନଜର ପଡ଼ିଯିବ। ହେ ମଣିମା ମହାପ୍ରଭୁ, ଏ ସୃଷ୍ଟି, ଏ ଜଗତ, ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କର ଆଜ୍ଞାରେ, ଆପଣଙ୍କ କୃପାରେ, ଆପଣଙ୍କ ଆଶୀର୍ବାଦରେ ଆତଜାତ। ତେଣୁ ସାହାଣ ମେଲାରେ ଭକ୍ତଟିଏ ଯେତେବେଳେ ମଣିମାଙ୍କୁ ଦର୍ଶନ କରିଦିଏ, କେତେବେଳେ କ'ଣ ଯେ କହି ପକାଏ, ତା ପାଟିକୁ କ'ଣ ଆସେ, ସେ କଥା ସେ ନିଜେ ବି ଜାଣିନଥାଏ। ଯେଉଁ କଥା ଭାବିଥାଏ ମନେ ମନେ ସେ କଥା ଭୁଲିଯାଏ, କାରଣ ମଣିମାଙ୍କର ଅପୂର୍ବ ବେଶ, ଦିବ୍ୟ ସୁନ୍ଦର କାନ୍ତି, କମନୀୟ ଠାଣିରେ ଭକ୍ତ ସବୁକିଛି ଭୁଲିଯାଏ, ସବୁକିଛି ଭୁଲିଯାଏ। ଦୁଇ ହାତ ଟେକି ଦିଏ, ହେ ମହାପ୍ରଭୁ, ହେ ମଣିମା, ହେ ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ, ଆପଣଙ୍କ ଇଚ୍ଛା ହିଁ ମଙ୍ଗଳ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଆପଣ ଯାହା ଚାହାନ୍ତି ତାହା ହିଁ ହେଉଥାଉ।

ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ପ୍ରକାରର ବିରି ଓ ଅଟାରେ ପ୍ରସ୍ତୁତ ପିଠା ମଣିମାଙ୍କ ପାଇଁ ଲାଗି କରାଯାଏ। ଏସବୁ ଜିନିଷ ରୋଷଘରେ ପ୍ରସ୍ତୁତ କରାଯାଏ, ମାଟି କୁଡ଼ୁଆରେ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ନୈବେଦ୍ୟ ଆକାରରେ ସମର୍ପଣ କରାଯାଇଥାଏ। ଆଉ ଯେତେବେଳେ ଭକ୍ତଟିଏ ବାହାରି ପଡ଼େ ସକାଳୁ ସକାଳୁ ମଣିମାଙ୍କୁ ଦର୍ଶନ କରିବା ପାଇଁ, ବାଟରେ ବାଟ ମଙ୍ଗଳାଙ୍କୁ ଦର୍ଶନ କରେ, ପୁଣି ଅଠର ନଳାରୁ ଦର୍ଶନ କରେ, ସବୁ ସେହି ମଣିମାଙ୍କ ଉଦ୍ଦେଶ୍ୟରେ ହିଁ ନିଜକୁ ସମର୍ପିତ କରିଦେଇଥାଏ। ବାଟରେ ଯାଉ ଯାଉ ବାରମ୍ବାର ଦଣ୍ଡବତ କରିଦିଏ, ବାରମ୍ବାର ହାତ ଟେକି ଦିଏ, ହାତ ଯୋଡ଼ି ଦିଏ ବାଟ ମଙ୍ଗଳାରୁ, ଅଠର ନଳାରୁ, ପୁଣି ଅରୁଣ ସ୍ତମ୍ଭ ପାଖରୁ, ସିଂହଦ୍ୱାରରୁ, ଗରୁଡ଼ ସ୍ତମ୍ଭ ପାଖରେ ମଣିମାଙ୍କୁ ହିଁ ଦର୍ଶନ କରିଥାଏ।

ତେବେ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ନୈବେଦ୍ୟରେ ଦେଶୀ ଆଳୁ, କଖାରୁ, କଞ୍ଚା କଦଳୀ, କଞ୍ଚା ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଣ, ଜହ୍ନି, ସାରୁ, କନ୍ଦମୂଳ, ଅଦା, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀରେ ବ୍ୟବହୃତ ହୋଇଥାଏ। ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର ହୋଇନଥାଏ, କେବଳ

ଦେଶୀ ଘିଅରେ ଭୋଗ ତିଆରି ହୋଇଥାଏ। ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନ ମଧୁରି, ସୋରିଷ ଇତ୍ୟାଦି ମସଲା ବ୍ୟବହାର କରାଯାଇଥାଏ ନୈବେଦ୍ୟରେ। ଠାକୁରଙ୍କର ଦୈନନ୍ଦିନ ନୈବେଦ୍ୟ ଲାଗି ଭିତରେ ସକାଳ ଧୂପର ମହତ୍ୱ ଯଥେଷ୍ଟ ଅଧିକ। ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ପାଖରେ ନୈବେଦ୍ୟ ଅର୍ପଣ କରିବା ପରେ ତାହା ମହାପ୍ରସାଦ ହୋଇଥାଏ ଏବଂ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ଆନନ୍ଦ ବଜାରରେ ଅତି ଆନନ୍ଦର ସହିତ ସେ ମହାପ୍ରସାଦକୁ ପାଇଥାନ୍ତି। ସକାଳ ଧୂପ ବଢ଼ିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ମିଳିଥାଏ। ଭକ୍ତ ଆଜି ସେ ମହାପ୍ରସାଦକୁ ପାଇ ବିଭୋର ହୋଇଯାଉଛି ଆଉ ମନେ ମନେ ଗାଉଛି, ହେ ମଣିମା, ତୁମେ ହିଁ ମୋର ଆସିବାର କାରଣ, ତୁମେ ହିଁ ମୋର ଫେରିବାର କାରଣ। ମୁଁ ଆସିଛି ଏ ଦୁନିଆକୁ ତୁମ ଇଚ୍ଛାରେ, ଆଉ ଫେରିଯିବି ମଧ୍ୟ ତୁମ ଇଚ୍ଛାରେ। ସବୁ ତୁମ ଇଚ୍ଛା, ସବୁ ତୁମ ଇଚ୍ଛା।

ମହାପ୍ରଭୁଙ୍କ ପାଖରେ ଯିଏ ଭାବ ରଖିଥାଏ, ଭରସା ରଖିଥାଏ, ସେ କେବେ ବି ପ୍ରତ୍ୟେକଟି କାର୍ଯ୍ୟରେ ହାରେ ନାହିଁ। ସବୁବେଳେ ମହାପ୍ରଭୁଙ୍କୁ ଭରସା କରି ହିଁ ଚାଲିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ। ଆଉ ମଣିମା ମଧ୍ୟ ଭକ୍ତର ଭାବକୁ କେବଳ ଗ୍ରହଣ କରନ୍ତି ବୋଲି ସେ ଭକ୍ତ ଭାବଗ୍ରାହୀ ପୁଣି ଭକ୍ତ ପ୍ରାଣ ଧନ। ତେବେ ଆଜିର ଏହି ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ ଶୁଣନ୍ତୁ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ପ୍ରଯୋଜନା ସୁହାସ ମହାନ୍ତି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ। ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସମ୍ଭାବନା ରହିବା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି ଏବଂ କୋଉଠି ନା କୋଉଠି ବିଜୁଳି ଘଡ଼ଘଡ଼ି ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଇ ଥିଲା ପାଣିପାଗର ସୂଚନା।

ଆଜିର ଡେଲି ଲାଇଭ୍ ଚିଟ୍ଚାଟ୍ ଶୋରେ ଟପିକ୍ ରହିଛି ବର୍ତ୍ତମାନର ଯେଉଁ ଗରମ ହେଉଛି, ଗୁଳୁଗୁଳି ହେଉଛି, ଆପଣଙ୍କୁ ଯଦି କୌଣସି ଥଣ୍ଡା ଜାଗାକୁ ବୁଲିଯିବା ପାଇଁ ସୁଯୋଗ ମିଳିବ ତାହେଲେ ଆପଣ କେଉଁ ଜାଗାକୁ ଚୁଜ୍ କରିବେ, କେଉଁ ଜାଗାକୁ ପ୍ରିଫର କରିବେ? ଆଜି ସିଧାସଳଖ ଭାବରେ ଆମ ସହିତ କଥା ହେଇ କହିପାରିବେ ଠିକ୍ 9:00 ସମୟରେ ଡେଲି ଲାଇଭ୍ ଚିଟ୍ଚାଟ୍ ଶୋରେ।

ଯେହେତୁ ବର୍ତ୍ତମାନ ଅଧିକ ଗରମ ଗୁଳୁଗୁଳି ହେଉଛି, ବାହାରକୁ ଗଲାବେଳେ ନିଶ୍ଚିତ ଭାବରେ ଆପଣମାନେ ସୁରକ୍ଷିତ ଭାବରେ ଯାତ୍ରା କରନ୍ତୁ। ସାଙ୍ଗରେ ପାଣି ବଟଲ ଛତା ନେବା ପାଇଁ ଭୁଲନ୍ତୁ ନାହିଁ, ଏବଂ ଯଦି ଦୂର ଜାଗାକୁ ଯାଉଛନ୍ତି ତାହେଲେ କିଛି ଶୁଖିଲା ଖାଦ୍ୟ ମଧ୍ୟ ପାଖରେ ରଖନ୍ତୁ। ବର୍ତ୍ତମାନ ସମୟରେ ପେଟ ଖାଲି ରଖିବା ଆଦୌ ଉଚିତ ନୁହେଁ।

0: ରେନ୍ବୋ ଏସ୍ଏମ୍ଏସ୍ ଦିନ 10ଟା ଏବଂ ରାତି 10ଟାରେ ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11ଟାରେ କଳାକାର, ଦିନ 11:30ରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, କିଛି କଥା କିଛି ଗୀତ ଦିନ 12ଟାରେ ଏଥିରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ। ଦିନ 1:10ରେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ଅପରାହ୍ନ 3:30ରେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4ଟାରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ରାତି 7:25ରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ସନ୍ଧ୍ୟା 7:30ରେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ, 7:32ରେ ସନ୍ଧ୍ୟା ଆସର ଗୀତରେ ମିତରେ, ରାତି 8:02ରେ ଏବଂ ରାତି 9:15ରେ ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 649 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 649 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5ଟି ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2.5 ଲକ୍ଷ ଟଙ୍କା ଏବଂ ମହିଳା ଦଳ

0: ଜରିଆରେ ସାମିଲ ଥିବା ଚାରିଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40°C ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା, ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ଓ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣୀ ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ମାନ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହେଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା, ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଷ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ

ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍ ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର ତିନୋଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ ଟି20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିଲା ବୋଲି ବିସିସିଆଇ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ

ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସମସ୍ତ ସୌନ୍ଦର୍ଯ୍ୟ ସ୍ନେହ ସମ୍ପ୍ରୀତି ଶ୍ରଦ୍ଧାର ଅନନ୍ୟ ପ୍ରତିଫଳନ ହେଉଛି ନାରୀ। ସେ କନ୍ୟାଟିଏ ପୁଣି ଭଉଣୀଟିଏ, ସହଧର୍ମିଣୀଟିଏ ପୁଣି ମାଟିଏ। ଜୀବନର ପ୍ରତିଟି କ୍ଷେତ୍ରରେ ନାରୀଟିର ଉପସ୍ଥିତି ସମସ୍ତଙ୍କ ପାଇଁ ଲୋଡ଼ା ହୋଇଥାଏ। ହଁ, ନାରୀଟିଏ ନଥିଲେ ଘର ଖାଲି ଖାଲି ଲାଗେ। ଆଉ ନାରୀର ଆବଶ୍ୟକତା କେତେ ରହିଥାଏ ଗୋଟିଏ ଛୋଟ ଛୁଆ ପାଇଁ, ଗୋଟେ ଭଲ ମଣିଷ ପାଇଁ ବା ଗୋଟେ ରୋଗୀ ମଣିଷ ପାଇଁ। ଘରର ସମସ୍ତ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରୁଥିବା, ସମସ୍ତଙ୍କ କଥା ଠିକ୍ ଭାବରେ ବୁଝୁଥିବା ନାରୀଟିଏ ଯେ ଆମ ପାଇଁ କେତେ ଲୋଡ଼ା ହୋଇଥାଏ, ସେ କଥା ଆଜି ଆମେ ଆଲୋଚନା କରିବା।

ଶିଶୁର ପ୍ରଥମ ଗୁରୁ ମା। ମା ଶିଖିଥାଏ ଚାଲିବାର ବାଟ, ପୁଣି ଦେଖିଥାଏ ସଂସାରର ଆଲୋକ। ସେ ନାରୀଟିଏ ଯେତେବେଳେ ସୁସ୍ଥ ରହେ, ନିରୋଗ ରହେ, ଚଳଚଞ୍ଚଳ ରହେ, ପରିବାରରେ କୌଣସି ପ୍ରକାର ଅସୁବିଧା, ଦୁଃଖ, ଅଭାବ ଏସବୁ ରହେ ନାହିଁ। କାରଣ ନାରୀଟିଏ ସୁସ୍ଥ ରହିଲେ ସବୁ କାମ ସବୁ ସମୟରେ ଠିକ୍ ଭାବରେ ହିଁ କରିଥାଏ, ସମସ୍ତଙ୍କ କଥା ଦାୟିତ୍ୱ ମୁତାବକ ତୁଲେଇଥାଏ। ସେ ନାରୀଟିର ଉପସ୍ଥିତି ଆମ ସମସ୍ତଙ୍କର ଲୋଡ଼ା ହୋଇଥାଏ।

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ।

ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ। ନାରୀକୁ ଉପଯୁକ୍ତ ସମ୍ମାନ ଦେବା ସହ ତା'ର ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ। ଜଣେ ସୁସ୍ଥ ନାରୀ ସୁସ୍ଥ ପିଲାଟିଏ ସୃଷ୍ଟି କରିପାରେ। ତା'ର ଉପଯୁକ୍ତ ଭରଣପୋଷଣ ହେଲେ ପରିବାର ହସି ଉଠେ, ଆନନ୍ଦରେ ରୁହେ। ପରିବାର ଆନନ୍ଦରେ ରହିଲେ, ହସିଲେ ସମାଜର ଉନ୍ନତି ମଧ୍ୟ ସାଧନ ହୋଇଥାଏ।

ଆଗ ଅପେକ୍ଷା ଆଜିକାଲି ଲୋକମାନେ ବହୁତ ସଚେତନ ହେଲେଣି। ପରିବାରରେ ଗୋଟିଏ ପୁରୁଷର ଯେତିକି ପ୍ରାଧାନ୍ୟତା ଅଛି, ନାରୀଟିର ମଧ୍ୟ ସେତିକି ଗୁରୁତ୍ୱ ଅଛି ବୋଲି ସମସ୍ତେ ଅନୁଭବ କରିବାକୁ ବସିଲେଣି ଧୀରେ ଧୀରେ। ଖାଲି ସେତିକି ହେଲେ ହେବନି, ନାରୀଟିଏ ମଧ୍ୟ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଖାଲି ସମସ୍ତଙ୍କ କଥା ବୁଝି ନିଜକୁ ଅବହେଳା କଲେ କେମିତି ହେବ କହିଲେ? ତେଣୁ ନାରୀଟିଏ ନିଜର ଉପଯୁକ୍ତ ଯତ୍ନ ନେବା ସହିତ ପରିବାରର ଯତ୍ନ ନେବା ଆବଶ୍ୟକ।

ଘରର ସମସ୍ତଙ୍କର ଦାୟିତ୍ୱ ଟାଇମ୍ ଅନୁସାରେ ସମସ୍ତଙ୍କର ବିଭିନ୍ନ ପ୍ରକାର କଥା ବୁଝୁ ବୁଝୁ ନିଜ ପ୍ରତି ବେଳେବେଳେ ଅବହେଳା କରିବ ସେ ନାରୀଟିଏ। ନିଜର ଖାଇବା ପିଇବା ପୋଷାକ ପରିଚ୍ଛନ୍ନ ପ୍ରତି ଦୃଷ୍ଟି ଦେଇନଥାଏ, ସେଥିପାଇଁ ଭବିଷ୍ୟତରେ ତାକୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

0: ହଁ ଫ୍ରେଣ୍ଡସ୍, ନାରୀଟିର ଉପଯୁକ୍ତ ସମ୍ମାନ, ନାରୀଟି କେମିତି ସୁସ୍ଥ ରହିବ ସେ ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଆଜି ଯେଉଁମାନେ ଆମକୁ ଶୁଣୁଛନ୍ତି ନିଶ୍ଚିତ ଭାବରେ ଆମ ସହ ଏକମତ ହେବେ, ନାରୀଟିର ଉପଯୁକ୍ତ ଯତ୍ନ, ମର୍ଯ୍ୟାଦା, ସ୍ୱାସ୍ଥ୍ୟ ପ୍ରତି ଆମେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତେବେ ଯାଇ ଆଉ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ। ପ୍ରକୃତରେ ଆମେ ସମସ୍ତେ ନାରୀକୁ ଉପଯୁକ୍ତ ସମ୍ମାନ ଦେବା, ତା'ର ଯତ୍ନ ନେବା, ସେ କ'ଣ ଚାହୁଁଛି, ସେ କେମିତି ଖୁସିରେ ରହିବ ସେଥିପ୍ରତି ମଧ୍ୟ ଆମେ ଟିକେ ସମୟ ବାହାର କରି ତା ମନ ଖୁସି କଲା ଭଳି କିଛି କାମ କରିବା, ତେବେ ଯାଇ ଆମ ସମାଜ ସୁସ୍ଥ, ସୁରକ୍ଷିତ ଏବଂ ସୁନ୍ଦର ରହିବ। ଶୁଭ ସକାଳ ପ୍ରୋଗ୍ରାମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: क्या आपने पीएम सूर्य घर मुफ्त बिजली योजना के बारे में सुना है?
2: भारत सरकार का लक्ष्य सोलर पावर से बिजली बिल जीरो करने का भी है।
1: इससे आपका घर सूर्य

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ।
1: ହ୍ୟାଲୋ, ହାଇ, ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ, ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
2: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
1: କିଏ କହେ ପ୍ରେମ ଆଞ୍ଜୁଳାଇ ଫୁଲ ମହମହ ମଧୁରାତି,
2: ମୁଁ କହିବି ସେ ଯନ୍ତ୍ରଣା ଜୁଇରେ ଜଳୁଥିବା ସୁନା ସ୍ମୃତି।
1: କିଏ କହେ ପ୍ରେମ ମୁଠାଏ ବିଶ୍ୱାସ ଭରସାର ମହାଦ୍ରୁମ,
2: ମୁଁ କହିବି ସିଏ ଅନେକ ଦହନ ଜ୍ୱଳନର ଅନ୍ୟ ନାମ।
1: କିଏ କହେ ପ୍ରେମ ଚେନ୍ନାଇ ଆଲୋକ ଅସରନ୍ତି ଅନୁରାଗ,
2: ମୁଁ କହିବି ସେ ହୃଦୟ ସାଇତା ବ୍ୟଥାର ବିରାମ ଦାଗ।

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
1: ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ ମ୍ୟାଡାମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ରାଣୀପଡାରୁ ଅରୁପାନନ୍ଦ ନାୟକ କହୁଥିଲି।
1: ରାଣୀପଡା,
2: ଜଗତସିଂହପୁର ଜିଲ୍ଲା ରାଣୀପଡା।
1: ଆଚ୍ଛା, ଅରୁପାନନ୍ଦ କେମିତି ଅଛ?
2: ଭଲ ଅଛି ମ୍ୟାଡାମ।
3: କଣ କରୁଛ?
2: ମ୍ୟାଡାମ ମୁଁ ଏବେ ଆଷ୍ଟ୍ରୋଲୋଜି କାମ କରୁଛି।
3: ଆଷ୍ଟ୍ରୋଲୋଜିରେ କଣ କାମ କରୁଛନ୍ତି? ଏଇ ଯୋଉ ବିବାହ ମେଳକ କରୁଛନ୍ତି ନା ଭବିଷ୍ୟ କହୁଛନ୍ତି ନା ହସ୍ତରେଖା ପାଠ କରୁଛନ୍ତି ନା ଟ୍ୟାରୋ କାର୍ଡ ରିଡ୍ କରୁଛନ୍ତି, କଣ କରୁଛନ୍ତି?
2: ନାଇଁ ମ୍ୟାଡାମ ମୁଁ ବିବାହର କାମ କରେ, ବ୍ରତ ଘର, ଘର ପ୍ରତିଷ୍ଠା, ତାପରେ ନିବନ୍ଧ, ଏଇସବୁ କରେ। ଆଜ୍ଞା,
3: କଣ କଣ ଦରକାର ଭବିଷ୍ୟତ ଜଣଙ୍କର କହିବା ପାଇଁ?
2: ଏମିତି କିଛି ନାହିଁ ମ୍ୟାଡାମ, ଦାତ ଗୁଡା ଦେଖିଲେ ଜଣା ପଡିବ ଜଣେ ପିଲା ଭବିଷ୍ୟତରେ କେମିତି ଉନ୍ନତି କରିବ କି ଜବ୍ କରିବ
3: ଜଣା ପଡିବ। କୁଣ୍ଡଳୀରୁ ଆପଣ ଦେଖିକି କହିପାରିବେ?
2: ଆଜ୍ଞା, ଜନ୍ମ ତାରିଖ ତିଥି ଏମିତି ଦେଖିଲେ ଜଣା ପଡିଯିବ ପିଲାର ଭବିଷ୍ୟତ କିପରି କଣ ହବ।
1: କେବେଠାରୁ କଲଣି ଏଇ ଆଷ୍ଟ୍ରୋଲୋଜି କାମ?
2: ମ୍ୟାଡାମ ଏବେ ନୂଆ ନୂଆ ଶିଖୁଛି। ଆଜ୍ଞା।
3: ଆଚ୍ଛା, ବୟସ କେତେ ତୁମକୁ?
2: ବୟସ ମ୍ୟାଡାମ ମତେ ଏବେ 30 ବର୍ଷ।
1: ଆଗରୁ କଣ ବାପା କରୁଥିଲେ?
2: ଆଜ୍ଞା, ବାପା କରନ୍ତି, ଏବେ ବି ମଧ୍ୟ କରୁଛନ୍ତି।
3: ଆଚ୍ଛା, ତାଙ୍କଠୁ ଶିଖିଛ?
2: ଆଜ୍ଞା, ଆମ ଜେଜେ କହୁଥିଲେ, ଜେଜେଙ୍କଠାରୁ ବାପା ଶିଖିଲି, ବାପାଙ୍କ ଠାରୁ ମୁଁ ଶିଖିଲି। ବାପା କହିଲେ ଇଏ ହଉଛି ଆମ କୁଳ ବିଦ୍ୟା, କୋଉଠାରେ ମନ ଲଗାନା ଏଇଥିରେ ଆମେ ଶିଖି ଏଇଥିରେ ଭବିଷ୍ୟତ ଅଛି ଆଉ ମଧ୍ୟ ସମାଜରେ ସମ୍ମାନ ଅଛି।
3: ସମ୍ମାନ ଅଛି, ଭବିଷ୍ୟତ ଅଛି, ତା ସହିତ ଆମେ ଚାହିଁବୁ ଯେ ତମେ ଟିକେ ସମସ୍ତଙ୍କୁ ଉଚିତ ମାର୍ଗଟାକୁ ବତାଅ ବୋଲି।
2: ଆଜ୍ଞା, ଆପଣଙ୍କ ଆଶୀର୍ବାଦ ରହିଲେ ମୋ ଉପରେ ମୁଁ ନିଶ୍ଚିନ୍ତ ଆଗକୁ ବଢିବି।
3: ଆମେ ଆଶୀର୍ବାଦ ଜମା କରୁନୁ, ଆମେ ଖାଲି ଶୁଭେଚ୍ଛା ଦଉଛୁ।
1: ବାପା ତାହେଲେ ଜାଣିଛନ୍ତି ଯେ ସେଥିରେ ପରିବାରକୁ ଚଳେଇ ହବ, ଜାଣିଛନ୍ତି ବୋଲି ତମକୁ କହିଲେ? ଯାହା ହଉ, ତୁମେ ଆଗେଇ ଚାଲ, ଯାହା କହୁଛନ୍ତି ସେ ବାଟରେ।
2: ମ୍ୟାଡାମ ଏ କାମ କଲେ ଆମର ଭଲ ମନ୍ଦିରରେ ଜୋର, ଧୋତି, ଗାମୁଛା, ଶାଢୀ ଏସବୁ ମ୍ୟାଡାମ ଆମ କିଣା ହୁଏନି, ଆମ ଘରେ ଆମର ମହଜୁଦ ହେଇକି ଅଛି। ଆଉ ସେଟା ବହୁତ ଦିନ ରହି ରହିକି ନଷ୍ଟ ହେଇଯାଉଛି, ତାକୁ ମଧ୍ୟ ବିକ୍ରି କରିଦେଉଛୁ। ଆଉ ଏଗୁଡ଼ା ଆମ ବାହାରେ କିଣା ଯାଇନି, ଆମର ଭାଇ ହେଇକାଙ୍କର ଅଛି, ଭଉଣୀ ହେଇକାଙ୍କର ବାହାଘର ହେଲେ ଆମର ଏଇଥିରୁ ଚଳେଇ ଦିଏ, ବାହାରେ ବିଶେଷ କିଣା ଯାଏନି।
3: ଆଚ୍ଛା, ମାନେ ଏତେ ଲୁଗାପଟା ଆସୁଛି ଯେ ତମେ ପିନ୍ଧି ପାରୁନ, ତାକୁ ରଖିକି ନଷ୍ଟ ବି ହେଇଯାଉଛି ନା?
1: ସେଥିପାଇଁ ବିକ୍ରି କରିଦଉଛନ୍ତି କିଛି, ଏତେ କଣ କରିବେ?
3: ହଁ, ରଖିକି ବି ନଷ୍ଟ ହବା ଅପେକ୍ଷା ବିକ୍ରି କରିଦବା ଭଲ।
2: ଆଜ୍ଞା,
1: ଘରେ ସବୁ କିଏ ଅଛନ୍ତି ତମର?
2: ଘରେ ବାପା, ବୋଉ, ବଡ ଭାଇ, ଭାଉଜ।
1: ତମର ହେଇନି କିଛି?
2: ମ୍ୟାରେଜ୍ ହେଇନି।
3: ଆଚ୍ଛା, ଖୋଜାଖୋଜି ହଉଛି ନା ନାଇଁ? ନିଜେ ତ ଜାଣି

0: ପାରୁଥିବ କୋଉ ଦିଗରେ ହବ କୋଉଠି ହବ 36 ରୁ 36 ଗୁଣ ମିଶୁଛି କି ନାହିଁ ନା କଣ ନିଜେ କଣ ପଛା କରିଦବ
1: ନାଇଁ ମାଡା ନିଜର ନିଜେ ଗଣନା କଲେ ସେଟା ଠିକ ହୁଏନି
0: ହଁ ବାପା ତ ଅଛନ୍ତି କରିଦେବେ ଆଉ
2: ନା ନିଜେ କୋଉଠି ବିନା ଗଣନାରେ ଠିକ କରିଛନ୍ତି କି ଗଣନା ନିହାତି ହବ ତାପରେ କି ଠିକ ହବ
0: ଆଉ କୌଣସି ଜ୍ୟୋତିଷ ଲୋକ ସିଏ କଣ ବିନା ଗଣନାରେ ଆଉ ଠିକ କରିବେ କି
1: ଆଜିକାଲି ଯୁଗରେ ମ୍ୟାଡମ ବିନା ଗଣନାରେ ମଧ୍ୟ ମ୍ୟାରେଜ କଲେଣି କିନ୍ତୁ ସେଇଟା ଖରାପ ମ୍ୟାଡମ ଆଜ୍ଞା
0: କଣ ପାଇଁ ତମେ ଭାବୁଛ ଯେ ସେଇଟା ଠିକ ନୁହେଁ ବୋଲି
1: କିନ୍ତୁ ଆମର ପୂର୍ବ ପୁରୁଷରୁ ଅଛି ପୁରୀର ମୁକ୍ତି ମଣ୍ଡପର ପଣ୍ଡିତ ମାନେ କହିଛନ୍ତି ଯେ ପୁଅ ଝିଅଙ୍କ ମିଳନ କୁଣ୍ଡଳୀ ଗଣନା କରିକି ତାଙ୍କର ମ୍ୟାରେଜ ବାହାଘର କରିବ ତାଙ୍କ ଜୀବନ ସୁଖ ଶାନ୍ତିମୟ ହବ
0: ଯେ ଗଣନା କରିକି ବି ତାପରେ ତ ବିବାହ ବିଚ୍ଛେଦ ହଉଛି ଅଶାନ୍ତି ହଉଛି ସବୁ ତ ହଉଛି ହଉନି ଆଉ କଣ
1: ଆଜ୍ଞା ମାଡା ଆପଣ ଯୋଉ କଥାଟା କହିଲେ ସେଇଟା ଠିକ କଥା ବହୁତ ଏମିତି ହଉଛି କିନ୍ତୁ ଆମର ପୂର୍ବପୁରୁଷରୁ ଅଛି
2: ପୂର୍ବପୁରୁଷରୁ ଯାହା ଥିଲା ସବୁ ବଦଳୁଛି ଏଇ ବିଦ୍ୟାଟି ଭଲ ଠିକ କଥା କିନ୍ତୁ ଏମିତି ନୁହେଁ ଯେ
0: ବିନା
2: ହେଇପାରିବନି ବହୁତ ଜାଗାରେ କିଛି ନ ମିଳେଇ ଯୋଉମାନେ ଲଭ ମ୍ୟାରେଜ କରୁଛନ୍ତି ବହୁତ ଭଲରେ ଶାନ୍ତିରେ ଦିନ କାଟୁଛନ୍ତି ଆଉ ବହୁତ ଜାଗାରେ ମେଳକ ପଡିକି ବି ଅଶାନ୍ତି ଏବଂ ବିବାହ ବିଚ୍ଛେଦ ବି ହେଇଯାଉଛି
1: ଆଜ୍ଞା କିନ୍ତୁ ମଣିଷ ମନ ତ ଗୋଟେ ସନ୍ଦେହ ଜାତକଘାତ ସୁଝେଇବା ନ ସୁଝିଲେ ବହୁତ ଲୋକ ସନ୍ଦେହ କରନ୍ତି ଜାତକ ରାଶି ନ ସୁଝି ବିବାହ କଲେ କାଳେ ପୁଅ ଝିଅଙ୍କ ଭବିଷ୍ୟତ କିଛି ଖରାପ ହବ ମଣିଷରେ ସନ୍ଦେହ ଥାଏ
2: ଠିକ ଅଛି ତୁମେ ଯୋଉ ବିଶ୍ୱାସରେ ଚାଲିଛ ସେ ବିଶ୍ୱାସରେ ଚାଲ ଆମ ଶ୍ରୋତା ବନ୍ଧୁ ମାନେ ବି ଯିଏ ଯାହା ବିଶ୍ୱାସ କରୁଛନ୍ତି ବିଶ୍ୱାସରେ ସବୁ କଥା ଚାଲେ
0: ଯାହାର ଯାହା ଇଚ୍ଛା
2: ଇଚ୍ଛା କରନ୍ତୁ ତମ ବିଦ୍ୟାଟି ବି ବହୁତ ଭଲ
0: ଯେହେତୁ ଠାକୁରଙ୍କୁ ନାମ ସ୍ମରଣ କରି ଆରମ୍ଭ କରାଯାଏ ଆଉ ତାଙ୍କ ନାମକୁ ଆଗରେ ରଖି ସବୁ କାର୍ଯ୍ୟ କରାଯାଏ ତେଣୁକରି ଏଇ ବିଦ୍ୟାଟି ବି ବହୁତ ଭଲ ବିଦ୍ୟା
2: ଶ୍ରୀମନ୍ଦିରରେ ମଧ୍ୟ ଏଇ ଗଣନା ଅନୁସାରେ ପାଞ୍ଜି ତିଆରି ହୁଏ
0: ଆମ ମହାପ୍ରଭୁଙ୍କର ସବୁ କାର୍ଯ୍ୟ ମଧ୍ୟ ଗଣନା ପାଞ୍ଜି ଅନୁସାରେ ହେଇଥାଏ ସେଥିପାଇଁ ତାକୁ ବହୁତ ନିଷ୍ଠାର ସହିତ ଶିକ୍ଷା କରିବାକୁ ପଡେ ନା କଣ
2: ଯୋଉମାନେ ନିଷ୍ଠାର ସହିତ କରନ୍ତି ଠିକ ବି ହୁଏ
0: ତାହେଲେ ଆଗତ ଭବିଷ୍ୟତ ତମର କଣ ସବୁ ହବାର ଇଚ୍ଛା ଅଛି ଆଗକୁ
1: ମୁଁ କିଛି ଜଗନ୍ନାଥଙ୍କୁ
2: ସେମିତି ଛାଡିଲେ ହବ କି ଜଗା କେତେ କଥା ବୁଝିବ
0: ସେଇ କଥା ଟିକେ ଲୋଡ କମା ଠାକୁରଙ୍କ ଉପରୁ
2: ଟିକେ ନିଜ ଆଡୁ ହାତ ଟିକେ ବଢେଇଲେ ଆସି ଆଉ ଟିକେ ହାତ ଧରିକି ଟାଣି ନବ ସେମିତି ସିନା ହବ ତେଣୁ ନିଜର ଚେଷ୍ଟାଟା ସବୁବେଳେ ଦରକାର ଏଇଟା ତ ବାପା କହିଲେ କୁଳ ବିଦ୍ୟା ଏଇଟାକୁ ଚଲେଇଛ କିନ୍ତୁ ତା ସାଙ୍ଗରେ ଆଉ ଗୋଟିଏ ରଖ ତମେ ପାଠ କେତେ ପଢିଛ
1: ଆଜ୍ଞା ମ୍ୟାଡମ୍ ମୁଁ ଟ୍ୟୁସନ କରେ ପିଲାଙ୍କୁ ସନ୍ଧ୍ୟାବେଳେ
2: ତାହେଲେ ଭଲ କଥା
0: ବହୁତ ବଢିଆ କଥା ଏ ପାଠ ସହିତ ସେ ପାଠ ଦିଟା ଯାକ ପାଠ ଏକ ସାଙ୍ଗରେ ଚାଲିଛି ଆଚ୍ଛା ହଉ ଏମିତି ପାଠ ତମର ଚାଲିଥାଉ ଖୁସିରେ ରୁହ ଭଲରେ ଆଗକୁ ଆଗକୁ ଯାଅ
2: ବୋଧେ ଗୀତ ଆମକୁ ଶୁଣୁନ ଗୀତ ନିଶ୍ଚୟ ଗାଉଥିବ ମତେ ଲାଗୁଛି
1: ଠିକ ଅଛି ମ୍ୟାଡମ୍ କହୁଛନ୍ତି
0: ହଁ ଜଲ୍ଦି
1: ତୋ ଆଖିରେ ମୁଁ ମୋ ଆଖିରେ ତୁ ଖୋଲି ଦେ ଆଖିର ଝରକା ଖୋଲି ତୁ କାହିଁ ଦେ ମତେ କେତେ ଭଲ ପାଉ ଡାର୍ଲିଂ ଓ ମାଇ ଡାର୍ଲିଂ ଆଇ ଲଭ୍ ୟୁ ଡାର୍ଲିଂ ଓ ମାଇ ଡାର୍ଲିଂ ଆଇ ଲଭ୍ ୟୁ
2: ବଢିଆ ଲାଗିଲା
0: ଭଲ ଲାଗିଲା ତମ କଥାରୁ ଶୁଣିକିରି କହିଦିଅ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବ
1: ହା ମେନେ ବି ପ୍ୟାର କ୍ୟା ଫିଲ୍ମ ର ମୁବାରକ ହୋ ତୁମକୋ ଶାଦୀ ତୁମାରୀ ସଦା ଖୁସ ହୋ ଦୁଆ ହେ ହମାରୀ ମୁବାରକ ହୋ ତୁମକୋ ଇ

0: ଘରରୁ ଦବୁ ଆମେ ପାର୍ସଲ କରିବୁ ଏପଟୁ।
1: ହଁ ଆପଣ ସେଟା ପାର୍ସଲ କରିଦେଉନ, ମୁଁ ଇଆଡୁ ପାର୍ସଲ କରିଦେମି, ମାନେ ସମାନ ରହିଯିବା।
0: ହଁ ହଁ ବରଫ ପାର୍ସଲ କରିଦେବି, ଯୋଉ ବରଫ ପଡୁନି କୁଆ ପଥର,
1: ସେଟା ତ ବେଳେ ବେଳେ ଆମର ଆଡେ ବି ହେଇଯାଉଛି।
0: ନାଇଁ ଆମର ଯୋଉ ସିମଲା କୁଲ୍ଲୁ ମନାଲିରେ ଯେମିତି ବରଫ ନୁହେଁ, ଆମର ସେମିତି ପଡୁଛି। ଆମର କଣ ଖରା ହଉଛି, ଆମର ବିଲକୁଲ ଖରା ହଉନି।
2: ଆପଣଙ୍କର ଯଦି ବେଶୀ ଖରା ହଉଛି ତାହେଲେ
0: ଖରାରୁ ରକ୍ଷା ପାଇବା ପାଇଁ
2: ଗୋଟେ ହେଇଯାଉ ସଚେତନ କବିତା।
1: ଏଟା ଶ୍ରୋତା ମାନକେ ମୋର ଗୋଟେ ଅନୁରୋଧ ଆଜ୍ଞା, ଯେହେତୁ ଆମର ଖରା ଦିନ ଅଂଶୁଘାତ ଭିତରେ ମୁଁ ଏଇଟା କବିତାଟେ ଲେଖିଛେ, ହୁଏତ କିଛି ଶୁଣିକରି ଶ୍ରୋତା ମାନେ ବି ଜାଣିପାରବେ ଆଉ ଶୁଣିକରି କିଛି ସଚେତନ ହେଇପାରିବେ ବୋଲି। କବିତାର ଶୀର୍ଷକ ହେଲା ଅଂଶୁଘାତ। ଶୁନ ଶୁନ ସଭେ ଶୁନ ଅଂଶୁଘାତର କଥା, ଅଂଶୁଘାତ ହେଲେ ଭାଇ ବୁଡ଼ି ଯାଏସି ଚେତା। ଗାଁ ଘରେ କହେସନ୍ ଇଟା ଝାଉ ମାରଲା ବୋଲି, ଦେହେ ଦେବ ଉଦା କପଡା ପାନି ମାରବ ଖାଲି। ଖରା ଦିନେ ଭାଇ ଦଶଟା ପତେ କବାର ଗୁତା କରବ, ପୁଣି ଦିନର ତିନ ବାଜିଲେ ଘରୁ ବାହାରି ଯିବ। ଚପଲ ଛତା ପାନ ବୁତଲ ଧରି ଯିମା, ହେଲେ ଅଂଶୁଘାତ କେ ଘୁଚେଇ ଦେମା ଆମେ ସତର୍କ ଥିଲେ। ଲେମ୍ବୁ ପାନି ଦହି ତୁରେନ୍ ଥରକେ ଥର ପିଇବ, ଇ କଥାଟା ଭାଇ ବହେନ କେବେ ନାଇଁ ଭୁଲବ। ପିଲା ଛୁଆ ବୁଢା ବୁଢ଼ୀ କେ ଘରେ ଯତ୍ନ ନେମା, ଖରା ବେଲିଆ ଯାହି ତାହି କେଭେ ନେଇ ଛାଡ଼ମା। ଫଳମୂଳ କାକୁଡ଼ି ତରଭୁଜ ଖାଇମା ଜହ କରି, ଇ କଥାଟା ମନେ ରଖବ ନେଇ ଦେବ ଗୋ ପାଶ୍ରୀ। ଖରା ଦିନିଆ ଅଂଶୁଘାତର କହିଲି ଭାଇ କଥା, ସଚେତନ ହୋଇ ରହ ସବେ, ଇଟା ଥିଲା ମୋର ବାର୍ତ୍ତା, ଇଟା ଥିଲା ମୋର ବାର୍ତ୍ତା, ଇଟା ଥିଲା ମୋର ବାର୍ତ୍ତା।
2: ଆପଣଙ୍କର ବାର୍ତ୍ତା ତ ଏକଦମ ଖାସ ବାର୍ତ୍ତା। କବିତାରେ କବିତାରେ ଆପଣ କେତେ କଥା କହିଗଲେ, କଣ କଣ କରିବା ଦରକାର ଅଂଶୁଘାତ ପାଇଁ, ଖରାରୁ ରକ୍ଷା ପାଇବା ପାଇଁ।
0: ଆଉ ଆପଣଙ୍କ ବାର୍ତ୍ତାଟା ପୁରା ଗଭର୍ଣ୍ଣମେଣ୍ଟ ଆପ୍ରୁଭ ବାର୍ତ୍ତା ନା?
1: ଆଜ୍ଞା ଯାହା ଜାଣିଛେ ମୋର ଜ୍ଞାନ ହିସାବରେ ସେ ହିସାବରେ ଲେଖିଛେ। ଯଦି
2: ଆପଣଙ୍କ ଜ୍ଞାନ ଭରପୁର ଜ୍ଞାନ, କମ ଜ୍ଞାନ କି ଆପଣଙ୍କର? କେତେ କଥା କେତେ କବିତା ଆପଣ ଆଗରୁ ଭେଟି ଦେଇଛନ୍ତି।
1: ଆଜ୍ଞା ହଁ, ସରକାର ତରଫରୁ ବି ଆମେ ଜଙ୍ଗଲ ପୋଡି ଉପରେ ଆଜ୍ଞା ସଚେତନ କରି ବୁଲୁଛୁ। ସରକାର ତରଫରୁ ଦିନକୁ ହଜାରେ ଟଙ୍କା ଲେଖା ମିଳୁଛି।
0: ବଢିଆ କଥା,
2: ଦିନକୁ ଆପଣଙ୍କୁ ହଜାର ଟଙ୍କା ମିଳୁଛି?
1: ଛଅ ଜଣ ଅଛୁ ଆମେ, ଗୋଟେ ମ୍ୟୁଜିକ ପାର୍ଟି ଧରିକରି ଏନ୍ତା ସଚେତନ କରିକରି ଗୀତ ନାଚ ହିସାବରେ ବୁଝାବୁଝି କରୁଛୁ।
2: ଆପଣ ତ ବୁଝାଉଛନ୍ତି, ସମାଜ ସେବା କରୁଛନ୍ତି ଏବଂ ସରକାରଙ୍କୁ ସାହାଯ୍ୟ କରୁଛନ୍ତି, ତା ଛଡା ଆପଣଙ୍କର ବି କିଛି ରୋଜଗାର ହଉଛି, କିନ୍ତୁ କିଛି ଫଳ ହଉଛି କି ନାହିଁ ଏଥିରେ? ଲୋକ ସଚେତନ ହଉଛନ୍ତି ସେଥିରେ,
0: ଲୋକ ବୁଝୁଛନ୍ତି ତ?
1: ଶତକଡା ନିଶ୍ଚୟ ଆଜ୍ଞା, 100% ରୁ ତାର ମାନେ ଅଧା ପରସେଣ୍ଟ ବି ସଚେତନ ହେଇପାରୁଛେ। କାଁ କାଜି ଜଙ୍ଗଲଟେ ବଞ୍ଚିଲେ ଆମର ଗାଁ ଘରେ କି ବି ରହିପାରମା, କୌଣସି ଔଷଧ ପତର ମିଳିପାରୁଛେ, ଛାଇଟିଏ ଫଳ ମୂଳ ମିଳିପାରୁଛେ ବୋଲି ଏସବୁ ଜିନିଷ କେ ଆଜ୍ଞା ନିଶ୍ଚୟ ସଚେତନ ହେବାର ଲାଗି ଲୋକ ବସିଲେ ନା। ଆଗ ଯାହା ଥିଲେ ଅସଚେତନ ହିସାବରେ, କିନ୍ତୁ ବର୍ତ୍ତମାନ ଶୁଣି କରିକି ଯାହା କିଛି ବି ଲୋକ ସେ ଭଳିଆ ଆରୁ ନାଇଁ ନା, ବର୍ତ୍ତମାନ ଶିଖିଛି ଆସୁଛେ।
0: ଆପଣ ଯୋଉ କହିଲେ ଜଙ୍ଗଲ ରକ୍ଷା କରିବା ପାଇଁ ଆପଣ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି, କଣ କହୁଛନ୍ତି ସେଥିରେ?
1: ସେଥିରେ ଆଜ୍ଞା ଆମେ କହୁଛୁ ଆରୁ ଗଛଟେ ଜଗାବାକେ ପଡବା, ଗଛ ବଞ୍ଚି ରହିଲେ ଆମର ଉପକାର ହେଇପାରବା। ତାପରେ ଗଛକେ ଆମେ ଖରାଦିନିଆ ଯେନ୍ ଭାଇ ବହେନ ମାନେ ଜଙ୍ଗଲ କେ ଯାଉଛନ୍, ଯିଏ ପୁଡେଇ ଦଉଛେ, ସେ ଜିନିଷଟା ଟିକେ ସତର୍କ ହେଇକରି ଆମେ ରକ୍ଷା କରବାକେ ପଡବା, ନିଆଁ ଲିବାକେ ବାକେ ପଡବା। କିଛି ଯଦି ଗାଁ ବାଲା ପାଖେ ଥିମା ବୋଲି ବି ପାଣି ଢାଳିକରି ସେଟାକେ ବଞ୍ଚାବାକେ ପଡବା ବୋଲିକରି ଗୀତ ମାଧ୍ୟମରେ ନାଚି କରି କଥା ମାଧ୍ୟମରେ ବି ଏନ୍ତା କିଛି ବୁଝାଉଛୁ ଆଜି।
2: ବହୁତ ବଢିଆ କଥା,
0: ବହୁତ ବଢିଆ।
2: ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
1: ହଁ ଆଜ୍ଞା, ବର୍ତ୍ତମାନ ତ ଭଲ ଅଛୁ ଆମେ, ଯେହେତୁ ସଚେତନ ହିସାବରେ ବି ରହିଛୁ। ଭଗବାନ ଆମକେ ଠିକ ଆକାରରେ ରଖିଛନ୍ ବୋଲି ମୁଇଁ ଭାବୁଛେ। ଆଉ
2: ଘରେ ସବୁ କିଏ ଅଛନ୍ତି?
1: ଘରେ ମୋର ସ୍ତ୍ରୀ ଅଛି ଆଉ ପୁଅ ଗୋଟେ ଅଛି ଆଜ୍ଞା, ଝିଅ ତିନିଟା ବାହା କରି ସାରିଛେ।
0: ପୁଅର ବାହାଘର ହେଇସାରିଲାଣି?
1: ନାଇଁ ବାହା ନେଇ ହେଇ ପାରବାର, ସେ ପୁଅ 23 ବର୍ଷ ହଉଛି ଆଉ ସେ ITI କରି ଗୋଟେ ମୋଟର ବାଇଡିଂ ଶିଖାଶୁଖି କରୁଛେ ସେ। ଆଉ
0: ତାହେଲେ କାମରେ ଲାଗି ସାରିଲେଣି?
1: ନାଇଁ କାମରେ ଆଜ୍ଞା, ସେ ଶିଖାଶୁଖି କରୁଛେ, ଦୋକାନ ନେଇ ଖୋଲବା ମୁଇଁ କପଡା ଦୋକାନ, ଏଟା ଏନ୍ତା କପଡା ବିକା ବୁକି କରସି ବଜାର ବଜାର ବୁଲି କରି।
2: ଆପଣ ବହୁତ କାମିକା ଲୋକ, ସବୁବେଳେ କାମରେ ଲାଗିଥାନ୍ତି ନା?
1: ହଁ ଆଜ୍ଞା, ଏମିତି ତ ପରିବାର ଚଳାବାକେ ଗଲେ ତ ଆଜ୍ଞା ଅନେକ ପ୍ରକାର ସବୁ କିଛି ରୋଜଗାର କରବାକେ ଏକା ପଡବା।
0: ଆଉ ଝିଅ ଘର ମାନଙ୍କୁ ଯାଆନ୍ତି ନା ନାଇଁ?
1: ହଁ ଝିଅ ଘର ମାନକେ ଯାଉଛୁ, ଝିଅ ନାତି ନାତୁଣୀ ତ ସବୁ ଏବେ ଖରା ଛୁଟିରେ ଆସବାର ଲାଗି ସେମାନେ ସବୁ ଆଶା ରଖିଛେ। ଆଉ ସେମାନେ ଝିଅ ନାତୁଣୀ ନାତି ମାନେ ଆଜ୍ଞା ସେମାନେ ବି ମୋର କଳାକେ ନେଇ ଯାଇଛନ୍ତି, ମାନେ ଗୀତ ନାଚ ସେମାନେ ବି ମୋବାଇଲ ମନକର ତାଙ୍କଟା ମାନେ 5 ବର୍ଷ 7 ବର୍ଷ ହଉଛେ, ସେମାନେ ବି ଅଭିନୟ
0: କରୁଛନ୍ତି।
2: ଆପଣଙ୍କର ଝିଅ ସିନା ବାହାଘର କରିଦେଇଛନ୍ତି, କିନ୍ତୁ କେବେ ବି ଆପଣ ସେମାନଙ୍କ ଠାରୁ ମୁକ୍ତ ରହିପାରିବେନି। ସେମାନେ ଆସିବେ ଯିବେ, ତାଙ୍କୁ ପୁଣି ଦବା ନବା ସବୁ ଆପଣଙ୍କର ଚାଲିଛି, ଆଉ ସେଇ ଅନୁସାରେ ଆପଣ ବି ନିଜର ରୋଜଗାର ବି ବଢେଇ ଚାଲିଛନ୍ତି।
1: ଆପଣ ଏଇଟା ସତ କଥା କହିଲେ ଆଜ୍ଞା, ଝିଅ ତିନିଟା ମୁଇଁ ଭଲ ଜାଗାରେ ଦେଇଛେ, ଚଳନ୍ୟ ଜାଗାରେ, କିନ୍ତୁ ହେଲେ ବି ସେ ଝଡ ଝଞ୍ଜାଟା ରହୁଛି।
2: ବାପା ମାଙ୍କ ମନ ବୁଝିବ କି, ସବୁବେଳେ ଝିଅମାନେ ଯୋଉଠି ରହିଲେ ବି ତାଙ୍କ ପାଇଁ ତ କିଛି କରିବାକୁ ବି ମନ ହବ ଶ୍ରଦ୍ଧାର ସହିତ, ସେଟା ମଜବୁରୀ ନୁହେଁ, ଶ୍ରଦ୍ଧାର ସହିତ କରିବାକୁ ବି।

0: ହ୍ୟାଲୋ ମୋ ପସନ୍ଦ
1: ମ୍ୟାଡମ୍ ନମସ୍କାର
0: ନମସ୍କାର
1: ଜିଲ୍ଲା କଳାହାଣ୍ଡି
0: ମୁଡିଙ୍ଗ
1: ପାକେଲପଡ଼ା
0: କ୍ଷମାସାଗର ସାହୁ କେମିତି ଅଛନ୍ତି ଆପଣ?
1: ଆଜ୍ଞା ମୁଇଁ ଭଗବାନଙ୍କର ଦୟାରୁ ପୁରା ଭଲରେ ରହିଛେ। ଆମର ଆଡେ ତ ବହୁତ ଖରା ହଉଛେ, ଖରାର ଲାଗି ଟିକେ ସତର୍କରେ ରହିବାକେ ପଡୁଛେ। ଆଉ
0: ଆମ ଆଡେ ପୁରା ଶୀତ,
2: ଆମ ଆଡେ ତ ବରଫ ପଡୁଛି।

0: ସବୁ ବାପା ମାଙ୍କର ମନ ହୁଏ ଆଉ ଆପଣଙ୍କର ବି ସେ ମନ ଅଛି, ସେଥିପାଇଁ ଆପଣ ରୋଜଗାର ବଢେଇ ଦେଇଛନ୍ତି। ସମସ୍ତଙ୍କ ସହିତ ଆପଣ ସେମିତି ହସ ଖୁସିରେ କାଟନ୍ତୁ,
1: ଖୁସିରେ ରୁହନ୍ତୁ।
0: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
2: ଆଜି ଦେଇଦେବେ ଆଜ୍ଞା ସୁନା ପଞ୍ଜୁରୀର। ଯେ ଆଜ୍ଞା ଡେଡିକେଟ୍ କରିବି ବୋଲୁଛେ ଆପଣ
0: ନିହାତି କରନ୍ତୁ
2: ଡେଡିକେଟ୍। ଠିକ ଅଛି ଆଜ୍ଞା, ଆମ କଳାହାଣ୍ଡିର ଚିତ୍ରରଞ୍ଜନ ସବର, ମନୋଜ ପୁଟେଲ, ମୁନା ପଣ୍ଡା, ପଙ୍କଜ ମିଶ୍ର, କରମ ସାନି ସାହୁ, ନାଗୁ ପାତ୍ର ସାହୁ, ଏ ସମସ୍ତଙ୍କୁ ମୁଇଁ ଡେଡିକେଟ୍ କରୁଛେ। ଆପଣ ଟିକେ ଗୀତ ଶୁଣେଇ ଦେବେ, ସେମାନେ ରେଡିଓ ଧରିକରି ଦଳ ଚଞ୍ଚଳରେ ଶୁଣବାର ଲାଗି ଆଶା କରି ରଖିଛନ୍।
1: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ। ଫୋନ କଲେ କଥା ହେଲେ, ଏତେ ସୁନ୍ଦର କବିତା ଶୁଣେଇଲେ, ସେଥିପାଇଁ ଧନ୍ୟବାଦ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314906712301349।
1: ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: କିଏ କହେ ପ୍ରେମ ପୂର୍ଣ୍ଣାଙ୍ଗ ମନ୍ଦିର ମନ୍ଦିରର ମୁଖଶାଳା,
1: ମୁଁ କହିବି ସେ ଭଗ୍ନ ସ୍ତୂପ ତଳୁ ପ୍ରତାରଣ ପୂର୍ଣ୍ଣ ଜଳା।

0: ସାଥୀ, ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ।
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଟେକ୍ ଦିଲ୍ ସେଇ ଦିଲ୍ ତେକ୍ରେ ନିଶିଅଛି ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ସୁଷ୍ଟାର୍ଟ କରିବା ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଆଜି ଟପିକ୍ ରହିଛି ବର୍ତ୍ତମାନ ଯେଉଁ ପ୍ରକାର ଗରମ ଗୁଳୁଗୁଳି ଖରା ହେଉଛି ଆପଣଙ୍କୁ ଯଦି ସୁଯୋଗ ମିଳେ କୌଣସି ଥଣ୍ଡା

ଜାଗାକୁ ବୁଲିବାକୁ ଯିବା ପାଇଁ, ତାହେଲେ ଆପଣ କୋଉ ଜାଗାକୁ ବୁଲିବା ପାଇଁ ଚାହିଁବେ ବା କୋଉ ଜାଗାକୁ ଚୁଜ୍ କରିବେ ସିଧାସଳଖ ଆମକୁ କହିପାରିବେ। ଆମ ଟେଲିଫୋନ୍ ନମ୍ବର 06712303153।

0: ନିଶ୍ଚିତ ଭାବରେ ମନ ଟିକେ ଫୁର୍ତ୍ତି କରିବା ପାଇଁ ଆମେ ସମସ୍ତେ ଚାହୁଁ। ଏତେ ବିଜି ସେଡ୍ୟୁଲ ଭିତରେ ଥାଇ ଟିକେ ଯଦି ଆମକୁ ମୌକା ମିଳିଲା, ସୁଯୋଗ ମିଳିଲା, ସମୟ ମିଳିଲା, ତାହେଲେ ଟିକେ ଭଲ ଜାଗାକୁ ମାନେ ପ୍ରାକୃତିକ ପରିବେଶକୁ ବୁଲାବୁଲି କରିଯିବା ପାଇଁ କାହାର ଇଚ୍ଛା ନ ହେବ କହିଲେ? ସେଥିରୁ ଆମେ ବା ବାଦ ପଡ଼ିବା କେମିତି? ତେଣୁ ପ୍ରଚୁର ଗରମ ଗୁଳୁଗୁଳି ଯେଉଁ ହେଉଛି, ଯଦି କୌଣସି ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିଲା, ତାହେଲେ ଆପଣ କୋଉ ଜାଗା ଚୁଜ୍ କରିବେ ଆମକୁ ଆଜି କହିପାରିବେ? ଏବେ ଦେଖିବା ଫାର୍ଷ୍ଟ କଲର କିଏ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ବାପା ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଭେରି ଗୁଡ୍ ମର୍ଣ୍ଣିଂ। କିଏ କହୁଛନ୍ତି?
1: ଆବାସନ କହୁଥିଲେ, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: ଆଜି ଆପଣ ଫାର୍ଷ୍ଟ କଲର ଭାବରେ ଆମ ସହିତ ଯୋଡ଼ି ହେଇଛନ୍ତି, କୁହନ୍ତୁ କୋଉ ଜାଗା ଆପଣଙ୍କର ପସନ୍ଦ?
1: କଲଟା ଲାଗିଛି, ବହୁତ ଧନ୍ୟବାଦ ବାପା। ଯଦି ଏବେ ବାଧ୍ୟରେ ପଠେଇବେ ତାହେଲେ ମୁଁ କନ୍ଧମାଳର ଦାରିଙ୍ଗବାଡ଼ିରେ ଯିବା ପାଇଁ ଚେଷ୍ଟା କରିଛି।
0: ଆଚ୍ଛା, ଦାରିଙ୍ଗବାଡ଼ିରେ ବଢିଆ ଲାଗିବ ନା ପରିବେଶ, ପ୍ରାକୃତିକ ପରିବେଶ, ଥଣ୍ଡା ନିହାତି ଭାବରେ ଲାଗିବ ଥଣ୍ଡା।
1: ସେଇ ଜାଗା ଗଲେ ବହୁତ ଭଲ ଲାଗିବ, ସେ ଥଣ୍ଡା ପଡ଼ିଥିବ, ବହୁତ ମନ ବୈଠି ଉପଭୋଗ କରିବୁ ପରିବେଶ, ତାର କୁକୁ ଝରଣାର ପାଣି ଟିକେ ଉପଭୋଗ କରିବୁ।
0: ଜମା ଦି ଦିନ ଠିକ ଅଛି, ସେ ଦି ଦିନ ଆପଣଙ୍କୁ ମନେ ମନେ ବର୍ତ୍ତମାନ ସୁଯୋଗ ମିଳିଗଲା, ଆପଣ ମାନସିକ ଭାବରେ ଯାଇକି ବୁଲି ଆସନ୍ତୁ। ଓକେ, ଠିକ ଅଛି, ଫାଷ୍ଟ କଲର ହିସାବରେ ଆମ ସହିତ ଯୋଡି ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ବାପା, ନମସ୍କାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ମ୍ୟୁଜିକାଲି ଓଡ୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଷ୍ଟାର୍ଟ ହୋଇଯାଇଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆପଣମାନେ ଆମ ସହିତ ସିଧାସଳଖ କନେକ୍ଟ ହୋଇପାରିବେ, ନିଜ ମନର କଥା ଆମକୁ କହିପାରିବେ ଟପିକ୍ ସମ୍ପର୍କରେ। ତେବେ ଆଜିର ଟପିକ୍ ରହିଛି ବର୍ତ୍ତମାନ ଯେଉଁ ଖରା ଗରମ ଗୁଳୁଗୁଳି, ଏ ସମୟରେ ଯଦି ଗୋଟେ ଥଣ୍ଡା ଜାଗାକୁ ବୁଲିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ, ତାହେଲେ ଆପଣ କୋଉ ଜାଗାକୁ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରିବେ? ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହୋଇଗଲେଣି। ହ୍ୟାଲୋ,
3: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ବେଲପଡାରୁ ସାଇଙ୍କୁ ଆମେ ସ୍ୱାଗତ କରିଦେବା। ତେବେ ସାଇ, ଆପଣ କୁଆଡେ ବୁଲିବା ପାଇଁ ଚାହିଁବେ ବର୍ତ୍ତମାନ ସମୟରେ?
3: ଏ ଗରମରେ ତ କୁଆଡେ ଯିବାକୁ ଇଚ୍ଛା ହଉନି, ମତେ ଯଦି ସୁଯୋଗ ମିଳିବ ଗରମ ହଉ କି ଯା ହଉ ମୁଁ ପୁରୀ ଯିବାକୁ ଚାହିଁବି, କାହିଁକିନା ସେଠି ଯିବାକୁ ମତେ ବହୁତ ଭଲ ଲାଗେ, ଗରମ ବି ଜଣା ପଡେ ନା।
0: ଆଚ୍ଛା, ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବ, ସମୁଦ୍ର ଆଡେ ଟିକେ ବୁଲାବୁଲି କରିବେ ନାଇଁ କି?
3: ଆଚ୍ଛା
0: ସାଇ, ଆପଣ କେତେ ଥର ଯାଇଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏପର୍ଯ୍ୟନ୍ତ?
3: ସେମିତି ତ ମୁଁ ବହୁତ ଥର ଯାଇଛି, 20 ଖଣ୍ଡେ, ଆଉ 2-3 ହେଲାଣି ଯାଇପାରୁନି, ତାଙ୍କର ଡୋରି ଲାଗୁନି ବୋଧେ, ଆଉ ତାଙ୍କ ଡୋରି ନ ଲାଗିଲେ ଯିଏ ଯେତେ ଚାହିଁଲେ ବି ଯାଇପାରିବନି, ଏମିତି ହେଇଛି ବି ମୋ ସହିତ, ମୁଁ ବହୁତ ଥର ବାହାରିଛି ବି ଯାଇପାରିନି।
0: ଆରେ ଆରେ ଆରେ, 2-3 ହେଲାଣି ମହାପ୍ରଭୁ ଆପଣଙ୍କୁ ଦେଖିବା ପାଇଁ ଚାହିଁନାହାନ୍ତି, କିନ୍ତୁ ଏବେ ଡୋରି ଲାଗିବ, ଆପଣ ନିଶ୍ଚିତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ। ଆମେ ଏଇଠୁ ପ୍ରାର୍ଥନା କରିବା ଜଗନ୍ନାଥଙ୍କୁ ସୁନ୍ଦର

ମୋର ଜଣେ ଜିଦିଆ ପଡୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ

0: ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: म्यूजिकल योर्स आकाशवाणी एफएम रेनबो कटेक दिल से दिल तक रे निचे छे आपनंग सहित सुंदर सकाळ रे चली छे डायलिंग लाइव चिटचाट शो आपण माने सीधा सड़क आम सहित कथा हो छंती। आम टेलीफोन नंबर 0671230353। तबे टॉपिक टी रही छी वर्तमान खरा गरम गुळगुळी समय रे आपनंग जदी टिके सुजोग मिलिबो ठंडा जागा को बुलिबा को जिबा पई आपण को जागा चूज करबे। देखिबा नेक्स्ट कलर के हेलो आकाशवाणी एफएम रेनबो कटक।
2: जय जगन्नाथ जय जगन्नाथ जय जगन्नाथ नमस्कार आज्ञा गुड मॉर्निंग।
1: जय जगन्नाथ नमस्कार किए कह
2: बलराम बेहरा कहती एजी ऑफिस स्टाफ हाईकोर्ट कटक
1: आपण को स्वागत शुणुच कौन कह टॉपिक संपर्क
2: आज टॉपिक संपर्क मुझे कह चाहे सकल तीर्थ तो चरण बद्रिका जी कि कारण मान प्राय पुरी ही जाए
1: बुझे
2: ମୁଁ କୋଉଠି ଯାଇନି କିନ୍ତୁ ଯୋଉଠି ଆମର ଅଛନ୍ତି ବୈଦ୍ୟନାଥ ସିଂହନାଥ ରାମନାଥ ସବୁ ରହିଛନ୍ତି ପ୍ରଭୁ ଆମର ଭାରତ ବର୍ଷରେ ମୁଁ ସେମାନଙ୍କୁ ଆହ୍ୱାନ କରିଦିଏ ଯେ ଠାକୁର ପୂଜା କରେ ସେତେବେଳେ ମୁଁ ସେମାନଙ୍କୁ ଆହ୍ୱାନ କରିଦିଏ ଯାହାଦ୍ୱାରା କି ସେ ମୋ ପାଖେ ପାଖେ ଆସିଯାନ୍ତି ସେଇ ସମୟଟା
1: ବହୁତ ବଢିଆ।
2: ଆଉ ଗୋଟେ ମୁଁ ଆଜ୍ଞା କୁହନ୍ତୁ ଆଉ ଗୋଟେ ତୀର୍ଥ ଜାଗା ଆମର ଅଛି ମୋ ଗାଁ ପାଖରେ ଆମର ଅଛି ସେ ଯୋଉ ଖୋର୍ଦ୍ଧା ଜିଲ୍ଲା ଆମର ଯୋଉ ବୋଲଗଡ଼ ବ୍ଲକ ଗୋଟେ ଅଛି ଆମର ଆରିକୁଆ ଗ୍ରାମ ଢିପ ସାହି ବୋଲି ଗୋଟେ ଜାଗା ସେଠି ମା କୁଶଳିନୀ ପୀଠ ଅଛନ୍ତି ବହୁତ ବଢିଆ ଜାଗା ସେଠି ଅଛି ମାଙ୍କର ବହୁତ ବଡ ଜାଗା ବହୁତ ବଡ ବଡ ସେ ମିଟିଂ ହୁଏ ବାହାଘର ବାହାଘର ଫାହାର ସବୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ବହୁତ ବଢିଆ ଜାଗା ସେଟା
1: ଆଜ୍ଞା।
2: ଆଉ ଗୋଟେ ଖାଲି ଜଷ୍ଟ ଖାଲି ଟିକେ ଠାକୁରଙ୍କର ଗୋଟେ ଶ୍ଳୋକ ପଢିଥିବି କି ଆଜ୍ଞା
1: କୁହନ୍ତୁ
2: ବହୁତ ବଢିଆ ଜିନିଷଟା ଆପଣ ଶୁଣିବେ ସେଟା ତଥାପି ଦି ତିନି ମିନିଟ ଲାଗିବ ସରିବାକୁ ମୁଁ କହିଦେଉଛି ଆପଣ ଶୁଣନ୍ତୁ ଟିକେ ନମ ନାରାୟଣ ରାମକୃଷ୍ଣ ଦାମୋଦର କେଶବ ଅନନ୍ତ ହରି ଦେବ ଚକ୍ରଧର ଗୋପାଳ ଗୋବିନ୍ଦ ଗୋପୀନାଥ ନନ୍ଦ ସୁତ ମୁକୁନ୍ଦ ମୁରାରୀ ବସୁଦେବ ଜୟ ଅଚୁତ୍ୟ କୃପାଳୁ ମଧୁସୂଦନ କଂସରୀ ବାମନ ମାତ କୁଣ୍ଡରେ କାକ୍ଷ ଦେବକୀ ନନ୍ଦନ ଜନାର୍ଦ୍ଦନ ବଳି ଧୁଞ୍ଚି ଜଗତ ଈଶ୍ୱର ଦୈତାରୀ ମୁକ୍ତା ଯଶ ଯାକୁମର ବିଷ୍ଣୁ ଯଦୁ କୁଳ ଶ୍ରେଷ୍ଠ ଅଦିତ କୁମର ବନବାଳୀ ହୃଷିବେଶ ଶ୍ରୀପତି ଶ୍ରୀଧର ଅକ୍ଷୟ ସଂସାର ନାଥ ଶ୍ରୀ ପୁରୁଷୋତ୍ତମ ନର ହରି ନରସିଂହ ପ୍ରଭୁ ଭଗବାନ ପରମାନନ୍ଦ ଆନନ୍ଦ କନ୍ଦ ଚକ୍ରପାଣି ଗଦାଧର ପିତବାସ ରମଣୀ ରୁଗୁଣୀ ଗରଡ ବାହନ ଗଦାପାଣି ଗୋବର୍ଦ୍ଧନ ବୃନ୍ଦାବନ ଚନ୍ଦ୍ର ପଦ୍ମନାଭ ବିଶେଷଣ ବକାରୀ ଉପେନ୍ଦ୍ର ସନାତନ ବିଶ୍ୱମୂର୍ତ୍ତି ତ୍ରିବେକମ୍ପ ସୋନାରୀ ଦେବ ଲକ୍ଷ୍ମୀପତି ଶ୍ରୀନିଧି ଶ୍ରୀକାନ୍ତ ଶ୍ରୀନିବାସ ଜାମୁଳା ଅର୍ଜୁନ ଭୁଞ୍ଜ ହଜିତାରେଶ୍ୱର ରଘୁବୀର ରଘୁନାଥ ଶିରଘୁ ନନ୍ଦନ କୌଶଲ୍ୟ ନନ୍ଦନ ରାମ ରାବଣ ମର୍ଦ୍ଦନ କେଶୀ ଅଣ୍ଡା ସନ୍ଦାସରୁ ଅଗାସୁର ହରି ସକଟ ଭଞ୍ଜନ ପକାଶୁର କୁଷହରୀ ସୌରୀ ବିଶ୍ୱ ସଭା ଗରୁଡ ଆସନ କ୍ଷୀରସିନ୍ଧୁ ମଧ୍ୟ ପ୍ରଭୁ ଅନନ୍ତ ଶୟନ ସର୍ବସହରଣ ବିଶ୍ୱନାଥ ବିଶ୍ୱବାସ ଗଜାତନାଥନ ପ୍ରଭୁ କଚିବର ଶିଷ୍ୟ ଶିଶୁପାଳ ଅନ୍ତାକାରୀ କଂସର ବୈରୀ ହିରଣ ଭିତରେ ରାକ୍ଷ ଅନ୍ତକାରୀ ଧର ସାଗର ଦିନ ବୈଜନାନ କର ଦୂଷଣ ଅନ୍ତକ ବାଳି ବିନାଶନ ସୃଗୀବତାନ ଲଙ୍କାଗଡ଼ ବିଶନ କୁମ୍ଭକର୍ଣ୍ଣ ଶତ୍ରୁ ଭୀଷଣ ରକ୍ଷଣ ମତ୍ସ୍ୟ କୁର୍ମ ରୂପୀ ପର୍ଶୁରାମ ଅବତାର ଜଗନ୍ନାଥ ଯୋଗେଶ୍ୱର କଣାସାଗର ଅନ୍ତର୍ଜାମୀ ନିରାକାର ଦେବ ନିରଞ୍ଜନ ଶୁଣ ଅଷ୍ଟ୍ର ଶ୍ରୀକୃଷ୍ଣଙ୍କର ଆମ ଭଦ୍ରତନୁ ଶୁଣ ହୋଇ ଭୂପତ ଅଟଇ କହିଲ ଦୟା ଦୟା ହୃଦୟ ବହି କ୍ରିଷ୍ଣଧର ଜେନା ମୋ ପଡ଼ୋଇ ଶୁଣି ନାଚ ବୈକୁଣ୍ଠକୁ ଯାଇ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।
1: ବାହ ଆପଣ ପୁରା ଶାନ୍ତି କରିଦେଲେ ପୃଥିବୀ ଆଜି ଆମ କଲ୍ସ ରେ ଆପଣ ଆସିକି ଆପଣଙ୍କୁ ଏତେ ଏତେ ଧନ୍ୟବାଦ ମୁଁ ଜଣେଇବି ଠାକୁରଙ୍କର ଏତେ ସବୁ ନାମକୁ ଆପଣ ସୁନ୍ଦର ଭାବରେ ଉଚ୍ଚାରଣ କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
2: ଧନ୍ୟବାଦ ଜୟ ଜଗନ୍ନାଥ
1: ରାଧେ ରାଧେ ରାଧେ ରାଧେ।

0: ମଣିଷ ସବୁବେଳେ ଚାହେଁ ଶାନ୍ତି ଆନନ୍ଦ, ଯେଉଁଥିରେ ଆପଣଙ୍କୁ ଶାନ୍ତି ଲାଗୁଛି, ଯେଉଁ ଭଗବାନଙ୍କର ନାଁକୁ ସ୍ମରଣ କଲେ, ଉଚ୍ଚାରଣ କଲେ ଆପଣଙ୍କୁ ଆନନ୍ଦ ଲାଗୁଛି, ଶାନ୍ତି ଲାଗୁଛି। ଯଦି କେତେବେଳେ କେମିତି ଆପଣଙ୍କୁ ଫ୍ରିରେ ଟିକେ ଟାଇମ୍ ମିଳୁଛି, ଟିକେ ଫୁର୍ସତ ମିଳୁଛି, ସେଇ ନାମକୁ, ସେ ଦିବ୍ୟ ଅମୃତମୟ ନାମକୁ ଟିକେ ଉଚ୍ଚାରଣ କରନ୍ତୁ, ଦେଖିବେ ଆପଣଙ୍କୁ କେତେ ଆନନ୍ଦ, କେତେ ଶାନ୍ତି ଲାଗିବ। ତେବେ ଆଜିର ଟପିକ୍ ହେଉଛି, ବର୍ତ୍ତମାନ ଗୁଳୁଗୁଳି ଖରା ସମୟରେ ଆପଣଙ୍କୁ ଯଦି ଟିକେ ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିବ, ତେବେ ଆପଣ କୋଉ ଜାଗା ଚୁଜ୍ କରିବେ? ଦେଖିବା ଆଉ ଜଣେ କଲନକୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର, ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ଉପରେ?
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା।
0: କୁହନ୍ତୁ, ଆଜିର ଟପିକ ଉପରେ କଣ କହିବେ?
1: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ

0: ଉପରେ କହିବି, ଆକ୍ଚୁଆଲି କଥାରେ ଅଛି, ଆମର ଗୋଟେ କଥାରେ ଅଛି, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ତେଣୁ ବର୍ତ୍ତମାନ ଯୋଉ ହିସାବରେ ହିଟ୍ ୱେଭ୍ କଣ୍ଡିସନ ଅଛି, ଟେମ୍ପରେଚର ରହୁଛି 40 ଡିଗ୍ରୀ ଉପରେ, ଆଜି ତ ବୁଲାବୁଲି କରିବା ପାଇଁ ବହୁତ କଷ୍ଟକର, କାରଣ ଦିନ 11 ବେଳେ ଲୋକ ଘରୁ ବାହାରୁ ନାହାନ୍ତି। ତେଣୁ ମୁଁ ତ ବହୁତ ଜାଗା ବୁଲିଛି, ବହୁ ଏରିଆ ଯାଇଛି, ସବୁଆଡେ କଟକ ତାରିଣୀ ଯାଇଛି, ପୁରୀ ଯାଇଛି, ଆପଣଙ୍କର ରାଉରକେଲା ଯାଇଛି, ବେଦବ୍ୟାସ, ଆଉ ବିଭିନ୍ନ ଜାଗା ସବୁ ଯାଇଛି। ବେଦବ୍ୟାସ ବି ଗୋଟେ ବହୁତ ବଢିଆ ସ୍ଥାନ, ତେଲ କୋଇଲି ଇ ତିନିଟା ନଦୀର ସଙ୍ଗମ ସ୍ଥଳ, ଆଉ ସେଠି ପିକନିକ ହୁଏ, ଭୋଜିଭାତ ହୁଏ ପାହାଡ ଉପରେ, କର୍ଣ୍ଣର କର୍ଣ୍ଣର ଜାଗାଟା, ତା ସହିତ ରାଉରକେଲାଟା ଷ୍ଟିଲ ପ୍ଲାଣ୍ଟ RSP ରହୁଛି, ତା ସହିତ ହନୁମାନ ବାଟିକା, ବହୁତ ମନ୍ଦିର ଯେମିତି ରହିଛି, ମନ୍ଦିର ମାଳିନୀ ଓଡ଼ିଶା, ବହୁତ ମନ୍ଦିର ସେଠି ସବୁ ରହିଛି। ସେ ଜାଗାଟା ବି ଗୋଟେ ବହୁତ ବଢିଆ ଜାଗା ବୁଲାବୁଲି କରିବା ପାଇଁ ସ୍ଥାନ। ତେଣୁ ଖରାଦିନେ ଯୋଉ କଥା କହିଲେ, ବର୍ତ୍ତମାନ ତ ଆମେ ଜଗତସିଂହପୁର ଜିଲ୍ଲା ବି ବହୁତ ଅଛି, ଆପଣଙ୍କର ଧ୍ୟାନକୁଦ ପୀଠ, ଶିଆଳି ବେଳାଭୂମି, ଏପଟେ ଧର୍ତ୍ତଙ୍ଗଡ ଜଙ୍ଗଲ, ବହୁତ ଜାଗାରେ ଅଛି ଭୋଜିଭାତ କରିବା, ପିକନିକ କରିବା ପାଇଁ। ଆଉ ଗୋଟେ ବଟ ଶ୍ରୀକ୍ଷେତ୍ର ଅଛି ଚାନ୍ଦ୍ରାପାଟଣିଆ, ଚର୍ତ୍ତିକା ବଜାର ପାଖାପାଖି, ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ସୁଦର୍ଶନ ଅଛନ୍ତି, ଲକ୍ଷ୍ମୀ ନାରାୟଣ ଅଛନ୍ତି, ମହାପ୍ରଭୁ ଶିବଶମ୍ଭୁ ବି ଅଛନ୍ତି, ତ୍ରିନାଥ ଗାଦି ଅଛି, ବହୁତ ବଢିଆ ଜାଗା। ତେଣୁ ଏଇ ଜାଗା ସବୁ ବୁଲିବାକୁ ଯାଇ ହବ। ଆଉ
1: ଏତେ ସବୁ ଜାଗାର ନାଁ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ସୁନ୍ଦର ଟପିକ ଆଣିଛନ୍ତି ଆଉ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି। ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ସତରେ ମହାପ୍ରଭୁଙ୍କ ଠାରୁ ଆଉ କଣ ବା ବଡ ଜାଗା ଅଛି, ବଡ ସ୍ଥାନ ଅଛି। ତେବେ ବର୍ତ୍ତମାନ ଯୋଉ ଖରା ଗରମ ଗୁଳୁଗୁଳି ସମୟରେ ପିଲାମାନଙ୍କର ଛୁଟି ଅଛି, ସ୍କୁଲ କଲେଜ ସବୁ ଛୁଟି ଅଛି। ବର୍ତ୍ତମାନ ଟିକେ ସମର ଭ୍ୟାକେସନରେ ଆମେ ଯାଉ ଟିକେ ବୁଲାବୁଲି କରିବା ପାଇଁ ବାହାରକୁ ଟିକେ ଯାଉ। ତେବେ ଥଣ୍ଡା ଜାଗାକୁ ଯାଉ, ନିହାତି ଭାବରେ ଥଣ୍ଡା ଜାଗାକୁ ଆପଣମାନେ ପସନ୍ଦ କରିବେ। ତେବେ ବର୍ତ୍ତମାନ ଯଦି ସେମିତି ଗୋଟେ ସୁନ୍ଦର ସୁଯୋଗ ମିଳେ, ଆପଣ କୋଉ ଜାଗାକୁ ବୁଲି ଯିବା ପାଇଁ ପସନ୍ଦ କରିବେ? ଆଉ ଜଣେ କଲନକୁ ଦେଖିବା। ହ୍ୟାଲୋ ହ୍ୟାଲୋ
1: ନମସ୍କାର ନିଶି ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି? କିଏ କହୁଛନ୍ତି ଆଜ୍ଞା?
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ହ୍ୟାଲୋ,
0: ଆଜିର ଟପିକ ସମ୍ପର୍କରେ କଣ କହିବେ?
1: ମୁଁ ଯଦି ମତେ ସୁଯୋଗ ମିଳେ ଗ୍ରୀଷ୍ମ ନିବାସ, ଭାରତର ଗ୍ରୀଷ୍ମ ନିବାସ ନୈନିତାଲ ଯିବାକୁ ଚାହିଁବି।
0: ଆଚ୍ଛା, ନୈନିତାଲ ଆପଣ ଆଗରୁ ଯାଇଛନ୍ତି?
1: ନା ଯାଇନି, କିନ୍ତୁ
0: ଜାଣିଛନ୍ତି।
1: ତାପରେ ଟୁରିଜିମ ଅଫିସରୁ ସେ ବିଷୟରେ ଭଲକିରି ବୁଝିକିରି।
0: ଆଜ୍ଞା ଆଜ୍ଞା,
1: ଟୁରିଜିମ ଅଛି, ମୁଁ ଯିବି ସେଠି।
0: ନିହାତି ଭାବରେ ଆପଣଙ୍କୁ ସେମିତି ଗୋଟେ ସୁଯୋଗ ମିଳୁ, ଆପଣ ନୈନିତାଲ ଯାଇ ବୁଲିକି ଆସନ୍ତୁ। ଯାହା ଯାହା ଆପଣ ଶୁଣିଛନ୍ତି ସେସବୁ ଲାଇଭଲି ନିଜ ଆଖିରେ ଦେଖନ୍ତୁ, ଅନୁଭବ କରନ୍ତୁ, ଆମେ ଚାହିଁବୁ।

0: म्यूजिक लिओर्स आकाशवाणी एफएम रेनबो कटक दिल से दिल तक रे निशेचे आपन को सहित सुंदर सकल रे सो चली छी डाइलिंग लाइव चिटचैट आपन माने इति सुंदर भाव रे हम सहित शामिल हो छंती कनेक्ट हो छंती सुंदर सुंदर कथा को हो छंती को जगह को बुली पापई आपन को इच्छा अछि तबे देखिबा नेक्स्ट कॉलर की हेलो
1: हेलो मैम नमस्कार जय जगन्नाथ
0: नमस्कार जय जगन्नाथ किए कहते
1: मैडम प्रफुल्ल प्रधान कहती कुआरपाल माणियामंदर
0: आप बहुत लकी कि बहुत लकी जानी आपण कल निहाती भाव लगे
1: ना ना आम तो उठा बेलू आप लगे बाध्य घंटे टाइम देवा पड़े आप उठा चाहे न उठा चार रिंग पांच तरह को लगी
0: अच्छा ओके तेज कौ जगह को जीवाई चाहिए बर्तमान समय
1: ना ना देखते एमती तो कहले ओडिशा सारा आम बुली सारी कौन सी जगह एमती बाकी ना मन टिके अच्छी जीवाक आम केदारनाथ
0: ठाकुर निश्चित भाव
1: ठाकुर दया आस समुद्र आसवा निश्चित हम
0: निश्चित भाव ईश्वर बड़ लोक ठाकुर दया निहाती भाव हम आप केदारनाथ को जाकि दर्शन करे एदेह ना मनरे इच्छा अच्छे मान दिने ना दिने दर्शन करेंगे
1: ନା ମୁଁ ଏଇଟା ତ ନିଶ୍ଚିତ କଥା ମାନେ ଶୁଣନ୍ତୁ ଆମେ ଇଚ୍ଛା କଲେ ବି ଚଳେ ଆପଣଙ୍କ ଇଚ୍ଛା ଆମର ଯେତକ ଭାଇଙ୍କ ଇଚ୍ଛା ଆଉ ଭଗବାନଙ୍କ ଇଚ୍ଛା ଗୁରୁଜନଙ୍କ ଇଚ୍ଛା ସମସ୍ତଙ୍କ ଇଚ୍ଛା ଗୋଟେ ଇଚ୍ଛା ହେଇଗଲେ ନିଶ୍ଚିତ ଆମେ ଯିବୁ ବୋଲି ବରାଦ ଅଛି ଆଉ ବାକି ଆପଣ ଆଶୀର୍ବାଦ ଟିକେ କରନ୍ତୁ ଆମ ଯିବା ପାଇଁ ଟିକେ ଆପଣ ଆଶୀର୍ବାଦ କରନ୍ତୁ ଆମେ କେମିତି ଯିବୁ କେଦାରନାଥ
0: ଭାଇମାନେ
1: ଚାରି ପାଞ୍ଚ ଜଣ ଯାଇକି ଆସିଲେ
0: ନିହାତି ନିହାତି ଭାବରେ
1: ମୋର ଅସ୍ଥିର ଥିଲା ପାରିବାରିକ ତେଣୁ କି ମୁଁ ଯାଇପାରିଲିନି ବରାଦ ଅଛି ଦେଖିବା ଠାକୁର କଣ ବରାଦ ହଉଛି ଆଉ
0: ମୁଁ ଏଇଠୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ନିହାତି ଭାବରେ ମହାପ୍ରଭୁ ଆପଣଙ୍କୁ ଦର୍ଶନ ଦିଅନ୍ତୁ ଆପଣ ଯାଇକି କେଦାରନାଥଙ୍କୁ ଦର୍ଶନ କରିକି ଆସନ୍ତୁ ତାପରେ ଆମକୁ କଲ୍ କରି କହିବେ ଦର୍ଶନ କରିକି ଗଲେ ବୋଲି ଆସିଲେ
1: ସଦାବେଳେ ରହିଛି ଆଉ ମୁଁ ସଦାବେଳେ ରହିଛି ଡାଇନିଂ ଲାଇଫ୍ ନିଶ୍ଚିତ ଲଗେଇବି ଆପଣ ଆସିଲା ମାନେ ମୋର ଖାଇବା ପିଇବା ସବୁ ବନ୍ଦ ଘଣ୍ଟାରେ ଆପଣଙ୍କୁ ଟାଇମ୍ ଦେବି ତାପରେ ଲାଗିଲେ ଭଲ ନ ଲାଗିଲେ ଭଲ କିନ୍ତୁ ନିଶ୍ଚିତ ଘଣ୍ଟାରେ ଟାଇମ୍ ଦେବି ଯଦି ଆଠ ବା ହେଇଯାଉ ଘରେ ଡାକ୍ତର ସୁଦ୍ଧା ଶୁଣା ଶୁଣି ନାହିଁ ଯେକୌଣସି ଗୋଟେ କାମ ଯେକୌଣସି ଥାଉ ସବୁ କାମ ବାତିଲି ଘଣ୍ଟାକ ପାଇଁ
0: ଆପଣ
1: ଆପଣଙ୍କ ସହିତ କଥାବାର୍ତ୍ତା କରିକି ଟିକେ ଭଲ ଲାଗେ ଆଉ ଯୋଉ ଆପଣ ଆଜିର ଶୁଭ ସକାଳ ମୋତେ ତ ବହୁତ ଆନନ୍ଦଦାୟକ ଦେଲା ଆଉ ତେଣୁ କରି ମୋତେ ଟିକେ ଭଲ ଲାଗେ କଣ ବେଶୀ ଶୁଣିବାକୁ ଏଇଟା ଅର୍ଘ୍ୟ ଥାଳି ଜଗନ୍ନାଥଙ୍କ ବିଷୟରେ କହୁଥିଲେ ପୁରୀ ବିଷୟରେ କହୁଥିଲେ ମୋତେ ବହୁତ ଆନନ୍ଦ ଦେଇଛି ତେଣୁ ମୁଁ ସଦାବେଳେ ସେଇ ଭଗବାନଙ୍କ ଉପରେ ବେଶୀ ଶୁଣିବାକୁ ଇଚ୍ଛା କରେ ଆଉ ପୁରୀ ତ ଆମର ଘର କହିବାକୁ ଗଲେ ଆଉ ପୁରୀ କେତେ ଥର ଦେଖିଛି ମୁଁ ଜାଣିନି ଇଚ୍ଛା ହବ ନାହିଁ
0: ନିଶ୍ଚିତ ଭାବରେ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବେ କେଦାରନାଥ ମହାପ୍ରଭୁ ଏଇ ଇଚ୍ଛା ଆପଣ ରଖିଥାନ୍ତୁ ଆମ ସହିତ ସାମିଲ ହେଲେ ସକାଳୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ନମସ୍କାର ରହିଲି ମ୍ୟାମ୍ ନମସ୍କାର ଧନ୍ୟବାଦ

0: ନିହାତି ଭାବରେ ଆମେ ଟିକେ କର୍ମମୟ ଜଞ୍ଜାଳରୁ ଟିକେ ଫ୍ରି ହେଲେ ଟିକେ ମୁକ୍ତ ହେଲେ ଆମେ ଚାହୁଁ କୋଉଠି ଟିକେ ବୁଲାବୁଲି କରିଯିବା, କୋଉ ଟିକେ ସାଙ୍ଗସାଥିମାନଙ୍କ ସହିତ ମିଶି ଟିକେ ଖିଆପିଆ କରିବା, ଟିକେ ରିଲାକ୍ସ ହେବା ପାଇଁ ଆମେ ସମସ୍ତେ ଚାହୁଁ। କାରଣ ବିଜି ସେଡ୍ୟୁଲ୍ ଭିତରେ କାମ କରିକରି ବେଳେବେଳେ ଆମକୁ ଅଣନିଶ୍ୱାସ ଲାଗେ, ବେଳେବେଳେ ଆମେ ଥକି ପଡୁ, ଆଉ ବେଳେବେଳେ ଚାହୁଁ ଟିକେ ମନ ଫୁର୍ତ୍ତି କରିବା, ହାଲକା କରିବା, ଟିକେ ଫ୍ରି ରହିବା। ଆଉ ସେଇ ଫ୍ରି ସମୟରେ ଆପଣଙ୍କୁ ଯଦି କୌଣସି ବୁଲାବୁଲି କରିଯିବା ପାଇଁ ସୁଯୋଗ ମିଳିଗଲା ତାହେଲେ ତ ବଢିଆ ମଜା ଆଉ ନାଇଁ କି? ମୋର କହିବା କଥା, ବର୍ତ୍ତମାନ ଯୋଉ ଗରମ ପଡିଛି ଏଇ ସମୟରେ ବା ସମର ଭ୍ୟାକେସନ ସମୟରେ ଆପଣଙ୍କୁ ଯଦି କୌଣସି ଥଣ୍ଡା ଜାଗାକୁ ବୁଲିଯିବା ପାଇଁ ସୁଯୋଗ ମିଳିଲା ତେବେ ଆପଣ କୋଉ ଜାଗା ଚୁଜ୍ କରିବେ? ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ
1: ଆପଣ ନମସ୍କାର।

0: ନମସ୍କାର, କିଏ କହୁଛନ୍ତି? ଆପଣ ତ କାମ କରି କରି ସବୁବେଳେ ହାଲିଆ ହେଲେ, ସକାଳୁ ଧଇଁ ସଇଁ ହେଇକି ଦୌଡି ଦୌଡି ଆସି ଫୋନ ଲଗାଉଛନ୍ତି? ଏତେ ଗରମ ହଉଛି, ସେ ଭିତରେ ଆପଣ ସକାଳୁ ସକାଳୁ ଟାଇମଲି ସବୁ କାମ କରିବା ପାଇଁ ବାଧ୍ୟ ହଉଛନ୍ତି ନାଇଁ କି?
1: ନିହାତି, ପନିର ପାଇଁ ଦୁଇ ତିନି ଜଣ ଆସି ଫେରିଗଲେ, ତାଙ୍କ ପାଇଁ ଆଗ ପନିର କାଟିକି ଦେଇସାରିବି, ତାପରେ ରୋଷେଇ ପାଇଁ ଯିବି ଆଉ।
0: ଓକେ, ତେବେ ବର୍ତ୍ତମାନ ଯୋଉ ଏତେ କାମ ଭିତରେ ଆପଣଙ୍କୁ ଗୋଟେ ଥଣ୍ଡା ଜାଗାକୁ ବୁଲି ଯିବା ପାଇଁ ସୁଯୋଗ ମିଳିବ, ଆପଣ କୋଉ ଜାଗାକୁ ଯିବେ?
1: ନଈ ଭିତରୁ।
0: ଏତେ ଇନଷ୍ଟାଣ୍ଟ ଆନ୍ସର ଆପଣ ଦେଲେ ନଈ ଭିତରକୁ, ମାନେ ହଠାତ୍ କରି ଯେ ଶୁଣିବ ସେ ଭାବିବ ଯେ ନଈ ଭିତରକୁ କଣ ପାଇଁ ଯିବେ ଆପଣ, କିନ୍ତୁ ଆପଣ ପାଣି ଭିତରେ ରହିଲେ ଶାନ୍ତି ଅନୁଭବ କରିବେ ବୋଲି ଆପଣ କହୁଛନ୍ତି ନଈ ଭିତରକୁ ଯିବି।
1: ନଈ ଭିତରେ ସେ ଯୋଉ ପହଁରିବାର ଯୋଉ ମଜା, ତାର ଯୋଉ ଥଣ୍ଡା ମାନେ ଗାଧୋଇବାର ଯୋଉ ମଜା, ମୁଁ ହୁଏ ଯେତେ ଜାଗା ବୁଲିବାକୁ ଗଲେ, ବୁଲିବାକୁ ଗଲା ଭିତରେ ବି ତମେ ଝାଳରେ ଓଦା ହେଇଯାଇଥିବ, ଗରମରେ ବି ତମକୁ ବିରକ୍ତ ଲାଗୁଥିବ, ସିଧା ଯଦି ତମେ ଘର କାମ ଛିଡେଇକି ନଈକି ଗାଡିଆ ଭିତରକୁ ପଶିଯିବ ପାଣି ଭିତରକୁ, ତମକୁ ଆଉ କୋଉଠି ହିଁ ଥଣ୍ଡା ମିଳିବନି।
0: ତେବେ ନଈ ଭିତରକୁ ବେଶୀ ଭିତରକୁ ଯିବେନି, ଟିକେ ଦେହକୁ ଥଣ୍ଡା ଲାଗିଲେ ପୁଣି ପଳେଇ ଆସିବେ।
1: ପହଁରା ଶିଖିଛୁ ବାପା?
0: ହଁ, ତାହେଲେ ଅସୁବିଧା ନାହିଁ, ତାହେଲେ କିଛି ଅସୁବିଧା ନାହିଁ, ଆପଣ ପହଁରିକି ନିଜକୁ ସୁରକ୍ଷିତ ରଖିପାରିବେ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ଓକେ, କାମରେ ବ୍ୟସ୍ତ ଥାନ୍ତୁ, କିନ୍ତୁ ତା ଭିତରେ ଭିତରେ ଟିକେ ଟିକେ ପାଣି ପିଉଥିବେ, ପାଣି ନ ପିଇଲେ ଦେହରୁ ଜଳୀୟ ଅଂଶ କମିଯିବ।
1: ହଁ,
0: ସେଇଆ, ଟିକେ ଲେମ୍ବୁ ଚିନି ଲୁଣ ସର୍ବତ ବି ପିଇ ପାରିବେ, ଦହି ସର୍ବତ ପିଇ ପାରିବେ, ଆଉ ମଝିରେ ମଝିରେ
1: ପ୍ରୋଗ୍ରାମ ମାଧ୍ୟମରେ ସବୁକିଛି ଟିପ୍ସ ପାଇପାରୁଛୁ, ଯଦି ନିଶ୍ଚିନ୍ତ ତାକୁ ଆମେ ଉପଯୋଗ କରିବା, ନିଶ୍ଚିନ୍ତ ଆରମ୍ଭ ପାଇପାରିବା।
0: ଓକେ, ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବେଶୀ ଧନ୍ୟବାଦ, ଗୀତ ଏତେ ସୁନ୍ଦର ସୁନ୍ଦର ବଜାଉଛନ୍ତି, ସେଇଟା ପାଇଁ ବେଶୀ ପ୍ରୋଗ୍ରାମ ମତେ ବହୁତ ବଢିଆ ଲାଗୁଛି ସତରେ।
0: ଓକେ ଓକେ, ଥ୍ୟାଙ୍କ ୟୁ
1: ଥ୍ୟାଙ୍କ ୟୁ।

0: କଥାରେ କଥାରେ ଗୀତରେ ଗୀତରେ କେତେବେଳେ ଯେ ସମୟ ସବୁ ସରିଯାଉଛି ମୁଁ ତ ଜାଣିପାରୁନି। ଏଇ ଷ୍ଟାର୍ଟ ହେଇଥିଲା ଦେଖନ୍ତୁ ଶୋ, ବର୍ତ୍ତମାନ ସମୟ ହେଲାଣି 9:42, ପୁରାପୁରି 42 ମିନିଟ୍ ହେଇଗଲାଣି। ତେବେ ଏତେ ସଂଖ୍ୟାରେ ଆପଣ ଯେ ଆମ ସହିତ ସାମିଲ ହେଲେଣି, ଏବେ ଦେଖିବା ନେକ୍ସଟ କଲର୍ କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭୁବନେଶ୍ୱରରୁ କହୁଥିଲି।
0: କିଏ କହୁଛନ୍ତି ଭୁବନେଶ୍ୱରରୁ?
1: କୃପା ସିନ୍ଧୁ କବି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଉ ବଢିଆ ସୁନ୍ଦର ଟପିକ ଗୋଟେ ରଖିଛନ୍ତି। ଆଉ ଖରା ଦିନରେ କୋଉଠି ଥଣ୍ଡା ଲାଗିବ? ଯଦି ସେମିତି ଗୋଟେ ଗାଁ ଥାନ୍ତା, ଗୋଟେ ଆଟୁ ଘର ଭଳିଆ, ସେଇଭଳିଆ ଘରେ ଏବେ ଦି ମାସ ପୁରା ରହିଯାନ୍ତେ ପୁରା, ଆଉ କୋଉଠି କିଛି ଥଣ୍ଡା ପାଇବାଟା ସେଇଭଳିଆ ଜାଗା ବହୁତ ସନ୍ତୁଷ୍ଟ।
0: ଆପଣ ସେମିତି ଘରେ ରହିଛନ୍ତି?
1: ହଁ, ବହୁତ ରହିଛି।
0: ଆଚ୍ଛା,
1: ଖାଲି କହୁଛି ଧଉଳି ଗୋଟେ ହେଇଛି ଆମର ପୁରା ବେଷ୍ଟ ଜାଗା। ଖରା ହଉ, ବର୍ଷା ହଉ, ଶୀତ ହଉ, ଯେତେବେଳେ ବି ଯିବ ସେ ଜାଗା ଥଣ୍ଡା
0: ଆରାମ ଲାଗିବ। ହଁ,
1: ଆଉ ଗୋଟେ ଅଛି ଆମର ଶିଉଳି ମହାବୀର। ଆପଣ ଏଇ ଚନ୍ଦନପୁର ପଟେ ଗଲେ ଖାଲି ଝଙ୍କାଳିଆ ଗଛ, ଆମ୍ବ ଗଛ, ଲତା ଗଛ ସବୁ ପାଇବ ଘର ତା ସାଙ୍ଗରେ।
0: ଆଜ୍ଞା ଆଜ୍ଞା,
1: ପୁରା ସେ ରାସ୍ତାରେ ଯାକ 10 କିଲୋମିଟର 7 କିଲୋମିଟର ପର୍ଯ୍ୟନ୍ତ ଖାଲି ଝଙ୍କାଳିଆ ଗଛ, ଦି ସାଇଡ ଯୋଉଠି ଚାହିଁବ ପାର୍କିଂ ହେଇପାରିବ, କିଛି ଅସୁବିଧା ନାହିଁ। ଆଉ ଶିଉଳି ମହାବୀର ପାଖରେ ଚାରିପଟ ଯାକ ଗଛ, ବର ଗଛ, ଆମ୍ବ ଗଛ, ସବୁ ନଦୀ ଦି।
0: ଆଉ ସେଠି ପ୍ରସାଦ ଭାରି ସ୍ୱାଦିଷ୍ଟ, ବହୁତ ଟେଷ୍ଟି।
1: ଯାଇଛନ୍ତି ତ?
0: ହଁ।
1: ତାପରେ ଆଉ ଗୋଟେ ଜାଗା ହଉଛି କଣ, ଆମର ଯୋଉ କଳାପଥର ଦେଇକି ଯିବ ବାଙ୍କି ଟି ବ୍ରିଜ ଯୋଉଟା ବୈଦ୍ୟନାଥ ନୃସିଂହନାଥ ଗୋଟେ ଅଛି, ସେ ବ୍ରିଜ ତଳକୁ ଯଦି ଯିବେ ଆପଣ, ସେଠି ତ ଖାଲି ଗଛ, ଆଉ କିଛି ନୁହଁ, ଖାଲି ମନ୍ଦିର ଗୋଟେ, ଖାଲି ଚାରିପଟ ଯାକ ଗଛ।
0: ତେବେ ଗଛ ଯଦି ଆମକୁ
1: ନଈ ଚାରିପଟ ଯାକ,
0: ଗଛ ଯଦି ଆମକୁ ଏତେ ଶାନ୍ତି ଦଉଛି, ଏତେ ଆନନ୍ଦ ଦଉଛି, ଥଣ୍ଡା ପ୍ରଦାନ କରୁଛି, ତାହେଲେ ମଣିଷ ଆଜିକାଲି ଗଛ କାଟି ଘର ଦ୍ୱାର ତିଆରି କରିବେ ଏତେ ବ୍ୟସ୍ତ ରହୁଛି କଣ ପାଇଁ?
1: ଖାଲି ତ ସଡକ ଆଉ
0: ସଡକ ଘର ଦ୍ୱାର ଆଉ କିଛି ନାହିଁ, ମାଟି ମୁଠି ଖୋଜିବା ବି ମାନେ ପାଇବା ବି କଷ୍ଟ ଖୋଜିଲେ।
1: ଆଉ ଗୋଟେ ଜାଗା ଅଛି ଆମର ଯୋଉଟା କି ଟିକେ ଦୂର ପଡିବ, କିନ୍ତୁ ଜିରାଙ୍ଗ ପଟ ଲାଇନ, ସେଇଟା ଯୋଉ ଗଣ୍ଡା ହାତୀ ଗୋଟେ ଅଛି ପୁରା ପାଖାପାଖି ଗଞ୍ଜାମ ଏଣ୍ଡ ପୂଜା ପୁରା, ଗଣ୍ଡା ହାତୀ ଗୋଟେ ଅଛି ମାନେ ସେଇଟା ଗୋଟେ ପାହାଡ ଭଳିଆ, ତଳକୁ ଝରଣା ସବୁ ଅଛି, ଆଉ ସେ ଭିତରକୁ ସେଥିରେ ଚାଲି ସେଠି ଥଣ୍ଡା। ନହେଲେ ତାଠୁ ଆଉ ଗୋଟେ ଭଲ ଜାଗା ହେଲା ଦେବକୁଣ୍ଡ, ମୟୂରଭଞ୍ଜ ପଟେ ପଡୁଛି, ସେଇଟା ପାହାଡ ତଳକୁ ପୁରା ଭିତରକୁ, ଯେତେ ତଳକୁ ଯିବ ମାନେ
0: ଯେତେ ତଳକୁ ଯିବେ ସେତେ ଥଣ୍ଡା। ଭୀମକୁଣ୍ଡ, ଦେବକୁଣ୍ଡ, ସେ ସାଇଡଟା ବହୁତ ଥଣ୍ଡା ଲାଗେ, ଭଲ ଲାଗେ ସେ ସାଇଡଟା। ଓ ଏତେ ଏତେ ଜାଗାର ନା ଆପଣ କହିଲେ, ଏତେ ଜାଗାକୁ ଆପଣ ବୁଲି ଯାଇଛନ୍ତି, ବର୍ତ୍ତମାନ ସେଇ ସେଇ ଜାଗାକୁ ଆପଣ ମିସ୍ କରୁଛନ୍ତି,
1: ଗୋଟେ ଜାଗା ଗୋଟେ କୁହନ୍ତୁ ଯୋଉଟା କି ସେତେ ସେମିତି ଭଲ ଟୁରିଷ୍ଟ ଭଳିଆ ହେଇଥିବ।
0: ନିହାତି ଭାବରେ ମନାଲି ମୋର ବହୁତ ଫେଭରେଟ ପ୍ଲେସ, ବହୁତ ଥଣ୍ଡା ମନାଲି, ମନାଲି ବହୁତ ଫେଭରେଟ ପ୍ଲେସ। କେବେ ଯଦି ମୁଁ ତ ଯାଇନି, ବହୁତ ଶୁଣିଛି ଆଉ ଦେଖିଛି ଅନ୍ୟମାନେ ଯାଇଛନ୍ତି ଆମ ପରିବାରରେ, ମୁଁ କେବେ ଯିବାର ସୁଯୋଗ ପାଇନି, କେବେ ବି ଯଦି ସୁଯୋଗ ମିଳେ ମୁଁ ମନାଲି ନିହାତି ଭାବରେ ଯିବି।
1: ନଚେତ ମତେ ଯଦି ଆଉ ଟିକେ ଭଲ ସୁଯୋଗ ମିଳିବ, ଏବେ ନାହିଁ, ନହେଲେ ଆଉ ମୋର ଯୋଉଟା ଅଛି ସବରୀ କୋରାପୁଟ ପଟେ,
0: ଆଚ୍ଛା
1: ଜଗନ୍ନାଥଙ୍କର
0: ସାବର ଶ୍ରୀକ୍ଷେତ୍ର,
1: ସେ ଜାଗା ମାନେ ସେଟା ପ୍ରାକୃତିକ ନେଚର ପୁରା
0: ବହୁତ ବଢିଆ ଜାଗା, ଆଉ ଟେମ୍ପରେଚର ବି ଟିକେ ସବୁବେଳେ କମ ରହିଥାଏ।
1: ନିଶ୍ଚିତ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ସକାଳୁ ସକାଳୁ ଏତେ ଏତେ ଜାଗାର ନାଁ କହିଲେ, ମୁଁ ତ ସେଇଠି ହଠାତ୍ ହଠାତ୍ କରି ଚାଲିଗଲି, ଆପଣ ଯୋଉ ଯୋଉ ଜାଗା କଥା କହିଲେ ମୁଁ ସେଇଠି ସେଇଠି ସବୁ ଟଚ୍ କରିକି ପଳେଇ ଆସିଲି।
1: ମୁଁ କେବଳ କୋରାପୁଟ ପଟେ ପ୍ଲେସ୍ ଯାଇନି, ନହେଲେ ଆଉ ସବୁ ଯେତିକି କହିଲି ଯାଇଛି।
0: ଓକେ ଓକେ, ଧନ୍ୟବାଦ ଧନ୍ୟବାଦ।

0: ଗୀତ ଭିତରେ ବି ଆଉ ଗୋଟେ କଲ୍ ନେଇଯିବା। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଗଞ୍ଜାମ ଜିଲ୍ଲା ସୋଡ଼ାମାରୁ ରାଜୀବ ଗୌଡ କହୁଥିଲି ମ୍ୟାଡମ୍।
0: ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଏବେ ଗଞ୍ଜାମରୁ ଫୋନ୍ କରିଛନ୍ତି?
1: ହଁ ମ୍ୟାଡମ୍।
0: ଓକେ, ଗଞ୍ଜାମର କୋଉ ପ୍ଲେସ୍ ଅଛି ଯୋଉ ପ୍ଲେସ୍ କି ବହୁତ ଥଣ୍ଡା ଲାଗିବ, ଭଲ ଲାଗିବ, ନ୍ୟାଚୁରାଲ ପ୍ଲେସ୍ ଅଛି, ସେଠି ବୁଲାବୁଲି କରିଯିବା ପାଇଁ ଭଲ ଲାଗିବ, କୁହନ୍ତୁ।
1: ହଁ ମ୍ୟାଡମ୍, ଗଞ୍ଜାମର ଆମର ଯୋଉ ଗୋପାଳପୁର ସି ବିଚ୍ ଅଛି, ସେଠି ସନ୍ଧ୍ୟାବେଳେ ମ୍ୟାଡମ୍ ବହୁତ ଭଲ ଲାଗିବ ମ୍ୟାଡମ୍, ସମୁଦ୍ର ଉପକୂଳରେ।
0: ଆଜ୍ଞା, ତେବେ
1: ଆମର ଆଉ ଆମର ଏପଟେ ଶାଲିମା ଗଛ ଗୋଟେ ଆମର ସୋରଡ଼ାରୁ ମେରିକୋଟରୁ ଶାଲିମା ଗଛ ଯାଉଛନ୍ତି, ସେପଟେ ବଣ ପାହାଡ଼ ଏରିଆରେ ବହୁତ ଟିକେ ଥଣ୍ଡା ଲାଗୁଛି ମ୍ୟାଡମ୍।
0: ଆଚ୍ଛା,
1: ଆଉ ଆମର ଦାରିଙ୍ଗବାଡ଼ିରେ ବି ବହୁତ ଟିକେ ଥଣ୍ଡା ଲାଗେ। ଆଉ ମ୍ୟାଡମ୍, ଜାମ୍ମୁ କାଶ୍ମୀରର ଯୋଉ ପହଲଗାମ ସେ ଏରିଆଟା ବହୁତ ବଢିଆ ମ୍ୟାଡମ୍।
0: ଆପଣ ସେଠି ଯାଇଛନ୍ତି ବୁଲିବା ପାଇଁ?
1: ନାଇଁ ମ୍ୟାଡମ୍, ମୁଁ ଯାଇନି।
0: ଆଚ୍ଛା, ଯେବେ ବି ଗୋଟେ ସୁଯୋଗ ମିଳିବ, ଏକଦମ ସବୁ ପ୍ରକାର ସେଫ୍ଟି ସହିତ ଆପଣ ଯିବେ, ସୁରକ୍ଷିତ ଭାବରେ ଯିବେ, ସବୁ ପ୍ରକାର ବୁଝାବୁଝି କଲା ପରେ ଯାଇଯିବେ।
1: ହଁ ମ୍ୟାଡମ୍, ହଁ, ସେ ଆତଙ୍କବାଦୀ ଆକ୍ରମଣ ହେଇଥିଲା ତ ଏବେ ଦେଖି ଚାହିଁ ଯିବାକୁ ପଡିବ।
0: ବହୁତ ଭଲ ଭାବରେ ଦେଖି ଚାହିଁ ଆପଣ ଯିବେ ଆଉ ବୁଲାବୁଲି କରିକି ଆସିବେ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଟେଲିଫୋନ୍ ମାଧ୍ୟମରେ ସାମିଲ ହେଇଥିବାରୁ।
1: ହଁ ମ୍ୟାଡମ୍, ରହୁଛି, ନମସ୍କାର।
0: ନମସ୍କାର।

0: ଯେ ଆବଶ୍ୟକଠାରୁ ଅଧିକ ପରିମାଣରେ ଆମେ ବିଭିନ୍ନ ପ୍ରକାରର ପାଣି ପିଉଛେ। ଘୋଳଦହି କୁହନ୍ତୁ, ଲେମ୍ବୁ ଚିନି ସର୍ବତ କୁହନ୍ତୁ, ପଖାଳର ତୋନି କୁହନ୍ତୁ, ଯେତେ ଯେତେ ଅଛି ସର୍ବତ ପିଇବାକୁ ବି ଭାରି ଭଲ ଲାଗୁଛି। ଅଧିକ ପରିମାଣରେ ଆମେ ପାଣି ପିଉଛେ, ତାର କାରଣ ହେଉଛି ଜଳୀୟ ଅଂଶ ଆମ ଶରୀରରେ ନ କମିଯାଉ। ଜଳୀୟ ଅଂଶ କମିଗଲା ମାନେ ଆମେ ହାଲିଆ ହେବା, ଦେହରୁ ଯେତିକି ଝାଳ ବାହାରୁଛି ସେହି ଅନୁସାରେ ଆମକୁ ପାଣି ପିଇବାକୁ ପଡ଼ିବ। ତେବେ ଏହି ଗରମ ସମୟରେ କୋଉ ଜାଗାକୁ ବୁଲି ଯିବା ପାଇଁ ଆପଣଙ୍କର ଇଚ୍ଛା ହେବ ଆଉ ସେହି ଜାଗାରେ ଆପଣ ଟିକେ ଶାନ୍ତି ଅନୁଭବ କରିବେ, ଆନନ୍ଦ ଅନୁଭବ କରିବେ, କିଛି ସମୟ ରହିଲେ ବି ଆପଣଙ୍କୁ ବହୁତ ଭଲ ଲାଗିବ। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, କି କହୁଛନ୍ତି? ଆଜ୍ଞା, ଜୟ ଜଗନ୍ନାଥ, ଆପଣଙ୍କୁ ସ୍ୱାଗତ ଜଣାଉଛି। କୋଉ ଜାଗାକୁ ଆପଣ ବୁଲିବାକୁ ଯିବାକୁ ଚାହିଁବେ?
1: ଆମେ ତ ଯାଇଥିଲୁ ଥରେ ତିରୁପତି, ସେଟା ତଳୁ ଉପରକୁ ନଉଥିଲା ଜିପ୍ରେ ନଉଥିଲା 65 ଟଙ୍କା।
0: ଆଚ୍ଛା,
1: ଏଟା ହଉଛି ପାଖାପାଖି 70 କିଲୋମିଟର ତଳୁ ଉପରକୁ। ହଁ, ସେଠି ମାତ୍ର ମାନେ ଦିନରେ ଟିକେ ଗରମ, କିନ୍ତୁ ସନ୍ଧ୍ୟାବେଳେ ପୁରା ଥଣ୍ଡା ଶୀତ କରିବ ଆପଣଙ୍କୁ।
0: ଆଚ୍ଛା,
1: ବାଦଲ ବାଡେ ହଉଛି ସେଟା, ମାନେ ଇଏ ଉପରୁ ପ୍ରାୟ 70 କିଲୋମିଟର ପାଖାପାଖି ହେଲାଣି। ଆମେ ଯାଇଥିଲୁ, ମୁଁ ଏଇ ମେ ଜୁନ ମାସରେ ଆମେ ଯାଇଥିଲୁ 8 ଜଣ, ବାପା ବୋଉ ଆମେ ଶାଶୁ ଶ୍ୱଶୁର, ଆମେ ସବୁ ମିଶିକି ସବୁ ପିଲାମାନେ ସବୁ ମିଶିକି ଯାଇଥିଲୁ 8 ଜଣ। ତାହେଲେ ଦିନରେ ଅବଶ୍ୟ ଟିକେ ଗରମ, କିନ୍ତୁ ସନ୍ଧ୍ୟାରେ ପୁରା ଥଣ୍ଡା ଆପଣ ଶୀତ କରିବ।
0: ବଢିଆ ଜାଗା,
1: ତିରୁପତି ମନ୍ଦିର ସବୁବେଳେ ଖୋଲା ରହେ। ହଁ, ସେଠି ପୁରା ଥଣ୍ଡା ଲାଗିବ, ଆପଣ ଶୀତ କରିବ ଆଉ।
0: ଖରାଦିନେ ବି ମାନେ ଶୀତ କରିବ ସେଠି ସନ୍ଧ୍ୟା ପରେ, ନାଇଁ କି? ଆଚ୍ଛା ଆଚ୍ଛା, ଯାହା ହଉ ଏତେ ସୁନ୍ଦର ପ୍ଲେସ୍ କୁ ଆପଣ ବୁଲିବା ପାଇଁ ଯାଇଛନ୍ତି।
1: ପ୍ରାୟତଃ ପୁରୀ ଯାଉ ଆଉ, ଜଗନ୍ନାଥ ଦର୍ଶନ କରୁ, ସେଠି ମୁଁ ଥରେ ଯାଇଥିଲି ବୋଲି କହିଲି।
0: ହଁ,
1: ମୁଁ ପ୍ରାୟ ଜଗନ୍ନାଥ ମନ୍ଦିର ଭିତରେ ତ ଦିନରେ ଜଣାପଡ଼େନି, ସନ୍ଧ୍ୟାବେଳେ ସମୁଦ୍ର କୂଳରେ ଭଲ ଲାଗେ ଆଉ,
0: ବଢିଆ ପବନ ହେଉଥାଏ, ନାଇଁ କି?
1: ଆଉ ଲୋକନାଥ ମନ୍ଦିର ସେ ମାଛ, ସେଇଟା ତ ମନମୁଗ୍ଧ କର ପୁରା ବେଶୀ ଆଉ।
0: ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ।
1: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ଏତେ ଏତେ ଜାଗାର ନା ଆପଣମାନେ ଆଜି ସବୁ କହିଲେ, ଏତେ ଥଣ୍ଡା ଜାଗାରେ ବୁଲିଲେ ପ୍ରକୃତରେ ଶାନ୍ତି ମିଳେ। ଟିକେ ସମୟ ବାହାର କରି ଆମେ ଯଦି ଟିକେ ବୁଲାବୁଲି କରିବା ପାଇଁ ଯାଉ, ସେଇ ମୁହୂର୍ତ୍ତରେ ଆମ ମାଇଣ୍ଡ ପୁରା ରିଲାକ୍ସ ହେଇଯାଏ, ପ୍ରକୃତିର ଏଇ ସୁନ୍ଦରତାରେ ଆମେ ଟିକେ ହଜିଯାଉ, ମଜିଯାଉ, ଭିଜିଯାଉ କିଛି ସମୟ, ଆମର ଯେଉଁ ବେଜି ସେଡ୍ୟୁଲ୍ ଭିତରେ ଆମେ ପୁରାପୁରି ବାହାରି ଯାଉ, ମାଇଣ୍ଡ ପୁରା ରିଲାକ୍ସ ଲାଗେ, ନାଇଁ କି? ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ବିଜ୍ଞାନ ମହାନ୍ତି କଟକରୁ କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ପୁରା ଖରା ଦିନେ ଜୈସଲମେର ରାତି କଟେଇବେ।
0: ଆଜ୍ଞା,
1: ପୁରା ଶୀତ ଶୀତ ଦିନେ ଶ୍ରୀନଗର ଦିନ କଟେଇବେ, ତାର ମଜା ନିଆରା।
0: ଶ୍ରୀନଗରରେ
1: ମୁଁ ତ ବୋଧେ ଛଅ ଥର ଖଣ୍ଡେ ଯାଇଥିବି, ଛଅ ଥର ଯାଇଛି ଶ୍ରୀନଗର,
0: ବଢିଆ।
1: ଜୈସଲମେର ବି ତିନି ଚାରି ଥର ଯାଇଛି ରାତି କଟେଇବା ଲାଗି।
0: ଆଚ୍ଛା, ଶ୍ରୀନଗରରେ ଶୀତ ଦିନେ ଉଷୁମ ଲାଗେ ନା?
1: ବଢିଆ ଲାଗେ, ବରଫ ପଡୁଥିବ, ଆପଣ ଚାଲିକି ମାନେ ଚାଲିଥିବ ରାସ୍ତାରେ, ତାର ଯୋଉ ମଜା, ସେ ମଜା ଯିଏ ଜାଣିଛି ସେ ଜାଣିଛି। ସ୍ନୋଫଲ ହଉଥିବ, ମୁହଁ ସାରା ସ୍ନୋ ହେଇଯାଇଥିବ, ଦେହ ସାରା ସ୍ନୋ ହେଇଯାଇଥିବ, ବଢିଆ ଲାଗେ, ମଜା ଲାଗେ।
0: ଆଚ୍ଛା,
1: ନିହାତି ଥରେ ସେ କଣ ସେଇଟା ଯାଇକି ଫିଲ୍ କରିବାର ଅଛି, ସେ ଯୋଉ
0: ଆପଣ ପାଞ୍ଚ ଛଅ ଥର ଯାଇଛନ୍ତି? ନାଇଁ,
1: ଛଅ ଥର ଯାଇଛି ଶ୍ରୀନଗର, ଚାରି ଥର ଯାଇଛି ଜୈସଲମେର। ଜୈସଲମେର ରାତି କଟେଇବେ ବାଲିରେ।
0: ଆଚ୍ଛା,
1: ଡେଜର୍ଟରେ ବାଲି ଯୋଉ ଡେଜର୍ଟରେ ରାତି କଟେଇବେ, ଚାଲି ଚାଲି ଚାଲିଥିବ, ତାର ମଜା ଅଛି। ଆଉ ଶ୍ରୀନଗରରେ ଦିନ ବେଳା, ରାତି ବେଳା ଟିକେ ଅଧିକା ଥଣ୍ଡା ଲାଗେ, ଦିନ ବେଳା
0: ଏତେ ଏତେ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ପ୍ରକୃତରେ ଆମେ ଯଦି ଟିକେ ବୁଡ଼ିଯିବା, ମଣିଷ ସେତେବେଳେ ସବୁ କିଛି ଭୁଲିଯିବ।
1: ଆପଣଙ୍କୁ ଏଠି ଲାଗୁଛି ଗରମ, ଆପଣଙ୍କୁ ଦିନରେ ବି ଲାଗିବ ଜୈସଲମେରରେ ଗରମ, ବଟ ରାତିଟା ବଢିଆ ଲାଗେ, ବାଲିଟା ରାତିରେ ପୁରା ଥଣ୍ଡା ହେଇଯାଏ।
0: ଆଚ୍ଛା,
1: ସେଟା ବହୁତ ବଢିଆ ଲାଗେ, ଡେଜର୍ଟଟା ବହୁତ ବଢିଆ ଲାଗେ।
0: ଯାହା ହଉ, ଆପଣ ଯାଇଛନ୍ତି,
1: ଆପଣ ଦେଖିଥିବେ, ସେଥିଲାଗି ଦୁବାଇରେ ଯୋଉ

0: ଆମର କ୍ୟାମ୍ପଫାୟାର ହଉଛି ଡେଜର୍ଟରେ, ଡେଜର୍ଟ ସଫାରି ଯୋଉ ସବୁ ଯାଆନ୍ତି ଦୁବାଇ, ଡେଜର୍ଟ ସଫାରି ସେଇଥିପାଇଁ ଯାଆନ୍ତି। ଡେଜର୍ଟ ସଫାରି ସାଧାରଣତଃ ରାତିରେ ସେଠି ଚାଲେ, ଦିନବେଳା ସେମାନେ ଟ୍ରାକ୍ କରନ୍ତି, ଟ୍ରାକ୍ରେ ଯାଆନ୍ତି, ରାତି ହେଲେ କ୍ୟାମ୍ପଫାୟାର କରନ୍ତି, ସେଟା ମଜା ଲାଗେ।
1: ଆପଣ ମାନେ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ ସେସବୁ ଜାଗାରେ, ମୁଁ ତ ଯାଇନି, ଅନ୍ୟମାନେ କିଏ ଯାଇଥିବେ ନ ଯାଇଥିବେ, ଯୋଉମାନେ ଯାଇଥିବେ ସେମାନେ ଆକ୍ଚୁଆଲି ସେଟାକୁ ଫିଲ୍ କରିପାରୁଥିବେ, ଯୋଉମାନେ ନ ଯାଇଛନ୍ତି ମିସ୍ କରୁଛନ୍ତି, କେବେ ଯଦି ସୁଯୋଗ ମିଳେ ନିହାତି ଭାବରେ ସେଠି ଥରେ ଅଧେ ବୁଲି ଆସିବାକୁ ବହୁତ ଭଲ ଲାଗିବ। ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ ଟେଲିଫୋନ୍ ମାଧ୍ୟମରେ। ନମସ୍କାର।

0: ଏତେ ଏତେ କଥା ହଉ ହଉ ଗୀତ ଶୁଣୁ ଶୁଣୁ ଆପଣଙ୍କ ସହିତ ଇଣ୍ଟରାକ୍ଟ କରୁ କରୁ ସମୟ ପଳେଇଲା। ବର୍ତ୍ତମାନ 9:57 ହେଇଗଲାଣି, ଆଉ ମାତ୍ର 2 ମିନିଟ୍ ମୋ ପାଖରେ ଅଛି, ଆପଣଙ୍କ ପାଖରେ ମଧ୍ୟ 2 ମିନିଟ୍ ସମୟ, ମାନେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ। ଆଉ ଗୋଟେ କଲ୍ ନେଇଯିବା। ହ୍ୟାଲୋ ହ୍ୟାଲୋ,
1: ଜୟ ମା ଶାରଳା ନିଶ୍ଚୟ। ନମସ୍କାର
0: ନମସ୍କାର, ଜୟ ମା ଶାରଳା, କିଏ କହୁଛନ୍ତି?
1: ମୁଁ ରେଡିଓ ବନ୍ଧୁ ଶାରଦା ଦାସ, ମା ଶାରଳାଙ୍କ ପାଖ କଣ୍ଟାପଡ଼ା ଗାଁରୁ କହୁଛି।
0: ଆପଣଙ୍କୁ କୋଉ ଜାଗା ଭଲ ଲାଗିବ ବର୍ତ୍ତମାନ ଗରମ ସମୟରେ ଯଦି ବୁଲିବା ପାଇଁ ଆପଣଙ୍କୁ ଗୋଟେ ସୁଯୋଗ ମିଳିବ?
1: ଆମେ ତ ଆପଣ ଟିକେ ପୂର୍ବରୁ କହୁଥିଲେ ଆମେ ଗଛ କାଟୁଛେ କାହିଁକି, ଆମେ ପର ଜାଗା ଯାଉଛେ କାହିଁକି?
0: ଆଚ୍ଛା,
1: ଯାହା ଭୁଲ ହେଇଗଲାଣି ଆଉ ଭୁଲ କରିବାଟା ବିପଦ ହବ ଆଗକୁ। ଆଉ ମୋ ଅଛନ୍ତି, ମୋର ମାମୁଁ ଅଛନ୍ତି ଆଜ୍ଞା ଆଣ୍ଡାମାନ ଦ୍ୱୀପପୁଞ୍ଜରେ, ସ୍ପୋର୍ଟ ପ୍ଲେୟାର ଆଜ୍ଞା। ସେଇଟା ହଉଛି ନିଶ୍ଚୟ ସବୁଠାରୁ, ମୁଁ ଭାବୁଛି ବୋଧେ ଏଇ ଏପ୍ରିଲ ମେ ଜୁନଟା ସେଟା ଭଲ, ମୌସୁମଟା ଆସୁଛି ସେଇ ଜାଗାଟା। ମୁଁ ଯାଇଛି ଆଜ୍ଞା, ଥରେ ଯାଇଛି 2005।
0: ଆଚ୍ଛା,
1: ଆଉ ଯାଇନାହିଁ, ଆଉ ସୁଯୋଗ ହେଇନି, ପୁଣି କେବେ ସୁଯୋଗ ହଉଛି।
0: ଆଚ୍ଛା, ମୌସୁମୀ ଯେତେବେଳେ ଫାର୍ଷ୍ଟ ସିଟି ପ୍ରବେଶ କରେ କେମିତି ଫିଲ୍ ହୁଏ?
1: ହଁ, ସେଠି ବର୍ଷା ଆରମ୍ଭ ହେଇଯିବ ପବନ ସହିତ। ଆପଣ ସେଠି ଦେଖନ୍ତୁ ନିଶ୍ଚପା, ଯେ ବର୍ଷକ 12 ମାସ ଆପଣଙ୍କ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବର୍ଷା ଚାଲିଛି। ଆଉ ଖାସ କରି ଆପଣ ଯଦି ଏଇ ଓଡ଼ିଶା ଗରମ ଇଏରେ ଚାହାନ୍ତି ତ୍ରାହି ପାଇବାକୁ, ତାହେଲେ କେବଳ ଆଣ୍ଡାମାନ ଦ୍ୱୀପପୁଞ୍ଜଟା ବେଷ୍ଟ ପ୍ଲେସ୍ ବୋଲି ମୁଁ ଭାବୁଛି।
0: ଆଚ୍ଛା, ଆପଣ ଥରେ ଯାଇ ଏତେ ମଜା ନେଇଛନ୍ତି ତାର, ସେଥିପାଇଁ କହୁଛନ୍ତି ସେଟା ବେଷ୍ଟ ନାଇଁ କି?
1: ଆପଣ ଏବେ ଦେଖନ୍ତୁ, ସେଠି ତ ସବୁବେଳେ ପାଇଁ ଥଣ୍ଡା ରହୁଛି, କାରଣ ଓଡ଼ିଶାର ଟେମ୍ପରେଚର ଦେଖନ୍ତୁ ଏପ୍ରିଲ ମାସରେ ମେ ଜୁନରୁ ଜୁଲାଇ ଯାଇବି, ଆପଣ ଦେଖନ୍ତୁ ଥରେ ଯାଆନ୍ତୁ ବାପା ବୁଲିକି ଆସନ୍ତି,
0: ନିହାତି ଭାବରେ ଭଲ ଲାଗୁଥିବ। ଆପଣ ଯାଇଛନ୍ତି, ଫିଲ୍ କରିଛନ୍ତି ବୋଲି କହୁଛନ୍ତି। ମୁଁ ଶୁଣିଛି ଆଣ୍ଡାମାନ ବହୁତ ବଢିଆ ଜାଗା, ଥଣ୍ଡା ଜାଗା,
1: ଭୁବନେଶ୍ୱରରୁ ପ୍ଲେନ ଯିବେ ପୋର୍ଟ ପ୍ଲେୟାରରେ ଓହ୍ଲେଇବେ।
0: ଓକେ ଓକେ ଓକେ, ଆପଣ ଯାଇଛନ୍ତି, ଅନୁଭବ କରିଛନ୍ତି, ଆମକୁ ଆଜି ଜଣେଇଲେ।
1: ଆଉ ଆମେ ମାନେ କାଟିବା କଥା ନୁହଁ, ଆପଣଙ୍କ ମାଧ୍ୟମରେ କହୁଛୁ,
0: ହଁ ଆମେ ଗଛ କାଟିବାନି, ନିଜକୁ ସୁରକ୍ଷିତ ରଖିବା ପାଇଁ ଗଛକୁ
1: ବଞ୍ଚିବା।
0: ଇ ଭେହିକିଲ ଆମେ ବେଶୀ ପ୍ରିଫର କରିବା ଚଲେଇବା ପାଇଁ,
1: ବହୁତ କ୍ଷତି ହବ ବାପା, ଆଗକୁ ସଚେତନ ନହେଲେ ଆମେ ବହୁତ ସମେତ ହଇରାଣ ହବା, ଜଣେଇବି ନୁହଁ।
0: ଓକେ, ସମୟ ହେଇଗଲାଣି, ଆପଣଙ୍କୁ ବହୁତ ଧନ୍ୟବାଦ।
1: 80 ଦଶକ 90 ଦିଶ ଗୀତ ବଜାଉଛନ୍ତି, ବହୁତ ଆପଣ ଧନ୍ୟବାଦ, ମତେ ସେ ଗୀତ ସବୁ ଭଲ ଲାଗିବ ପୁରୁଣା ଓଡ଼ିଆ ଫିଲ୍ମ।
0: ଓକେ ଓକେ, ଥ୍ୟାଙ୍କ ୟୁ,
1: ରହିଲି ବାପା, ଜୟ ମା ଶାରଳା, ନମସ୍କାର, ଜୟ ମା ଶାରଳା,
0: ଜୟ ମା ଶାରଳା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଏକ ବିଶେଷ ସୂଚନା କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତା ତେର ତାରିଖ

ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଟେକ୍ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍ ଯେଉଁ ପ୍ରୋଗ୍ରାମ୍ରେ ଆପଣମାନେ ଏସ୍ଏମ୍ଏସ୍ ମାଧ୍ୟମରେ ମନପସନ୍ଦର ଗୀତ ଶୁଣିଥାନ୍ତି ତେବେ ଫାଷ୍ଟ ଶ୍ରୋତା ଭାବରେ ଏସ୍ଏମ୍ଏସ୍ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ରୂପ କୁମାର ରାଠୋଡ୍ଙ୍କ ଭଏସ୍ରେ ଗୋଟିଏ ସୁନ୍ଦର ଗୀତ ଯେହେତୁ ଆଜି ତାଙ୍କର ଜନ୍ମଦିନ ସେଥିପାଇଁ ତାଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ସହିତ ସେ ଗାଇଥିବା ଗୋଟିଏ ସୁନ୍ଦର ଗୀତ ଆପଣଙ୍କ ପାଇଁ ଶୁଣାଇ ଦେଉଛି ବର୍ଡର ଫିଲ୍ମରୁ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ଛତିଶଗଡ଼ରୁ ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା ଏବଂ ନୋଖିଲଲାଲ ବର୍ମା। ରାଜା ହିନ୍ଦୁସ୍ତାନୀ ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣେଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରେ ପରେ ମିସିଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ଶଙ୍ଖ ମୁହୁରୀ ମୁଭିର ଗୋଟେ ବଢ଼ିଆ ଗୀତ ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

ପିଅଣ ମାଉସ ଭଜା ତୁ କି ଜାଣିବୁ କିରତି ମଜା ରତନି ଗଜ ଗମନେ କୁଲ ବନି ଯା ମୋର ଘରଣୀ।

ପରେ ମେସେଜଟି କରିଛନ୍ତି ସମୀର ଖଟୁଆ ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଅଭିମାନ ମୁଭିର ଗୋଟେ ବଢ଼ିଆ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ମଞ୍ଜୁବାଳା ପାତ୍ର ଭକ୍ତିପ୍ରସାଦ ଅସରଳ ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଉ କେତେଦିନ ଆଲବମ୍ର ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କୁ ଏ ଗୀତଟିଏ

ଏଇଠି ମୁଁ କହି ରଖିବାକୁ ଚାହିଁବି, ରମେଶ ଚନ୍ଦ୍ର ସାହୁ ଅଘମ ଢେଙ୍କାନାଳରୁ ମେସେଜଟି କରିଥିଲେ। ତାଙ୍କ ଗୀତ ଶଙ୍ଖ ମୁହୁରୀ ମୁଭିରୁ ତିନି ନମ୍ବର ଗୀତରେ ତାଙ୍କ ଗୀତ ବାଜିସାରିଛି। ପୁଣି ମେସେଜ କରିଛନ୍ତି, ଆପଣଙ୍କ କହିବା ଅନୁସାରେ ମୁଁ ପ୍ରୋଗ୍ରାମ ଆରମ୍ଭରୁ ମେସେଜ ପଠାଇଛି, ହେଲେ ଗୀତ ଦେବେ କି ନାହିଁ, ଏ କଥାର ଉତ୍ତର କ'ଣ ଆପଣ ନିଜେ ହିଁ ବିଚାର କରନ୍ତୁ, ନିଜେ ହିଁ ବାଛନ୍ତୁ ଯେ ଏ କଥାର ଗୁରୁତ୍ୱ କେତେ ରହିଛି। ପରବର୍ତ୍ତୀ ମେସେଜ କରିଛନ୍ତି ସୁଚିତ୍ରା ସେନାପତି, ଶହୀଦନଗର ଭୁବନେଶ୍ୱରରୁ। ଶୁଣିବା ପାଇଁ ଚାହିଁଛନ୍ତି ହିମ୍ମତ ବାଲା ମୁଭିର ଗୋଟିଏ ସୁନ୍ଦର ଗୀତ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲଚନ୍ଦନ ମୁଭିର ଏଇ ଯେ ବନଲତା ପାହାଡ଼ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜ କରିଛନ୍ତି ଡମ୍ବରୁଧର ରଥ ଶର୍ମା ସେକ୍ଟର 13 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବହୁତ ସୁନ୍ଦର ଗୀତ ମୋର ମଧ୍ୟ ଏହି ଗୀତଟି ବହୁତ ଫେଭରେଟ୍ ତେବେ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଚିତ୍ ଚୋର ମୁଭିର ଗୋଟେ ବଢ଼ିଆ ଗୀତ

ପରବର୍ତ୍ତୀ ମେସେଜ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଦାଗ ମୁଭିର ଗୋଟିଏ ଗୀତ। ଏବଂ ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଲି ଶଙ୍ଖତରାସ କଟକରୁ ମେସେଜ କରିଛନ୍ତି ତିଶ୍ରୀ କସମ ମୁଭିର ଗୋଟିଏ ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି, କିନ୍ତୁ ସେହି ଗୀତଟି ବର୍ତ୍ତମାନ ପାଇଁ ଆଭେଲେବୁଲ ନାହିଁ। ତେବେ ଶୁଣନ୍ତୁ ଏ ଦାଗ ମୁଭିର ଗୋଟିଏ ସୁନ୍ଦର ଗୀତ।

ପରେ ପ୍ରତିମା ମେହେର ବୁଡ଼ାପାଲି ବିଜେପୁର ବରଗଡ଼ରୁ ମେସେଜଟି କରିଛନ୍ତି। ମୁଭି ରବ୍ନେ ବନାଦି ଯୋଡ଼ି ଫିଲ୍ମରୁ ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଏତେ ସଂଖ୍ୟାରେ ଆପଣମାନେ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ମେସେଜ କଲେ, ଏବେ ଶେଷ ମେସେଜଟି ମୁଁ ପଢ଼ିବି। ପଠେଇଛନ୍ତି ମାଣିଆବନ୍ଧ ବଡ଼ମ୍ବାରୁ ଚୈତନ୍ୟ ପ୍ରଧାନ, ହେମନ୍ତ କୁମାର ଚାନ୍ଦ, ଟୁକୁନା ପାତ୍ର। ଶୁଣିବା ପାଇଁ ଚାହିଁଛନ୍ତି ସୁନା ପଞ୍ଜୁରୀ ଫିଲ୍ମରୁ ଗୋଟେ ଗୀତ, କିନ୍ତୁ ଆପଣ ଯେଉଁ ଗୀତଟିର ନାଁ ଲେଖିଛନ୍ତି ସେ ଗୀତଟି ସୁନା ପଞ୍ଜୁରୀ ଫିଲ୍ମର ନୁହେଁ। ସୁନା ପଞ୍ଜୁରୀ ଫିଲ୍ମରୁ ଆଉ ଗୋଟେ ଗୀତ ଆପଣମାନଙ୍କ ପାଇଁ ଶୁଣେଇ ଦେଉଛି।

ବିମଲ ରାୟଙ୍କର ନିର୍ଦ୍ଦେଶିତ ଗୋଟେ କ୍ଲାସିକ୍, ଗୋଟେ ସୁନ୍ଦର ଫିଲ୍ମରେ ସେ ଅଭିନେତ୍ରୀଙ୍କୁ ଆମେ ଜଣେ ବନ୍ଦୀ ନାରୀର ଭୂମିକାରେ ଅଭିନୟ କରିବାକୁ ଦେଖିବାକୁ ପାଇଥିଲୁ ଏବଂ ଚଳଚ୍ଚିତ୍ର ନାଁଟି ଥିଲା ବନ୍ଦିନୀ। ଏବଂ ଯେଉଁ ଚଳଚ୍ଚିତ୍ରଟି ଆପଣ ଦେଖିବାକୁ ପାଇଥିଲେ 1963ରେ ସାଧି, ଏହି ଚଳଚ୍ଚିତ୍ର କାହିଁକି ଏମିତି ବହୁତ ସାରା ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ଜିତିବାର ମଧ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ ବଲିଉଡ୍ରେ, ଯେଉଁଥିପାଇଁ କି ତାଙ୍କୁ ହିନ୍ଦୀ ସିନେମାର ଅଭିନୟର ବିଦ୍ୟାଳୟ ବୋଲି କୁହାଯାଏ। ଯଦି ଅଭିନୟ ଯଦି କାହାଠୁ ଶିଖିବାର ଅଛି ତାହେଲେ ତାଙ୍କଠୁ ଶିଖିବାର ଅଛି। ତେଣୁ ଆଜି ଆମେ କଳାକାର କାର୍ଯ୍ୟକ୍ରମରେ କଥା ହେବା ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯାହାଙ୍କର ନାଁ ହେଉଛି ନୂତନ। ଆପଣ ଅଛନ୍ତି ଶିଉଲି ସହିତ, ଶିଉଲି ଅଛି ଆପଣଙ୍କ ସହିତ, ମାନେ କିଛି ଖାସ କଥା ହେବା, ଖାସ କେତେ ଶୁଣିବା। ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଇଟିକ୍ ଦିଲ୍ ସେ ଦିଲ୍ ତାକ୍।

1967 ରେ ଯେତେବେଳକୁ ଚଳଚ୍ଚିତ୍ର ରିଲିଜ୍ ହୁଏ ମିଲନ, ସୁନୀଲ ଦତ୍ତଙ୍କ ସହିତ ଅଭିନୀତ ଏହି ଫିଲ୍ମ ପୁନର୍ଜନ୍ମର କାହାଣୀ ଉପରେ ଆଧାରିତ ଥିଲା ଏବଂ ଏହି ଗୀତଗୁଡ଼ିକ ମଧ୍ୟ ବହୁତ ଲୋକପ୍ରିୟ ଥିଲା। ସାଥି ସେ କେବଳ ଚଳଚ୍ଚିତ୍ରରେ ଅଭିନୟ କରୁନଥିଲେ, ତା ସହିତ ମଧ୍ୟ ଏମିତି ବାଏ ହାର୍ଟଲି ସେ ବହୁତ ହି ଗୋଟେ ଜଣେ ଭଲ ଲୋକ ଥିଲେ ଏବଂ ବୁଝନ୍ତି। ତା ସହିତ ମଧ୍ୟ ଅଭିନୟ ପ୍ରତି ଯଦି ଆମେ ଦେଖିବାକୁ ଚାହିଁବା ତାହେଲେ ଅଭିନୟ ପ୍ରତି ସେ ତାଙ୍କର କନ୍ସେନ୍ଟ୍ରେସନ ବହୁତ ଥିଲା। ସମୟରେ ଆସିକି ପହଞ୍ଚିବାକୁ ସେ ଭଲ ପାଆନ୍ତି ସୁଟିଂ ସେଟ୍ରେ, ଏବଂ ତା ସହିତ ମଧ୍ୟ କାମକୁ ମଧ୍ୟ ଏକଦମ ପରଫେକ୍ଟ କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ତାଙ୍କ ବିଷୟରେ ଆହୁରି ବହୁତ ସାରା କଥା କହିବାର ବାକି ଅଛି, କୋଉଠି ବି ଯାଆନ୍ତୁନି, ଏମିତି ମୋ ସହିତ ରହିଥାନ୍ତୁ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ ୟେସ୍ ନୂତନ ନୂତନ ନା ହିଁ କାଫି ଯିଏକି ଆଖିରେ ଆଖିରେ କଥା କୁହନ୍ତି ଯିଏକି ଦେଖିବାକୁ ବହୁତ ହି ସୁନ୍ଦର ଯାହାଙ୍କର ଅଭିନୟ ସମସ୍ତଙ୍କର ମନକୁ ଛୁଇଁଥାଏ ଯାହାଙ୍କର ସ୍ୱାଭାବିକ ଏବଂ ତାଙ୍କର ସ୍ୱଭାବ ଭାବପ୍ରବଣ ଅଭିନୟ ପାଇଁ ମଧ୍ୟ ସେ ବହୁତ ପ୍ରସିଦ୍ଧ ଥିଲେ ସବୁ ଦର୍ଶକମାନଙ୍କ ପାଖରେ ସାଥି ଆଉ ଗୋଟେ କଥା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେ କେବଳ ଅଭିନୟ ନୁହନ୍ତି ଗାୟିକା ମଧ୍ୟ ଭଲ ଥିଲେ ଭଲ ଗୀତ ମଧ୍ୟ ଗାଇପାରନ୍ତି ମନେଥିବ ଆପଣଙ୍କର 1985 ଯେତେବେଳକୁ ଗୋଟେ ସୁନ୍ଦର ଚଳଚ୍ଚିତ୍ରଟି ରିଲିଜ୍ ହୋଇଥିଲା ମେରି ଜଙ୍ଗ ଏହି ଚଳଚ୍ଚିତ୍ରରେ ଆମେ ତାଙ୍କୁ ନାୟିକା ଭାବରେ ନାୟିକା ଭୂମିକା ପରେ ମଧ୍ୟ ସେ ଜଣେ ମା ଏବଂ ଚରିତ୍ର ଭୂମିକାରେ ସଫଳ ମଧ୍ୟ ହୋଇଥିଲେ ମା ଭୂମିକାରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ

ବିଷୟରେ ଆହୁରି ବହୁତ କିଛି କଥା କହିବାର ବାକି ଅଛି, କୋଉଠି ବି ଯାଆନ୍ତୁନି, ଏମିତି ମୋ ସହିତ ରହିଥାନ୍ତୁ, ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏମିତି ବହୁତ ସାରା ଚଳଚ୍ଚିତ୍ରରେ ଆମେ ନୂତନଙ୍କୁ ଦେଖିବାକୁ ପାଇଥିଲୁ। ଯେମିତି ଆପଣଙ୍କର ମନେଥିବ 1955ରେ ସୀମା ଚଳଚ୍ଚିତ୍ର ରିଲିଜ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରରେ ଗୋଟେ ସୁନ୍ଦର ଗୀତଟି ଥିଲା ମନ ମୋହନା ବଡ଼ି ଝୁଠେ। ଯେଉଁ ଗୀତଟିରେ ଲତା ମଙ୍ଗେସକରଙ୍କର ସୁମଧୁର କଣ୍ଠରେ ଏହି ଭଜନ ଆଜି ମଧ୍ୟ ଆମ ସମସ୍ତଙ୍କର ଅତି ପ୍ରିୟ। ଖାଲି ସେତିକି ନୁହଁ ସାଥୀ, ସୁଜାତା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ ବନ୍ଦିନୀ, ନହେଲେ ମିଲନ କଥା ଚିତ୍ର ହେଉ, ନହେଲେ ସରସ୍ୱତୀ ଚନ୍ଦ୍ର, ଏମିତି ଆହୁରି ବହୁତ ସାରା ଚଳଚ୍ଚିତ୍ରରେ ଆମେ ଦେଖିବାକୁ ପାଇଥିଲୁ ନୂତନଙ୍କୁ। ସେ ଆମକୁ ବହୁତ ସାରା ତାଙ୍କର ଅଭିନୟର ସୁନ୍ଦର ସୁନ୍ଦର ଜଲୱା ଦେଖାଇଥିଲେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026

ଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଯେତେବେଳେ ଆମେ କାହାର ସହଯୋଗ ସ୍ନେହ କିମ୍ବା ଭଲ ପାଇବା ପାଇଁ ଧନ୍ୟବାଦ ଦେଉ ସେତେବେଳେ କେବଳ ଗୋଟିଏ ଛୋଟ ଶବ୍ଦ ଆମେ କହୁନା ବରଂ ସେହି ବ୍ୟକ୍ତିଙ୍କ ପ୍ରତି ଆମେ କୃତଜ୍ଞତା ପ୍ରକାଶ କରିଥାଉ ଆଉ କ'ଣ କହିଥାଉ କହିଲେ ସାଥୀ ଥ୍ୟାଙ୍କ ୟୁ ଶୁକ୍ରିୟା ଧନ୍ୟବାଦ ଧନ୍ୟବାଦ କହିବାର ଅଭ୍ୟାସ ରିଲେସନଶିପକୁ ମଧୁର କରିବା ସହିତ ଆହୁରି ଷ୍ଟ୍ରଙ୍ଗ କରିଦେଇଥାଏ ସାଥୀ ଦୋସ୍ତିରେ ଧନ୍ୟବାଦ ସରି ଏସବୁ କୁହାଯାଏନି କିନ୍ତୁ ଆମେ ଚଳେଇନୁ କାହିଁକିନା ସେଇ ଗୋଟିଏ ହିଁ ସମ୍ପର୍କ ଯେଉଁଥିରେ ସବୁକିଛି ମ୍ୟାନେଜ୍ କରିବେ ରାଗ ରୋଷା ଅଭିମାନ ଯେତେ ଥିଲେ ମଧ୍ୟ ଯେତେ ରାଗିଥିଲେ ମଧ୍ୟ ଆମେ ସେଠି ପ୍ରତିଜ୍ଞା ମଧ୍ୟ କରିଦେଇଥାଉ ଯେ ଛାଡ଼ ଆଜି ତୋ ସାଙ୍ଗରେ ଆଉ କଥା ହେବିନି ଆଜିଠାରୁ ଆଉ କଥା ହେବିନି କିନ୍ତୁ ସମୟ ଏମିତି ଆସିଥାଏ ଯେ ତା ସହିତ କଥା ନହେଲେ ସେ ସାଙ୍ଗଟି ସହିତ କଥା ନହେଲେ ଆମର ଦିନ ଭଲ ଯାଏନି ସେ ଦୋସ୍ତିରେ ସବୁକିଛି ଚଳେ କିନ୍ତୁ ବେଳେବେଳେ ଧନ୍ୟବାଦ କହିଲେ ଆଉ ଟିକେ ସେ ସମ୍ପର୍କଟା ଷ୍ଟ୍ରଙ୍ଗ ହେଇଯାଏନି

ମୋର କିନ୍ତୁ ମନେ ଅଛି ଆପଣଙ୍କ ସହିତ ମୁଁ କେବେ କଥା ହେଇଥିଲି, କେବେ କହିଥିଲି ଯେ ନାଇଁ ତୁମ ସହିତ ମୋର ଦେଖା ହବ ଠିକ ଏଇ ଦିନରେ। ଆପଣ ଭାବୁଥିବେ ଶିଉଳି କଣ କହୁଛି, ସାଥି କଥା ଦେଇଛି ମାନେ ଆପଣଙ୍କ ସହିତ ନିହାତି ଭାବରେ ଯୋଡ଼ି ହେବି, କାହିଁକି ନା ଶିଉଳି ଅଛି ମାନେ କିଛି ଖାସ କଥା ହେବା, ଖାସ କେତେ ଶୁଣିବା। ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଏକ ଦିଲ ସେ ଦିଲ ତକ। शुक्रिया जिंदगी, जीने का हुनर सिखा दिया। कैसे बदलते हैं लोग, चंद कागज के टुकड़ों ने बना दिया अपनी परायों की पहचान को आसान बना दिया। शुक्रिया जिंदगी, जीने का हुनर सिखा दिया। लाइफ आम को बहुत किछे सिखौछि, सबो दिन किछि ना किछि हमें सिखिबा को पाउछु, सिखिबा दरकार मध्य। खराब हेउ भल हेउ से शिक्षाटा को हमको ग्रहण करिबा मध्य दरकार। ବେଳେବେଳେ ଭାରି ମନ ଦୁଃଖ ହୁଏ ଏବଂ ଆମେ ରାଗି ଯାଇଥାଉ ଆମ ନିଜ ଲାଇଫ ଷ୍ଟାଇଲ ଉପରେ ଯେ ଭଲ ଲାଗୁନି ଆଜି ଦିନଟା, ଆଜି କାଇଁ ମନଟା ଜମାରୁ ବି ଭଲ ନାହିଁ। କିନ୍ତୁ ସାଥି ମନଟା କ'ଣ ପାଇଁ ଭଲ ନାହିଁ, କିଛି ତ ଗୋଟେ ଘଟିଥିବ। ସେଇ ମନଟାକୁ ଭଲ କରିବା ପାଇଁ ମୁଁ ଅଛି ନା ଶିଉଳି ଅଛି, ଆପଣଙ୍କୁ ଶୁଣେଇବ ମିଠା ଗୀତ ଆଉ ଆପଣଙ୍କର ମାଇଣ୍ଡକୁ ଏକଦମ ଫ୍ରେଶ କରିଦେବ। ସୋ ମୋ ସହିତ ଏମିତି ଯୋଡ଼ି ହେଇକି ରହିଥାନ୍ତୁ ଆଉ ଶୁକ୍ରିୟା ବି କହୁଥାନ୍ତୁ ମୋତେ, କାହିଁକିନା ମିଠା ମିଠା ଗୀତ ଯେଉଁ ଆପଣଙ୍କ ପାଖରେ ପହଞ୍ଚେଇବେ। ଆଉ ହଁ, ଆଉ ଗୋଟେ ସୁନ୍ଦର କଥାଟି କହିବାକୁ ଚାହୁଁଛି ଯେ 1:10 ଆପଣଙ୍କ ପାଇଁ ଗୋଟେ ସୁନ୍ଦର ପ୍ରଶ୍ନଟି ନେଇକି ଆସିବି, ସେଇଥିପାଇଁ ମଧ୍ୟ ଆପଣଙ୍କର SMS ର ଅପେକ୍ଷାରେ ମଧ୍ୟ ରହିଲି। ଶୁଣୁଥାନ୍ତୁ ଆଉ ଗୁନଗୁନଉଥାନ୍ତୁ ମୋ ସହିତ ଏମିତି।

ଜୀବନରେ ଅନେକ ଲୋକ ଏମିତି ଅଛନ୍ତି ଆମ ପାଇଁ ଛୋଟ ବଡ଼ ସହଯୋଗ ସବୁ କରିଥାନ୍ତି, ତେବେ ଗୋଟିଏ ସେ ଯେ ଛୋଟ ହସ, ଗୋଟେ ସୁଇଟ୍ ସ୍ମାଇଲ୍, କେବଳ ଗୋଟେ ଉତ୍ସାହଦାୟକ କଥା, ନହେଲେ କେବେ କଷ୍ଟ ସମୟରେ ଗୋଟିଏ ସହାୟତାର ହାତ, ବାସ୍ ଏହିସବୁ ପାଇଁ ଗୋଟେ ସରଳ ଆଉ ଶବ୍ଦଟି ଦରକାର କରିଥାଏ, କ'ଣ କହିଲେ, ତାହା ହେଉଛି ଧନ୍ୟବାଦ। ଆଉ ହଁ, ଆପଣଙ୍କୁ ମଧ୍ୟ ମୁଁ ବହୁତ ବହୁତ ଧନ୍ୟବାଦ ଦେବି, କାହିଁକି ନା ଏତେ ସମୟ ଧରି ଆପଣ ମୋ ସହିତ ଯୋଡ଼ି ହେଇକି ରହୁଛନ୍ତି ଏବଂ ରହିଛନ୍ତି ମଧ୍ୟ ଆଉ ଶୁଣୁଛନ୍ତି ମୋତେ। ଆଗକୁ ଚର୍ଚ୍ଚା କରିବା ବହୁତ କିଛି କଥା, ସରିନି ଶୈଳୀର ଏମିତି ଗପସପ, କାହିଁକିନା ବର୍ତ୍ତମାନ ଘଣ୍ଟା ଘଣ୍ଟାରେ ସମୟ ହେଇଯାଇଛି, 12:41 ହେବାକୁ ଯାଉଛି। ଆପଣଙ୍କ ପାଇଁ ରହିଛି ଗୋଟେ ବ୍ୟୁଟିଫୁଲ୍ ଗୀତଟି ଯାହାକୁ ଗାଇଛନ୍ତି ଅସୀମା ପଣ୍ଡା। ଏଞ୍ଜୟ କରୁଥାନ୍ତୁ।

ଭୁଲ ବୁଝାମଣା ତ ସମ୍ପର୍କରେ ସବୁବେଳେ ଲାଗି ରହିଥାଏ ଏବଂ ସେଇ ଭୁଲ ବୁଝାମଣାକୁ ଆମକୁ ଆଭଏଡ୍ କରିବା ପାଇଁ ସମ୍ପର୍କକୁ ଆଉ ଟିକେ ଷ୍ଟ୍ରଙ୍ଗ କରିବା ପାଇଁ ପରସ୍ପର ମଧ୍ୟରେ ଯଦି ଆମେ ସାମ୍ନାସାମ୍ନି ବସି କଥା ହେଇଯିବା ସାମ୍ନାସାମ୍ନି ବସିକି ଯଦି ସେ ସମସ୍ୟାକୁ ସମାଧାନ କରିପାରିବା ତାହେଲେ କେମିତି ହୁଅନ୍ତା କହିଲେ ବେଳେବେଳେ ସାଧି ଆମେ ସମସ୍ତଙ୍କୁ ଧନ୍ୟବାଦ କହିବା ଫଳରେ ମୁଖ୍ୟ କାମଟି କରିବାକୁ ଭୁଲି ଯାଇଥାଉ ଆଉ ଯାହା ପାଇଁ ଆମେ ଏ ସୁନ୍ଦର ଦୁନିଆଟି ଦେଖିପାରୁଛୁ ଏ ସୁନ୍ଦର ପରିବେଶ ସହିତ ରହିପାରୁଛୁ ସକାଳେ ଉଠିବା ପରେ ଆମେ ସୂର୍ଯ୍ୟଙ୍କୁ ପ୍ରକୃତିକୁ ପରିବାରକୁ ଆମର ପ୍ରିୟ ବନ୍ଧୁମାନଙ୍କୁ ଏବଂ ଆମ ଜୀବନରେ ଥିବା ସୁଯୋଗଗୁଡ଼ିକୁ ମନେ ମନେ ଧନ୍ୟବାଦ ଜଣାଇଲେ ମନରେ ଗୋଟେ ପଜିଟିଭ୍ ଥିଙ୍କିଙ୍ଗ ଆସିଥାଏ ଆଜି ଯଦି ଆପଣଙ୍କୁ ଜୀବନର ଜଣେ ବିଶେଷ ବ୍ୟକ୍ତିଙ୍କୁ ଧନ୍ୟବାଦ କହିବାର ସୁଯୋଗ ମିଳେ ଆପଣ ଜମା ବି ପଛଘୁଞ୍ଚା କରନ୍ତୁ ନାହିଁ କାହିଁକି ନା ଧନ୍ୟବାଦ ଦେବାରେ କିଛି ଖର୍ଚ୍ଚ ହୁଏ ନାହିଁ ସତ କିନ୍ତୁ ଏଇ ଯେଉଁ ଅମୂଲ୍ୟ ଶବ୍ଦଟି ପାଇଁ କାହାର ଦିନକୁ ସୁନ୍ଦର କରିପାରେ ଆଉ ଆପଣଙ୍କ ହୃଦୟକୁ ମଧ୍ୟ ଖୁସିରେ ଭରିଦେଇପାରେ

ଜୀବନରେ ଭଲ ପାଇବା ଆମକୁ ମିଳିବା ସଙ୍ଗେ ସଙ୍ଗେ ଆହୁରି ଏମିତି ବହୁତ ଜିନିଷ ମିଳିଥାଏ ଯାହାକି ଆମର ଜୀବନକୁ ପ୍ରଭାବିତ କରିବାରେ ସାହାଯ୍ୟ କରିଥାଏ। ଏମିତି ବହୁତ କିଛି କଥା ଅଛି ତା ଭିତରେ, ଯେମିତିକି ଆପଣ ସିନେମା କୁହନ୍ତୁ, ଗୀତ କୁହନ୍ତୁ, କବିତା କୁହନ୍ତୁ, କୌଣସି ସାଙ୍ଗର ଭଲ ପରାମର୍ଶ କୁହନ୍ତୁ ନା କାହିଁକି, ଆଉ ହଁ ହଁ ପୁସ୍ତକ ବି କୁହନ୍ତୁ ନା କାହିଁକି। ପୁସ୍ତକ ତ ହେଉଛି ଆମର ଜ୍ଞାନର ଭଣ୍ଡାର, ପୁସ୍ତକକୁ ଆପଣ ଯେତେ ପଢ଼ିବେ ଆମର ଜ୍ଞାନ ସେତେ ବଢ଼ିବାରେ ଲାଗିବ। ସୋ ଭଲ ପୁସ୍ତକ ପଢ଼ିବା ଦ୍ୱାରା ଆମର ଚିନ୍ତାଧାରା ବିସ୍ତୃତ ମଧ୍ୟ ହୋଇଥାଏ ଆଉ ଜୀବନକୁ ଭଲ ଭାବରେ ବୁଝିବାର ସୁଯୋଗ ମଧ୍ୟ ମିଳେ। ଜୀବନ ଆମକୁ ବହୁତ କିଛି ଉପହାର ଦେଇଛି ଏବଂ ବହୁତ କିଛି ଉପହାର ଯେଉଁ ଦେଇଛି ସେ ଉପହାର ପଛରେ ମଧ୍ୟ ବହୁତ କିଛି ଜିନିଷର ହାତ ରହିଛି, ବହୁତ କିଛି ଜିନିଷର ସାହାଯ୍ୟ ଆମକୁ କରିଛନ୍ତି ବୋଲି ସେ ଉପହାର ଗୁଡ଼ିକ ଆମକୁ ମିଳିଛି। ଯେମିତିକି ସାଥି ବେଳେବେଳେ ଆମେ କୌଣସି ଗୋଟେ ସିନେମାକୁ ଯଦି ଆମେ ଦେଖିଥାଉ ସେ ସିନେମାରୁ ହିଁ ଆମେ କିଛି ଗୋଟେ ପ୍ରଭାବିତ ହୋଇକି ସେ କାମଟି କରିବାକୁ ଚେଷ୍ଟା କରିଥାଉ। ଗୋଟେ ଗୀତଟି ଶୁଣିବା ମାତ୍ରେ ହିଁ ମନର ଭାବନାକୁ ସ୍ପର୍ଶ କରିଥାଏ ଆଉ କେତେକ ଗୀତ ତ ଆମକୁ ଖୁସି ଦିଏ ଆଉ କେତେକ ଦୁଃଖ ସମୟରେ ସାନ୍ତ୍ୱନା ମଧ୍ୟ ଦେଇଥାଏ। ଗୀତ ଗୋଟେ ଏଇଭଳି ଗୋଟେ ସଙ୍ଗୀତ ଗୋଟେ ଜିନିଷ ଯାହାକୁ କି ଆମେ ସୁଖରେ ହେଉ ଦୁଃଖରେ ହେଉ ଯାହା ବି କିଛି ହେଉନା କାହିଁକି, ଭଲ ମୁଡ଼୍ ଥାଉ କି ଖରାପ ମୁଡ଼୍ ଥାଉ ସବୁବେଳେ ମଧ୍ୟ ଆମେ ଶୁଣିପାରିଥାଉ। ସୋ ଏମିତି ଆମ ଲାଇଫ୍ରେ ବହୁତ କିଛି ଜିନିଷ ରହିଛି ଯାହାକି ଆମକୁ ଆମ ଜୀବନକୁ ଅଧିକ ପ୍ରଭାବିତ କରିଥାଏ, କିନ୍ତୁ ତା ପଛରେ ତ ମଧ୍ୟ ବହୁତ କିଛି କାରଣ ରହିଛି। ଆଚ୍ଛା, ଆପଣଙ୍କ ଲାଇଫ୍କୁ ଏଇଟା କ'ଣ ପ୍ରଭାବିତ କରିଛି, ଯେମିତିକି ପୁସ୍ତକ ନା ସଙ୍ଗୀତ ନା ସିନେମା, କେଉଁଟା ଆପଣଙ୍କର ଜୀବନକୁ ଅଧିକ ପ୍ରଭାବିତ କରିଛି ଏବଂ କାହିଁକି, ନିହାତି ଭାବରେ ଆପଣଙ୍କ ରେନ୍ବୋ ସାଥୀ ଶିଉଲି ସହିତ ସେୟାର କରନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ସୋ ଏସ୍ଏମ୍ଏସ୍ କିଭଳି ଭାବରେ କରିବେ ଆପଣ ତ ଜାଣିଛନ୍ତି, କିନ୍ତୁ ଆଉଥରେ ମନେ ପକାଇ ଦେଉଛି। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖନ୍ତୁ, ମୋ ପାଖରେ ପଠାଇ ଦିଅନ୍ତୁ 09495963210 ନମ୍ବରରେ। ଏହା ସହିତ ମଧ୍ୟ ଆପଣ ମୋ ସହିତ ଯୋଡ଼ି ହୋଇପାରିବେ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ 8895254200 ନମ୍ବରରେ ଆମକୁ ଏସ୍ଏମ୍ଏସ୍ କରନ୍ତୁ ଆଉ କୁହନ୍ତୁ ଆପଣଙ୍କ ଜୀବନକୁ ଅଧିକ ପ୍ରଭାବିତ କରିଛି କ'ଣ, ପୁସ୍ତକ, ସଙ୍ଗୀତ ନା ସିନେମା ଏବଂ କାହିଁକି।

ଜୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସେ ଦିଲ୍ ତାକ୍ ସେ ସୁନ୍ଦର ଗୀତରେ ଗୀତରେ ଆମ ପାଖରେ ଏସ୍ଏମ୍ଏସ୍ ଆସି ପହଞ୍ଚିଗଲାଣି। ପ୍ରଥମ ଏସ୍ଏମ୍ଏସ୍ ଟି ଆସି ପହଞ୍ଚିଛି ଯାହାଙ୍କ ପାଖରୁ, ତାଙ୍କ ନାଁ ହେଉଛି ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ଏବଂ ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଭେରି ଗୁଡ୍ ଆଫ୍ଟରନୁନ୍। ମୋ ଜୀବନକୁ ପ୍ରଭାବିତ କରିଛି ଶ୍ରୀ ରାମଚରିତ ମାନସ ଏବଂ ଶ୍ରୀ ଭାଗବତ ଗୀତା। ଦିଦିଙ୍କୁ ବହୁତ ବହୁତ ଶୁଭେଚ୍ଛା ସୁନ୍ଦର ଉପସ୍ଥାପନା ପାଇଁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ଏବଂ ବଢ଼ିଆ କଥାଟି ଆପଣ ଲେଖିଛନ୍ତି ଯେ ଲାଇଫକୁ ଯଦି କି ପ୍ରଭାବିତ କରିଛି ତାହେଲେ ଆପଣଙ୍କର ମନପସନ୍ଦର ଏବଂ ମୋର ମଧ୍ୟ ମନପସନ୍ଦର ଶ୍ରୀ ଭଗବତ ଗୀତା ଏବଂ ରାମଚରିତ ମାନସ ମଧ୍ୟ ଆମକୁ ଶୁଣିବା ଦରକାର ମଧ୍ୟ। ତେଣୁ ଆପଣଙ୍କ ଲାଇଫକୁ, ଆପଣଙ୍କ ଜୀବନକୁ ଅଧିକ ପ୍ରଭାବିତ କରିଥିବା ସେଇ ଯେଉଁ ସିକ୍ରେଟ କଥାଟି କ'ଣ, ପୁସ୍ତକ, ସଙ୍ଗୀତ ନା ସିନେମା, ଏବଂ କାହିଁକି, ତାର କାରଣ ଲେଖିବାକୁ ପଡ଼ିବ ଏବଂ ଏସ୍ଏମ୍ଏସ୍ କରିବାକୁ ପଡ଼ିବ ସିଉଲି ପାଖକୁ। ଏସ୍ଏମ୍ଏସ୍ କରନ୍ତୁ ଏବଂ କେମିତି କରିବେ ଆପଣ ତ ଜାଣିଛନ୍ତି, କିନ୍ତୁ ମୁଁ ଆଉଥରେ କହିଦେଉଛି, ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ, ତାପରେ ସ୍ପେସ୍ ଦେଇ ଆଜିର ପ୍ରଶ୍ନର ଉତ୍ତର ଲେଖନ୍ତୁ, ଆପଣଙ୍କର ମତାମତ କ'ଣ ଅଛି, ମନର କଥା ଲେଖନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 0945963210 ନମ୍ବରରେ, ଏବଂ ହ୍ୱାଟ୍ସଆପ୍ ନମ୍ଘରରେ ମଧ୍ୟ ଆପଣ ଆମ ସହିତ ଯୋଡ଼ି ହୋଇପାରିବେ, ଏସ୍ଏମ୍ଏସ୍ କରିପାରିବେ 8895254200 ନମ୍ଘରରେ ଆମକୁ ହ୍ୱାଟ୍ସଆପ୍ କରନ୍ତୁ। ମାନ୍ୟତା ଏସ୍ଏମ୍ଏସ୍ କରିଛନ୍ତି କଟକରୁ, ଏବଂ ସେ ଲେଖିଛନ୍ତି, ଦିଦି ନମସ୍କାର, ଗୁଡ୍ ଆଫ୍ଟରନୁନ୍। ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର, ଭେରି ଗୁଡ୍ ଆଫ୍ଟରନୁନ୍। ପ୍ରଥମ ଥର ପାଇଁ ଆପଣଙ୍କର ପ୍ରୋଗ୍ରାମରେ ସାମିଲ ହୋଇଛି ଏବଂ ଏସ୍ଏମ୍ଏସ୍ କରୁଛି ଆପଣଙ୍କୁ। ତ ପ୍ରଥମେ ତ ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ଆମର ଏହି କାର୍ଯ୍ୟକ୍ରମକୁ ଆପଣଙ୍କୁ ପ୍ରଥମେ ସ୍ୱାଗତ ଜଣାଉଛି, ଏବଂ ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ପରେ ପରେ ଲେଖିଛନ୍ତି, ସଞ୍ଜୁ ଫିଲ୍ମଟି ମୁଁ ଯେତେବେଳେ ଦେଖିବାକୁ ଯାଇଥିଲି ଥିଏଟରରେ ଏବଂ ହଲ୍ରେ ଯେମିତି ଦେଖିବାକୁ ଯାଇଥିଲି, ସେତେବେଳକୁ ସେହି ଫିଲ୍ମର ଗୋଟିଏ ସୁନ୍ଦର ଗୀତଟି ଥିଲା, କର୍ ହର୍ ମୈଦାନ ଫତେ। ଯେଉଁ ଗୀତଟି ଶୁଣିକି ଲାଇଫ୍ର ଯଦି ବି ଆପଣ ପଛକୁ ଫେରିକି ଚାହିଁଥିବେ ଏବଂ ହାରିଯାଇଥିବେ, ମନରେ ଯଦି କିଛି ନେଗେଟିଭ୍ ଚିନ୍ତାଧାରା ଥିବ ଯେ ନାଇଁ ମୁଁ ଆଉ କିଛି କରିପାରିବିନି, ତାହେଲେ ସେହି ଗୀତଟି ଶୁଣିକି ମୋର ବହୁତ ଲାଭ ମୋତେ ମିଳିଥିଲା। ଯେମିତିକି ମୋର ପରୀକ୍ଷା ହେଉ କିମ୍ବା କୌଣସି, ମୁଁ ସ୍ପୋର୍ଟସ୍ରେ ମଧ୍ୟ ଭାଗ ନେବାକୁ ବହୁତ ଭଲ ପାଏ ଏବଂ ସ୍ପୋର୍ଟସ୍ ଲାଇନ୍ରେ ଯିବାକୁ ବହୁତ ଭଲ ପାଏ, ମୁଁ ମଧ୍ୟ ଶିଖୁଛି ବର୍ତ୍ତମାନ। ଏବଂ ଯେତେବେଳକୁ ମୁଁ ହାରିଯାଇଥିଲି ନା, ସେତେବେଳକୁ ସେହି ଗୀତଟି ମୁଁ ବାରମ୍ବାର ଶୁଣେ, ମୋତେ ଭାରି ପସନ୍ଦ। ସେ ଗୀତଟି ବିଷୟରେ ସେ ମଧ୍ୟ ଲେଖିଛନ୍ତି ଯେ ସେ

ମେସେଜ କରିଛନ୍ତି ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ ଶୁଭ ଅପରାହ୍ନ ଆପଣଙ୍କୁ ନମସ୍କାର ଲେଖିଛନ୍ତି ପୁସ୍ତକ ଆମକୁ ଭାବିବାକୁ ଶିଖାଏ ସଙ୍ଗୀତ ଆମକୁ ଅନୁଭବ କରିବାକୁ ଶିଖାଏ ଏବଂ ସିନେମା ଆମକୁ ଜୀବନକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବାକୁ ପ୍ରେରଣା ଦିଏ ପୁସ୍ତକ ପଢ଼ି ଆଜି ଆମେ ଶିକ୍ଷିତ ଆଜି ଉଚ୍ଚ ପଦସ୍ଥ ଆଉ ସଙ୍ଗୀତ ମୋ ଜୀବନ ମୋ ବଞ୍ଚିବାର ରାହା ମୋ ମାର ଲୋରି ନିଦ୍ରାର ପଣତକାନି ସିନେମା ବହୁତ ଜିନିଷ ଶିଖାଏ ମାତ୍ର କର୍ମ ବ୍ୟସ୍ତତା ଭିତରେ ତାହା ଦେଖିବା ସେତେ ସମ୍ଭବ ନୁହଁ ବହୁତ ବଢ଼ିଆ କଥା ଆପଣ ଲେଖିଛନ୍ତି ସେଥିପାଇଁ ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ଯେତେ ସୁନ୍ଦର ଭାବରେ ଆପଣ ମୋ ମନର କଥାଟେ ଲେଖିଦେଇଛନ୍ତି ପୁସ୍ତକ ତ ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ସିନେମାରୁ ମଧ୍ୟ ଆମେ ବହୁତ କିଛି ଶିକ୍ଷା ପାଇଥାଉ ଗୀତ ଏକମାତ୍ର ସାଥୀ ହେଉଛି ଆମର ଯେତେବେଳକୁ ଆମର ମନ ଦୁଃଖ ଥାଉ ମନ ଖୁସି ଥାଉ ଆମେ କୋଉଠି ଟ୍ରାଭେଲ କରୁଥାଉ କିମ୍ବା ଆମ ଘରେ କୌଣସି ସେଲିବ୍ରେସନ ହଉ ନା କାହିଁକି ସବୁଥିରେ ଆମେ ଗୀତକୁ ସାମିଲ କରିପାରିବା ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାଥୀ ଆମ ସହିତ ଯୋଡ଼ି ହେଲେ ଏବଂ ପରେ ପରେ ଆଉ ଜଣେ ସାଥୀ ଆମକୁ ମେସେଜ କରିଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଲେଖିଛନ୍ତି ଶିଲିୟପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ଭେରି ଗୁଡ୍ ଆଫ୍ଟରନୁନ୍ ନମସ୍କାର ଆପଣଙ୍କୁ ଜୟ ଜଗନ୍ନାଥ ଆମେ ଏକାଠି ବସି ସମସ୍ତ ଷ୍ଟାଫ୍ମାନେ ଆପଣଙ୍କର ପ୍ରୋଗ୍ରାମ୍ ଶୁଣୁଛୁ ଫିଲ୍ମର କିଛି ଦୁଃଖ ସିନ୍ ଆମକୁ ଶିକ୍ଷାର ଉପହାର ଦେଇଥାଏ ଫିଲ୍ମରୁ ବହୁତ କିଛି ଦୁଃଖ ସୁଖ ଆମକୁ ପ୍ରେରଣା ଦେଇଥାଏ ଆମକୁ ରାମାୟଣ ଓ ପୁଅ ମୋର ଭୋଳାଶଙ୍କର ଫିଲ୍ମ ଏଇ ଦୁନିଆକୁ କିଛି ଶିକ୍ଷା ମିଳିଛି ୟେସ୍ ସୋ ସିନେମାରୁ ମଧ୍ୟ ଆମେ ବହୁତ କିଛି ଜିନିଷ ଶିଖିବାକୁ ପାଇଥାଉ ଆମେ ଏକାଠି ବସି ଯେତେବେଳକୁ ସିନେମା ଦେଖୁ ସମସ୍ତେ ବସିକି ସେତେବେଳେ ତାର ମାହୋଲ ହିଁ କିଛି ଅଲଗା ଥାଏ ଏବଂ ପରିବାର ସହିତ ବସିକି ସିନେମା ଦେଖିବାର ମଜା ହିଁ କିଛି ଅଲଗା ଥାଏ ବହୁତ କିଛି କଥା ଆମେ ପରସ୍ପର ଭିତରେ ଆମେ ସେୟାର ମଧ୍ୟ କରିପାରୁ ଏବଂ ସିନେମା ହେଉଛି ଏମିତି ଗୋଟେ ଜିନିଷ ଯାହାକି ଏକା ଦେଖିବାକୁ ତ ଜମାରୁ ବି ଭଲ ଲାଗେନି କିନ୍ତୁ ସେଇଭଳି ଭାବରେ ଯଦି ଏଣ୍ଟରଟେନମେଣ୍ଟ କରିବାର ଅଛି ଏଣ୍ଟରଟେନ୍ ହେବାର ଅଛି ଦେନ୍ ଆମ ସାଙ୍ଗସାଥୀ ହୁଅନ୍ତୁ କିମ୍ବା ପରିବାର ସହିତ ବସିକି ଦେଖିଲେ ବହୁତ ବଢ଼ିଆ ଲାଗେ ଏବଂ ଲାଇଫକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ ତେଣୁ ଆପଣ କାହିଁ ଡେରି କରୁଛନ୍ତି ସାଥୀ ଜଲ୍ଦି ଜଲ୍ଦି ମୋତେ ଏସ୍ଏମ୍ଏସ୍ କରନ୍ତୁ ଏବଂ ଲେଖନ୍ତୁ ଆପଣଙ୍କର ମନର କଥା ପୁସ୍ତକ ସଙ୍ଗୀତ ନା ସିନେମା କେଉଁଟା ଆପଣଙ୍କର ଜୀବନକୁ ଅଧିକ ପ୍ରଭାବିତ କରିଛି ଏବଂ କାହିଁକି ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଆପଣଙ୍କର ମନର କଥା ଲେଖନ୍ତୁ ଆଜିର ପ୍ରଶ୍ନ ବିଷୟରେ ଲେଖନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ 8895254200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରିପାରିବେ

0: बना दे सोला साल
1: क्या
0: लड्डू ये।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପରେ ପରେ ଜଣେ ସାଥୀ ଆମକୁ ଏସ୍ଏମ୍ଏସ୍ କରିଛନ୍ତି ଅସ୍ତରଙ୍ଗ ପୁରୀରୁ ଉଲ୍ଲାସ କୁମାର କାଣ୍ଡି ଏବଂ ତାଙ୍କ ଭଣଜା ଶିବାଂଶୁ ଲେଖିଛନ୍ତି ଅପା ଶୁଭ ମଧ୍ୟାହ୍ନ ରେନ୍ବୋ ପରିବାରର ସମସ୍ତ ଅପା ଏବଂ ଭାଇମାନଙ୍କୁ ମୋର ଆନ୍ତରିକ ନମସ୍କାର ଆପଣଙ୍କୁ ମଧ୍ୟ ନମସ୍କାର ଆଶା କରୁଛି ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ ନିହାତି ଭାବରେ ଆମେ ଏକଦମ ସମସ୍ତେ ବିନ୍ଦାସ ଅଛୁ ଏବଂ ଆପଣ ମଧ୍ୟ ଭଲରେ ଅଛନ୍ତି ବୋଲି ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଭଲରେ ରୁହନ୍ତୁ ତାପରେ ଲେଖିଛନ୍ତି ଯେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ମୋ ଜୀବନ ସହ ଜଡ଼ିତ ପ୍ରଥମରେ ପୁସ୍ତକ ଦ୍ୱିତୀୟରେ ହେଉଛି ସଙ୍ଗୀତ ତୃତୀୟରେ ହେଉଛି ସିନେମା ମୋ ଜୀବନର ରାସ୍ତାକୁ ବଦଳାଇ ଦେଇଛନ୍ତି ମୋତେ ଆଗକୁ ବଢ଼ିବା ପାଇଁ ବା ତାହେଲେ ମୁଁ ତ ଆପଣଙ୍କର ମନର କଥାଟା ମୁଁ ପଢ଼ିଦେଇଛି ସେଇଥିପାଇଁ ତ ଆପଣଙ୍କୁ ତିନିଟା ଅପସନ୍ସ ଦେଇଥିଲି ଯେ ପୁସ୍ତକ ବଦଳେଇଛି ନା ସଙ୍ଗୀତ ବଦଳେଇଛି ନା ସିନେମା ଯାହା ହଉ ଆପଣଙ୍କର ତିନିଟା ଯାକ ଆପଣଙ୍କର ଲାଇଫକୁ ପ୍ରଭାବିତ କରିପାରିଛି ବହୁତ କିଛି ଆପଣଙ୍କର ଲାଇଫ ଆଗକୁ ବଢ଼ିଛି ଏବଂ କିଛି ଶିଖିପାରିଛନ୍ତି ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମତାମତ ମୋ ସହିତ ସେୟାର କରିଲି

ଗୋଟିଏ ସିନେମା ଯେମିତି ଆମ ଚିନ୍ତାଧାରାକୁ ବଦଳାଇ ପାରେ, ଗୋଟିଏ ଗୀତ ସେମିତି ଆମ ମନକୁ ଛୁଇଁ ପାରେ, ଆଉ ଗୋଟେ ପୁସ୍ତକ ଯେମିତି ଆମ ଜୀବନର ଦିଗ ବଦଳାଇ ପାରେ। ସୋ ତିନି ଜଣଙ୍କର କାମ ମଧ୍ୟ ସମାନ କହିପାରନ୍ତି ଆମ ଲାଇଫରେ। ଆମ ଲାଇଫର ଏମାନେ ହେଉଛନ୍ତି ଗୋଟେ ଗୋଟେ ପାର୍ଟ। ସୋ ଠିକ ଅଛି, ସଙ୍ଗୀତର ଚର୍ଚ୍ଚା ଚାଲିଛି ମାନେ ସଙ୍ଗୀତ କେମିତି ଆପଣଙ୍କୁ ଶୁଣେଇବିନି, ନିହାତି ଭାବରେ ଶୁଣେଇ ଦେଉଛି ଆଉ ଗୋଟେ ମିଠା ଗୀତଟି କେବଳ 100.4 ଆକାଶବାଣୀ FM ବ୍ରେନ୍ ବୁକ୍ ଦିଲ୍ ସେ ଦିଲ୍ ତାକ୍।

0: ସାଥୀ ଆପଣଙ୍କ ସହିତ କଥାବାର୍ତ୍ତା ଏମିତି ଜାରି ରହିଥିବ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋହାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପଭିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।

0: लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी उस संकल्प में जुड़े, ऐसी प्रार्थना प्रभु के पास की।
1: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୁହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୁହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୁହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ରାମଜେ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को न आए और विकास का जो महायज्ञ है ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
1: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ୍ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
3: ଗ୍ଲୋବାଲ ସିଚୁଏସନ୍ କା ଫାଇଦା ଉଠାକେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ୍ କରିବା କି କୋଶିଶ କି ହେ ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ। କୋଇ କମି ନହିଁ ହେ, ନା ସିଏନ୍ଜି କି କମି ହେ, ନା ପାଇପ ଗ୍ୟାସ ଜୋ ଲୋକଙ୍କ ଘରୋ ମେ ଜା ରହେ, ଇନଫ୍ୟାକ୍ଟ ଏଲ୍ପିଜି କେ ହମ କନଭର୍ଟ କର ରହେ ହେ ଇନଟୁ ପିଏନ୍ଜି କନେକ୍ସନ।
1: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି। ଦକ୍ଷିଣ ଫିଲିପାଇନ୍ସରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 37ରେ ପହଞ୍ଚିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ 500ରୁ ଅଧିକ ଲୋକ ଆହତ ହେବା ସହିତ 32,000ରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ନାସା ଏହାର ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି। ସେଥିମଧ୍ୟରେ 3 ଜଣ ଆମେରିକୀୟ ଓ ଜଣେ ଇଟାଲୀୟ ମହାକାଶଚାରୀ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଶେଷ ଭାଗରେ ମହାକାଶ ଡକିଂ ପ୍ରଦର୍ଶନ ମିଶନ ଅଧୀନରେ ନାସା ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ପ୍ରଥମଥର ପାଇଁ କକ୍ଷପଥରେ ସ୍ୱେସ୍ ଏକ୍ସ ଏବଂ ବ୍ଲୁ ଅରିଜିନ୍ରୁ ଚନ୍ଦ୍ର ଲ୍ୟାଣ୍ଡରଗୁଡ଼ିକୁ ଏହି ଅଭିଯାନ ଅଧୀନରେ ପରୀକ୍ଷା କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ନାସାର ପ୍ରଶାସକ ଜାରେଡ୍ ଆଇଜାକ୍ମ୍ୟାନ୍ ଏ ସମ୍ପର୍କରେ ସୂଚନା ଦେଇ 4 ଜଣ ଯାକ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4000

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି।

0: ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक।
0: आपण माने आंचलिक संवाद सुनचंती आकाशवाणी कटक केन्द्ररो। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ।

ଜଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 70ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ୱର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

ಪಗುಣ ಆಚಾರ ಪಸಂದ ಮುರ ಸಿರ ಬಿಜಾಯಿ ಮಿಠ ಮಿಠ.

ସିଉଲିଏଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟେକ୍ ଦିଲ୍ ସେ ଦିଲ୍ ତକ୍ ସାଥୀ ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଭାରତର ପରମ୍ପରା କେବଳ ଧର୍ମାନୁଷ୍ଠାନ ପର୍ବପର୍ବାଣୀ କିମ୍ବା ରୀତିନୀତି ମଧ୍ୟରେ ସୀମିତ ନୁହଁ, ଏହା ଆମର ଜୀବନ ଯାପନର ପ୍ରତ୍ୟେକ କ୍ଷେତ୍ରରେ ଜଡ଼ିତ। ସକାଳ ହେଲା ମାନେ ବଡ଼ମାନଙ୍କୁ ପ୍ରଣାମ କରିବା, ଅତିଥିଙ୍କୁ ସମ୍ମାନ ଦେବା, ଗୁରୁଙ୍କୁ ଶ୍ରଦ୍ଧା କରିବା, ପ୍ରକୃତିକୁ ପୂଜା କରିବା, ଏସବୁ ଆମ ପରମ୍ପରାର ଏକ ଅଂଶ। ଆମ ଦେଶରେ ବସୁଧୈବ କୁଟୁମ୍ବକମ୍ର ଭାବନା ରହିଛି, ମାନେ କି ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର। ଏହି ଭାବନା ଭାରତୀୟ ସଂସ୍କୃତିକୁ ବିଶ୍ୱରେ ଏକ ନିଆରା ସ୍ଥାନ ଦେଇଛି।

ତେବେ ଯଦି ଇଲେକ୍ଟ୍ରିସିଟି ଆମର ଏତେ କାମରେ ଆସୁଛି, ଆମ ପାଇଁ ଏତେ ଜରୁରୀ ହୋଇପଡ଼ିଛି, ତାକୁ ସଂରକ୍ଷଣ କରିବା ବା ତାକୁ ସାଇତି ରଖିବା ବା ତାର ଯତ୍ନ ନେବା ଆମ ପାଇଁ ଦରକାର ନା ନାହିଁ କହିଲେ? ହଁ ହଁ, ଆଜି ଢେର ସାରା କଥା ହେବୁ ଯଦି ଆପଣଙ୍କ ସହିତ ସୁରିଲା ଆଫ୍ଟରନୁନ୍ରେ। ବସ୍ ନେଇଯିବା ଗୋଟିଏ ଶର୍ଟ ମ୍ୟୁଜିକାଲ ବ୍ରେକ୍, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ଦାଗ। ହଁ ବିଦ୍ୟୁତ ସଞ୍ଚୟ ଆମର ଦାୟିତ୍ୱ ଆଉ ଆମର ଭବିଷ୍ୟତ ବି। ଆମେ କେବେ ଭାବିଛେ ଘରୁ ଯେତେବେଳେ ଆମେ ବାହାରୁଛେ ଗୋଟେ ବତି ବନ୍ଦ କରିଦେବା ବା ଯଦି ଫ୍ୟାନ୍ଟେ ବୁଲୁଛି ତାକୁ ବନ୍ଦ କରିଦେବା। ଆମ ଜୀବନରେ ଆଉ ଆମ ସମାଜରେ ଆମ ଡେଲି ଲାଇଫ୍ରେ କେତେ ପରିବର୍ତ୍ତନ ଆଣିପାରେ। ଯଦି ପ୍ରତ୍ୟେକ ପରିବାର ଦିନକୁ କେବଳ ଅଳ୍ପ ଅଳ୍ପ କରି ବିଦ୍ୟୁତ୍ ବଞ୍ଚାନ୍ତି ତେବେ ସମଗ୍ର ରାଜ୍ୟ ଦେଶ ଏସବୁ ପାଇଁ ଗୋଟେ ବଡ଼ ସଞ୍ଚୟ ଆମ ଦ୍ୱାରା ହୋଇଯିବ।

ବେଳେବେଳେ ଆମେ ଖୁବ୍ ବେଶୀ ଆଶ୍ଚର୍ଯ୍ୟ ହେଇଯାଉଛି, ଆମେ ତ ଲାଇଟ୍ ଫ୍ୟାନ୍ରୁ ବେଶୀ ୟୁଜ୍ କରୁନୁ, ଆମ ଘରେ ଯାହା ଇଲେକ୍ଟ୍ରୋନିକ୍ସ ଅଛି ସେସବୁର ତ ବହୁତ ବେଶୀ ବ୍ୟବହାର କରୁନୁ, କିନ୍ତୁ ଏତେ ଇଲେକ୍ଟ୍ରିକ୍ ବିଲ୍ ଆମର କେମିତି ଆସୁଛି? ଆମେ ସେତେବେଳେ ଭୁଲି ଯାଉଛୁ ଯେ କେହି ନଥିବା ସମୟରେ ବି ବେଳେବେଳେ ଆମର ଫ୍ୟାନ୍ ବୁଲୁଥାଏ, ଟିଭି ଚାଲୁଥାଏ, ଲାଇଟ୍ ବି ଅନ୍ ଥାଏ ଯେତେବେଳେ ଲାଇଟ୍ର ଆବଶ୍ୟକତା ନଥାଏ। ଯଦି ଏହିସବୁ ସଞ୍ଚୟ ମାନେ ଯେତେବେଳେ ଆମର କାମ ନାହିଁ, ଫ୍ୟାନ୍ର ସୁଇଚ୍ ଅଫ୍ କରିବା, ଲାଇଟ୍ର ସୁଇଚ୍ ଅଫ୍ କରିବା, ଟିଭିର ସୁଇଚ୍ ଅଫ୍ କରିବା, ଯାହା ଆମର ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ଅଛି ସେସବୁକୁ ଅଫ୍ କରିବା ହିଁ ଗୋଟେ ସୁନ୍ଦର ସଞ୍ଚୟ ହୋଇପାରିବ। ଆଉ ଏଇ ଯୋଉ ଲମ୍ବା ଚଉଡ଼ା ବିଲ୍ ଆସୁଛି ଆମର ନା, ତା ବି କମିଯିବ ଇଜିଲି। ଜ୍ୟୋତି ଅଛି ଆପଣଙ୍କ ସହିତ, ଆଉ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍।

ଆଗକାଳରେ ଆମ ପାଖରେ ଇଲେକ୍ଟ୍ରିସିଟି ନଥିଲା, ତେଣୁ ସମସ୍ତେ ଏକାଠି ବସୁଥିଲେ। ସବୁ କାମ ସରିଯିବା ପରେ ଦାଣ୍ଡ ବାରଣ୍ଡାରେ ଏକାଠି ହୋଇ ବସିବା, ଗପସପ୍ କରିବା, ରାତିର ଜହ୍ନକୁ ଖୁସିରେ ଦେଖିବା, ଦିନରେ ସୁଲୁସୁଲିଆ ପବନକୁ ସମସ୍ତେ ମିଶି ଉପଭୋଗ କରିବା, ଏହିସବୁ ଜିନିଷ ଚାଲିଥିଲା। ତଥାପି ଏଇ ଯେଉଁ ଖରାଦିନ ଚାଲିଛି, ସେତେବେଳେ ଯେଉଁ ଗରମ ହେଉଥିଲା, ସେତେବେଳେ ସାଥୀ ଥିଲା ବିଞ୍ଚଣାଟି। ହଁ, ତାଳପତ୍ର ତିଆରି ସେଇ ସୁନ୍ଦର ବିଞ୍ଚଣା, ହାଲକା ହାଲକା ପବନ ଦିଏ ସିନା, କିନ୍ତୁ ଏଇ ଗରମରୁ ଏକଦମ ମୁକ୍ତି ଦିଏ। କିନ୍ତୁ ଆଜିକାଲି ସେହିସବୁ ସମସ୍ୟା ଆଉ ଦେଖିବାକୁ ମିଳୁନି, ଆଉ ତା ସହିତ ଆମମାନଙ୍କ ଭିତରେ ଧୀରେ ଧୀରେ ଦୂରତା ବି ବଢି ବଢି ଚାଲିଛି। ଟିକେ ଲାଇନ୍ କଟିଗଲେ ଆମେ ଅସ୍ତବ୍ୟସ୍ତ ହୋଇଯାଉଛୁ, ମୋବାଇଲରୁ ଯଦି ଚାର୍ଜ ସରିଯାଉଛି ତାପରେ ବି ଆମେ ବ୍ୟସ୍ତ ବିବ୍ରତ ହୋଇଯାଉଛୁ। ଟିକେ ଭାବିବା, ଯଦି ଏସବୁ ଇକ୍ୱିପମେଣ୍ଟ ଯେତେବେଳେ ଆମ ପାଖରେ ନଥିଲା, ସେତେବେଳେ କେତେ ସୁନ୍ଦର ଭାବରେ ପରସ୍ପର ପରସ୍ପର ସହିତ ସୁନ୍ଦର ସମ୍ପର୍କ ରଖିକିରି ଆମେ ସୁନ୍ଦର ଭାବରେ ଚଳୁଥିଲେ। କିନ୍ତୁ ଆଜିକାଲି ଆମ ପାଖରେ ସବୁ ଅଛି, ସବୁ ଇକ୍ୱିପମେଣ୍ଟ ଅଛି, ନୂଆ ନୂଆ ଇନୋଭେସନ ଆସିବା ପରେ କେତେ ସୁନ୍ଦର ଜିନିଷ ଆମ ପାଖରେ ଅଛି, କିନ୍ତୁ ଆମେ ପରସ୍ପର ପରସ୍ପରଠୁ ନିହାତି ଭାବରେ ଅଳ୍ପ ବହୁତି ଦୂରେଇ ଯାଇଛୁ। ତେଣୁ ଯେତେବେଳେ ଲାଇନ୍ କଟିଯାଉଛି, ସେତେବେଳେ ତାକୁ ଚିଡ଼ଚିଡ଼ ନ ହୋଇ, ବିରକ୍ତ ନ ହୋଇ ଯଦି ଆମେ ଘର ଲୋକଙ୍କ ସହିତ କିଛି ସମୟ ସେହି ସମୟରେ ବିତେଇ ପାରିବା, ତାହେଲେ ବହୁତ ସୁନ୍ଦର ହେବ ନା। ବାକି ଇଲେକ୍ଟ୍ରି ବଞ୍ଚାଇବା ପାଇଁ ଆମେ କ'ଣ କରିବା, ଏଲ୍ଇଡି ବଲ୍ବ ୟୁଜ୍ କରିପାରିବା। ପୁରୁଣା ବଲ୍ବକୁ ବନ୍ଦ କରି ଆମ ଘରେ ଯେତେ ବି ବଲ୍ ପଏଣ୍ଟସ୍ ଅଛି ସେଠି ଆମେ ଏଲ୍ଇଡି ବଲ୍ବର ୟୁଜ୍ କରିପାରିବା। ଆଉ ବାକି ଯେଉଁଠି ଖାଲି କୋଠରୀ ରହୁଛି ବା ଯେଉଁ ସ୍ଥାନରେ ଆମର ସେମିତି କିଛି କାମ ନାହିଁ, ତେଣୁ ସେ ଜାଗାରେ ଲାଇଟ୍ଟା ଅଫ୍ କରିବା ବି ନିହାତି ଦରକାର। ଆଉ ଯେତେବେଳେ ମୋବାଇଲ ଚାର୍ଜ କରିସାରୁ ଆମେ, ଆମ ଚାର୍ଜର ଏମିତି ହିଁ ପଏଣ୍ଟରେ ଲାଗି ରହିଥାଏ, ସେତେବେଳେ ମୋବାଇଲର ଚାର୍ଜର ପଏଣ୍ଟର ଯେଉଁ ସୁଇଚ୍ ଥାଏ ତାକୁ ବି ଅଫ୍ କରିବା ନିହାତି ଦରକାର, ତାଦ୍ୱାରା ଆମେ ଇଲେକ୍ଟ୍ରି ବଞ୍ଚାଇ ପାରିବା।

ବାକି ବର୍ତ୍ତମାନ ଯୋଉ ଖରା ଚାଲିଛି ନିହାତି ଭାବରେ ଆମେ ସମସ୍ତେ ଏସିର ୟୁଜ୍ କରୁଛେ। ହଁ, ବହୁତ ବେଶୀ ଖରା ହେତୁ ଏସିର ଟେମ୍ପରେଚର ଆମେ ବହୁତ କମ୍ କରିକି ଲଗାଉଛେ, ଯେମିତିକି ଆମ ଘର ଭିତରେ ତ ଥଣ୍ଡା ଲାଗୁ। କିନ୍ତୁ ଯଦି ଆମେ 24-26 ଡିଗ୍ରୀ ସେଲସିୟସ୍ ଭିତରେ ଏସିର ଟେମ୍ପରେଚରଟାକୁ ରଖିବା, ତାହେଲେ ବି ଆମର ଇଲେକ୍ଟ୍ରିସିଟି ବା ଇଲେକ୍ଟ୍ରି ବିଲ୍ ଆମ କଣ୍ଟ୍ରୋଲରେ ରହିବ, ଆଉ ପଇସା ବି କମ୍ ଦେବାକୁ ପଡ଼ିବ। ସଞ୍ଚୟ ହେବ ଟଙ୍କାର ସଞ୍ଚୟ, ଆଉ ପୁଣି ସଞ୍ଚୟ ହେବ ଇଲେକ୍ଟ୍ରିର ବି ସଞ୍ଚୟ। ଏଇ ଯୋଉ ବିଦ୍ୟୁତ୍ ସଞ୍ଚୟ କଥା ମୁଁ କହୁଛି, ବିଦ୍ୟୁତ୍ ସଞ୍ଚୟ କରିବା ଦ୍ୱାରା କେବଳ ଆମର ଯେ ଟଙ୍କା ବଞ୍ଚିଯାଏ ବା ଆମର ଟଙ୍କାର ସେଭିଙ୍ଗସ୍ ହୁଏ ତା ନୁହେଁ। ହଁ, ଆମେ ଯଦି ଏଇ ବିଦ୍ୟୁତ୍କୁ ସଞ୍ଚୟ କରିବା ତାହେଲେ ଆମ ପରିବେଶ ବି ସୁରକ୍ଷିତ ରହିବ। କୋଇଲା ଇନ୍ଧନ ଯେଉଁଥିରୁ ଆମର ବିଦ୍ୟୁତ୍ ଉତ୍ପତ୍ତି ହେଉଛି ସେସବୁର ବ୍ୟବହାର ବି କମିଯିବ। ଆଉ ଯାହାଫଳରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ, ଆଉ ଆଗାମୀ ପିଢ଼ି ପାଇଁ ଆମେ କିଛି ସମ୍ପଦ ନିଶ୍ଚିତ ଭାବରେ ସଞ୍ଚୟ କରି ରଖିପାରିବା। ଆଜିକାଲି ଦେଖନ୍ତୁ ଆମ ବିଶ୍ୱରେ ଆମ ପରିବେଶର ଉଷ୍ମତା ବୃଦ୍ଧି ଗୋଟେ ବଡ଼ ସମସ୍ୟା ହେବା ଭାବରେ ଦେଖାଦେଇଛି। ତେଣୁ ଆମେ ଯେତେ ବିଦ୍ୟୁତ୍ ସଞ୍ଚୟ କରିବା, ଯେତେ କମ୍ ବ୍ୟବହାର କରିବା, ଆମ ପରିବେଶ ଉପରେ ଚାପ ବି ସେତେ କମିଯିବ।

ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ସୋ ଫ୍ରେଣ୍ଡସ୍, ଏବେ ତ ଖରାଦିନ ଚାଲିଛି, ଆଉ ବେଳେବେଳେ ଲାଇନ୍ କଟିଯାଉଛି, ଆଉ ତାର ରାଗ ଆମେ ସୁଝଉଛି ଆମର କାରିଗର ଭାଇମାନଙ୍କ ଉପରେ। ଆମେ ବୁଝିପାରୁନେ ଲାଇନ୍ କଟିବାର କାରଣ କିଏ। ଆମେ ଯେତେବେଳେ ଅତ୍ୟଧିକ ଆମର ଯାହା ରହିଛି ଯନ୍ତ୍ର, ଇଲେକ୍ଟ୍ରୋନିକ୍ସ ଜିନିଷ ଯାହା ସବୁ ରହିଛି, ତାକୁ ଯେତେବେଳେ ଅତ୍ୟଧିକ ବ୍ୟବହାର କରୁ, ସେତେବେଳେ ଆମର ଯେଉଁ ସବୁ ତାର ଆମ କନେକ୍ସନ୍ ଆମକୁ କନେକ୍ଟେଡ୍ କରିଛି ଇଲେକ୍ଟ୍ରି ସହିତ, ସେହିସବୁ ତାରଗୁଡ଼ିକ ଉପରେ ବହୁତ ବେଶୀ ପ୍ରେସର ପଡ଼ିଥାଏ। ବହୁ ଜାଗାରେ ସ୍ପାର୍କିଂ ବି ହୁଏ, ସେଥିପାଇଁ ବେଳେବେଳେ ଆମକୁ ଏଇ ଯେଉଁ ଇଲେକ୍ଟ୍ରି କଟିଯାଏ, ଲାଇନ୍ଟି କଟିଯାଏ, ତାର ସେହିସବୁ ଅସୁବିଧାର ସମ୍ମୁଖୀନ

ବେଶୀ ପ୍ରେସର ପଡ଼ିଥାଏ। ବହୁ ଜାଗାରେ ସ୍ପାର୍କିଂ ବି ହୁଏ, ସେଥିପାଇଁ ବେଳେବେଳେ ଆମକୁ ଏଇ ଯେଉଁ ଇଲେକ୍ଟ୍ରିକ୍ କଟିଯାଏ, ଲାଇନ୍ଟି କଟିଯାଏ, ତାର ସେଇସବୁ ଅସୁବିଧାର ସମ୍ମୁଖୀନ ବି ହେବାକୁ ପଡ଼େ। କିନ୍ତୁ ଆଜି ହେଉଛି ଜୁନ୍ 10 ତାରିଖ। ହଁ, ଆଜିର ଦିନଟି ବହୁତ ବେଶୀ ଖାସ। ଆଜି ହେଉଛି ବିଦ୍ୟୁତ୍ କାରିଗର ଦିବସ, ମାନେ ଇଲେକ୍ଟ୍ରିସିଆନ୍ ଡେ। ଆମ ଘରେ ଆଲୋକ ଜଳିବାଠାରୁ ଆରମ୍ଭ କରି ହସ୍ପିଟାଲ, ସ୍କୁଲ, କାରଖାନା, ଅଫିସ, ଏସବୁଠି ଇଲେକ୍ଟ୍ରିକ୍ ପହଞ୍ଚାଇବାରେ ଯେଉଁମାନେ ନିରବରେ ଦିନ ରାତି କାମ କରନ୍ତି, ଆଜି ଆମେ ସେମାନଙ୍କୁ ସମ୍ମାନ ଜଣାଇବାର ଦିନ। ହଁ, ସେମାନେ ହେଉଛନ୍ତି ଆଲୋକର ଅଦୃଶ୍ୟ ନାୟକ। ତାଙ୍କୁ ଆମେ ଦେଖିପାରୁନା, କିନ୍ତୁ ଯଦି ସେମାନେ ନଥାନ୍ତେ, ଆଜି ଆମେ ସୁରୁଖୁରୁରେ ଏହି ଇଲେକ୍ଟ୍ରିସିଟିଟା ପାଇପାରିବି ନଥାନ୍ତେ। ଯେତେବେଳେ ବାହାରି ଭୟଙ୍କର ବର୍ଷା, ଝଡ଼ ତୋଫାନ ହୁଏ, ହଠାତ୍ ଆମର ଲାଇନ୍ ଚାଲିଯାଏ, ଘର ଅନ୍ଧାର ହୋଇଯାଏ, ପିଲାମାନେ ପଢ଼ିପାରନ୍ତିନି, ମୋବାଇଲର ଚାର୍ଜ ସରିଯାଏ। କିନ୍ତୁ କିଛି ଘଣ୍ଟା ପରେ ହଠାତ୍ ଆମର ଲାଇନ୍ ଫେରିଆସେ, ଚାରିଆଡ଼ ଆଲୋକିତ ବି ହୋଇଯାଏ, ଆଉ ସେହି ସମୟରେ ଆମେ ଖୁସି ହୋଇଯାଉ, କହୁ ଆରେ ରେ କରେଣ୍ଟ ଆସିଗଲା ରେ। କିନ୍ତୁ ଆମେ କେବେ ଭାବିଛେ କି ସେହି ଅନ୍ଧାର ରାତିରେ ଭିଜା ପାଗରେ ବିପଦକୁ ସାମ୍ନା କରି ନିଜ ଜୀବନକୁ ବାଜିରେ ଲଗେଇ ଏସବୁକୁ ମରାମତି କିଏ କରୁଥିଲେ? ହଁ, ସେ ହେଉଛନ୍ତି ଆମର ବିଦ୍ୟୁତ୍ କାରିଗର, ଆଲୋକର ଅସଲି ହିରୋ। କେବଳ ଯେ ସେ ତାର ଯୋଡ଼ନ୍ତି ତା ନୁହେଁ, ଉଚ୍ଚ ଭୋଲ୍ଟେଜ୍ ଲାଇନ୍ରେ ସେ କାମ କରନ୍ତି, ଝଡ଼ ବର୍ଷା ଗରମରେ ଡ୍ୟୁଟି କରନ୍ତି, ଜରୁରୀକାଳୀନ ମରାମତି ସେବା ବି ସେ ଯୋଗାଇ ଦିଅନ୍ତି, ଲୋକଙ୍କ ସୁରକ୍ଷା ବି ନିଶ୍ଚିତ କରନ୍ତି। ସେମାନଙ୍କର ଗୋଟିଏ ଛୋଟ ଭୁଲ ତାଙ୍କ ଜୀବନ ପାଇଁ ବିପଦ ଟାଣି ଆଣେ, ତଥାପି ସେମାନେ ନିଷ୍ଠାର ସହିତ କାମ କରନ୍ତି ଆମମାନଙ୍କ ପାଇଁ। ଆଜିର ଦୁନିଆରେ ଇଲେକ୍ଟ୍ରିସିଟି ବିନା ଗୋଟେ ଦିନ କଳ୍ପନା କରିବା ବହୁତ କଷ୍ଟ। ଆମେ ପ୍ରତିଦିନ ବ୍ୟବହାର କରୁଥିବା ପଙ୍ଖା, ଫ୍ରିଜ୍, ଟିଭି, ମୋବାଇଲ, ଇଣ୍ଟରନେଟ୍, ସବୁକିଛି ଏହି ଇଲେକ୍ଟ୍ରି ଉପରେ ହିଁ ନିର୍ଭର କରିଥାଏ। ଗାଁରୁ ସହର ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗକୁ ସକ୍ରିୟ ରଖିବାରେ ହଜାର ହଜାର କାରିଗର ଦିନ ରାତି ପରିଶ୍ରମ କରୁଛନ୍ତି। ଯେତେବେଳେ ଆମ ପାଖରେ ଭୟଙ୍କର କୋଭିଡ୍ ସମୟ ଚାଲିଥିଲା, ସେତେବେଳେ ଅନେକ ଲୋକ, ମାନେ ଅନେକ ଲୋକ ମିନ୍ସ ଆମେ ସମସ୍ତେ ଘରେ ରହୁଥିଲେ, କିନ୍ତୁ ଆମର ବିଦ୍ୟୁତ୍ କର୍ମଚାରୀମାନେ, କାରିଗରମାନେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ। ହସ୍ପିଟାଲରେ ଅକ୍ସିଜେନ୍ ମେସିନ୍, ଆଇସିୟୁ ଏବଂ ଅନ୍ୟାନ୍ୟ ଜରୁରୀ ଉପକରଣ ଚାଲିବା ପାଇଁ ନିରନ୍ତର ବିଦ୍ୟୁତ୍ର ଆବଶ୍ୟକତା ମଧ୍ୟ ଥିଲା। ସେହି ସମୟରେ ସେମାନଙ୍କର ଅବଦାନ ସମାଜ ପାଇଁ ଅମୂଲ୍ୟ ଥିଲା।

ହଁ, ଆମେ ଚାରିଆଡ଼େ ଲାଇଟ୍ ଦେଖିପାରୁଛୁ, ଇଜିଲି ଦେଖିପାରୁଛୁ, କିନ୍ତୁ ଆମକୁ ଲାଇଟ୍ ଯୋଗେଇ ଦେଉଥିବା ସେହି ହାତଗୁଡ଼ିକ ପ୍ରାୟତଃ ଅଦୃଶ୍ୟ ହିଁ ରହିଯାଆନ୍ତି। ଆଉ ଆଜି ସେହି ହାତମାନଙ୍କୁ ସଲାମ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ଆଉ ମୁଁ ଅଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଆପଣଙ୍କ ସହିତ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଥିପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ ପାଳନ କରିବେ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଷ୍ଟୁଡିଓ ଘଣ୍ଟାରେ ସମୟ ସନ୍ଧ୍ୟା 5:02। ଆଉ ସମୟ ହୋଇଯାଇଛି ଆରମ୍ଭ କରିବା ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଯାହାର ଅପେକ୍ଷାରେ ଆପଣମାନେ ସବୁବେଳେ ବସିଥାନ୍ତି ଆଉ ଆମେମାନେ ବି ୱେଟ୍ କରିଥାଉ ଆପଣମାନଙ୍କ ସହିତ କଥା ହେବା ପାଇଁ। ତେବେ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଢେର୍ ସାରା କଥା ହେବା ପାଇଁ। ବେଳେବେଳେ ଆମ ପାଖରେ ଏମିତି କିଛି ଜିନିଷ ଥାଏ ଯାହାକୁ ଆମେ ସୁନ୍ଦର ଭାବରେ ସାଇତିକି ରଖିଥାଉ, କିନ୍ତୁ ବେଳେବେଳେ ତାକୁ ପାଉନା। ଘରର ଅନେକ ଜିନିଷ ସଜଡ଼ା ସଜଡ଼ି ବେଳେ ଆମେ ସେହିସବୁ ଜିନିଷ ପାଇଯାଉ ଆଉ ଭାରି ଖୁସି ଲାଗେ। ଏବେ ତ ଖରା ଛୁଟିର ସମୟ ଧୀରେ ଧୀରେ ସରି ଆସିଲାଣି, ତଥାପି ଘର ଦ୍ୱାର ସଫାସଫି ସମସ୍ତେ ରଖନ୍ତି, ସମସ୍ତେ ପରିବେଶକୁ ସଫା ରଖିବା ପାଇଁ ବହୁତ ଭଲ ପାଆନ୍ତି। ତେବେ ଆଜିର ପ୍ରଶ୍ନ ହେଉଛି ଯେ ଘର ଯେତେବେଳେ ଆପଣ ସଜଡ଼ା ସଜଡ଼ି କରନ୍ତି ବା କୌଣସି ପୁରୁଣା ଥାକକୁ ଖୋଜିବାକୁ ଚେଷ୍ଟା କରନ୍ତି, ସେହି ଭିତରୁ କେବେ କ'ଣ କିଛି ପୁରୁଣା ଜିନିଷ, ପୁରୁଣା ସ୍ମୃତି ହାତରେ ପଡ଼ିଛି କି? ଆଉ ଯଦି ହାତରେ ପଡ଼ିଛି କୌଣସି ଜିନିଷଟି ଆଉ ତାକୁ ଦେଖି କ'ଣ ସବୁ ମନେ ପଡ଼ିଛି? ସେ ଫଟୋ ହେଇପାରେ, କୌଣସି ପୁରୁଣା ଚିଠି ହେଇପାରେ, ଆମର କେଉଁ ଗୋଟେ ଆଡମିଟ୍ କାର୍ଡ଼ ହେଇପାରେ, ନହେଲେ ମାର୍କସିଟ୍ ହେଇପାରେ, ନହେଲେ କିଛି ସାଙ୍ଗ ଦେଇଥିବା ଛୋଟ ମୋଟ ଗିଫ୍ଟ ହେଇପାରେ, ଯାହା ଆମ ଆଖି ସାମ୍ନାକୁ ଆସିଲେ ନିହାତି ଭାବରେ ଆମକୁ ଖୁସି ଲାଗେ। ତେବେ ଏମିତି କ'ଣ ଜିନିଷ ଅଛି ଯାହା ଆପଣ ଘର ସଜାଡ଼ିଲା ବେଳେ କିଛି ପୁରୁଣା ଜିନିଷ ପାଇଛନ୍ତି ଆଉ ଭାରି ଖୁସି ହେଇଛନ୍ତି, ଯାହାକୁ ଆପଣ ନିଜେ ସାଇତିକି ରଖିଥିଲେ, ମନେ ମନେ ସେ ଜିନିଷକୁ ଖୋଜିଛନ୍ତି କିନ୍ତୁ ପାଇନାହାନ୍ତି ଆଉ ଘର ସଜାଡ଼ିବା ବେଳେ ତାକୁ ପାଇଯାଇଛନ୍ତି? ତେବେ ଆମ ସହିତ କଣ୍ଟାକ୍ଟ କରିବା ପାଇଁ ନମ୍ବରଟି ହେଉଛି 0671230315। ତେବେ ସାଥୀ, ଏଠି ଗୋଟେ ଛୋଟିଆ ଅନୁରୋଧ ରହିବ ଯେ ଆମ ସହିତ ନୂଆ ନୂଆ ଶ୍ରୋତା ଯୋଡ଼ିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି, ଯେହେତୁ ଆମର ଲାଇନ୍ ବିଜି ରହୁଛି ସେଥିପାଇଁ ଆମେ ସେମାନଙ୍କୁ ଲାଇନ୍ରେ ନେଇପାରୁନାହୁଁ, ତଥାପି ସବୁ ଶ୍ରୋତାମାନଙ୍କୁ ଆମର ଅନୁରୋଧ ରହିବ ଯେଉଁମାନେ ସକାଳ ଡାଏଲ୍ ଇନ୍ରେ ଚେଷ୍ଟା କରିଛନ୍ତି, କନେକ୍ଟ ହୋଇଛନ୍ତି ଆମମାନଙ୍କ ସହିତ, ଅନ୍ୟମାନଙ୍କୁ ଟିକେ ଆମେ ସୁଯୋଗ ଦେବା, ସମସ୍ତଙ୍କର କଥାକୁ ଆମେ ଶୁଣିବା, ସବୁ କଥାରୁ କିଛି କିଛି ମଜା ନେବା ନିହାତି ଭାବରେ। ଯେଉଁମାନେ ରେଗୁଲାରଲି ଆମ ସହିତ ଯୋଡ଼ି ହେଉଛନ୍ତି, ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି, ଏଞ୍ଜୟ ହେଉଛନ୍ତି, କରୁଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଜି କଲ୍ ନେବା ପୂର୍ବରୁ ପହଞ୍ଚୁଛି ଆଉ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ। ଗୀତଟି ସରିବା ପରେ ପରେ ଧଡ଼ା ଧଡ଼ ଆମର ତ କଲ୍ ଅଲରେଡି ଆସିବା ଷ୍ଟାର୍ଟ ହୋଇଗଲାଣି, ତେବେ କଲ୍ଟି ନେବା ପୂର୍ବରୁ ଗୋଟେ ସୁନ୍ଦର ଗୀତ ଖାସ୍ ଆପଣଙ୍କ ପାଇଁ।

0: ଦେଇଦେଲି।
1: ଆଚ୍ଛା,
0: ତାପରେ ମୁଁ ଯେତେବେଳେ ଖୋଜିଛି ସେଇ ଜାଗାରେ ସେ କଲମଟି ନଥିଲା।
1: ରଖିଥିଲେ କିନ୍ତୁ ମନେ ରଖିଛନ୍ତି, ଖୋଜିଛନ୍ତି, ମିଳିନି।
0: ମୁଁ ଖୋଜିଲା ବେଳକୁ ମିଳିଲାନି, ମୁଁ ପାଇନଥିଲି।
1: ଆଚ୍ଛା,
0: ମନ ଦୁଃଖ ହେଇଥିଲା, ମନ ଦୁଃଖରେ ରହିଥିଲି।
1: ଆଜ୍ଞା,
0: କିନ୍ତୁ ଯୋଉ ଦିନ ସବୁଯାକ ଥାକୁର ବହି ସବୁ କାଢିକି ଥାକ ସଫା କରାଗଲା, ସେଦିନ ଦେଖିଲା ବେଳକୁ ସେ କଲମକୁ ପାଇଲି।
1: ଗୋଟେ ବହି କଣରେ ବୋଧହୁଏ ରହିଯାଇଛି।
0: ଆଚ୍ଛା,
1: ଯାହା ହଉ, ଆପଣଙ୍କର ପୁରୁଣା ଜିନିଷଟି ମିଳିଗଲା ଆଉ ସେଥିରେ ଆପଣଙ୍କର ନାଁ ଲେଖା ଥିଲା। ପୂର୍ବରୁ ଗୋଟେ ଡାଇଲିନ୍ରେ ଟପିକ ଥିଲା ଆଉ ଆପଣ ଏଇ କଥାଟି ବି କହିଥିଲେ ଯେ ଆପଣଙ୍କ ପାଖରେ ସେ ପେନ୍ଟି ଆଜି ପର୍ଯ୍ୟନ୍ତ ଅଛି। ନିହାତି ନିହାତି, ଆପଣମାନଙ୍କୁ ଆମେ କେମିତି ଭୁଲିପାରିବୁ, ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଏତେ ସୁନ୍ଦର କଥା ସବୁ ଆମ ପାଖରେ ପହଞ୍ଚୁଛି ଆପଣମାନଙ୍କ ଦ୍ୱାରା, ତେବେ ଆପଣଙ୍କୁ ଭୁଲିବାର ତ କୌଣସି ପ୍ରଶ୍ନ ବି ଉଠୁନି।
0: ସେଇଟା ପାଇଗଲା ପରେ ବହୁତ ଖୁସି ଲାଗିଥିଲା ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣ ସହିତ ଯୋଡ଼ି ହେଲେ, ଆପଣଙ୍କର କଥା କହିଲେ।
0: ପ୍ରଥମ କଲ୍ ମୋର ଲାଗିଥିଲା, ଆପଣ ଉଠେଇଲେନି।
1: ଆଚ୍ଛା ଆଚ୍ଛା, ଗୀତଟି ବାଜିଥିଲା, ହଁ ଆମେ ଗୀତ ବି ବଜେଇବା ଦରକାର ନିହାତି। ତେବେ ଯାହା ହଉ, ଆପଣ ତ ଯୋଡ଼ି ହେଇଛନ୍ତି, ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ, ଆମକୁ ବୁଝୁଛନ୍ତି, ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଭଲ ଲାଗୁଛି ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ,
0: ଧନ୍ୟବାଦ,
1: ରହିଲୁ, ନମସ୍କାର। ତେବେ ଦେଖନ୍ତୁ, ଆମେ ଯତ୍ନର ସହିତ ଗୁଡ଼ାଏ ଜିନିଷ ରଖିଥାଉ କିନ୍ତୁ ବେଳେବେଳେ ସେଇ ଜିନିଷଗୁଡ଼ିକ ଆମକୁ ମିଳେନି, କିନ୍ତୁ ଯେତେବେଳେ ଜିନିଷପତ୍ର ସଜଡ଼ା ଯାଏ ଇଜିଲି ସେଗୁଡ଼ିକ ଆମ ପାଖରେ ଆଭେଲେବଲ୍ ହେଇଯାଏ ଆଉ ଆମେ ତାକୁ ଦେଖିକି ଭାରି ଖୁସି ହେଇଯାଉ ନା। ତେବେ ନେକ୍ସଟ କଲର୍ ବି ଆମ ସହିତ ଯୋଡ଼ି ହେଇଛନ୍ତି, ଦେଖିବା କିଏ କଲ୍ କରିଛନ୍ତି ଆଉ କ'ଣ କହୁଛନ୍ତି। ହ୍ୟାଲୋ,
2: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା
1: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର,
1: କଣ କହିବେ ଆଜିର ଟପିକ ବିଷୟରେ?
2: କଥା ହେଲା କଣ କି, ପୁରୁଣା କଥା ତ ଯାହା ଘଟିଛି ଘଟିଛି ସେଇଟା କହୁଛି, କେବେ ମୁଁ ଗୋଟେ 20 ଦିନର କଥା କହୁଛି, 20 ଦିନ ଭିତରେ ମୁଁ ଧର ଗାଡି ଚାବି ଆଉ ସାଇକେଲ ଚାବି ଏକା ସାଙ୍ଗରେ ଦିଟା ଧରିକି ଆସିଥିଲି। ସାଇକେଲ ଟା ପୋଛା ପୋଛି କରିକି ରଖିଦେଲି, ଗାଡିଟା ନେଇକି ବଜାରକୁ ମୁଁ ଗଲି। ତ ବଜାରରୁ ଆସିଲା ଭିତରେ ଗାଡିଟା ବି ଗାଡି ଜାଗା ରହିଲା, କିନ୍ତୁ ସାଇକେଲ ଚାବିଟା ତାରି ଭିତରେ କୋଉଠି ରଖିଛି ମୋର ଜମା ଧ୍ୟାନ ନାହିଁ, ଜମା ଧ୍ୟାନ ନାହିଁ। କିନ୍ତୁ ଦୋକାନରେ ମୁଁ ଯୋଉଠି କାମ କରେ ସେଠି କେମିତି କଣ ପକେଟରୁ ଗଳି ପଡ଼ିଛି, ସେ ଜଣଙ୍କ ବ୍ୟାଗରେ ଚାବିଟା ଗଳି ପଡ଼ିଛି, ସାଇକେଲ ଚାବିଟା। ଆଚ୍ଛା, ବହୁତ ଖୋଜା ଖୋଜି ଆଜ୍ଞା, ସାଇକେଲ ଚାବିଟା ତ ମୁଁ ଆଣି ଏଇ ରଖିଲି, ଆମର ତ ରଖିବା ଜାଗା ଏଇ ଗୋଟେ ଜାଗା, ଆଉ ଅଲଗା ତ କୋଉଠି ରହେନି ଚାବିଟା, ମିଳୁନି ଚାବି। ମିସେସକୁ କହି ପିଲାମାନଙ୍କୁ କହି ସାଇକେଲଟା ନିହାତି ଦରକାର ହଉଛି, ଛୋଟ ମୋଟ କାମ ପାଖ ବଜାର ଭଲ ମନ୍ଦ ଯୋଉଠି ଗଲେ ସାଇକେଲଟା ନେଇକି ଯାଏ, ଦୂର ବାଟ ହେଲେ ଗାଡି ନେଇକି ଯାଏ। ଆଉ ଚାବିର ଖୋଜି ଖୋଜି ଖୋଜି ଅନ୍ୟ 15ରୁ 20 ଦିନ ପୁରା ଚାବିର ଆଶା ମତେ ଛାଡିବାକୁ ପଡ଼ିଲା, କିନ୍ତୁ ଚାବିଟା ମିଳିଲାନି। ମୁଁ ନିଜେ ସାଇକେଲଟା ଏତେ ସୁନ୍ଦର ଭାବରେ ପୋଛାପୋଛି କଲି, ସାଇକେଲଟା ଜାଗାରେ ଥୋଇଲି, ମାତ୍ର ଚାବିଟା ମୁଁ ପାଉନି କୋଉଠି ରଖିଲି, ମୋ ଦ୍ୱାରା ଏତେ ବଡ ଭୁଲ ହେଲା। ଯାହାକୁ ମୁଁ କିଛି କହିପାରୁନି, ନିଜେ ନିଜେ ମନ କଥା ମନରେ ମାରିକିରି ମୁଁ ରହିଲି ବହୁତ କଷ୍ଟରେ 15-20 ଦିନ ଗଲା। ଆଚ୍ଛା, ସେ ସମୟ ଯେତେବେଳେ ଆସିଲା, ମୁଁ ମୋର ତ କାମ ହଉଛି ଦୋକାନରେ ଆଇରନ୍ କାମଟା ହଉଛି, ମୁଁ ସେ ଲୋକର ଯେତେବେଳେ ବ୍ୟାଗ ନମ୍ବର ଆସିଲା ତାକୁ ଯେତେବେଳେ ଢାଳିକି କାମ କରେ, ସେ ଲୋକର ଲୁଗା ବାହାର କରିବା ସାଙ୍ଗେ ସାଙ୍ଗେ ମୋ ଚାବିଟା ବାହାରୁଛି ସେ ବ୍ୟାଗରୁ।
1: ଆଚ୍ଛା, ବାଇ ମିଷ୍ଟେକ୍ ଆପଣଙ୍କ ପକେଟରୁ ପଡି ଯାଇଛି।
2: ପକେଟରୁ ଯେତେବେଳେ ପଡିଯାଇଛି ଚାବିଟା ମୁଁ ପାଇଲି, କିନ୍ତୁ ମୁଁ ଯାହା ଚାବିଟା ତ ମିଳିଲା, କିନ୍ତୁ ତା ପୂର୍ବରୁ କଣ ହେଇଛି ନା, ମୁଁ ସେ ସାଇକେଲ ଦୋକାନୀଙ୍କ ପାଖକୁ ନେଇକିରି ତାଲାଟା ବି ଭାଙ୍ଗି ନାହିଁ, କିନ୍ତୁ ସେ ଚାବି ସେ ଚାହିଦା କରି ସେ ଲୋକଟା ଏମିତି ଖୋଲିଲେ, କହିଲେ ଭାଇ ଚାବି ପାଇନ ଯଦି ମୁଁ ଚାବିଟାକୁ ଖୋଲି ଦଉଛି, ମାତ୍ର ତାଲାଟା ବି ଭାଙ୍ଗୁ ନାହିଁ, ଚାବିଟା ଖୋଲି ଦେଇଥିଲେ ସାଇକେଲ ନେଇକିରି। ମୁଁ 4-5 ଦିନ ଖଣ୍ଡେ ଚଲାଚଲି କରିଛି, ତା ଭିତରେ ଆଶା ତ ଛାଡି ଦେଇଛି, ସେ ଟୋଟାଲ ଭାଙ୍ଗି ନୂଆ ଚାବିଟା ଲଗେଇବା ଆଉ, ଚାବିଟା ମିଳିଗଲା ପରେ ଯାହା ମୁଁ ସାଇକେଲଟା ବର୍ତ୍ତମାନ ଚାଲା ଚାଲି ସବୁ ସୁରକ୍ଷିତ, କିନ୍ତୁ ଏତେ ଖୁସି ଲାଗୁଛି ଆଶା ଛାଡିଥିବା ଜିନିଷ ବା ଭୁଲି ଯାଇଥିବା ଜିନିଷ
1: ନିହାତି ଭାବରେ ଆପଣଙ୍କ ମନ ଭିତରୁ ସେ ଜିନିଷଟିକୁ ବହୁତ ଖୋଜିଛନ୍ତି।
2: ବହୁତ କୁହନ୍ତୁନି, ସାଇକେଲଟା ଭଲ ସାଇକେଲଟା, ସାଇକେଲ କାମ ହାତ ପାଖରେ ପାଖାପାଖି ଯେହେତୁ ପାଖ ବଜାର ଭଲ ମନ୍ଦ ଯେକୌଣସି କାମ ସାଇକେଲରେ ବି ମୁଁ କରେ, ଆଉ ଦୂର ବାଟ 2 କିଲୋମିଟର ଅଧିକ ଦୂର ହେଲେ ମୁଁ ଗାଡିଟା ବାହାର କରେ, ନହେଲେ ପାଖ ବଜାର ସବୁ ମୋର ସାଇକେଲରେ ହିଁ ଚାଲିଥାଏ।
1: ତା ମାନେ 15-20 ଦିନ ତାକୁ

0: ଛାଡିକି କେମିତି ରହିଥିବେ ସେଟା କେବଳ ଆପଣ ହିଁ ବୁଝିପାରୁଥିବେ।
1: ବହୁତ କଷ୍ଟ ସକାଳ ପାଇଲା ମାନେ ସାଧାରଣତଃ ଆମେ ସିଜି ଠାରୁ କୃଷକ ବଜାର ଯାଉଛି କି ଚାନ୍ଦିନୀ ଚୌକ ଯାଉଛୁ କି ପାଖାପାଖି ଯେକୌଣସି କାମରେ ମୁଁ ଯୁଆଡେ ଗଲେ ବି ମୁଁ ସାଇକେଲ ଟାକୁ ବେଶୀ ସାଥି କରେ, ଗାଡିଟାକୁ ମୁଁ ହଠାତ୍ ବାହାର କରେନି।
0: ତେଣୁକରି
1: ସାଇକେଲଟା ଯେତେବେଳେ ମୋର ଗୋଡ ଥିଲା ଗୋଟେ ପ୍ରକାର ମୁଁ କୁଆଡେ ଯାଇ ଆସି ପାରେନି, ବହୁତ ମନେ ମନେ ଖୋଜିବେ ବିଶେଷ କରେ
0: ସେଇ ମନେ ମନେ ଖୋଜିଛନ୍ତି ବୋଲି ମିଳିଯାଇଛି।
1: ହଁ ମିଳିଯାଇଛି, କିନ୍ତୁ କେମିତି ଯେ ଅନ୍ୟ ଜଣଙ୍କ ବ୍ୟାଗରେ ଲୁଗା ବ୍ୟାଗରେ ପ୍ୟାଣ୍ଟ ସାର୍ଟ ବ୍ୟାଗରେ ଚାବିଟା କେମିତି ଗଳି ପଡୁଛି ମୋର ଧ୍ୟାନ ନାହିଁ। ସେ ବ୍ୟାଗଟା ଭାଙ୍ଗି ଦେଲା ବେଳକୁ ଚାବିଟା ଯେତେବେଳେ ପାଇଲି ମୁଁ ଆଉ ଆଗ ଆଡେଇକି ଚାବିଟା ଯେତେବେଳେ ଚାବିର କଢିଆଟା ମୁଁ ଦେଖିଦେଲି ଆରେ ଚାବିଟା ଏଠି କଣ ବାହାରିଛି,
0: ଏଇଟା ତ ମୋ ଚାବି ନା।
1: ତାପରେ
0: ବହୁତ ବହୁତ ଧନ୍ୟବାଦ, ଏତେ ବଢିଆ ଜିନିଷଟି କହିଲେ ଗୋଟେ ବଢିଆ କଥା। 15-20 ଦିନ ଭିତରେ ଆପଣଙ୍କ ସହିତ ଇନ୍ସିଡେଣ୍ଟ ହେଇଯାଇଛି, ତେବେ ଯାହା ହଉ ଆପଣଙ୍କର ଚାବିଟି ଆପଣଙ୍କୁ ମିଳିଗଲା ଆଉ ସାଇକେଲ ଆପଣଙ୍କ ପାଖରେ ସୁରକ୍ଷିତ ଅଛି, ତାଲା ଭାଙ୍ଗି ନାହାନ୍ତି।
1: ବହୁତ ଖୁସି ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ହେଲେ ଆଉ ଆମ ସହିତ କଥା ହେଲେ, ଧନ୍ୟବାଦ,
1: ନମସ୍କାର,
0: ଜୟ ଶ୍ରୀ ଜଗନ୍ନାଥ। ଦେଖନ୍ତୁ କେତେ ସୁନ୍ଦର ଗୋଟେ ମିରାକିଲ ହେଇଛି ଆମର ଦିବାକର ଭାଇଙ୍କ ସହିତ, ଚାବିଟି ହଜିଯାଇଛି ବାଇ ମିଷ୍ଟେକ୍, ପକେଟ୍ରୁ ବାହାରିକି ପଡ଼ିଯାଇଛି ଆଉ 15-20 ଦିନ ପରେ ଗୋଟେ ବ୍ୟାଗ୍ରୁ ସେ ଚାବି ମିଳିଯାଇଛି, ସେଥିପାଇଁ ସେ କେତେ ଖୁସି ହେଇଯାଇଛନ୍ତି ଯେ ସାଇକେଲ ନ ଚଲେଇକି ପୁରା ଏକଦମ ବ୍ୟସ୍ତ ହେଇଯାଇଛନ୍ତି ଭାଇ ଆମର। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ,
2: ହ୍ୟାଲୋ ଆପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜିଲ୍ଲା କେନ୍ଦ୍ରାପଡ଼ା ଚାଉଳ ବଳରାମ ସୂତାର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା,
0: କେମିତି ଅଛନ୍ତି?
2: ଆମର ସବୁ କଷ୍ଟମର ଫୋନ ନମ୍ବର ରେଡିଓ ଦେଇକି ଆମେ ସମସ୍ତେ ସାଙ୍ଗସାଥି ହେଇଯାଇଛୁ ଆଉ।
0: ଆଚ୍ଛା, ବହୁତ ସୁନ୍ଦର ଗୋଟେ ମାନେ ସାଙ୍ଗ ହବାର ଗୋଟେ ମାଧ୍ୟମ ବି ଆମେ ସାଜି ଯାଇଛୁ, ବହୁତ ବଢିଆ। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: କଣ କହିବି, ମୁଁ ଟିକେ ପ୍ରଥମତ ଫୋନ କରିଛି, ମୁଁ ବହୁତ ବି ଶୁଣିଛି ଏଇ ପ୍ରାର୍ଥୀରେ, ତାପରେ ମୁଁ ଯୋଉ ଜିନିଷ ଗୋଟା ଧର ଆଜି ରଖି ଦଉଛି ଖୋଜି, ମୁଁ ଅପା ମୁଁ ଖୋଜି ଖୋଜି ମୋର ମନେ ପଡୁ ନାହିଁ କେବେ ହେଲା କି, ମାନେ ଏମିତି ଗୋଟେ ଧାରଣା ସବୁବେଳେ ମୋ ପାଇଁ ରହୁଛି।
0: ଆଚ୍ଛା
2: ଆଜ୍ଞା, ଆଉ ଏମିତି ଆଉ ସେମିତି ତ ଆମ କତି କେହି ଖବର କହନ୍ତିନି, ଆମେ କିଛି ମାନେ ଜାଣିପାରୁନା ଖବର, ଆମ କତି କିଛି ଆସିନି, ସେଇଟା ବି କେହି ଲୋକଙ୍କ ପାଇଁ ଆମର ଖବର କେହି ଆସିନି।
0: ହଜିଲା ହଜିଲା ଜିନିଷ କେବେ ନିଜ ଥାକରୁ ଖୋଜିକି ପାଇଛନ୍ତି?
2: ହଁ, ଫେର ଖୋଜିକି ଖୋଜିକି ଯଦି ମନେ ପକେଇ କୋଉଠି ରଖିଲି ଏଇଠି ରଖିଲି କି କଣ ଖୋଜିକି ଫେର ଦେଖିଲା ସେଇଠି ରଖିଥିଲା।
0: ଆଚ୍ଛା, କିନ୍ତୁ ଭୁଲି ଯାଇଥାନ୍ତି ଯେ କୋଉଠି ରଖିଛନ୍ତି? ନାଇଁ ନାଇଁ, ନିହାତି ମନେ ରଖନ୍ତୁ ଧୀରେ ଧୀରେ, ନହେଲେ ଯୋଉଠୁ ଯୋଉ ଜିନିଷ କାଢୁଛନ୍ତି ସେଇଠି ହିଁ ରଖନ୍ତୁ, କିଛି ଅସୁବିଧା ହବନି, ଆପଣଙ୍କ ଜିନିଷ ଆପଣ ଇଜିଲି ପାଇଯିବେ।
2: ନମସ୍କାର।
0: ତେବେ କଣ କରିବା, ଜିନିଷ ରଖିକି ଆମେ ତ ବେଳେବେଳେ ଭୁଲି ଯାଉ, ଏମିତି ହୁଏ ଆମମାନଙ୍କ ସହିତ, ତେବେ ତଥାପି ଆମ ଜିନିଷକୁ ଆମେ ନିଜେ ହିଁ ସଜାଡ଼ିକି ରଖିବା ବହୁତ ଭଲ, ଆଉ ଯୋଉଠି ଯୋଉ ଜିନିଷ ରହିବା କଥା ତାକୁ ଯଦି ସେଇଠି ରଖିବା ତାହେଲେ ନିହାତି ଭାବରେ ଆମେ ଏତେ ଅସୁବିଧାର ସମ୍ମୁଖୀନ ତ ହବାନି। ତେବେ ନେକ୍ସଟ କଲ୍ କିଏ କରିଛନ୍ତି ତାଙ୍କ ସହ ଟିକେ କଥା ହେଇଯିବା। ହ୍ୟାଲୋ,
3: ହ୍ୟାଲୋ ମ୍ୟାଡାମ ନମସ୍କାର, ମୁଁ କୁଲୁ କହୁଛି କେଉଁଝର ଜିଲ୍ଲା ଆନନ୍ଦପୁର କନ୍ଦୁଆରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
3: ଥ୍ୟାଙ୍କ ୟୁ।
0: କଣ କହିବେ ଆଜିର ଟପିକ ବିଷୟରେ?
3: ମ୍ୟାଡାମ ମୋର ଗୋଟେ 15 ବର୍ଷର ଜିନିଷଟେ ମୁଁ ବର୍ତ୍ତମାନ ରିସେଣ୍ଟଲି ପାଇଲି ଏଇ 15 ଦିନ ତଳୁ।
0: କୋଉଠୁ ମିଳିଲା?
3: ହଁ ମ୍ୟାଡାମ, ସେଟା ଥିଲା ଗୋଟେ ରେଡିଓ, ଯେତେବେଳେ ମତେ 15 ବର୍ଷ ହେଇଥିଲା ଆମ ଘର ପାଖରେ ସତ୍ୟ ଭାମା ଦେଇ ଜଣେ ଦେଇ ହେବେ, ଆଉ ମୀରା ଦେହୁରୀ ସିଏ ବି ମୋର ଜଣେ ସାଙ୍ଗ ହବ, ସତ୍ୟ ଭାମାଙ୍କ ଦେଇ ମନୋରମା ଦେହୁରୀ ସିଏ, ଆମେ 3 ଜଣ ହେଇକି ଶୀତ ସକାଳରେ ସେ ରେଡିଓଟିକୁ ଆମେ ଶୁଣୁ। ଯେତେବେଳେ ଆମର ପୁରୁଣା ଘର ଟିକେ ଭାଙ୍ଗିକି ଯେତେବେଳେ ନୂଆ ଘର କରିବା ପାଇଁ ପ୍ଲାନ କରିବୁ ଆମେ ଭାଙ୍ଗିଲେ ଘରଟାକୁ

0: ରେଡିଓ ଟା ମୁଁ ପାଇଲି, ଆଉ ମନେ ମନେ ଭାବିଲି ଏଇ ସେ ରେଡିଓ ଯାହାକି ଆମେ 15 ବର୍ଷ ତଳୁ ସାଙ୍ଗ ହେଇକି ସବୁ ସେ ରେଡିଓକୁ ଶୁଣୁଥିଲୁ।
1: ଆଚ୍ଛା, ଆଉ ଆଜି ସେଇଟା ମିଳିଗଲା ଆପଣଙ୍କୁ ଏଇ 15-20 ଦିନ ଭିତରେ?
0: ଆଜି ମିଳିଗଲା ରେଡିଓଟି ସତ କଥା, କିନ୍ତୁ ବର୍ତ୍ତମାନ ପାଇଁ ମୁଁ ରେଡିଓ ଶୁଣୁଛି, ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣୁଛି, ଅନ୍ୟ ଚ୍ୟାନେଲରେ ବି ମୁଁ ସବୁ ପ୍ରୋଗ୍ରାମ ଶୁଣୁଛି, କିନ୍ତୁ ସେମାନଙ୍କୁ ମୁଁ ପାଖରେ ମୁଁ ପାଉନି। କାହିଁକି ନା ନିରାଶ ଦେଉଡ଼ି ଯିଏ ସିଏ ଏବେ ବର୍ତ୍ତମାନ ଅଛି ବେଙ୍ଗଲୋରରେ, ଅକ୍ଷମା ଦେଇ ଯିଏ ଅଛନ୍ତି ସେ ପଣ୍ଡୁଆ ହାଇସ୍କୁଲରେ ସିଏ ଏବେ ବର୍ତ୍ତମାନ ଟିଚର ଅଛନ୍ତି, ସେ ପଢ଼ଉଛନ୍ତି। ଆଉ ମନୋରମା ଯିଏ ଏବେ ସିଏ ବର୍ତ୍ତମାନ ବାହା ହେଇକିନା ତା ଶାଶୁଘରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ମୁଁ ଯୋଉ ଦୋକାନଟି ଦେଖି ସେ ଦୋକାନରେ ଗୋଟେ ରେଡିଓ ଅଛି, ସେଇଟା ମୁଁ କେବଳ ଆପଣଙ୍କ କାର୍ଯ୍ୟକ୍ରମ ଶୁଣୁଛି।
1: ଆଚ୍ଛା, ସେମାନଙ୍କ ସମସ୍ତଙ୍କ ସହିତ କଣ୍ଟାକ୍ଟରେ ଅଛନ୍ତି ନା ନାହାନ୍ତି?
0: ହଁ, ତାଙ୍କ ସହିତ ତ ମୁଁ ନିଶ୍ଚିତ କଣ୍ଟାକ୍ଟରେ ଅଛି, କିନ୍ତୁ ବଟ୍ ଯିଏ ରଜ କିମ୍ବା ଅଷ୍ଟମୀ କୌଣସି ଏମିତି ନ୍ୟୁ ଇୟର ଫିୟର ପଡ଼ିଗଲେ ସେମାନେ
1: ଦେଖା ହୁଅନ୍ତି ଆସନ୍ତି ଗାଁକୁ।
0: ଏବେ ବର୍ତ୍ତମାନ ପରିସ୍ଥିତି ନେଇ ସେ କିନ୍ତୁ ଦେଖାଇ ପାରିବନି, ଯଦି ଦେଖା ହବ କୌଣସି ଗୋଟେ ଗୁରୁତ୍ୱପୂର୍ଣ୍ଣ ଇନଫର୍ମେସନକୁ ନେଇକି ସେ ଦେଖା ହେବେ।
1: ଆଚ୍ଛା, ଯାହା ହଉ, ଆପଣଙ୍କ ଜିନିଷଟି ଆପଣଙ୍କ ପାଖରେ ମିଳିଗଲା, ଆଉ ସେଟାକୁ ବୋଧହୁଏ ଏବେ ସାଇତି ରଖିବେ ଆପଣ?
0: ଆଜ୍ଞା, ସେଟା ତ ମୁଁ ନିଶ୍ଚିତ ଭାବରେ ରଖିବି, କିନ୍ତୁ ଏବେ ବି ଜୀବନ ସାରା ମୁଁ ରେଡିଓକୁ ବହୁତ ଭଲ ପାଏ, ଆଉ ମୁଁ ବି ଆକାଶବାଣୀରେ ଯୋଉ ମୋ ପସନ୍ଦ କାର୍ଯ୍ୟକ୍ରମ ଦଉଛି ମୁଁ ବହୁତ ବି ଟ୍ରାଏ କରୁଛି, କିନ୍ତୁ ଲାଗୁ ନାହିଁ।
1: ଆଚ୍ଛା, ଆଜି ଆମ ପାଖକୁ ଫର୍ଷ୍ଟ କଲ୍ କରିଛନ୍ତି?
0: ନାଇଁ, ମୁଁ ଆଗରୁ ବି 2-3 ସେକେ କଥା ହେଇଛି ଆପଣଙ୍କ ଆଜି ମାନଙ୍କ ସହିତ କଥା ହେଇଛି।
1: ଆଚ୍ଛା, ଜମା ବ୍ୟସ୍ତ ହୁଅନ୍ତୁନି, ମୋ ପସନ୍ଦକୁ ବି ଲାଗିଯିବ ଆପଣଙ୍କ ଫୋନ।
0: ଆଜ୍ଞା, ମୁଁ ତ ସେଟା ମା ତାରିଣୀଙ୍କ ପାଖରେ ଗୋଟେ ମାନସିକ ବି ରଖିଛି, କୋଉଦିନ ଲାଗିବ।
1: ଆରେ ବାପରେ, ଆପଣ କଥା ହେବା ପାଇଁ ମାନସିକ ବି ରଖିଛନ୍ତି?
0: ଆଜ୍ଞା, ମୁଁ ବହୁତ ଭଲ ପାଏ, ମାନେ ରେଡିଓକୁ ମୁଁ ବହୁତ ଭଲ ପାଏ, କାହିଁକି ନା ରେଡିଓ ଶୁଣି ଶୁଣି ମୁଁ ମ୍ୟାଟ୍ରିକ ଫେଲ ହେଇଥିଲି, ପୁଣି ଥରେ ପରୀକ୍ଷା ଦେଇ।
1: ହେ ଭଗବାନ, ଆପଣ ଏତେ ମାନେ ଭଲ ପାଆନ୍ତି ରେଡିଓକୁ?
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ କଥା ଶୁଣି ଭାରି ଖୁସି ଲାଗିଲା ଯେ ଆପଣ ଏତେ ଭଲ ପାଆନ୍ତି ରେଡିଓକୁ ଯେ ପାଠପଢା ବି ଛାଡି ଦେଇଛନ୍ତି।
0: ଆଜ୍ଞା, ବହୁତ ବହୁତ ମାନେ ମୋବାଇଲ ଟି ଏତେ ମୋ ଜୀବନରେ ଇମ୍ପୋର୍ଟାଣ୍ଟ ନୁହଁ।
1: ଆଚ୍ଛା, ଯାହା ହଉ, ବହୁତ ସୁନ୍ଦର କଥା କହିଲେ। ମାନେ ବର୍ତ୍ତମାନ ଆମେ ମାନେ ପ୍ରେୟାର କରିବୁ କେମିତି ଆପଣଙ୍କର କଲ୍ ମୋ ପସନ୍ଦକୁ ଲାଗିଯାଉ।
0: ଆଜ୍ଞା,
1: ନିହାତି ଭାବରେ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ। ଆପଣଙ୍କର ରେଡିଓ ମିଳିଯାଇଛି, ଆପଣ ତାକୁ ସବୁବେଳେ ଏମିତି ପାଖରେ ରଖୁଥାନ୍ତୁ, ଆମକୁ ଶୁଣୁଥାନ୍ତୁ, ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ୍ ନା, କଣ କହୁଛନ୍ତି? ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ, ଧନ୍ୟବାଦ। ଦେଖନ୍ତୁ କେତେ ସୁନ୍ଦର ଭଲ ପାଇବା ଆପଣମାନଙ୍କ ଠାରୁ ମିଳୁଛି ଆମକୁ, ଆପଣ କେତେ ପସନ୍ଦ କରୁଛନ୍ତି ଆମକୁ, ତ ଶୁଣିକି ଭାରି ଖୁସି ଲାଗୁଛି ଯେ ଆମ ପାଇଁ ଆପଣଙ୍କର ଏତେ ତ୍ୟାଗ, ଈଶ୍ୱରଙ୍କ ପାଖରେ ଆପଣ ପ୍ରାର୍ଥନା ବି କରୁଛନ୍ତି ଯେ ଆମ ସହିତ ଟିକେ କଲ୍ ଲାଗିଯାଉ। ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥା କହିଥିବାରୁ। ତେବେ ନେକ୍ସଟ କଲ୍ ନେଇଯିବା। ହ୍ୟାଲୋ, ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: आसमान में बहुत तारे हैं मगर चांद जैसा नहीं, और भी बहुत सारे आरजे हैं मगर आप जैसा नहीं। हूँ गरीब खान कुली कटक जोबरारु।
1: बहुत बहुत धन्यवाद इतने सुंदर शायरी पाई, और आपन को कार्यक्रम को भी बहुत बहुत स्वागत,
2: धन्यवाद।
1: कौन कहे आज टॉपिक विषय भाई?
2: टॉम सुबुति मैडम
1: एबे सुना गला?
2: हाँ
1: ହଁ, କୁହନ୍ତୁ ଆଜିର ଟପିକ ବିଷୟରେ କଣ କହିବେ?
2: ଦେଖନ୍ତୁ, ଏଇ ଯୋଉ 12-15 ଦିନ ତଳେ ସନ୍ଧ୍ୟା 6 ବେଳେ ଶୁକ୍ରବାର ଦିନ ଥିଲା, ବୋଧେ ମନେ ପଡୁନି, 13 ଦିନ କି 14 ଦିନ ହବ, ସେଇ ଦିନ ବହୁତ ଜୋର ପବନ ହେଇଥିଲା ଆଉ ବର୍ଷା ବି ହେଇଥିଲା। ବର୍ଷା ହବା ପୂର୍ବରୁ 5 ମିନିଟ ପୂର୍ବରୁ ମୁଁ କଣ କଲି ନା, ମୁଁ କହିଲି 6 ବାଜିଲାଣି ଆଉ କାହିଁକି ବସିବା, ବର୍ଷା ଉଠେଇ ଆସିଲାଣି, ଫୋନ କରି ପଳେଇବା ଦୋକାନ ଭଲ ହବ, କାହିଁକିନା ଘରେ ବି କହୁଥିଲେ ପବନ ହେଲେ ବର୍ଷା ହେଲେ ପଳେଇ ଆସିବ। ମୁଁ କଣ କଲି, ଯେମିତି କଳା ହେଇକିନା ଆସିଛି ଦୋକାନ ବନ୍ଦ କଲି, ଚାବି ଖୋଜୁଛି, ଚାବି ଆଉ ମିଳୁନି।
1: ଆଜ୍ଞା,
2: ଚାବି ମିଳୁନି, 2 ତାଲା ଯାକ ବେକାର, ରାତି 9 ହେଲାଣି, କଣ କରିବି, ଓଦା ବି ହେଇଗଲି, ଚାବି ମିଳୁନି, କଣ କରିବା। ମୋ ଦୋକାନ ସାଇଡ୍ ରେ ଗୋଟେ ପାନ ଦୋକାନ ଅଛି ଆମର ମଝି ସାଇଡ୍ ରେ, ତାଙ୍କ ପାଖରୁ ଚାବି ଆଣିଲି, ଖୋଲିଲି, ଗୋଟାଏ ତାଲା ଖୋଲିଗଲା, ଡାହାଣ ପଟର ତାଲା ଖୋଲିଲା ବେଳକୁ ଆଉ ଖୋଲୁନି। ଘରେ ମୋର ମେସିଆ ଚାବି ଥୁଆ ହେଇଛି 150-200 ହବ ବୋଧେ, ସେଥିରେ 5 ଚାବି ଥିଲା, ଆମର ମସଜିଦକୁ ଲାଗିକିନା ଗୋଟେ ଥଣ୍ଡା ପାଣିର ମେସିନ୍ର ସେ ଚାବି ବି ନାହିଁ। ଆଚ୍ଛା, ଆମର ଯୋଉ ଆଶ୍ରମ ଅଛି ମଦ୍ରାସା, ତା ଚାବି ବି ନାହିଁ, ସବୁ ଚାବି ପାସ୍ତା ହଜିଗଲା କଣ କରିବି ମୁଣ୍ଡ ଆଉ।

0: କାମ କରୁନି। ସେଇଦିନ କଣ ହେଇଛି ନା ଦେଖନ୍ତୁ ଭଗବାନଙ୍କର ସେମିତି ଗୋଟେ ଗଡ୍ ଗିଫ୍ଟ ମାନେ ସେଇଦିନ ଆମର ରାତିରେ ସମସ୍ତଙ୍କୁ ନିମନ୍ତ୍ରଣ ହେଇଛି ରୋଷେଇ ହବନି ମଦ୍ରାସର ସବୁ ପିଲା ଖାଇବାକୁ ଯିବେ ମାନେ ମୁରବୀ ପିଲା ସମସ୍ତେ। ମୁଁ କଲି ଯେତେବେଳେ 8:30-9 ବେଳେ ତାଙ୍କୁ କହିଲି ସେ କହିଲେ ବ୍ୟସ୍ତ ହୁଅନି ଆଜି ସମସ୍ତଙ୍କୁ ନିମନ୍ତ୍ରଣ ଅଛି ଜଣକୁ ଘରକୁ ଯିବେ। ମୁଁ ଖୁସି ହେଇଗଲି ଖୋଲିଲି ଖୋଲିଲି ସେ ଗୋଟାଏ ମାନେ ରୁମ୍ଟା ଖୋଲିଗଲା ଯୋଉ ଇଷ୍ଟୋର ରୁମ୍ଟା ଆଉ ଗୋଟେ ଚାବିରେ ଖୋଲିଗଲା ଖୁସି ହେଇଗଲି। ଆଉ ଗୋଟେ ଛୋଟିଆ ଚାବି ଥିଲା ତାକୁ ବି ଖୋଲିଲି ସେ ପାଣି କବାଟଟା ସେ ବି ଖୋଲିଗଲା। ମୁଁ କହିଲି ଆଉ 2-3 ଚାବି ଆମର ଉର୍ଦ୍ଦୁ ସ୍କୁଲ ଅଛି ମୋ ଦୋକାନ ପଛ ପଟେ ପୁରା ସ୍କୁଲକୁ ଲାଗିକିନା ଦୋକାନଟି କରିଅଛି ସେ ଚାବି ହଜିଗଲା ଆଜି 13-14 ଦିନ ହବ ମନ ବହୁତ ଖରାପ କଣ କରିବା। ଗଲି ସେଇଠୁ ପଞ୍ଜାବୀ ଦୋକାନ ଯୋଉ ଆମର ରାନିଆ ପାଖରେ ଗୋଟେ ପଞ୍ଜାବୀ ଦୋକାନ ଅଛି ତାରି ପାଖରୁ ମୁଁ ସବୁ ଚାବି ଫାବି ଆଡେ ତାଲା ଆଡେ ତାକୁ ଯାଇକିନା କହିଲି ଭାଇ ଭଲ ତାଲା କେତେ ପଇସା ପଡିବ ତା ଭଲ ତାଲା ପଡିବ 150 ଟଙ୍କା। ମୁଁ କହିଲି ସେଇଟା 250। ମୁଁ କହିଲି ଏଇଟା କଣ ଭଲ ନାହିଁ ନା ହଁ ଏଇଟା ବି ଭଲ। ମୁଁ କହିଲି ଦେଖ ଭାଇ ଯୋଉଟା ଭଲ ହବ ଡବଲ ଲକ୍ ଗଲା ମତେ ଦିଅ ସେ 400-400 କହୁଥିଲା ସେଠୁ 350 ଆଣିଲି ତାଲା ପକେଇଲି। 4 ଦିନ ପରେ ଠିକ ମୋ ଦୋକାନକୁ ଲାଗିକିନା 3-4 ରକମ ଫୁଲ ଗଛ ଅଛି ମୁଁ ପାଣି ଲଗେଇଥିଲି ଷ୍ଟାଡିୟମ ପାଖରୁ ସେ ଫୁଲ ଗଛ ପାଖରେ ତର୍ତ୍ତରେ ପଡିଯାଇଛି ମୁଁ ଆଉ ଜାଣିପାରୁନି ଖୋଜି ସାରିଲି ପାଣି ବି ଶୁଖିଗଲା ପାଣି ସବୁ ରୋଡ ଥିଲା ପାଣି ଶୁଖିଗଲା ପରେ ଚାରିଆଡେ ବାଉଳ ହେଇକିନା ଖୋଜୁଛି। 4 ଦିନ ପରେ ଯେତେବେଳେ ଚାବି ମିଳିଲା ମତେ ଟିକେ ଖୁସି ଆସିଲା। ମୁଁ କହିଲି ଯାହା ହଉ 400-300 ଗଲା ପଛେ ମୋ ଚାବିଟା ତ ମତେ ମିଳିଲା
1: ଗୋଟେ
0: ଗୋଟେ ମାନେ ଇତିହାସର ଲେଖା ଭଳିଆ ଗୋଟେ
1: ମନେ ରହିବ ନିହାତି। ଯୋଉ ଅସୁବିଧାଟି ଆପଣ ଭୋଗିଛନ୍ତି ନିହାତି ଭାବରେ ସେଟାକୁ ମନେ ରଖିବେ କେବେ ଭୁଲିବେନି ନା।
0: ସେଥିପାଇଁ ନା ମୁଁ ଡେଲି ସକାଳେ ଗଲାବେଳକୁ ଦୋକାନ ଚାବିରୁ ଗାଡି ଚାବି ଖୋଲିକିନା ଖାଲି ଲକ୍ଟାକୁ ଖୋଲି ବାକି ଚାବି ସବୁ ପକେଟରେ ରଖିବି। ମୁଁ କହିଲି ଥରେ ଏମିତି ହେଇଛି ଆଉ ଥରେ ଯେମିତି ନ ହଉ।
1: ଯାହା ହଉ ଆପଣ ସତର୍କ ବି ହେଇଯାଇଛନ୍ତି ସେଦିନଠୁ।
0: ଆଜ୍ଞା ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥା କହିଲେ ଆମ ସହିତ ଯୋଡ଼ି ହେଲେ।
0: ଆଜ୍ଞା ରହିଲି
1: ନମସ୍କାର। ତେବେ ଏମିତି ଆମର ବେଳେବେଳେ ଅସାବଧାନତା ଯୋଗୁଁ କେତେବେଳେ କ'ଣ ହଜିଯାଏ କହିହୁଏନି ତେବେ ମିଳିଯାଇଛି ଆମ ସାଥୀମାନଙ୍କର କିଛି କିଛି ଜିନିଷ ହଜିଯାଇଥିବା ଜିନିଷ ଆଉ ସେସବୁକୁ ପାଇ ବହୁତ ଖୁସି ବି ହେଇଛନ୍ତି ଆମର ସାଥୀମାନେ। ତେବେ ନେକ୍ସଟ ସାଥୀ କିଏ ଯୋଡ଼ି ହେଇଛନ୍ତି ଦେଖିବା। ହ୍ୟାଲୋ
2: ଲାଗିବନି ବନ୍ଧୁ ଲାଗିବନି ଜମା ଲାଗିଗଲେ ଯୋଡ଼ି ଛାଡ଼ିବନି ଜମା। ଜୟ ଜଗନ୍ନାଥ।
1: ଜୟ ଶ୍ରୀ ଜଗନ୍ନାଥ। କିଏ କହୁଛନ୍ତି କୋଉଠୁ କହୁଛନ୍ତି?
3: ମୁଁ କଟକର ବିଜୁ ପଟ୍ଟନାୟକ କାର୍ତ୍ତିକ ପାନ ଦୋକାନୀ କହୁଛି। ଆଜ୍ଞା
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ସତ କଥା ଆଜ୍ଞା ମୁଁ ଆପଣଙ୍କ ପ୍ରୋଗ୍ରାମକୁ ବହୁତ ଭଲ ପାଏ କିନ୍ତୁ ଯେତେବେଳେ ଲଗେଇଲା ବେଳକୁ ଆପଣ ଫୋନ ଖାଲି ଏନଗେଜ୍ ଆସୁଛି। ଆଜ୍ଞା
1: ଆଚ୍ଛା ଫୋନ ଏନଗେଜ୍ ଆସେ ଆଜି କିନ୍ତୁ କଲ୍ ଲାଗିଯାଇଛି।
3: ଆଜ୍ଞା
1: ଆଜି ଫାର୍ଷ୍ଟ ଟାଇମ୍ ମୋ ସହିତ କଥା ହଉଛନ୍ତି ନା ଏଫଏମ୍ ରେନ୍ବୋକୁ ପୂର୍ବରୁ କଲ୍ କରିଛନ୍ତି?
3: ଆଗରୁ କଥା ହେଇଥିଲେ କିନ୍ତୁ ଆପଣଙ୍କ
1: ଆଚ୍ଛା ମୋ ସହିତ କଥା ହେଇନାହାନ୍ତି। ଆଚ୍ଛା ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
3: ଆଜି କହିବେ ଟପିକ ବିଷୟରେ କଣ? ଆଜ୍ଞା ମୁଁ ଟିକେ ଭାରି ସଙ୍ଗୀତ ପ୍ରେମିକ ଭାରି ଗୀତ ଗୁଣୁଗୁଣ ଗାଏ। ଆଜ୍ଞା
1: ଆଚ୍ଛା ସେଥିପାଇଁ ଆରମ୍ଭରୁ ସୁନ୍ଦର ଭାବରେ ଗୀତଟି ଗାଇଦେଲେ ଆଉ ଭାରି ବଢିଆ ବି ଲାଗିଲା।
3: ଆଜ୍ଞା ଆଉ ଆଜିକା ଡେଟ୍ରେ ଅଡିଓ କ୍ୟାସେଟ୍ ଯେତିକି ଅଛି ମୁଁ ବି ସବୁ ଯାକ ରଖିଛି ଯତ୍ନ କରିକି ତାକୁ ଫୋପାଡ଼ିନି। ଆଜ୍ଞା
1: ଆଚ୍ଛା ବାପରେ ସେସବୁ ମାନେ ୟୁଜ୍ ହଉଛି ନା ତାକୁ ସାଇତିକି ରଖିଛନ୍ତି?
3: ସିଏ ତ ସାଇତିକି ରଖିଛି ଆଜ୍ଞା ୟାପରେ ମେମୋରି ଯୋଉ ଆସିଲା ମେମୋରି ମାଧ୍ୟମରେ ଯୋଉ ଗୀତ ରଖିଛି। ଆଜ୍ଞା ଯେତିକି ଆଜ୍ଞା ବିଶ୍ୱାସ କରିବେନି ଆଶା ଭୋସଲେ ଲତା ମଙ୍ଗେସ୍କର ଅନୁରାଧା ପଡ଼ୱାଲ କିଶୋର କୁମାର ବାପି ଲାହିରି ଯେତିକି ହିନ୍ଦୀ ଚଳଚ୍ଚିତ୍ର ଗୀତ ସବୁ ସେପାରେଟ କରିକି ଗୋଟେ ଗୋଟେ ରଖିଛି। ଆଜ୍ଞା
1: ବାପରେ ବାପ ଆପଣ ତ ମାନେ ଗୋଟେ ଜମାଦାରିଆ ପୁରା ସଙ୍ଗୀତ ପ୍ରେମୀ ଜଣାପଡୁଛି ଆପଣଙ୍କ କଥା।
3: ଆଜ୍ଞା ଆଉ ଓଡ଼ିଆ ଚଳଚ୍ଚିତ୍ର ଯେତିକି ଅକ୍ଷୟ ମହାନ୍ତି ଆଉ ଯେତେ ସବୁ ଅଛନ୍ତି ତାଙ୍କର ମଧ୍ୟ ସେପାରେଟ କରିକି ଗୋଟେ ଗୋଟେ ରଖିଛି। ଆଜ୍ଞା
1: ବାପରେ ମାନେ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ସେପାରେଟ ମେମୋରୀ ଚିପ୍ କରିକି ରଖିଛନ୍ତି ଆପଣ?
3: ନିଶ୍ଚୟ ନିଶ୍ଚୟ କିଛି ଦିନ ତଳେ ମୋ ପୁଅ ଟିକେ ଆଜ୍ଞା ଏପଟ ସେପଟ କରିକି ତାକୁ ଟିକେ କିଛି ଦିନ ମେମୋରୀ ହଜେଇ ଦେଇଥିଲା। ଆଜ୍ଞା
1: ତାକୁ ପାଇଗଲେ?
3: ଘର ଝଡ଼ାଝଡି କରିବା ଭିତରେ ମୁଁ ପାଇଯାଇଛି। ଆମ ଘର ପରିବାର ସବୁ ଟୋଟାଲ ପଳେଇଛନ୍ତି ତ ଏଇ କିଛି ଦିନ ତଳେ ସବୁ ଝଡ଼ାଝଡି କରୁଛି ସେଥିପାଇଁ ପାଇଯାଇଛି ମନ ବହୁତ ଖୁସି।
1: ଯା ହଉ ସେଇ ମନ ଭିତରେ ତାକୁ ସବୁ ଗୁଡ଼ଗୁଡ ହେଇକି ଭାରି ଖୋଜିଥିବେ କଣ ହେଲା କୁଆଡେ ଗଲା କୋଉଠି ରହିଗଲା ମୁଁ ପାଉନି। କେତେ ଦିନର ଆପଣ ମାନେ ଜିନିଷ ସାଇତିକି ରଖିଛନ୍ତି ମାନେ ଆପଣ ନିହାତି ବ୍ୟସ୍ତ ହେଇପଡିଥିବେ।
3: ନିଶ୍ଚୟ ନିଶ୍ଚୟ ଆଜ୍ଞା।
1: ଯା ହଉ ମିଳିଗଲା ଆପଣଙ୍କୁ ଆପଣଙ୍କର ମେମୋରୀ ଚିପ୍ ଗୁଡାକ।
3: ଆଜ୍ଞା
1: ବହୁତ ସୁନ୍ଦର। ଆଉ କିଛି କହିବେ? ଆଉ କିଛି ପାଇଛନ୍ତି ନା?
3: ଆଉ କିଛି ଆଜ୍ଞା କହିବିନି, ଆପଣଙ୍କ ଟପିକ ମାଧ୍ୟମରେ ଆପଣ କହିଦେଲେ ମନ ବହୁତ ହାଲକା ଲାଗିଲା, ନେକ୍ସଟ ଟାଇମ୍ କେତେବେଳେ ଟାଇମ୍ ପଡ଼ିଲେ ପୁଣି ଆପଣଙ୍କ ସହିତ ଯୋଗାଯୋଗ ହେବି ଆଜ୍ଞା।
1: ନିହାତି ଭାବରେ ଆପଣ କନେକ୍ଟ ହେବେ, ବହୁତ ବହୁତ।

0: ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ, ଏତେ ସୁନ୍ଦର କଥା କହିଲେ, ଆପଣଙ୍କର ମେମୋରି ଚିପ୍ ମିଳିଯାଇଛି, ଏମିତି ଗୀତ ଶୁଣୁଥାନ୍ତୁ, ଏଫ୍ଏମ୍ ରେନ୍ବୋକୁ ବି ଶୁଣିଥାନ୍ତୁ, ଦିଲ ସେ ଦିଲ ତାକୁ କହୁଥାନ୍ତୁ। ନମସ୍କାର। ଦେଖନ୍ତୁ ଆମ ସହିତ କେତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଯୋଡ଼ି ହେଉଛନ୍ତି ଆମର ସାଥୀମାନେ। ତେବେ ମେମୋରି ଚିପ୍ ବି ମିଳିଯାଇଛି, ଆଉ ସୁନ୍ଦର ଗୀତ ବି ଶୁଣିବାକୁ ସାଥୀମାନେ ଆମର ଅପେକ୍ଷା କରୁଛନ୍ତି। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ରାଜେନ୍ଦ୍ର ରମା କହୁଛନ୍ତି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା ଆଜ୍ଞା ମ୍ୟାଡମ,
0: କଣ କହିବେ ଆଜିର ଟପିକ ବିଷୟରେ?
1: ହଜିଲା ଜିନିଷ ପାଇବା କଥା।
0: ଆଜ୍ଞା, ପୁରୁଣା ଜିନିଷ କିଛି ଘର ସଜାଡ଼ିବା ଭିତରେ ମିଳିଛି?
1: ଆଜ୍ଞା,
0: ପୁରୁଣା ଜିନିଷ କିଛି ଘର ସଜାଡ଼ିବା ଭିତରେ ମିଳିଛି କି ନାହିଁ?
1: ପୁରୁଣା ଜିନିଷ ତ ବହୁତ ଘର ସଜାଡ଼ିବା ଭିତରେ ମିଳେ ଯେ, ମୁଁ ଗୋଟା ଭଲ କାହାଣୀ କହିବି, ଆପଣ ଶୁଣିବେ। ଗୋଟା ଜିନିଷ ପାଇଥିଲି, ବୁଝିପାରିଲେ?
0: ଆଚ୍ଛା, କଣ ସେ ଜିନିଷଟି?
1: ଭଲ ଜିନିଷ, ଭଲ କଥାଟା ଶୁଣନ୍ତୁ। ମୁଁ ଆଖିରେ ଦେଖିଛି, ମୁଁ ଯାଇଥିଲି କ୍ଷେପଣାସ୍ତ୍ର ଘାଟି ଦେଖିବାକୁ ବାଲିଆପାଳ।
0: ଆଚ୍ଛା,
1: ସେ ଗାଡି ଚଳଉଥିଲେ ଆମ ଗାଁ ପିଲା, ସେ ଗାଡି ଲୁହା ନେଇକି ଯାଏ ତାମିଲନାଡୁ। ତାମିଲନାଡୁ ତାମିଲନାଡୁ ସେ ଶିଷା ନେଇକି ଆସେ, ଲୋଡ କରିକି ବାର ଦେଖିବା ଗାଡି, ବହୁତ ଶିଷା ଆଣେ। ସେ ଯାଏ ସେଠିକି ବାଲିଆପାଳ କ୍ଷେପଣାସ୍ତ୍ର ଘାଟିକି, ବୁଝିପାରିଲେ? ସେଠୁ ମୁଁ କହି ମତେ ଟିକେ ସାଙ୍ଗରେ ନିଅ, କ୍ଷେପଣାସ୍ତ୍ର ଘାଟି କେମିତିଆ ଦେଖେଇବ। ଫୋନ କଲେ ତାମିଲନାଡୁ ପହଞ୍ଚିଲେ, ଦି ଜଣ ଯାକ ଦିଟା ଡ୍ରାଇଭର ନାହାନ୍ତି, ଯେତେବେଳେ ଭୁବନେଶ୍ୱରରେ ପହଞ୍ଚିଲେ ମତେ ଫୋନ କଲେ ଆସ ରୋଡକୁ। ସେଠୁ ମୁଁ ମଙ୍ଗୁଳି ସେ ପାଇଗଲି ତାଙ୍କ ସାଙ୍ଗରେ, ସେ ଗଲେ ବହୁତ ବାଟ ଆସିଲେନି। ତାପରେ ଗଲି ପାଣି କହିଲି, ରାତି 8ଟା ବେଳେ ସେମାନେ ଖାଇଲେ 10ଟା ବେଳେ। ସେଠୁ ମୁଁ ବି ଟିକେ ଖାଇଲି ପ୍ଲେନ ଖାଦ୍ୟ, ସେ ଟିକେ ଖାଇଲେ ହାର୍ଡ ଖାଦ୍ୟ, ଦିଟା ଡ୍ରାଇଭର ବହୁତ ବାଟ ଚଲେଇ ଆସିଲେଣି। ତାପରେ ଇଏ ମୋ ଛୁଆ ଦିନ କାମ, ମତେ ବି ଗାଡି ଚଲେଇ ଆସେ, ମୁଁ ଲାଇସେନ୍ସ ଅଛି, ସବୁ ଅଛି ମୋର। ସିଏ ମୋ ଛୁଆଦିନ କାମ ନା, ମୁଁ ଅଲଗା ଚାକିରି କରିଦେଲି, ସେଇଟା ମୁଁ ଜାଣେ, ମୋ ପିଲାଦିନର କାମ ସେ ଶିଖି ଯାଇଥିଲି। ଲାଇସେନ୍ସ ବିଚାରା ବଡ ଗାଡି, ମୁଁ କହିଲି ତମେ ବହୁତ ବାଟ ଆସିଲେଣି ଚଲେଇକି, ଆଉ ତମେ ଟିକେ ବସ, ମୁଁ ଚଲେଇ ନା, ହଁ ଠିକ ଅଛି ନନା ଚଲା। ସେଠୁ ଚଲେଇଲି ବଢିଆ ଗାଡି, ସିଏ ଆଉ ଇଣ୍ଡିଆନ କମ୍ପାନୀର ଗାଡି, ସିସା ପୁରା 25 ଟନ୍ ଲୋଡ ହେଇକି ଅଛି। ତାପରେ ଚାଲିଲି ଆଉ, ବାଲେଶ୍ୱର ପାଖରେ ରାତି 3ଟା ହେଲାଣି, ଗୋଟା ବ୍ରିଜରେ ଗୋଟା ସ୍ତ୍ରୀ ଲୋକଟା ଚାଲି ଚାଲି ଯାଉଥିଲା, ବୁଝିପାରିଲ? ସିଏ କହିଲେ ଏ ସ୍ତ୍ରୀ ଲୋକଟା କଣ ଚାଲି ଚାଲି ଯାଉଛି, ସେ ରୋକିଲେ ତାକୁ ପଚାରିବା। ମୁଁ ତାଙ୍କ କଥା ଅନ୍ୟମନସ୍କ ହେଇଗଲି, ତାପରେ ଗାଡ଼ିଟା ଟିକେ ବ୍ରେକ୍ ମାରିଲି, ଇଏ ତା ସାଙ୍ଗରେ କଥାବାର୍ତ୍ତା କଲେ, କଥା କଲେ, ସେ ହେଲେ ହସିଲା, ଆଉ ଖାଲି ହସିଲା, ଆଉ ଦେଖିବାକୁ ସୁନ୍ଦର ଲୋକଟା, ଆଉ ଏ ଯୋଉ ହୀରାର ନାକ ଫୁଲ ଅଛି ଆପଣ ଦେଖିଥିବେ, ଚକ୍ ଚକ୍ ମାରୁଥିବ, ଯେମିତି ନାକ ଫୁଲ ପିନ୍ଧିଛି ଲାଇଟ ଭଳିଆ ଚକ୍ ଚକ୍ ମାରୁଥାଏ ମୁହଁଟା, ମୁଁ ଏପଟେ ବସି ଦେଖିଥାଏ। ତାପରେ ମୁଁ ସେ ହସୁରୁ ଡାଉଟ କଲି, ମୁଁ କହିଲି ହେ ଇଏ ଲୋକ ନୁହଁ, ଇଏ ହସୁଟା କଣ ଏମିତି ଚେଞ୍ଜ, ଚାଲ ହେଲେ ମୁଁ ଗାଡି ଟାଣି ପଳେଇଲି ଆଉ। ତାପରେ କିଛି ବାଟ ଗଲା ପରେ ସେଦିନ କଣ ଯୋଗ ଗୋଟା ବାଜିଲା, ମୁଁ ଯୋଉ ଜିନିଷଟା ଦେଖିଥିଲି ଚକ୍ ଚକ୍ ମାରୁଥିଲା ନାକରେ, ପୁରା ସେମିତିଆ ଜିନିଷଟା ଯୋଉ ତାଙ୍କୁ ରୋକିଲି, ଗୋଟା ବଜାର ପଡିଲା ଲାଇଟ ପଡିଛି, ସେଠି ପଚାରିଲି, ମୁଁ କହିଲି ମୂର୍ଖ ଏତେ ରାତିରେ କୋଉଠି ଲୋକ ଚାଲେ, ସେଟା ତା ସାଙ୍ଗରେ କଣ କଥାବାର୍ତ୍ତା କହିଲି, ସେ ହସୁଛି। ତାପରେ ସେଇଠି ଆମେ କଥାବାର୍ତ୍ତା ହେଲା ବେଳକୁ ସେଠିଟା ଜିନିଷଟା ପାଇଲି, ସେମିତିଆ ଜିନିଷଟା ପାଇଲି ହେଲା, ବଜାର ଭିତରେ ସେଦିନ ଲୋକ ଦେଖିଲେ, ଆଉ ସେଇଠିଟା ବାସ୍ତୁ ଗୋଟେ ଜିନିଷଟା ପାଇଲି।
0: ଆଜ୍ଞା, ତାକୁ ଏପର୍ଯ୍ୟନ୍ତ ରଖିଛନ୍ତି ସାଇତିକି?
1: ହଁ, ସେଟା ଜିନିଷଟା ସେମିତିଟା ସୁନାର ନାକ ଫୁଲ ଭଳିଆ, ଏଇଟା ଗୋଟା ଭଲ ଜିନିଷ, ସେଟା ହୀରା ନୁହଁ ଯଦି ଏମିତି କାହିଁ ଗଲି ବୋଲି ସେଦିନଟା ପାଇଦେଲି ବାଟରେ ବଜାରରେ ଲାଇଟରେ, ଆଉ ତାଙ୍କୁ ବି ହାତ ଉଠେଇ ମୁଁ ମାରିଲି, ମୁଁ କହିଲି ହେ ତୁ ହେଡ଼ିଏ ମୂର୍ଖ, ତୁ ଯୋଉ ମଦ ଖାଇ ଦେଇକି ମଦ ନେଇଥାଏ ତା ସାଙ୍ଗରେ ଗପୁଛୁ ହାରନ୍ତାଟା, ଆବେ ସିଏ ପା

0: हेलो।
1: ଅସଜଡ଼ା ସ୍ମୃତି ସାଉଁଟି ସାଉଁଟି ମନେ ପଡ଼େ ଅବେଳରେ, ଚାହିଁଥିଲି ଯାହା ପାଇଲିନି ବୋଲି ମନ ଘରେ ଥରେ ଥରେ। ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ

0: ଜିଲ୍ଲା କମିଟି ତେଲଙ୍ଗାପାଣ୍ଠି କଥା କହୁଛି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
0: ଧନ୍ୟବାଦ ଆଜ୍ଞା।
1: କଣ କହିବେ ଆଜିର ଟପିକ ବିଷୟରେ?
0: ପୁରୁଣା ସ୍ମୃତି, ପୁରୁଣା କଥା, ପୁରୁଣା ଜିନିଷ ସଜାଡୁ ସଜାଡୁ, ଘର ସଜାଡୁ ସଜାଡୁ, ଥାକ ସଜାଡୁ ସଜାଡୁ, କିମ୍ବା ଅକସ୍ମାତ ମିଳିଯାଏ, ଏଇ କଥାକୁ ନେଇ ମନେ ପଡିଗଲା। ମୁଁ କାର୍ଯ୍ୟକ୍ରମ ତ ସବୁଦିନ ଶୁଣୁଛି
1: ଆଜ୍ଞା।
0: ଏଇ କଥା ସହିତ ମଧ୍ୟ ସାମଞ୍ଜସ୍ୟ ଅଛି ଆମ ଜୀବନଚର୍ଯ୍ୟାର, ଆମ ଜୀବନଶୈଳୀର। ବେଳେବେଳେ ଯେତେବେଳେ ଘର ଝଡ଼ା ହୁଏ, ଏଇ ତ ଗୋଟେ ମାନେ ତ୍ୱରାନ୍ୱିତ ପ୍ରକ୍ରିୟା, ଘର ଅଛି ମାନେ ତ ମଝିରେ ମଝିରେ ଝଡ଼ାଝଡ଼ି ହବ। ଗୋଟେ ଥର ମୁଁ ଭାରି ବିରକ୍ତ ହେଲି, ଆମେ ଏଇ ରେଡିଓ ସହିତ ଏବେ ତତ୍କ୍ଷଣାତ୍ କନେକ୍ଟ ହେଇଯାଉଛେ ଫୋନ ମାଧ୍ୟମରେ। ଗୋଟେ ସମୟ ଥିଲା ଆମେ ଚିଠି ଲେଖୁଥିଲୁ, ଯୋଉଟାକି ମାନେ ଏବଂ ଆମର ଶ୍ରୋତା ମାନଙ୍କ ସହିତ ଆମେ ଆକାଶବାଣୀକୁ ଚିଠି ଲେଖୁ, ଶ୍ରୋତା ମାନଙ୍କ ସହିତ ଭାବର ଆଦାନ ପ୍ରଦାନ, ଆମର ଗୋଟେ ପତ୍ର ବନ୍ଧୁତା ମଧ୍ୟ ବଢି ଯାଇଥିଲା, ନିଜ ଭିତରେ ସମ୍ପର୍କ ଏଭଳି ଥିଲା। ତ ଯେତେବେଳେ ଘର ଝଡ଼ାଝଡ଼ି, ଆମ ଷ୍ଟୋର ଘରେ ମୋର ଗୋଟେ ପେଟିରେ ପେଟିଏ ଥିଲା, ଗୋଟେ ବିସ୍କୁଟ କାର୍ଟୁନ ଯୋଉଟା କୁହନ୍ତି, ଯୋଉ ସାଙ୍ଗସାଥି ମାନଙ୍କର ଶ୍ରୋତା ମାନଙ୍କର ଚିଠି ପତ୍ର ସବୁ ଥିଲା, ସବୁ
1: ନୂଆ ବର୍ଷ ବେଳେ
0: ଡିଜାଇନରେ କଟା ହେଇକି ଆସିଥିବ, ତାକୁ ଷ୍ଟୋର ଘରେ ରଖିଦେଇଥିଲେ। ତାକୁ ଯେତେବେଳେ ଝଡ଼ାଝଡ଼ି କରି ଦେଖିଲା ବେଳକୁ ଆଜ୍ଞା ଉଇଛା ହେଇଯାଇଛି ସେଥିରୁ 75%। ଆଉ ଗୋଟେ ତାକ ଝାଡିଲା ବେଳକୁ ତା ଭିତରୁ ମୋର ମାଟ୍ରିକ ସମୟର ଆଡମିଟ କାର୍ଡ, ସେ ସମୟର ଫଟୋ ଆମେ କେମିତି ଦେଖାଯାଉଥିଲୁ, ଆମର ସପ୍ତମରେ ଗ୍ରୁପ ଫଟୋ କ୍ଲାସରେ ନିଆଯାଏ ଏବଂ ଦଶମରେ ମଧ୍ୟ ଗ୍ରୁପ ଫଟୋ। ମୁଁ ବହୁତ ଦିନ ଧରି ଖୋଜୁଥିଲି ଆକ୍ଚୁଆଲି ସେ ଫଟୋ ଗଲା କୁଆଡେ, ଏବେ ଦୈବାତ ଖୋଜୁ ଖୋଜୁ ଏମିତି ଝଡ଼ାଝଡ଼ି ଭିତରେ ଗୋଟେ ସ୍ଥାନରୁ ମିଳିଲା। ତେଣୁ ଏଗୁଡାକ କଣ କିଛି ହଜିଯାଏ, କିଛି ସ୍ମୃତି ହେଇଯାଏ ଏବଂ କିଛି ଖୋଜୁଥିବା ଜିନିଷ, ଏବଂ ମୁଁ ବହୁତ ଆଙ୍କସିୟସଲି ଖୋଜୁଥିଲି। ମୋ ଜେଜେ ଗୋଟେ ମତେ ବିଭିନ୍ନ ସଂସ୍କୃତ ଶ୍ଳୋକରେ ଭର୍ତ୍ତି ଗୋଟେ ବଢିଆ ପୁସ୍ତକଟେ ଦେଇଥିଲେ, ତା ସେ କୋଉଠି ରହିଲା କୋଉଠି ରହିଲା, ତାକୁ ଦେଖିଲା ବେଳକୁ ଆମର ପୁରୁଣାକାଳିଆ ସିନ୍ଧୁକ ତା ଭିତରେ ଥିଲା। ମୁଁ ବହୁତ ଦିନ ସେ ଝିଅ ମଧ୍ୟ ବର୍ଷା ପାଣିରେ ଭିଜି ଭିଜିକି କିଛି ଅଂଶ ନଷ୍ଟ ହେଇଯାଇଥିଲା, ଏବଂ ତାକୁ ମଧ୍ୟ ମୁଁ ସାଇତିକି ରଖିଛି।
1: ଆଚ୍ଛା, ତାହେଲେ ଏସବୁ ଘର ସଜାଡିବା ଭିତରେ ପାଇଛନ୍ତି ଆପଣ?
0: ନିହାତି ଆଜ୍ଞା, ଏମିତି ସେ ଯୋଉ ଜିନିଷ ଗୁଡା ପାଇ। ଆଉ ଗୋଟେ କଥା କହୁଛି, 92-93 ମସିହା କଥା, ଯେତେବେଳେ ଗୋଟେ ଦୈନିକ ସମ୍ବାଦପତ୍ର ତରଫରୁ ଗୋଟେ କମ୍ପିଟିସନ ହେଇଥିଲା, ସେ କମ୍ପିଟିସନରେ ଅଲ ଓଡ଼ିଶାରୁ 10 ଜଣ ବିଜୟୀ ହୋଇଥିଲେ, ତା ମଧ୍ୟରେ ମୁଁ ମଧ୍ୟ ଥିଲି। ଏବଂ ସେମାନେ ଡାକିକି ତାଙ୍କ ଅଫିସକୁ ଯାହା ଆମକୁ ପୁରସ୍କୃତ କଲେ, ଏବଂ ସେଥିରେ ଗୋଟେ ସେ ରଖିଥିଲେ ଗୋଟେ ବର୍ଷ ପର୍ଯ୍ୟନ୍ତ ବାଇ ପୋଷ୍ଟ ଡାକଘର ମାଧ୍ୟମରେ ସେ 10 ଜଣଙ୍କ ପାଖକୁ ଗୋଟେ ବର୍ଷ ପର୍ଯ୍ୟନ୍ତ ସେ ସମ୍ବାଦପତ୍ର ଯିବ। ମୁଁ କହୁନି ଦୈନିକ ସମ୍ବାଦପତ୍ରର ନାଁ ଏବଂ ପ୍ରତିଷ୍ଠିତ ସମ୍ବାଦପତ୍ର ଉପରେ ସମୀର କୁମାର ପଣ୍ଡା ଆର୍ଟ ପୋଷ୍ଟ ତେଲେଗା ପିଣ୍ଠ କଟକ ମାନେ ତାଙ୍କର ପ୍ରିଣ୍ଟ ହେଇଥିବ, ତାକୁ ସାଇତିକି ମାନେ ଗୋଟେ ବର୍ଷକର ନ୍ୟୁଜ୍ ପେପର ମୁଁ ରଖିଥିଲି। ଯେତେବେଳେ ଘରେ ଏଠୁ ସେଠିକି ସେଠୁ ସେଠିକି ସ୍ଥାନାନ୍ତର କରାଗଲା ବାରମ୍ବାର ବାରମ୍ବାର, 2 ଖଣ୍ଡ ରଖିଲି, ବାକି ସବୁ ବାଧ୍ୟ ହେଇକି ମୁଁ କହିଲି ମୁଁ ଦଉନଥିଲି। ପୁରୁଣା ଖବରକାଗଜରେ 91 ଗୋଟେ କବିତା ବାହାରିଥିଲା, ତାକୁ ମଧ୍ୟ ଖୋଜୁଥିଲି, ପ୍ରଗତିବାଦୀ ପାଇଗଲି, ତାକୁ ମଧ୍ୟ ସାଇତିକି ରଖିଲି। ତେଣୁ ଏଇସବୁ ଜିନିଷ ସ୍ମୃତି ବା ଇଏ ଗୋଟେ ମାନେ ମିଠା ସ୍ମୃତି, ମଧୁର ସ୍ମୃତି,
1: ତାକୁ ପାଇଲେ
0: ବହୁତ ଖୁସି ଲାଗେ।
1: ହଁ, ଆଖିରେ ଯେତେବେଳେ ପଡିଯାଏ ଭାରି ଖୁସି ଲାଗେ।
0: ନିହାତି ନିହାତି, ଆଉ ଥରେ ବସିକି ଘର ସଫା ଅଧା ରହିଯିବ ବୋଧେ, ତାକୁ ଆଉ ଥରେ ବସି ପଢିବାକୁ ମନ ହୁଏ।
1: ହଁ, ଘର ସଫାର ଡ୍ୟୁରେସନ ପୁରା ଲମ୍ବି ଲମ୍ବି ଚାଲିଥିବ, କିନ୍ତୁ ସେଇଟାକୁ ଗୋଟେ ଗୋଟେ ଖେଳିକି ପଢା ଚାଲିଥିବ, ଦେଖା ଚାଲିଥିବ, ଆଉ କାଳେ କଣ ମିଳିଯିବ ତାକୁ ବି ଖୋଜିବାରେ ଲାଗି ପଡିଥିବେ।
0: ନିହାତି ନିହାତି ଆଜ୍ଞା,
1: ଆଉ ମନେ ବି ପଡିଯାଇଥିବ ଆରେ ଏଇଠି ଆଉ ଗୋଟେ ଜିନିଷ ରଖିଥିଲି କାଳେ ଅଛି କି।
0: ହଁ ହଁ ହଁ, ନିହାତି।
1: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର। ଦେଖନ୍ତୁ କେତେ ସୁନ୍ଦର କଥା, ଆମେ ଘର ସଜାଡିଲା ବେଳେ ହଁ ଆମେ ବହୁତ ଜିନିଷ ସାଇତିକି ରଖିଥାଉ, ଆମ ପିଲାବେଳର ଜିନିଷ ଆମକୁ କିଏ କିଛି ଗିଫ୍ଟ କରିଥାନ୍ତି। ଆଉ ଯେମିତି ଗୋଟେ କମ୍ପିଟିସନର ବିଜେତା ସାଜିଥିଲେ ଆମର ସମୀର ଭାଇ, ତାଙ୍କୁ ବି ନ୍ୟୁଜ୍ ପେପର ମିଳିଥିଲା, ତେବେ ଏସବୁ ବି ସାଇତିକି ରଖିଛନ୍ତି, ଆଉ ସେସବୁ ଆଖିରେ ପଡ଼ିବା ପରେ ଭାରି ଖୁସି ଲାଗିଛି। ତେବେ ଆଉ ଜଣେ ସାଥୀଙ୍କ ସହିତ ଯୋଡ଼ି ହେବା। ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର,
1: କଣ କହିବେ ଆଜିର ଟପିକ ବିଷୟରେ?
2: ତମେ କହିବି, ଆପଣ ପ୍ରୋଗ୍ରାମକୁ ଆସନ୍ତି, ବହୁତ ବଢିଆ ଲାଗେ ତମ କଥା, ଆଉ ତମର ଯୋଉ ବାର୍ତ୍ତାଳପ ବହୁତ ବଢିଆ ଲାଗେ, ଆଉ ଟପିକ ଟା ଆପଣ ତ ଆଜି ବହୁତ ବଢିଆ ରଖିଛନ୍ତି।
1: ବହୁତ ବହୁତ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି।
2: କଣ କହିଲ
1: ଯାହା ହଉ, ଆପଣ କାର୍ଯ୍ୟକ୍ରମ ସବୁ

0: ଶୁଣୁଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଉ ମୋର ମତେ ଜଣେ ଗିଫ୍ଟ କଥା ଝିଅ ମୋବାଇଲ ଜଣେ ଦେଇଥିଲେ, ସେଇ ଗିଫ୍ଟଟାକୁ ମୁଁ ତାକୁ ସାରିକି ରଖିଛି, କେବେ ହେଲେ ହଜିନି, ଯେତେବେଳେ ଖୋଜି ସେ ମିଳିଛି ଏବେ ମୋ ପାଖରେ ସେ ବି ଅଛି।
0: ଆଚ୍ଛା, ଫୋନଟି ବର୍ତ୍ତମାନ ଚାଲୁଛି ନା ଡେଡ୍ ଅବସ୍ଥାରେ ଅଛି?
1: ନାଇଁ ନାଇଁ, ତମ ସାର ହେଇ କଥା ହଉଛି।
0: ଆଚ୍ଛା, ସେଇ ଫୋନ ଆପଣ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ମୋର ଆଜିର ପ୍ରଶ୍ନ କିନ୍ତୁ ଥିଲା ଯେ ଆପଣ ଯେତେବେଳେ ଘର ଝଡ଼ାଝଡ଼ି କରନ୍ତି ବା ସଜାଡ଼ନ୍ତି କିଛି ପୁରୁଣା ଜିନିଷ, ଆପଣଙ୍କ ହାତରେ ସେମିତି କିଛି ପଡିଛି?
1: ସେମିତି ବହି ପତ୍ର ଭିତରେ ପଇସା ପତ୍ର ରହିଯାଇଥାଏ, ସେମିତି ମିଳେ ଯେତେବେଳେ ଝଡ଼ାଝଡ଼ି ହୁଏ ବାହାରେ, ବହୁତ ଖୁସି ଲାଗେ।
0: କୋଉ କାଳର ପଇସା ରହିଯାଇଥିବ, ପୁରା ସିଧା ହେଇ ଖଡ଼ଖଡ଼ ଥିବ?
1: ତାପରେ ମିଳିଯିବ ସେ ଜିନିଷଟା, ମନେ ପଡିବ ଯେ ଅନ୍ୟ କେତେ ଦିନ ମୁଁ ରଖିଥିଲି।
0: ଆଚ୍ଛା, କିନ୍ତୁ ଯେତେବେଳେ ଦରକାର ଥିବ ସେତେବେଳେ ମନେ ପଡିବନି?
1: ମନେ ପଡିବନି, ସେଇଠି ସେଇ ଜିନିଷ ଆସିବ, କିନ୍ତୁ ଖୋଜି ଖୋଜି ଅଧରା ହବ
0: ଆଖିରେ ଆସିବ। ଆଜ୍ଞା ଆଜ୍ଞା, ତାହେଲେ ଆପଣ ପାଇଛନ୍ତି?
1: ଆଜ୍ଞା ଆଜ୍ଞା, ନିଶ୍ଚିତ।
0: ବହୁତ ବହୁତ ଧନ୍ୟବାଦ ଆମ ସହିତ
1: ଯୋଡ଼ିଲେ। ରଖିଥିବା ଜିନିଷ ନିହାତି ମିଳିବ ମିଳିବ, କିନ୍ତୁ ଟିକେ ସମୟ ଲାଗିବ,
0: ସମୟ ଲାଗିବ। କେତେବେଳେ କେମିତି ପୁଣି ତା ପାଖକୁ ଗଲେ ସିଏ ଯଦି କେତେବେଳେ ଆମକୁ ଡାକେ ମନ ଭିତରେ, ତାହେଲେ ମିଳିଯିବ।
1: ନିଶ୍ଚିନ୍ତ ନିଶ୍ଚିନ୍ତ,
0: ନିହାତି। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ, ଏତେ ସୁନ୍ଦର କଥା କହିଲେ।
1: ନମସ୍କାର
0: ନମସ୍କାର। ତେବେ ଏମିତି ଗୋଟେ ପରେ ଗୋଟେ କଲ୍ ଆମ ସହିତ ଯୋଡ଼ି ହେଉଛନ୍ତି ଆମର ସାଥୀମାନେ, ଆଉ ସୁନ୍ଦର ସୁନ୍ଦର କଥା କହୁଛନ୍ତି ଯେ ଘର ସଜାଡ଼ିଲା ବେଳେ କେତେ ସବୁ ଜିନିଷ ପାଇଛନ୍ତି, କ'ଣ ସବୁ ସ୍ମୃତିର ଜିନିଷ ପାଇଛନ୍ତି ଯାହା ସେମାନଙ୍କୁ ପୁଣି ଖୁସି ଦେଇଛି, ପୁଣି ଆନନ୍ଦ ଦେଇଛି, କେତେ ଜିନିଷ ସାଇତି ରଖିଛନ୍ତି ସେ ବିଷୟରେ ଆମ ସହିତ ୱାନ୍ ବାଇ ୱାନ୍ କନେକ୍ଟ ହେଉଛନ୍ତି। ତେବେ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ
2: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସୁରେନ୍ଦ୍ର ପାତ୍ର କହୁଥିଲେ, ଯାଜପୁର ବୈତରଣୀ ରୋଡ଼ରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ଆଜ୍ଞା।
0: କ'ଣ କହିବେ ଆଜିର ଟପିକ ବିଷୟରେ?
2: ଟପିକ ବିଷୟରେ ଆଜ୍ଞା କହିବି, ମୋର ଗୋଟେ ଫଟୋ ମାନେ ଥିଲା, ମୁଁ 10 ବର୍ଷ ତଳର ଗୋଟେ ମାନେ ପାସପୋର୍ଟ ଫଟୋ ମୁଁ ବନେଇଥିଲି। ସେଇ ଫଟୋରେ ମୋର ଆଧାର ଥିଲା, ତା ସହିତ ଭୋଟର କାର୍ଡ ଥିଲା, ମାନେ ମୋ ଆଡମିଟ କାର୍ଡ ଏମିତି ସବୁ ଥିଲା ସେଇ ଫଟୋରେ। 10-12 ବର୍ଷ ତଳ କଥା ପୁରା କହୁଛି।
0: ଆଚ୍ଛା,
2: କିନ୍ତୁ ମୁଁ ସେ ଅରିଜିନାଲ ସେ ପାସପୋର୍ଟ ଫଟୋ କପିଟି ସେଟା ମାନେ ବହୁତ ସାରା ଚେଷ୍ଟା କରେ ଖୋଜିବା ପାଇଁ, ଯେ ବାରମ୍ବାର ଆଧାର କାର୍ଡ ତ ମୁଁ ଯୋଉଠି ଯାଏ ମୋର କାମ, ଆମର ଯୋଉଠି ମୁଁ ତ ଫାଇନାନ୍ସିଂ ଲାଇନ୍ରେ କାମ କରେ, ଦରକାର ପଡ଼େ ବେଳେ ବେଳେ, କିନ୍ତୁ ମନ ପଡ଼ିଯାଏ ଯେ ଆରେ ଫଟୋଟା ଥରେ ମୁଁ ପାଆନ୍ତିନି ମୋ ଘର ଭିତରୁ କୋଉଠି ମିଳିବନି। ନୂଆ ନୂଆ ଫଟୋ ଉଠେଇକି ଆମେ ତ ସେ ପୁରୁଣା ଫଟୋ ଖୋଜିଲା ଟାଇମ ଲାଗିବ, ଏଟା ମିଳିବ କି ନ ମିଳିବ କି ତା ମୂଷା କାଟିଦେଇ ସେ ଭଗବାନ ଜାଣନ୍ତି। କିନ୍ତୁ ଯେତେବେଳେ ଘର ମୁଁ ରହିବାରିଆ ଛୁଟିରେ ଘରେ ରୁହେ, ମୁଁ ଝଡ଼ାଝୁଡ଼ି କରେ, ମୁଁ ଖୋଜେ କିନ୍ତୁ ପାଏନି। କିନ୍ତୁ ମୋର ଥରେ ଏମିତି ଯୋଗ ଥିଲା, ମୋର କିଛି ପାଉତି କାଟିବାର ଥିଲା ଆମ ବିଲବାଡ଼ି ପାଇଁ, ଡକ୍ୟୁମେଣ୍ଟରେ ମୁଁ ଯାଇଥିଲି ଆର୍ଆଇ ଅଫିସ ପାଇଁ, ଘରକୁ ଯାଇଥିଲି, ଘରୁ ନେଇକି ଗଲି, ସେ ମତେ କହିଲେ ଯେ ତମର ସେ ନମ୍ବର ପ୍ଲଟର ତା ପାଉତିଟା ଆଣନ୍ତୁ ଯାଇ। ତୁରନ୍ତ ପୁଣି ଘରୁ ଆଇଲି ଗାଡି ନେଇକି, ତୁରନ୍ତ ଆଇଲି ଗାଡି, ଆସିକି ଖୋଜୁଥିଲି, ଖୋଜିଲା ଭିତରେ ସେ ଫଟୋଟି ସେ ମାନେ ଏମିତି ଥିଲା, ସେ ଜାଗାରେ ଗୋଟେ ପର୍ସ ଥିଲା, ପୁରୁଣା ପର୍ସ ତା ଭିତରେ ସେ ଫଟୋ ବାହାରିଲା, ମାନେ ତାପରେ ମୁଁ ସେ ଫଟୋଟା ଯେତେବେଳେ ପାଇଗଲି, ଏମାନେ ପାଉଥିନେ ବି କଣ, ସେ ଫଟୋକୁ ଦେଖିକି ଆଗେ ଆଖିରୁ ମୋର ଲୁହ ଝରି ପଡ଼ିଲା।
0: ମାନେ କେତେ ଖୋଜିଛନ୍ତି ସେ ଫଟୋକୁ, ମନେ ମନେ କେତେ ଝୁରିଛନ୍ତି ସେ ଫଟୋକୁ?
2: ଆଜ୍ଞା ଆଜ୍ଞା, କେତେ ଝୁରିଲା ପରେ ଯେତେବେଳେ ସେ ଫଟୋଟି ପାଇଗଲି, ମାନେ ଦୁଃଖ ପୁରା ଲାଗିଲା। ସେଠି ଥିଲେ ମୋ ସାଙ୍ଗରେ ଯିଏ ଯାଇଥିଲେ, ସେ କହିଲେ ଏବେ ଲେଟ୍ ହଉଛି, ଜଲ୍ଦି ପାଉଥିଲା ନେଇକି।
0: ଆପଣଙ୍କ ଭଏସ୍ରୁ ଜଣାପଡୁଛି ଆପଣ କେତେ ଖୋଜୁଥିଲେ ସେ ଜିନିଷଟିକୁ।
2: ଆଜ୍ଞା, ଫଟୋଟା ପାଇଲା ପରେ ତାକୁ ତୁରନ୍ତ ପୁରା ପୋଛିକି ପୁରା ମୋଡି ମୋଡି ହେଇକି, ମାନେ ଗୋଟେ ଶାଢୀ ଖାଇଯାଇଛି ବି ଏଇଭଳିଆ,
0: ତାକୁ
2: ସଫା କରିକି ମାନେ ରଖିଲି। ରଖିଲା ପରେ ତାକୁ ନେଇଗଲି ଗୋଟେ ମେସିନ୍ରେ ପୁରେଇଦେଲି, ମୁଁ କହିଲି ଭାଇ ଏଇଟା ଟିକେ ମାନେ ଏଇ ଯୋଉ ଜେରକ୍ସ ମେସିନ୍ରେ ପଶାଇଦେଲେ ଏମିତି ହେଇଯାଏ, ଆଜିକାଲି ନୂଆ ଫଟୋ ଭଳିଆ ଦେଖାଯାଏ, ବୋଲେ ଏଟା ଟିକେ କେମିତି କଣ କରିଦିଅନ୍ତୁ, ଫଟୋ ଯେମିତି ଚକାଚକ ପୁରା ଦେଖାଯିବ, କରିକି ଦେଲେ ଆଜି ପର୍ଯ୍ୟନ୍ତ ସେ ଫଟୋଟି ରଖିଛି ସାଇତି କରିକି। ଯେତେବେଳେ ଦେଖିଲେ ସେ ଫଟୋ, ତାପରେ ସେ ଫଟୋରେ ମୋ ଚେହେରା ଥିଲା ଅଲଗା, ସ୍ମାଇଲ ଥିଲା ଅଲଗା, ମାନେ ମୋର ଗୋଟେ ଅଲଗା ପ୍ରକାର ମାନେ ଥିଲା, ଆଟିଚ୍ୟୁଡ ଥିଲା, ସେତିକି
0: ପର୍ସନାଲିଟି କିଛି ଅଲଗା ଥିଲା, ଆଉ ଏବେ କିଛି ଚେଞ୍ଜ ହେଇଯାଇଛନ୍ତି।
2: ସେତିକିବେଳେ ମୋ ବୋଉ ବି ବଞ୍ଚିଥିଲା, ବାପା ବି ସେତିକିବେଳେ ଥିଲେ, ସେତିକିବେଳର ସେ ଫଟୋ ଦେଖିଲେ ବାପା ବୋଉ ସବୁ କଥା ମନେ ପଡ଼ିଯାଏ, ତ ଆଖିରୁ ଲୁହ ଅଟୋମେଟିକ ମୋର ଝରି ପଡ଼େ।
0: ଯାହା ହଉ, ସେ ଫଟୋ ସହିତ ଆପଣଙ୍କର ଏତେ ସ୍ମୃତି ଜଡିତ ହେଇକି ଅଛି, ଆପଣ ସେ ଫଟୋଟି ପାଇଲେ ସେଇଟା ବହୁତ ବଡ କଥା।
2: ଆଜ୍ଞା ଆଜ୍ଞା, ଆଜି ପର୍ଯ୍ୟନ୍ତ ତାକୁ ଆଇଜ କରି ରଖିଛି ସେ ଫଟୋ,
0: ନିହାତି ସେ ଫଟୋଟି ସେମିତି ଆପଣଙ୍କ ପାଖରେ ସବୁବେଳେ ଥାଉ, ଆପଣ ସବୁବେଳେ ସେ ଫଟୋକୁ ନିଜ ପାଖରେ ରଖିଥାନ୍ତୁ, ଆଉ ନିଜର ମନ କଥା ସେ

0: ଫଟୋ ସହିତ ବି ବହୁତ ସମୟରେ ସେୟାର କରନ୍ତୁ।
1: ଆଜ୍ଞା ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ ଓ ଆପଣଙ୍କର ମନର କଥା ସେୟାର କଲେ।
1: ନମସ୍କାର
0: ନମସ୍କାର। ତେବେ ଦେଖନ୍ତୁ ଆମର ସାଥୀ କେତେ ଇମୋସନାଲ ହେଇଗଲେ ଯେ ଗୋଟେ ପୁରୁଣା ଫଟୋ ପାଇଁ କେତେ ଖୋଜିଛନ୍ତି, କେତେ ଝୁରିଛନ୍ତି ସେ ଫଟୋକୁ, ଆଉ ସେ ଫଟୋ ଯେତେବେଳେ ମିଳିଯାଇଛି କାନ୍ଦିଛନ୍ତି ବି, ତାଙ୍କ ଭଏସ୍ରୁ ଜଣା ପଡ଼ିଗଲା ସେ କେତେ ଇମୋସନାଲ ହେଇଗଲେ। ତେବେ ନେକ୍ସଟ କଲ୍ କନେକ୍ଟ କରିବା। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?

0: ବିଭିନ୍ନ ପ୍ରକାର ଭୁଲା ରୋଗ ବି ଥାଏ ତେଣୁ ମୁଁ ତ ପୁରା ଭୁଲା ମଣିଷ ବହୁତ ସ୍ଥାନରେ ମୁଁ ବହୁତ ମାନେ ବସ୍ତି ଉଠି ଚାଲି ଆସିବି ମୋବାଇଲ ଛାଡି ଦେଇଥିବି କୋଉଠି ଛତା ଛାଡି ଦେଇଥିବି
1: ଯେମିତି
0: ବିଭିନ୍ନ ଜାଗାରେ ବହୁତ ଥର ଛାଡିଛି ଆଉ ଘରେ ବି ଗାଳି ଶୁଣିଛି ବହୁତ
1: ଭାଣିଜୀଙ୍କୁ ବି ଛାଡି ଦେଇ ଆସିଥିଲେ ବୋଲି ଗୋଟେ ଥର ଫୋନ ଇନ୍ରେ ବି କହିଛନ୍ତି
0: ଆଉ ଥରେ ଥରେ କଣ ହେଇଛି ନା ମୁଁ ଏସବିଏମ୍ କଲେଜରେ ପଢୁଥିଲି ମୁଁ ଗୋଟେ ସାଇକେଲଟା କିଣିଥିଲି ହରକୁଲେସ ସାଇକେଲ ମାତ୍ର ସେତେବେଳେ ତିନି ମାସ ଖଣ୍ଡ ହବ ନୂଆ ସାଇକେଲଟା ମୋ ଚାବି ଲାଗିଛି ଶୋଇଯାଇଛି ମୁଁ ଚାବି ଆଉ ଖୋଲିନି ତେଣୁ ମୁଁ ଚାରିଜଣ ସାଙ୍ଗ ଡାକିଲା ତା ସାଙ୍ଗରେ ପଳେଇଲି ପ୍ରାୟ ବିରିଡ଼ି ଫିରିଡ଼ି ଦୁନିଆ ବୁଲି ବୁଲି ଆଇଲି ଏମିତି ଭଗବାନଙ୍କ ଦୟାରେ ସାଇକେଲ ସେମିତି ଥୁଆ ହେଇଛି ଚାବି ସେମିତି ଲାଗିଛି ସାଇକେଲରେ
1: ସାଇକେଲଟିକୁ କେହି ନେଇନାହାନ୍ତି
0: କେହି ନେଇନାହାନ୍ତି ନିର୍ଦ୍ଧୁମ ଖରା ଦିନେ ଏମିତି ବସିଛି ଗୋଟେ ବଟ ଅଛି ତିନି ଅଛି ସେଇଠି ମୁଁ ବସେ ରାତିରେ ବି ଥଣ୍ଡା ସନ୍ଧ୍ୟାବେଳେ ବସେ ତା ଥରେ ମୁଁ ବସିଥିଲି ନାଗସାପ ବି ସେଠି ଚାଲନ୍ତି ସେଠି ଚାବିଟା ଛାଡି ଦେଇଛି ଉଠିକି ପଳେଇଲି ଜଣେ ସାଙ୍ଗ ଡାକିଲା ମୋ ଆମର ପ୍ଲଟ ବିଜନେସ ଅଛି ଜାଗା ଦେଖିବାକୁ କଷ୍ଟମରକୁ ପଳେଇଲି ପ୍ରାୟ ଘଣ୍ଟାଏ ପନ୍ଦର ମିନିଟ ଦେଢ ଘଣ୍ଟା ପରେ ଆସିଲା ବେଳକୁ ବେଳା ଭଲ ଥୁଆ ହେଇଛି କିନ୍ତୁ ମୁସଲିମ ଛୁଆ ସବୁ ଅଛନ୍ତି ଆଜିକାଲି ଆପଣ ଦେଖୁଥିବେ ଯୋଉ ପାଉଡର କାଟି ସବୁ ବୁଲୁଛନ୍ତି ମାନେ ଆପଣ କଥା ବୁଲେଇଲେ ବି କଥା କାଟି ନେଇ ପଳେଇବେ ସାଇକେଲ ଗାଡି ସବୁ ଚୋରି ହେଇଯାଉଛି ଭଗବାନଙ୍କୁ ଡାକିଲି ତିନି ହାତକୁ ଡାକିଲେ ମୁଁ ଯାହା ହଉ ଭଗବାନ ମତେଇ ଦେଲେ ଚାବି ସେମିତି ଥୁଆ ହେଇଛି ଗାଡି ସେମିତି ଥୁଆ ହେଇଛି
1: ଆଚ୍ଛା ଆପଣ ହଜିଥିବା ଜିନିଷ ଏମିତି ପାଇଛନ୍ତି
0: ବହୁତ ଥର ପାଇଛି ଆଉ ବହୁତ ଥର ପାଇଛି ଆପଣଙ୍କର ଏଟିଏମ୍ କାର୍ଡ ପ୍ୟାନ୍ କାର୍ଡ ପାଏ ଥରେ ଜଣଙ୍କର ପର୍ସ ପାଇଥିଲି ସାତ ହଜାର ସାଥିରେ ଥିଲା ବିଭିନ୍ନ ଜିନିଷ ଥିଲା ସେ ଲୋକକୁ ଫୋନ କଲି ସେ ଲୋକ ଆସିଲା ଏବଂ ସେ ନେଲା ବହୁତ ଖୁସିରେ ପୁରା ମାନେ ତାର ବିଭିନ୍ନ ଡକୁମେଣ୍ଟ ଥିଲା ଏବଂ ଜବରଦସ୍ତି ପକେଟରେ ମୋର ହଜାର ଟଙ୍କା ପୁରିଲା ମୁଁ ନାଇଁ ନାଇଁ ତମ ପଇସା ତମେ ନବ ମୋର ପଇସା ତମର ଦରକାର ନାହିଁ ବାଧ୍ୟ ହେଇକି ସେଠୁ ପାଞ୍ଚଶହ ଟଙ୍କା ଦେଇକି ଗଲା ମିଠା ଖାଇବା ପାଇଁ ଏଇଟା ଦେଲି ଆପଣଙ୍କ ତରଫରୁ ଆଉ
1: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ ଆପଣଙ୍କର ମନର କଥା ସେୟାର କଲେ
0: ଆଜ୍ଞା ରହିଲି ଜୟ ଜଗନ୍ନାଥ
1: ଜୟ ଶ୍ରୀ ଜଗନ୍ନାଥ

0: କନେକ୍ଟ ହେବେ ଆମର ସାଥୀ। ତେବେ ଆଜିର ପ୍ରଶ୍ନ ରହିଛି ଯେ ଆପଣ ଯେତେବେଳେ ଘର ସଜାଡୁଥାନ୍ତି ବା କିଛି ଝଡ଼ାଝଡ଼ି କରୁଥାନ୍ତି ସେତେବେଳେ କିଛି ପୁରୁଣା ଜିନିଷ କିଛି ପୁରୁଣା ସ୍ମୃତିର ଜିନିଷ ଆପଣଙ୍କ ହାତରେ ବାଜିଛି ଯେମିତିକି ଚିଠି ହେଲା। କିଛି ଜଣ ସାଥୀ କହିଲେ ଯେ କିଛି ଦିନ ତଳେ ପଇସା ରଖିଦେଇଛନ୍ତି ଆଉ ସେଟା ହଠାତ୍ କେତେବେଳେ ମିଳିଯାଇଛି ସେ ବି ଖୁସି ହେଇଛନ୍ତି ଚାବି ମିଳିଛି ସାଥୀମାନଙ୍କୁ। ତେବେ ନେକ୍ସଟ କଲ୍ କନେକ୍ଟ ହେଇସାରିଲାଣି ଆମ ସହିତ ଦେଖିବା। ଓହୋ କଲ୍ଟି ବାରମ୍ବାର କଟିଯାଉଛି କିଛି କଥା ନାହିଁ। ତେବେ ଏଇ ସୁନ୍ଦର ଟପିକ ବିଷୟରେ ବହୁତ ସାରା ମତାମତ ଆମ ସହିତ ସେୟାର କରୁଛନ୍ତି ଆମର ସାଥୀମାନେ ବହୁତ ଏକ୍ସାଇଟେଡ୍ ବି ଅଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି?
1: ଭୁବନେଶ୍ୱର କହୁଥିଲି କୃପା ସିନ୍ଧୁ କବି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ନମସ୍କାର
0: ନମସ୍କାର କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ବିଷୟରେ କହିବି କଣ, ଗୋଟେ ସାଇକଲ ସକାଳୁ ମୁଁ ଅଫିସ ଯାଇଥିଲି, ସାଇକଲ ଜଣଙ୍କ ଘର ଆଗରେ ଥୋଇଦେଇଛି ତାର ଆଉ ତାପରେ ଇଆଡେ କାମରେ ବ୍ୟସ୍ତ ରହିଛି ଆଉ ମନେ ପଡ଼ୁନି, ଯେତେବେଳେ ଦ୍ୱିପହରେ ଖାଇବାକୁ ବାହାରିଛି ସାଇକଲ ଖୋଜା ହେଇଛି ଆଉ କୁଆଡେ ସାଇକଲ ଗଲା।
0: ଆଚ୍ଛା
1: ମୁଁ କହିଲି ଆର ସାଇକଲଟା ତ ଏଇଠି ଥିଲା, ମୁଁ କହିଲି କେଉଁଠି ଆଉ ପୁଣି କାହା ଘରଟି ଥୋଇଲି ସେଇଠୁ। ମୁଁ କହିଲି ଯାଇକି ପଚାରି ଦିଏ ଟିକେ ସେ ହୋଟେଲ ଆଗରେ ମୁଁ ରଖିଛି ଆଉ ତାଙ୍କୁ, ସେ ସେଇଠୁ କହିଲା ଆରେ ଭାଇ ତମେ ସାଇକେଲ ଥୋଇଛ ମାନେ ଆସିକି କେତେ ଘଣ୍ଟା ହେଲାଣି? ସେତେବେଳେ 3-4 ଘଣ୍ଟା ହେଲାଣି।
0: ଆଚ୍ଛା
1: ମୁଁ କହିଲି ଆରେ ମୁଁ କହିଲି ଆଗେ ମନେ ନାହିଁ ପଳେଇଛି ତରବରରେ କଣ
0: ଯା ହଉ ସାଇକେଲଟି ମିଳିଗଲା।
1: ନାଇଁ ନାଇଁ ଆଉ ଗୋଟେ କଥା ହଉଛି କଣ, ମୋର ଗୋଟେ ମେଡିକାଲ ବହି ଗୋଟେ ଥାଏ ୱାର୍ଡ ବୁକ୍ ଗୋଟେ ମେଡିକାଲର, ସେଇଟା ମାନେ 3-4 ବର୍ଷ ହେଲା ମୋର ହଜି ଯାଇଥିଲା, ମାନେ ଟେବୁଲ ଉପରେ ଥିଲା କୋଉଠି ଗଲା କୋଉଠି ଗଲା ପାଇନି। ଏଇ ମଝିରେ ଏବେ ଗୋଟେ ସବୁ ସଫାସଫି ଯେତେବେଳେ କରିଛି ସେଟା ପେପର ଭିତରେ ସେ ବହିଟା ଥିଲା।
0: ଆଚ୍ଛା
1: ହଁ ସେଟା ପାଇଲି ସେତେବେଳେ ମୁଁ ସବୁ, କାହିଁକି ନା ଆମର ସବୁ ମେଡିକାଲରେ ଯୋଉ ଯୋଉ ୱାର୍ଡ ଗୁଡା ମୁଁ ବୁଝିପାରେନି ସେଥିରେ ଲେଖା ଥାଏ,
0: ଯେମିତି
1: ଗ୍ଲାଇସୋରିଆ ହେଲା ବା ଗ୍ଲାଇନେ ସେଗୁଡା କଣ ପାଇଁ ସେ ୱାର୍ଡ ରେ ଲେଖା ହେଇଥାଏ ମେଡିକାଲ ବହିରେ,
0: ସେଟା
1: ଓଡିଆରେ ଲେଖା ହେଇଥାଏ ପ୍ଲସ ଇଂଲିଶରେ ବି ଲେଖା ହେଇଥାଏ।
0: ଆଚ୍ଛା ଆପଣ ସେ ବହିଟିକୁ କିଣିକି ଆଣିଥିଲେ?
1: ହଁ ହଁ।
0: ଆଚ୍ଛା ଯା ହଉ ସେ ବହିଟି ଆପଣଙ୍କୁ ମିଳିଗଲା, ବହୁତ କାମରେ ଲାଗୁଥିବ ନିହାତି।
1: ନାଇଁ ନାଇଁ ହଁ ନିଶ୍ଚିତ। ଆଉ ଗୋଟେ କଥା କହୁଛି କଣ, ମୁଁ ଗାଡି ମୋର ଜୁପିଟର ଗାଡି ମୁଁ ନେଇକି ଯାଇଛି ସକାଳୁ କ୍ଲିନିକକୁ, ମାନେ ବ୍ୟାଗ ମୋର ତଳେ ଥୁଆ ହେଇଛି କିନ୍ତୁ ଗାଡିର ଚାବିଟା ହମ୍ପସ ହମ୍ପସ ପଡିକି ଗାଡି ଚାବି ହଜିଯାଇଛି ଆଉ, ମାନେ କ୍ଲିନିକରେ ପହଞ୍ଚିଲା ବେଳକୁ ଚାବି ଗାଡିରେ ଚାବି ନାହିଁ ବୋଲେ ଷ୍ଟାର୍ଟ ପୁଣି କେମିତି ବନ୍ଦ ହବ ଆଉ ସେଇଠୁ ସେ ଯାହା ହଉ ପୁଣି ଚୌକ ମାରିକି ବନ୍ଦ କରିଦେଲି। ମୁଁ କହିଲି ଆଉ ଯେତେବେଳେ ଯାହା ହବ କଣ କି, ମାନେ ସେ ଗାଡି ତ ଅନ୍ ରହିଲା ବ୍ୟାଟେରୀରେ ମାନେ ଚାବି ଅନ୍ ହେଇକି ଅଛି ନା, ଚାବିଟା ଖସି ହେଇଛି ଗାଡି ଅନ୍ ହେଇକି ରହିଲା, ଗାଡି ଅନ୍ ହେଇକି ରହିଲେ କଣ ହବ କିକ୍ ମାରିଲେ ଗାଡି ଷ୍ଟାର୍ଟ ହବ, ଚାବିରେ କଣ ମୋଡିଲେ ତାପରେ ସେଲ୍ଫ ମାରି ହବ କିନ୍ତୁ କିକ୍ ମାରିଲେ ଗାଡି ଚାବି ଷ୍ଟାର୍ଟ ହେଇଯିବ ଗାଡି, ମାନେ ମୁଁ ସେଠୁ ବହୁତ ମାନେ ବହୁତ ଅସୁବିଧା ମାନେ ପଡିଲି। ମୁଁ କହିଲି ଆରେ ଗାଡି ଷ୍ଟାର୍ଟ ଗୋଟେ ଯୋଉ ଯା ଘରକୁ ଯିବି ପୁଣି କଣ ବନ୍ଦ କଲେ ପୁଣି ଗୋଟେ ହବ ସିଏ ଗୋଟେ ତାର ଚୌକ ଟାଣ ସିଏ ଏମିତି ହେଇକି ଭାରି ଅସୁବିଧା ହେଲା। ଶେଷରେ ମାନେ ମୁଁ ତାକୁ 3-4 ବେଳେ ଯାଇକି ହାତକୁ ସେ ଯୋଉ ସବୁ ଚାବି ଫାବି ତିଆରି କରନ୍ତି ତା ପାଖକୁ ସେଇଠୁ ଗଲି, ଯେତେବେଳେ ସେ କହିଲା କଣ ଗାଡି ଚାବି ଯାହାର ନଥିବ ଯେତିକି ଆମେ ତିଆରି କରୁ 200 ଟଙ୍କା ନବୁ। ମୁଁ କହିଲି ଆରେ ଭଲ ଅସୁବିଧା, ମୁଁ କହିଲି ଏଇଟା ମୋ ନିଜ ଗାଡି ମୁଁ କଣ ଚୋରି କରିକି ଆଣିଛି ନା କଣ, ତମେ ମତେ କହୁଛ 70 ଟଙ୍କା ଆଉ 70-80 ଟଙ୍କା ନବା କଥା, ନା ନା 70-80 ଟଙ୍କା ଅଛି ଯେ କିନ୍ତୁ ଆମେ ଏଇଟା ତିଆରି କରିବୁ ମାନେ 150 ଟଙ୍କା ଅତି କମ୍ରେ ନବୁ। ମୁଁ କହିଲି ଯାହା ଆଉ କଣ କରିବୁ, ସେଠି ବାଧେଇକି ସେଠି 150 ଟଙ୍କା ଦେଇକି ମୁଁ ଗୋଟେ ଚାବି ପୁଣି ତିଆରି ମାନେ ତିଆରି କଲା ମତେ ଦେଲା ସେଠି ଗୋଟେ ଚାବିରେ, କାହିଁକିନା ସେଟା ଟାଙ୍କି ଖୋଲିବ ପ୍ଲସ ମାନେ ଡିକି ଖୋଲିବ ପ୍ଲସ ହ୍ୟାଣ୍ଡେଲ ଲକ୍ ବି ପଡିବ।
0: ଆଚ୍ଛା
1: ହଁ ତାପରେ ସେଇଠୁ ସେ ଯାହା ତାର 3-4 ଦିନ ପରେ ସେ ଚାବିଟା ମୋ ବ୍ୟାଗରେ ପଡିଛି, ଯେତେବେଳେ ମୋ ବ୍ୟାଗ ଅଣ୍ଡାଳିଛି ଗୋଟେ କଣ କାମ ପାଇଁ ତେଣୁ ସେ ଚାବିଟା ବ୍ୟାଗ ଭିତରେ ଥିଲା।
0: ଆଚ୍ଛା ଆଚ୍ଛା ଅର୍ଥହାନି ପରେ ଜିନିଷଟି ମିଳିଛି।

0: ମାନେ କଣ କହିବେ ମୁଁ କହିଲି ସାର୍ ଯାହା ପାଇଁ ମୋର ଏତେ ବେଗଟା ଖୋଜିଥିଲେ ମୋର ତାକୁ ଧାରି ହେଇଥାନ୍ତା ସେତେବେଳେ ଆଉ ମନେ ନାହିଁ ମୁଁ କହିଲି ଆରେ କୋଉଠି ଗୋଟେ ବାଟରେ ପଡିଗଲା ଆଉ କଣ କରାଯିବ
1: ତେଣୁ ଆଉ ଗାଡି ତ ମାନେ ନହେଲେ ଅଚଳ ନା ତେଣୁ ଚାବିଟି ତିଆରି କରିସାରିବା ପରେ କିନ୍ତୁ ନିଜ ବ୍ୟାଗ୍ର ହିଁ ମିଳିଛି
0: ତିନି ଚାରି ଦିନ ପରେ ମିଳିଲା
1: ଆଚ୍ଛା
0: ଗୋଟେ ଭାରି ଗୋଟେ ଏମିତି ଗୋଟେ
1: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ହେଲେ ଆପଣଙ୍କର ଯାହା ବିତିଛି ଆପଣଙ୍କ ସହିତ ତାକୁ ସେୟାର କଲେ ଆମ ସହିତ ବହୁତ ବହୁତ ଧନ୍ୟବାଦ
0: ନମସ୍କାର
1: ତେବେ ଆଜିର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋକୁ ଏଇଠି ୱାଇଣ୍ଡ ଅପ୍ କରିବାର ସମୟ ହେଇଗଲାଣି ଅଲରେଡି ଆଉ ଗୋଟେ ଦୁଇ ମିନିଟ୍ ତେବେ ଯେଉଁମାନେ ଆମ ସହିତ ଯୋଡି ହେଲେ ଆଜି ଆମ ସହିତ ନିଜର ମତାମତ ନିଜର ମନ କଥା ସେୟାର କଲେ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଯେଉଁମାନଙ୍କର କଲ୍ ଲାଗିପାରିଲା ନାହିଁ ସେମାନେ ଆଦୌ ମନ ଦୁଃଖ କରନ୍ତୁ ନାହିଁ ସମସ୍ତଙ୍କର କଲ୍ ଆମେ ନେବା ପାଇଁ ଚେଷ୍ଟା କରିବା ଯେହେତୁ ଗୋଟିଏ ଘଣ୍ଟାର ସମୟ ସେ ଭିତରେ ଆମେ ଟ୍ରାଏ କରିବା ଅଧିକରୁ ଅଧିକ ଶ୍ରୋତା ଆମ ସହିତ ଯୋଡ଼ି ହୁଅନ୍ତୁ ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର କଥା ପାଇଁ ଯେତେବେଳେ ଆପଣ ଘରେ କୌଣସି କାମ କରୁଛନ୍ତି ସଜାସଜି କରିଛନ୍ତି କିଛି ଜିନିଷ ଆପଣ ପାଇଛନ୍ତି ଯେଉଁ ଜିନିଷ ଆପଣଙ୍କ ସହିତ ବହୁତ ବହୁତ ଭଲ ଭାବରେ ଜଡ଼ିତ ସେସବୁ କାହାର ସର୍ଟିଫିକେଟ୍ ହେଇଛି ଫଟୋ ହେଇଛି ପଇସା ହେଇଛି ଚିଠି ହେଇଛି ପେନ୍ ହେଇଛି ଚାବି ହେଇଛି ତେବେ ଏତେ ସାରା ମେମୋରୀ ଆପଣମାନଙ୍କ ପାଖରେ ଅଛି ହଁ ମେମୋରୀ ଚିପ୍ ବି ଅଛି ତେବେ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ବି ଜଣେଇବି ଯେ ଏତେ ଭଲ ପାଇବା ଆମକୁ ଦେଉଛନ୍ତି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି ଧୈର୍ଯ୍ୟର ସହିତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ଏଇଠି ରଖିବା ଆଜି ପାଇଁ ଟାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଲିନ୍ ବକାଟେକ୍ ଦେଲ୍ ସେଇ ଦେଲ୍ତାକ୍

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 125,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ରାଜଧାନୀରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଫୁଡ୍ ଆଗ୍ରୋ ଆଣ୍ଡ ବାୟୋଟେକ୍ ସମ୍ମିଳନୀ 2026କୁ ସମ୍ବୋଧନ କରି ରାଜ୍ୟପାଳ ଏହା କହିଛନ୍ତି। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଥିପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ରାତି 7:00

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ସନ୍ଧ୍ୟା 6:06 ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ ଶୁଣିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା 7:25 ଶୁଣିବେ ଚଳଚ୍ଚିତ୍ରର ଗୀତ ସନ୍ଧ୍ୟା 7:30 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ ସନ୍ଧ୍ୟା 7:32 ସନ୍ଧ୍ୟା ଆସର ଶୁଣିପାରିବେ ଗୀତରେ ମିତରେ ଶୁଣିପାରିବେ ରାତି 8:02 ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍

0: ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ଏଥିରେ ବିଷୟ ରହିଛି ଅଂଶୁଘାତର ଆୟୁର୍ବେଦ ଚିକିତ୍ସା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ। ସକାଳ 8:30 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ସକାଳ 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା ଶୁଣିପାରିବେ। ସକାଳ 9:45 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10 ଏବଂ ରାତି 10। ଏଥିରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11 ଶୁଣିବେ କଳାକାର, ଦିନ 11:30 ଶୁଣିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କିଛି କଥା କିଛି ଗୀତ ଶୁଣିବେ ଦିନ 12। ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ଅପରାହ୍ନ 3:30 ଶୁଣିବେ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4 କୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 45ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିପାରିବେ ଚଳଚ୍ଚିତ୍ରର ଗୀତ। ସନ୍ଧ୍ୟା 7:30 ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ ଶୁଣିପାରିବେ। ସନ୍ଧ୍ୟା 7:30 ଶୁଣିପାରିବେ ସନ୍ଧ୍ୟାସର ଗୀତରେ ଭିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ସୀ ତିଲତାକ। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ।
1: ଏପିସୋଡ 44।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଧରଣୀରେ ସନ୍ଧ୍ୟା ଉପନୀତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟାକ୍ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି।

ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ

ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23ଟି ବିଭାଗ ଓ 5ଟି ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଚ୍ଛ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ଭଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍କୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛ ସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326, ବିଏସ୍ଏନ୍ଏଲ୍ର 66ଟି 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି, ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକ ଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି।
ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏ ନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ଚନ୍ଦ୍ର ଶପଥୀ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ରାଜଧାନୀରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଫୁଡ୍ ଆଗ୍ରୋ ଆଣ୍ଡ ବାୟୋଟେକ୍ ସମ୍ମିଳନୀ 2026କୁ ସମ୍ବୋଧନ କରି ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ ଏବଂ ବିଜୁଳି ସହ ଘଡ଼ଘଡ଼ି ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

Musically yours, 100.4 Akashwani FM Rainbow ka Tak Dil Se Dil Tak. Dil Se Dil Tak re jyoti achi apanka sahita. Au samastanku janauchi subha sandhya. ଆମେ ଯାହା ବି ଖାଉଛୁ ଆମର ରୋଷେଇ ଘର ଯାହା ବି ନା ଅଧୁରା ଲାଗେ ଆଜି ଆମେ କଥା ହେବା ତାରି ବିଷୟରେ ହଁ ହଁ ଆଉ କେହି ନୁହେଁ ଆମ ରୋଷେଇ ଘରେ ଥିବା ବିଭିନ୍ନ ପ୍ରକାର ମସଲା କଥା ଟିକେ ଭାବିଲେ ଦେଖି ହଳଦୀର ଯୋଉ ସୁନ୍ଦର ରଙ୍ଗ ଜିରାର ଯୋଉ ବାସ୍ନା ଆଉ ଲବଙ୍ଗର ଯୋଉ ତୀକ୍ଷ୍ଣ ସ୍ୱାଦ ଗୁଜୁରାତିର ମିଠା ସହିତ ତାର ଯୋଉ ବାସ୍ନା ଏସବୁ ଯେତେବେଳେ ମିଶିଯାଏ ଖାଦ୍ୟକୁ କେତେ ସୁନ୍ଦର କରିଦିଏ କହିଲେ ଭାରତକୁ ବହୁଦିନ ଧରି ଲ୍ୟାଣ୍ଡ ଅଫ୍ ସ୍ପାଇସେସ୍ ବୋଲି ବି କୁହାଯାଉଥିଲା ପ୍ରାଚୀନ କାଳରେ ୟୁରୋପୀୟ ବ୍ୟବସାୟୀମାନେ କେବଳ ଭାରତୀୟ ମସଲା ପାଇଁ ହଜାର ହଜାର କିଲୋମିଟର ଯାତ୍ରା କରୁଥିଲେ

ହଁ, ଅନେକ ମସଲା ଅଛି ଆମ ଭାରତରେ ଯାହା ଆମ ଭାରତୀୟ ଖାଦ୍ୟକୁ ସୁଆଦିଆ କରାଏ ଆଉ ଆଖିକୁ ଦେଖିବାକୁ ଭାରି ସୁନ୍ଦର ବି ଦେଖାଯାଏ। ସକାଳେ ଯେତେବେଳେ ଘରେ ଆମର ପଞ୍ଚଫୁଟଣ ଫୁଟେ, ଜିରା ସୋରିଷ ନହେଲେ ତେଜପତ୍ରର ବାସ୍ନା ଯେତେବେଳେ ଚାରିଆଡ଼େ ବ୍ୟାପିଯାଏ, ସେତେବେଳେ ସକାଳର ଭୋକଟା ଆପେ ଆପେ ବଢ଼ିଯାଏ ନା। କ'ଣ ପାଇଁ ଏମିତି ହୁଏ ଜାଣିଛନ୍ତି? ଇଏ ହେଉଛି ଆମ ମସଲାର ଯାଦୁ। ଆମ ଭାରତର ମସଲା ଏତେ ମୂଲ୍ୟବାନ ଯେ ଏସବୁକୁ ବାହାର ଦେଶର ଲୋକମାନେ ଖୁବ୍ ବେଶୀ ଭଲ ପାଆନ୍ତି। ବିଦେଶୀ ବ୍ୟବସାୟୀମାନେ ସମୁଦ୍ର ପାର କରି କେବଳ ମସଲା କିଣିବାକୁ ହିଁ ଭାରତ ଆସୁଥିଲେ।

ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ମସଲା ଉତ୍ପାଦକ ଦେଶମାନଙ୍କ ଭିତରୁ ଗୋଟିଏ। ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାର ମସଲା ଉତ୍ପାଦନ ହୁଏ। ଆମ ଦେଶରେ କେରଳକୁ ପ୍ରାୟତଃ ସ୍ପାଇସ୍ ଗାର୍ଡେନ୍ ଅଫ୍ ଇଣ୍ଡିଆ ବୋଲି ବି କୁହାଯାଏ। ଭାରତୀୟ ମସଲା 150ରୁ ଅଧିକ ଦେଶକୁ ରପ୍ତାନୀ ବି କରାଯାଏ। ଆମର ଏହି ଭାରତୀୟ ମସଲା କେବଳ ସ୍ୱାଦର ମାନେ ଆମ ଖାଦ୍ୟର ଯାହା ସ୍ୱାଦ ରହିଛି ତାକୁ ବଢ଼ାଏ ଏ କଥା ନୁହେଁ। ଏଇ ଯେଉଁ ମସଲା ଆମର ସଂସ୍କୃତି, ଆମର ପରମ୍ପରା, ଆମର ଇତିହାସର ବି ଗୋଟେ ସୁନ୍ଦର ଅଂଶ। ଆମର ଜେଜେମା ଆଈମାନେ ଯେତେବେଳେ ଆମର ଦେହପା ଖରାପ ହେଲେ କୌଣସି ଘରୋଇ ଉପଚାର କରୁଥିଲେ, ଆଉ ସେଇଥିରେ ଆମର ଅଧିକାଂଶ ସମୟରେ ସାମିଲ ହେଉଥିଲା ଆମ ଘରୋଇ ମସଲା।

ଆମ ଭାରତରେ ଯେତେ ପ୍ରକାର ମସଲା ମିଳେ ସେସବୁ ଆଉ କୌଣସି ଦେଶରେ ଦେଖିବାକୁ ମିଳେନି। ଆଉ ସବୁ ମସଲାର ଏତେ ସୁନ୍ଦର ବାସ୍ନା, ସେଇ ବାସ୍ନା ଖାଦ୍ୟରେ ଯେତେବେଳେ ଖେଳିଯାଏ, ଓହୋ, ତାର କଥା ନ କହିଲେ ନ ସରେ। ଆଜି କାହିଁକି ଏ କଥା ପଡ଼ିଛି? ହଁ, ଆଜି ହେଉଛି ନ୍ୟାସନାଲ୍ ହର୍ବସ୍ ଆଣ୍ଡ ସ୍ପାଇସେସ୍ ଡେ।

ଆଚ୍ଛା ଜି, ଆମ ରୋଷେଇ ଘରକୁ ବାସ୍ନାରେ ଭରି ଦଉଛି, ଆମର ଭୋକକୁ ବଢେଇ ଦଉଛି, ତାକୁ ଆମେ କେମିତି ଭୁଲି ଯିବା? ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଦିଲ୍ ସେ ଦିଲ୍ ତକ୍ରେ ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆଜି ଆପଣଙ୍କ ସହିତ।

0: ఆకాశవాణి సంవాద పొడుచుంటి చందన్ ఘోష్ ముఖ్య సంవాద. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସପ୍ତସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ. ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ. ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି. କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: जन कल्याणकारी

0: କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାରବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए जिसमें भारत को एक बहुत बड़ी खेल शक्ति के रूप में उभरा है। वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
2: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुछंती आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଶ୍ରୀ ମୋଦିଙ୍କର ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଉଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର निज अभिनंदन बार्तारे कहिछंती मोदी नेतृत्वाधीन सरकार विभिन्न संस्कारमूलक

ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିଭିଭୂମି ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ସନ୍ଧ୍ୟା ଆସର ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ସନ୍ଧ୍ୟା ଆସରରେ ଆମ ପାଖରେ ଆଉ ଗୋଟିଏ ଏସ୍ଏମ୍ଏସ୍ ଆସି ପହଞ୍ଚି ଯାଇଛି ଏସ୍ଏମ୍ଏସ୍ କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଲେଖିଛନ୍ତି ଜ୍ୟୋତିପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି ଜ୍ୟୋତିପା ସବୁ ଏସ୍ଏମ୍ଏସ୍ ସଙ୍ଗ୍ ଟିକେ ଟିକେ ବାଜୁଛି କିନ୍ତୁ ଆମର ଏସ୍ଏମ୍ଏସ୍ ସଙ୍ଗ୍ ବିଲକୁଲ ବାଜୁ ନାହିଁ ଅପା ଟିକେ ଆମ ପ୍ରତି ଧ୍ୟାନ ଦେବେ କାରଣ ଆମର ସବୁ ଷ୍ଟାଫ୍ ନନ୍ ଓଡ଼ିଆ ସେମାନେ ଟିକେ ଟିକେ ମନ ଖରାପ କରୁଛନ୍ତି ସାଥି ସେମିତି କିଛି କଥା ନାହିଁ ଯେ ଆପଣଙ୍କର ଗୀତ ବାଜୁନି ସମୟର ଅଭାବରୁ ହୁଏତ ଆପଣଙ୍କର ଗୀତକୁ ସ୍ଥାନ ଦେଇ ହେଉନଥିବ ତଥାପି ଚେଷ୍ଟା କରିବୁ ଆପଣଙ୍କ ଗୀତକୁ ସ୍ଥାନ ଦେବା ପାଇଁ ସେମିତି କିଛି ମନ ଖରାପ କରନ୍ତୁନି ନିହାତି ଭାବରେ ଯେକୌଣସି ଗୀତ ବାଜୁ ଆପଣ ସମସ୍ତେ ଗୀତ ଶୁଣିକି ଏନ୍ଜୟ ନିହାତି ଭାବରେ କରୁଥିବେ ୟାର ଗ୍ୟାରେଣ୍ଟି ତ ମୁଁ ଦେଉଛି ତେବେ ମନ ଖରାପ ଆଦୌ କରନ୍ତୁନି ଆମେ ଚେଷ୍ଟା କରିବୁ ଗୀତ ବଜେଇବା ପାଇଁ ଆପଣଙ୍କର ଯେହେତୁ ସମୟ ଆମକୁ ଏକ ଘଣ୍ଟା ସମୟ ମିଳୁଛି ସେ ଭିତରେ ଯେତିକି ଗୀତ ପାରୁଛୁ ଆମେ ବଜାଉଛୁ ବାକି ସମସ୍ତଙ୍କର ନାଁ ନେଇଯିବା ପାଇଁ ଚେଷ୍ଟା କରୁଛୁ ତେବେ ଆମ ସହିତ ଯୋଡ଼ି ହେଉଛନ୍ତି ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଆପଣ

ରେଗୁଲାର ଶୁଣୁଛନ୍ତି, ରେଗୁଲାର ଏସ୍ଏମ୍ଏସ୍ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ସେ ଲେଖିଛନ୍ତି ଯେ ଆଜି ଆମର ଅଫିସ୍ ଷ୍ଟାଫ୍ ଅଲିଶା ଆପାଙ୍କର ଫାର୍ଷ୍ଟ ମ୍ୟାରେଜ୍ ଆନିଭର୍ସରୀ, ସେଥିପାଇଁ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇବେ। ତେବେ ଆମ ତରଫରୁ ମଧ୍ୟ ଅଲିଶା ଆପାଙ୍କୁ ହାପି ୱେଡିଂ ଆନିଭର୍ସରୀ, ତାଙ୍କର ଜୀବନ, ଦାମ୍ପତ୍ୟ ଜୀବନ ସୁଖମୟ ହେଉ, ସବୁବେଳେ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଦୁହେଁ ଦୁହିଁଙ୍କର ସାଥିରେ ଏମିତି ସବୁବେଳେ ରୁହନ୍ତୁ। ଏବଂ ଲେଖିଛନ୍ତି, ଦୁନିଆ ପାଇଁ ପଦେ ଚାନ୍ଦ କି ରୋଶନୀ ସେ ଭି ପ୍ୟାରି ହୋ ତୁମ, ଦିଲ କି ହର ଧଡ଼କନ କି ୟାରି ହୋ ତୁମ, ନା ମିଲେ ଦୁନିଆ ମେ ତୁମ ଜୈସା କୋଇ, ମେରି ଜିନ୍ଦଗୀ କି ସବସେ ଖାସ କାହାନୀ ହୋ ତୁମ। ଏହି ଶାୟରୀ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ ସୁନ୍ଦର ସୁନ୍ଦର ଶାୟରୀ ଆପଣ ଲେଖୁଛନ୍ତି, ବହୁତ ଭଲ ଲାଗୁଛି। ଏବଂ ଲେଖିଛନ୍ତି ଯେ ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଉପସ୍ଥାପନା ସବୁ ଶୁଣୁଛନ୍ତି ଏବଂ ବାରମ୍ବାର ଏସ୍ଏମ୍ଏସ୍ କରୁଛନ୍ତି ଯେ ଭଲ ଲାଗୁଛି ବୋଲି। ଏବଂ ଲେଖିଛନ୍ତି, ଆଗକୁ ରଜ ଆସୁଛି, ତେଣୁ ଛୁଟିରେ ଘରକୁ ଯିବେ ଏବଂ ରଜ ପାଳିବେ, ମାନେ ତାଙ୍କର ପର୍ବ ନୁହେଁ, ଓଡ଼ିଆ ନୁହନ୍ତି, ତେଣୁ ରଜ ଛୁଟିରେ ନିହାତି ଘରକୁ ଯିବେ ଏବଂ ସାଙ୍ଗସାଥୀଙ୍କ ସହିତ ରଜ ବି ପାଳିବେ, ନମସ୍କାର କହିଛନ୍ତି। ଏବଂ ଟୁନା ଭାଇନା, ରମେଶ ଭାଇ, ଉର୍ମିଳା ଅପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି। ସେଥି ବହୁତ ବହୁତ ଧନ୍ୟବାଦ, ଆମ ସହିତ ଯୋଡ଼ି ହୋଇଛନ୍ତି, ଆଉ ଏତେ ଲମ୍ବା ଏସ୍ଏମ୍ଏସ୍ ଆମ ପାଖକୁ ଲେଖିଛନ୍ତି। ତେବେ ଆଉ ଜଣେ ସାଥୀ ଆମ ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି, ସବୁଥରକ ଭରି ରାଜେନ୍ଦ୍ର ନାନା ନୂଆଗାଁ ରୁଲ, ଏବଂ ଲେଖିଛନ୍ତି, ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି, ପ୍ରଣାମ କରୁଛି, ଆପଣଙ୍କୁ କଲ୍ୟାଣ କରନ୍ତୁ ଏବଂ ସୁସ୍ଥ ନିରାମୟ ଜୀବନ ପ୍ରଦାନ କରନ୍ତୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆଶୀର୍ବାଦ ପାଇଁ। ତେବେ ପହଞ୍ଚୁଛି ଆଉ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ ଆସନ୍ତା 19 ଏବଂ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ସୁରକ୍ଷିତ ସୁବ୍ୟବସ୍ଥିତ କରିବା ପାଇଁ ଆଜି କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାତି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଏକ ବିଶେଷ ଲୋକ ଅଦାଲତ ଆସନ୍ତା 21, 22 ଏବଂ 23 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ

ଆମ ସମସ୍ତଙ୍କର ସୁନ୍ଦର ସମ୍ପର୍କ ରହିଛି ଏହି ଗୀତ ସହିତ। ହଁ, ସତରେ ଏହି ଗୀତ ହିଁ ଆମ ମନର ମିତ। ଆଚ୍ଛା, ଏଇ ଗୀତର ତାଳେ ତାଳେ ଯଦି ହେଡ଼ଫୋନ୍ଟା କାନରେ ଲାଗିଥାଏ, ହଁ ସେଇ ହେଡ଼ଫୋନ୍, ଯେଉଁ ହେଡ଼ଫୋନ୍କୁ କାନରେ ଦେଇ ଗୀତ ଶୁଣିଲା ବେଳେ ମୁଁ ତୁମକୁ ଅନୁଭବ କରିପାରେ। ହଁ, ସେଇ ହେଡ଼ଫୋନ୍, ଯେଉଁ ହେଡ଼ଫୋନ୍ରେ ମୋର ଅନେକ ଭାବନା ଲୁଚି ରହିଛି। ଆଜି ହେଡ଼ଫୋନ୍ ସହିତ କିଛି ସମୟ ବିତେଇବା। ହଁ ହଁ, ଆଜି ଗୀତ ସହିତ କିଛି ସମୟ ବିତେଇବା। ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ, ଆଉ ମିତ ବସିଛି ଜ୍ୟୋତି ଆପଣଙ୍କ ସହିତ। କେତେ ପ୍ରକାର ମନର କଥା, କେତେ ପ୍ରକାର ମନର ବ୍ୟଥା ଏଇ ଗୀତ ଆମ ସବୁ ପାଖକୁ ନେଇ ଆସେ, ଆଉ ସେଇ ହେଡ଼ଫୋନ୍, ସେଇ ହେଡ଼ଫୋନ୍ ବାଟ ଦେଇ ସେଇ ଗୀତଗୁଡ଼ିକ ଏକଦମ ହୃଦୟକୁ ଛୁଇଁଯାଏ। ଯେତେବେଳେ ସ୍ୱପ୍ନ ଭାଙ୍ଗେ ସେତେବେଳେ ବି ହେଡ଼ଫୋନ୍ ଥାଏ, ଯେତେବେଳେ ସ୍ୱପ୍ନ ପୁରା ହୁଏ ସେତେବେଳେ ବି ହେଡ଼ଫୋନ୍ ସାଙ୍ଗରେ ଥାଏ।

ହଁ, ଏଇ ହେଡ୍‌ଫୋନ୍ ଗୋଟେ ଛୋଟିଆ ଜିନିଷ, କିନ୍ତୁ ଏଇ ହେଡ୍‌ଫୋନ୍ ସହିତ ଜଡ଼ିତ ଥାଏ କେତେ କାହାଣୀ। କେବେ ଗୀତରେ ହୃଦୟର କଥା କହେ, କେବେ ନିରବତାରେ କାହାର ଅନୁଭବକୁ ଶୁଣାଏ ଏଇ ହେଡ୍‌ଫୋନ୍। ଆମ ହୃଦୟରେ ସବୁବେଳେ ତାଜା ହୋଇ ରହିଥିବା ପ୍ରେମ ମଧ୍ୟ ଠିକ୍ ଏଇ ହେଡ୍‌ଫୋନ୍ ଭଳି ସାରା ଦୁନିଆର କୋଳାହଳ ଭିତରେ ଦୁଇଟି ହୃଦୟକୁ ଗୋଟିଏ ସୁରରେ ବାନ୍ଧିଦିଏ ଏଇ ହେଡ୍‌ଫୋନ୍।

କେବେ ଏକାଏକ ବସି ହେଡ଼ଫୋନ୍ ଲଗେଇ ଗୀତ ଶୁଣିଥିବେ ନିହାତି। ସେଇ ଗୀତର କିଛି ଲାଇନ୍ ହଠାତ୍ କାହାର ମୁହଁକୁ ମନେ ପକାଇ ଦିଏ, ତାପରେ ଲାଗେ ଏ ଗୀତଟି ମନେ ହେଉଛି କେବଳ ଆଉ କେବଳ ସେଇ ଲୋକଟି ପାଇଁ, ସେଇ ଲୋକଟି ପାଇଁ ଲେଖା ହେଇଛି, ସେଇ ଲୋକଟି ପାଇଁ ସ୍ୱରରେ ସଜା ହେଇଛି, ଆଉ ସେଇ ଲୋକଟି ପାଇଁ ମୁଁ ଅନୁଭବ ବି କରିପାରୁଛି। ଏମିତି ହୁଏ ନା?

ଗୋଟିଏ ହେଡ଼ଫୋନର ଦୁଇଟି ପାର୍ଶ୍ୱ ପରି ତୁମେ ଆଉ ମୁଁ ଅଲଗା ହେଲେ ବି ଜଡ଼ିତ। ସୁର ଯେତେବେଳେ ପ୍ରେମର ହୁଏ ଦୂରତା ମଧ୍ୟ ଲାଗେ ଅତି ନିକଟ। ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ଆପଣଙ୍କ ହୃଦୟରେ ବି କାହାର ନା କାହାର ନାଁ ନିହାତି ଭାବରେ ଆସୁଥିବ। ତେବେ ହେଡ଼ଫୋନର ଭଲ୍ୟୁମ୍କୁ ଆଉ ଟିକିଏ ବଢ଼ାନ୍ତୁ, ଆଉ ପହଞ୍ଚୁଛି ଗୋଟିଏ ସୁନ୍ଦର ରୋମାଣ୍ଟିକ୍ ଟ୍ରାକ୍ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ପ୍ରେମ ସ୍ମୃତି ଆଉ ହେଡ଼ଫୋନର ସମ୍ପର୍କ ଅଦୃଶ୍ୟ ସମ୍ପର୍କ, ହଁ ଏଇ ସମ୍ପର୍କ କାହାକୁ ଦେଖାଯାଏନି। ଶୁନଶାନ ରାତିରେ ହାଲକା ହାଲକା ପବନରେ କାନରେ ଗୋଟିଏ ହେଡ଼ଫୋନ ଥାଏ। ଜୀବନରେ କେତେ ଲୋକ ଆସନ୍ତି ଆଉ ଯାଆନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଗୀତର ପ୍ରତ୍ୟେକ ଶବ୍ଦରେ ମନେ ପଡ଼ନ୍ତି, ପ୍ରତ୍ୟେକ ଧାଡ଼ିରେ ମନେ ପଡ଼ନ୍ତି। ହେଡ଼ଫୋନ କାନରେ ଥାଏ, ହୃଦୟରେ ଗୀତ ବାଜୁଥାଏ, ଆଉ ଗୀତର ପ୍ରତ୍ୟେକଟି ଧାଡ଼ିରେ କେବଳ ତୁମର ନାଁ ହିଁ ଶୁଣାଯାଉଥାଏ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟକ୍ ଦିଲ୍ ସି ଦିଲ୍ ତାକ୍ ଦିଲ୍ ସେ ଦିଲ୍ ତାକ୍ରେ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆପଣଙ୍କ ସହିତ। ଆଉ ଷ୍ଟୁଡିଓ ଘଣ୍ଟାରେ ସମୟ କହୁଛି ଆରମ୍ଭ କରିବା ଅଭୁଲା ସ୍ମୃତି।

1957ରେ ତିଆରି ହୋଇଥିଲା ଗୋଟିଏ ଐତିହାସିକ ଭାରତୀୟ ଡ୍ରାମା ଫିଲ୍ମ, ଯାହାର ନିର୍ଦ୍ଦେଶନାରେ ଥିଲେ ମେହବୁବ ଖାନ୍। ଆଉ ଏହି ଫିଲ୍ମରେ ଦେଖାଦେଇଥିଲା ଜଣେ ଭାରତୀୟ ନାରୀଙ୍କର ସଂଘର୍ଷ, ତ୍ୟାଗ, ନୈତିକ ମୂଲ୍ୟର ଅମର କାହାଣୀ। ଆଉ ଏହି ଫିଲ୍ମକୁ ମିଳିଥିଲା ପ୍ରଥମ ଥର ଜି ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମରେ ଏକାଡେମୀ ଆୱାର୍ଡ ମଧ୍ୟ ଆୱାର୍ଡରେ ନାମାଙ୍କିତ କରାଯାଇଥିଲା ଏହି ଫିଲ୍ମକୁ। ତେବେ ଫିଲ୍ମର ନାଁ ମଦର ଇଣ୍ଡିଆ। ନିହାତି ଭାବରେ

ଫିଲ୍ମର କାହାଣୀ ଆପଣଙ୍କ କାନରେ ପଡ଼ିଥିବ, ଦେଖିଥିବେ ନିଶ୍ଚିତ ଭାବରେ। ତେବେ ଶୁଣିନେବା ମଦର ଇଣ୍ଡିଆ ଫିଲ୍ମରୁ କିଛି ସୁନ୍ଦର ଗୀତ। ପ୍ରଥମ ଗୀତଟି ଶମ୍ଶିଦ୍ ବେଗମ୍ଙ୍କ କଣ୍ଠରେ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଶୋ ଚାଲିଛି ଅଭୁରା ସ୍ମୃତି। ଅଭୁରା ସ୍ମୃତିରେ ଜ୍ୟୋତି ଅଛି ଆପଣଙ୍କ ସହିତ। ଆଉ ଆଜି ଆମେ କଥା ହେଉଛେ ଫିଲ୍ମ ମଦର ଇଣ୍ଡିଆ ବିଷୟରେ। ମୁଖ୍ୟ କଳାକାର ଭାବରେ ଏଥିରେ ଦେଖାଦେଇଥିଲେ ନର୍ଗିସ୍, ସୁନୀଲ ଦତ୍ତ, ରାଜେନ୍ଦ୍ର କୁମାର, ରାଜକୁମାର। ଏବଂ ଏହି ଫିଲ୍ମ ନର୍ଗିସ୍ଙ୍କର ସବୁଠାରୁ ପ୍ରସିଦ୍ଧ ଫିଲ୍ମ ବୋଲି ଧରାଯାଏ। ସେ ଏଥିରେ ରାଧା ନାମକ ଜଣେ ସାହସୀ ମା'ର ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମ ଭାରତୀୟ ସିନେମାର ଏକ ମାଇଲ୍ ଖୁଣ୍ଟ ଭାବରେ ଗଣାଯାଏ।

ବ୍ଲକ୍ବଷ୍ଟର ଫିଲ୍ମ ଭିତରୁ ଗୋଟିଏ ଥିଲା ଏବଂ ଏହି ଫିଲ୍ମକୁ ଅନେକ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି। ଅଭୁଲା ସ୍ମୃତି ପହଞ୍ଚୁଛି ମଦର ଇଣ୍ଡିଆ ଫିଲ୍ମରୁ ଆଉ କିଛି ସୁନ୍ଦର ଗୀତ।

0: पकड़ना पाए। ओ गाड़ी वाले गाड़ी धीरे हाकरे।
1: एटी वाइंड अप करिबा अभुला स्मृति को
2: आकाशवाणी एफएम रेनबो म्यूजिक करिया।
3: वर्तमान समाचार मुख्यांश सह मु सुभाष चंद्र शतपथी। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ବୈଠକ। ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା 19 ଏବଂ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ସୁରକ୍ଷିତ ସୁବ୍ୟବସ୍ଥିତ କରିବା ପାଇଁ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୁରୀରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବକୁ ଶୃଙ୍ଖଳିତ କରାଯିବା ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାର ଆଜି ଦ୍ୱାଦଶ ଦିନ ସୁଦ୍ଧା ସମୁଦାୟ 3,15,00,000ରୁ ଉର୍ଦ୍ଧ୍ୱ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇ ସାରିଛି। ଏହି ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଆସନ୍ତା 28 ତାରିଖ ରହିଛି। ଯେଉଁ ଭୋଟରମାନେ ଫର୍ମ ଦାଖଲ କରିନାହାନ୍ତି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଏକ ବିଶେଷ ଲୋକ ଅଦାଲତ ଆସନ୍ତା 21, 22 ଏବଂ 23 ତାରିଖରେ ନୂଆଦିଲ୍ଲୀ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହେବ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 10:00 ବାଜି 2 ମିନିଟ୍ ଅତିକ୍ରମ କରିସାରିଛି। ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ଆପଣ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ। ତେବେ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜୟଲୋ କଟକରୁ। ଶୁଣିବାକୁ ଚାହିଁଛନ୍ତି ହମ୍ ସାଥ ସାଥ ହେ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ। ଏବଂ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ହେମନ୍ତ କୁମାର ମହାରଣା। ସୁଭଦ୍ରାପୁର ଉତ୍ତମପୁର କଟକରୁ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ନେକ୍ସଟ ଏସଏମଏସଟି କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, ଜୋଦାଇ ଫିଲ୍ମରୁ ଶୁଣିବାକୁ ଚାହିଁଛନ୍ତି ଏହି ସୁନ୍ଦର ଗୀତଟି।

ନେକ୍ସଟ ଏସଏମଏସଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ, ନରଗୋଡ଼ା ଛତିଶଗଡ଼ରୁ ପହଞ୍ଚୁଛି ଆପଣଙ୍କ ଫରମାଇଶର ଗୀତ କାଲା ବଜାର ଫିଲ୍ମରୁ।

ରେନ୍ବୋ ଏସ୍ଏମ୍ଏସ୍ ରେ ଆମ ସହିତ ଯୋଡ଼ି ହୋଇଥିଲେ ଜାମସେଦପୁର ଝାଡ଼ଖଣ୍ଡ ସୁପାହି ସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ, ଦେବେନ୍ ଜୀ।

ନେକ୍ସଟ ଏସଏମଏସଟି କରିଛନ୍ତି ନୁହାଟିର ବିଶ୍ କେନ୍ଦ୍ରାପଡ଼ାରୁ ନିରଞ୍ଜନ ବେହେରା, ପୁନି ବେହେରା, ମମତା, କବିତା, ବଳିଆ, ମୁନା, କୁନା, କାହ୍ନୁ, ଟିକି, ଅନୁ, ପିଙ୍କି, ଲକିପ୍ରିୟା, ରିଙ୍କି, ନିର୍ଲିପ୍ତା, ଅର୍ପିତା, ଲକ୍ଷ୍ମୀପ୍ରିୟା, ହିମାଂଶୁ, ଜିଜ୍ଞାଂଶୁ ଶୁଣିବାକୁ ଚାହିଁଛନ୍ତି ବର୍ଡର ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ, ମମତା ପାଲ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତିଲିଙ୍ଗ ପିଣ୍ଠ କଟକରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇଶର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଏବଂ ଇଲେକ୍ଟ୍ରିସିଆନ୍ ଡେ ପାଇଁ ମୋ ଚଏସ୍ରେ ଗୋଟେ ଗୀତ ସବୁ ଇଲେକ୍ଟ୍ରିସିଆନ୍ ଭାଇଙ୍କୁ ଡେଡିକେଟ୍ କରିବା ପାଇଁ କହିଛନ୍ତି। ତେବେ ସେମାନେ ତ ଆକ୍ଚୁଆଲିରେ ହିରୋ, ସେଇଥିପାଇଁ ଏଇ ଗୀତଟି ବି ତାଙ୍କ ପାଇଁ।

ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ଚିକୁ, ଗୁନୁ, ସୋନୁ, ପଙ୍କି, ରିକୁ, ଦେବୁ ନ୍ୟୁଡେଲିରୁ। ଶୁଣିବାକୁ ଚାହିଁଛନ୍ତି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ।

ସ୍କ୍ରିନ୍ ବସବାସରେ ଆମ ସହିତ ଯୋଡ଼ି ହୋଇଥିଲେ ସୋମନାଥ ସାହୁ ଜିଗରନ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ରେନ୍ବୋ ଏସଏମଏସରେ ନେକ୍ସଟ ଏସଏମଏସଟି କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି, ଦେଓକାଳୀ ଶଙ୍ଖତ୍ରାଜ କଟକରୁ।

ରିମ୍ବୁ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ମହେନ୍ଦ୍ର ପ୍ରସାଦ ଦାସ, ଶକ୍ତିସାଗର ଦାସ, ଶକ୍ତି ସିଦ୍ଧାନ୍ତ ଦାସ, କବିତା ଦାସ ସାଲିପୁର କଟକରୁ, ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ, ବ୍ରଜ ବାରିକ ସାସୋଳ ଫୁଲନଖରା କଟକରୁ, ରବୀନ୍ଦ୍ର କୁମାର ନାୟକ ପାଟପୁର ବାଙ୍କୀ କଟକରୁ।

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୃଥିବୀର ବିଭିନ୍ନ ଦେଶର ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ବୈଠକ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶର ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଆସନ୍ତା 19 ଏବଂ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ସୁରକ୍ଷିତ ସୁବ୍ୟବସ୍ଥିତ କରିବା ପାଇଁ ଆଜି କଟକସ୍ଥିତ ରାଜ୍ୟ ପୋଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୁରୀରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବକୁ ଶୃଙ୍ଖଳିତ କରାଯିବା ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାର ଆଜି 12 ଦିନ ଶେଷ ସୁଦ୍ଧା ସମୁଦାୟ 3,15,00,000ରୁ ଉର୍ଦ୍ଧ୍ୱ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏହି ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଆସନ୍ତା 28 ତାରିଖ ରହିଛି। ଯେଉଁ ଭୋଟରମାନେ ଫର୍ମ ଦାଖଲ କରିନାହାନ୍ତି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ବୁଥ୍ସ୍ତରୀୟ ଅଧିକାରୀ ବା ବିଏଲ୍ଓଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାର ସମୟ ରାତି 11:08 ହେବାକୁ ଯାଉଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ଏଥିରେ ବିଷୟ ରହିଛି ଅଂଶୁଘାତର ଆୟୁର୍ବେଦ ଚିକିତ୍ସା। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଲଲାଟ ଚନ୍ଦ୍ର ଦାସ। 7:25 ଶୁଣିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଇଲି ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ବାଏ ଭାରତ ମସାଲା ଶୁଣିପାରିବେ। 9:45 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏବଂ ରାତି 10:00। ଏଥିରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ସୋ ଫ୍ରେଣ୍ଡସ୍, ଆଜି ପାଇଁ ସମୟ ଇଶାରା ଥିଲାଣି, ଜ୍ୟୋତିକୁ ଅଲବିଦା ଦେବାର ସମୟ ବି ଆସିଯାଇଛି। ତେବେ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ତେବେ ଜ୍ୟୋତି ନିହାତି ଭାବରେ ଆଉ ଗୋଟିଏ ସନ୍ଧ୍ୟାରେ ଆପଣଙ୍କ ପାଖକୁ ଫେରିବ, ଏଇ କଥା ଦେଇକି ଏଇଠି ରହୁଛି। ରହୁଛୁ, ନମସ୍କାର, ଶୁଭରାତ୍ରୀ।

ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ତେବେ ନୂଆ ସକାଳର ନୂଆ ଆଲୋକ, ନୂଆ ଆଶା ଏବଂ ନୂଆ ସମ୍ଭାବନା ସହ ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପ୍ରଭାତୀ ଭକ୍ତିମୟ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀରେ।

ଥିଲେ ପଥ ମିଳେ, ବିଶ୍ୱାସ ଥିଲେ ଶକ୍ତି ମିଳେ, ଆଉ ଜଗନ୍ନାଥଙ୍କର କୃପା ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ ବନ୍ଧୁ। ହଁ ବନ୍ଧୁ, ଆଜିର ଏହି ପବିତ୍ର ପ୍ରଭାତରେ ପ୍ରଥମ ଅର୍ଘ୍ୟ ସମର୍ପଣ କରିବା ଜଗତର ନାଥ କଳିଯୁଗର ଠାକର ପତିତ ପାବନ ମହାପ୍ରଭୁ ଜଗନ୍ନାଥଙ୍କର ପଦ୍ମଚରଣରେ। ଶଙ୍ଖକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ବିରାଜମାନ। ଜଗନ୍ନାଥଙ୍କୁ ଜଗତର ନାଥ ବୋଲି କୁହାଯାଏ ଏବଂ ଶ୍ରୀକ୍ଷେତ୍ରରେ ତାଙ୍କର ସ୍ଥିତି। ବନ୍ଧୁ, ଜୀବନରେ ଯେତେ ବାଧା ଆସୁନା କାହିଁକି ଧୈର୍ଯ୍ୟ ଏବଂ ବିଶ୍ୱାସ ହରାଇବା ଉଚିତ ନୁହଁ, କାରଣ ପ୍ରତ୍ୟେକ ଅନ୍ଧକାର ପରେ ସୂର୍ଯ୍ୟୋଦୟ ନିଶ୍ଚିତ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ତେବେ ଶ୍ରୀକ୍ଷେତ୍ର ସ୍ଥିତ ପାଞ୍ଚଟି ପବିତ୍ର ଜଳାଶୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ରୋହିଣୀ କୁଣ୍ଡ ବା ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି। କିନ୍ତୁ ବ୍ରହ୍ମପୁରାଣ ପୁରାଣରେ ଏହି ପଞ୍ଚତୀର୍ଥକୁ ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ ଅର୍ଥାତ୍ ଜଗନ୍ନାଥ, ରୋହିଣୀୟ ବଳଭଦ୍ର, ମହୋଦଧି ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ବୋଲି ଉଲ୍ଲେଖ କରାଯାଇଛି। ଏହି ରୋହିଣୀୟ ରୋହିଣୀ କୁଣ୍ଡ ମଧ୍ୟ ହୋଇପାରେ। ସେଭଳି ସ୍କନ୍ଦ ପୁରାଣରେ ଲେଖା ଅଛି ମାର୍କଣ୍ଡେୟ କଳ୍ପବୃକ୍ଷ, ଦାରୁ ବ୍ରହ୍ମ, ମହୋଦଧି ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର। ମୁକ୍ତି ଚିନ୍ତାମଣି ଏବଂ ହଳଧରକୃତ ସ୍ମରତି ଦର୍ପଣ ଅନୁସାରେ ଏହି ପଞ୍ଚତୀର୍ଥ ହେଲା ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା,

ରୋହିଣୀ କୁଣ୍ଡ, ମହୋଦଧି ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର। ସେଭଳି ସାରଳା ଦାସଙ୍କର ମହାଭାରତ ବନପର୍ବରେ ଉଲ୍ଲେଖ ରହିଛି ପଞ୍ଚତୀର୍ଥ ବିଷୟରେ ମହୋଦଧି, ରୋହିଣୀ କୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଏବଂ ମାର୍କଣ୍ଡେୟ ସରୋବର। ତେବେ ଶ୍ରୀମନ୍ଦିରର ସ୍ୱତଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ ବୋଲି କୁହାଯାଇଛି।

ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥେ ସ୍ମୃତିକୁ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ଶ୍ରୀକ୍ଷେତ୍ର ସ୍ଥିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ। ଇତିହାସରୁ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥ ସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହକୁ ସ୍ଥାପନ କରିଥିଲେ। ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଇଥାଏ। ବନ୍ଧୁ, ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ। ସେହିଦିନଠାରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା। ସେହିଭଳି ଜଗନ୍ନାଥ ମନ୍ଦିର ପରିସର ବିମଳା ମନ୍ଦିର ନିକଟରେ ଥିବା ଏକ ପବିତ୍ର କୁଣ୍ଡ, ଏହା ନାରାୟଣଙ୍କର ନିବାସ ଭାବେ ବିଶ୍ୱାସ କରାଯାଏ। ଏଠାରେ ଥିବା ପବିତ୍ର ଅଶ୍ୱସ୍ତ ଗଛ ପୁରାଣ ଅନୁସାରେ ଅକ୍ଷୟ କଳ୍ପବଟ ଭାବରେ ପୂଜା କରାଯାଏ। ଶିକାରୀ ଜାରା ଶବର ଦୁର୍ଘଟଣାବଶତଃ କୃଷ୍ଣଙ୍କୁ ତୀରବଦ୍ଧ କରିଥିଲା ଏବଂ ତାଙ୍କ ଶବ ସତ୍କାର କରିଥିଲା। କୃଷ୍ଣ ଏକ ଗଣ୍ଡି ରୂପେ ପରବର୍ତ୍ତୀ ସମୟରେ ସାଗରରେ ରୋହିଣୀ କୁଣ୍ଡ ପର୍ଯ୍ୟନ୍ତ ଭାସି ଆସିଥିଲେ ବୋଲି ଜାରା ଶବରକୁ ସ୍ୱପ୍ନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଜାରା ଶବରଙ୍କ ସହାୟତାରେ ସେହି ଦାରୁର ସନ୍ଧାନ ପାଇଥିଲେ ଏବଂ ସେଥିରୁ ଜଗନ୍ନାଥଙ୍କର ବିଗ୍ରହ ଖୋଦିତ ହୋଇଥିଲା। ବନ୍ଧୁ, ସେହି ଯେଉଁ ସ୍ଥାନରେ ତାହା ଲାଗିଥିଲା ବା ଜାରା ଶବରକୁ ସ୍ୱପ୍ନ ଆସିଥିଲା ତାହା ହେଉଛି ସେହି ରୋହିଣୀ କୁଣ୍ଡ।

ତାର ପ୍ରକଟ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଏଠାରେ ପିଣ୍ଡଦାନ ଏବଂ ବୁଡ଼ ପକାଇଲେ ମୁକ୍ତି ମିଳେ ବୋଲି କଥିତ ଅଛି। ଶ୍ରୀମନ୍ଦିରର କଳ୍ପବୃକ୍ଷଠାରୁ ମହୋଦଧି ପର୍ଯ୍ୟନ୍ତ ସ୍ଥାନକୁ ଅନ୍ତର୍ବେଦୀ ନାମରେ କଥିତ। ଏହି ସ୍ଥାନରେ ଦେହତ୍ୟାଗ କଲେ ମୋକ୍ଷ ଗତି ହୋଇଥାଏ। ମହୋଦଧିର ଗୋଟିଏ ଘାଟ ବା ସ୍ଥାନକୁ ସ୍ୱର୍ଗଦ୍ୱାର ମଧ୍ୟ କୁହାଯାଇଥାଏ। ଏଠାରେ ଦାହ ସଂସ୍କାର କାର୍ଯ୍ୟ କଲେ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ। ଶ୍ରୀଜଗନ୍ନାଥଙ୍କର ସାଗର ବିଜେ ବା ଅମାବାସ୍ୟା ନୀତି ଏହି ସ୍ୱର୍ଗଦ୍ୱାର ଅଞ୍ଚଳରେ ହିଁ ପାଳନ କରାଯାଏ। ବନ୍ଧୁ,

ଆରମ୍ଭ କରୁଛୁ ଆଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 61ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
1: ମନୁଷ୍ୟ ଶରୀରରେ ଦୁଇ ଯୋଡ଼ା ଦନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ ଯାହାକୁ ଦୁଧଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10 ଲେଖାଏଁ ମୋଟ 20 ଦୁଧଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ ଯାହାକି କାଳକ୍ରମେ 6-12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6-12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14 ଲେଖାଏଁ ମୋଟ 28 ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18-25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ ଗୋଟିଏ ଲେଖାଏଁ ମୋଟ 4 ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4 ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ ଦୁଇ ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ ତୃତୀୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁଆଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 61ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି। ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା।

ପ୍ରେମ ଗୋଟିଏ ଶବ୍ଦ, କିନ୍ତୁ ତାର ଅନୁଭୂତି ସାରା ଜୀବନ ପାଇଁ ମନରେ ରହିଯାଏ। କେବେ କାହାର ହସରେ, କେବେ କାହାର ଅପେକ୍ଷାରେ, ଆଉ କେବେ କାହାର ନିରବତାରେ ଲୁଚିଥାଏ ପ୍ରେମର ସବୁଠୁ ସୁନ୍ଦର କାହାଣୀ। ହଁ ବନ୍ଧୁ, ତୁମ ଆଖିରେ ଯେବେ ନିଜକୁ ଦେଖିଲି, ମୋ ଦୁନିଆ ସେଇଠି ଅଟକି ଗଲା।

ତୁମ ହସର ଗୋଟିଏ ଝଲକ ପାଇ ଏ ହୃଦୟ ଆଜି ବି ପାଗଳ ହେଇଗଲା। ଫ୍ରେଣ୍ଡସ୍, ପ୍ରେମ କେବେ ବୟସ ଦେଖେନି, ସମୟ ଦେଖେନି, ସେ କେବଳ ହୃଦୟର ଭାଷା ବୁଝିଥାଏ। ଯଦି ଆପଣଙ୍କ ଜୀବନରେ କେହି ସେମିତି ଅଛନ୍ତି ଯେ ଆପଣଙ୍କ ସକାଳକୁ ସୁନ୍ଦର କରିଥାନ୍ତି, ତାହେଲେ ତାଙ୍କୁ ଆଜି ନିଶ୍ଚୟ କୁହନ୍ତୁ, ତୁମେ ମୋ ହସର କାରଣ। ପ୍ରେମ ଯଦି ସତ ହୁଏ ନା, ଦୂରତା ବି ନିକଟତର ଲାଗିଥାଏ। ହୃଦୟରେ ଯଦି ନାମ ଥାଏ, ପ୍ରତ୍ୟେକ ସକାଳ ସ୍ୱପ୍ନ ପରି ଲାଗିଥାଏ। ତାହେଲେ ଚାଲନ୍ତୁ ଏହି ସୁନ୍ଦର ସକାଳକୁ ଆହୁରି ସୁନ୍ଦର କରିବା। ଯେତେବେଳେ ଏଫ୍ଏମ୍ ରେନ୍ବୋକୁ ଆପଣମାନେ ଶୁଣିଥାନ୍ତି, ଆପଣମାନଙ୍କ ସାଥିରେ ଏଫ୍ଏମ୍ ରେନ୍ବୋ ଥାଏ, ଶୁଣିଥାନ୍ତୁ ଆମକୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ 100.4 ଦିଲ୍ ସେ ଦିଲ୍ ତକ୍ ୱିଥ୍ ୟୋର୍ ଆର୍ଜେ ସ୍ମୃତି।

0: ପଠାଏ ଆଉ କିନ୍ତୁ ଆଗରୁ କଣ କହୁଥିଲା କିଛି ଲୋକ ବାକି ଖାଇ ଦେଉଥିଲେ ରେଗୁଲାର ଲୋକ ଥିଲେ ସେମାନେ ମା ଚଲା ଥିଲେ କହୁଥିଲା ଭାଇ ଫୋନ୍ ପେ ଅଛି ମୁଁ କହିଲି ନାଇଁ ଫୋନ୍ ପେ ମୋ ନଥିଲା ସେତେବେଳେ ଆଉ କହିବା କଣ କରେ ପଇସା ନାହିଁ ଆଉ ରେଜା ନାହିଁ ଆଉ ମୁଁ କାଲି କି ଖାଇବିନି ଖାଇବି କିଛି ପଇସା ମିଳୁଥିଲା କିଛି ପଇସା ମିଳୁନଥିଲା ଆଉ କିନ୍ତୁ ବର୍ତ୍ତମାନ ମତେ ଆଉ ଲୋକଙ୍କୁ ଠକିବା ଫାଙ୍କା ନାହିଁ ମତେ ଯଦି ପଇସା ନାହିଁ ମୁଁ ଭାଇ ମୋବାଇଲରେ ଥିବ ଫୋନ୍ ପେ କରିଦିଅ କରିବା ବାଧ୍ୟ ତାହେଲେ ମୁଁ କହିଲେ ଆଇସ୍କ୍ରିମ୍ ଦେଇପାରିବିନି ଆଉ ଆଉ ଆଉ ଗୋଟେ କଥା ମଧ୍ୟ ମୁଁ ମୋର ବୋଧେ ମୁଁ ଇନକମ୍ କରୁଛି ମତେ ମୁଁ କିଛି ଆମର ବେପାର ଲୋକ ଅଛନ୍ତି ସେ ତାଙ୍କ ନିଜ ଘରକୁ ଫୋନ୍ ପେ କରୁଛନ୍ତି ପଇସା ଆଉ ମତେ ₹1000 ₹20 ଦେଉଛନ୍ତି କମିଶନ କିଛି ଲୋକ ଅଛନ୍ତି ମୋ କମିଶନ ମଧ୍ୟ କରିଦେଉଛି କି ₹10 କେତେ
1: ଡିଜିଟାଲ ପେମେଣ୍ଟ ଆପଣ ୟୁଜ୍ କଲେ ସେତେବେଳେ କେବେ ହଟହଟା ହେଇନାହାନ୍ତି ବା ଯଦି ସପୋଜ ନଲେଜ ଯଦି ନଥିବ ତାହେଲେ ଟିକେ ହଟହଟା ହେବାକୁ ପଡିଥାଏ ସେମିତି କେବେ ହେଇନି
0: ହଁ ବେଳେବେଳେ ଏମିତି ଥରେ ଜଣଙ୍କ ପଠେଇଥିଲି ପଇସା 3 ପରେ ପଇସା ପାଖକୁ ଗଲା ମୁଁ ଟିକେ ଭାରି ବ୍ୟସ୍ତ ଥିଲି ଚିନ୍ତାରେ ଥିଲି ଆଉ ଏବେ ମଧ୍ୟରେ କରିନି BSNL ସେଲ୍ଫି କେୟାରରୁ 347 ରିଚାର୍ଜ କରିଦେଲି କିନ୍ତୁ ମୋବାଇଲ ରିଚାର୍ଜ ହେଲାନି ତାପରେ ମୁଁ କଷ୍ଟମର କେୟାର କାଲି ଲଗେଇଲି ମୁଁ କହିଲି ଆଜ୍ଞା ମୋର ପଇସା କଟିଯାଇଛି 347 ମୋର କାହିଁକି ରିଚାର୍ଜ ହେଲାନି ଆଉ ସେ କହିଲେ କୋଉଠୁ କଲ ମୁଁ କହିଲି BSNL ସେଲ୍ଫି କେୟାରରେ ମୁଁ ଆପ୍ରୁ କରିଛି ତାପରେ କହିଲେ ବର୍ତ୍ତମାନ ସେଟା ଚାଲୁନି ବନ୍ଦ ଅଛି ମୁଁ କହିଲି ମୋ ପଇସା କଟିଗଲା ତାପରେ କହିଲେ ସେ ରିଟର୍ନ ଆସିବ ବୋଲି କହିଲେ ତା 2 ନମ୍ବର ରିଟର୍ନ ଆସିଗଲା ପଇସାଟା
1: ଆଚ୍ଛା ଠିକ ଅଛି ତ ଏମିତି ତ ବହୁତ ଜିନିଷ ହୁଏ କିନ୍ତୁ ଆମର ଯୋଉ ଯାହା ବି ଡିଜିଟାଲ ପେମେଣ୍ଟ ଆପ୍ ସବୁ ବାହାରିଛି ଯୋଉଟାକି ଅଥେଣ୍ଟିକ ତ ସେସବୁ ଜିନିଷରେ ଆମର କିଛି ପ୍ରୋବ୍ଲେମ୍ ହୁଏନି କେତେବେଳେ କେମିତି ଟ୍ରାଫିକିଂ ପ୍ରୋବ୍ଲେମ୍ ରହିଥାଏ ଯୋଉଥିରେ କି ଆମକୁ ପଇସା ଆସିବା ବା ନେଣ ଦେଣ ଯୋଉଟା ଟ୍ରାନ୍ଜାକ୍ସନ୍ କୁହାଯାଏ ତ ସେଇ ଜିନିଷରେ ଆମର ଟିକେ ପ୍ରୋବ୍ଲେମ୍ ହୁଏ ଟାଇମ୍ ଟେକିଂ ହୁଏ କିନ୍ତୁ ହେଇଯାଏ ସଲ୍ଭ ହେଇଯାଏ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ନାରାୟଣ ଭାଇ ଆଜି କଲ୍ କରିଥିବାରୁ ସୋ ମାଇ ଫ୍ରେଣ୍ଡସ୍ ଆପଣମାନେ ବି ଆମ ସହିତ କନେକ୍ଟ ହେଇପାରିବେ ଆଣ୍ଡ କୁହନ୍ତୁ ଡିଜିଟାଲ ପେମେଣ୍ଟ ବା କ୍ୟାସ୍ ପେମେଣ୍ଟ କୋଉଟା ଆପଣ ପ୍ରିଫର କରନ୍ତି ଆଣ୍ଡ କାହିଁକି ପ୍ରିଫର କରନ୍ତି ଆଣ୍ଡ ଯଦି ପ୍ରିଫର କରୁଛନ୍ତି କ'ଣ ଫାଇଦା ପାଉଛନ୍ତି କେମିତି କ'ଣ ସୁବିଧା ଅସୁବିଧା ହେଇଛି ସେ ବିଷୟରେ ଆପଣମାନେ ଆମ ସହିତ କନେକ୍ଟ ହେଇପାରିବେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ ସ୍ମୃତିମା ନମସ୍କାର ମୁଁ ରମେଶ ଚନ୍ଦ୍ର ସାହୁ ଅକୁମା ଭାବରୁ ଢେଙ୍କାନାଳ କହୁଥିଲି
1: ରମେଶ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
2: ବହୁତ ମାନେ ଆମର କ'ଣ କହିବି ମ୍ୟାଡମ୍
1: କାହିଁକି
2: ଭଲ ଲାଗେ ନା ମୋର ମାନେ ଗ୍ରାହକ ତାପରେ ତାପରେ ଆସନ୍ତି ନା ଏଟାକୁ ଆଉ ଡିଜିଟାଲ କଲା ଆସିକି ମତେ ଟିକେ ଅସୁବିଧା ହୁଏ କାରଣ ମୁଁ ଡିଜିଟାଲ ଆଜି ଯାଏଁ କରିନି ମୋର କେବଳ କ୍ୟାସ୍ ପେମେଣ୍ଟ ଯେତେ ମାର୍କେଟ
1: ତ ଆପଣଙ୍କର ପ୍ରୋବ୍ଲେମ୍ ହଉନି ବେଳେବେଳେ ବେପାର ଏଇଥିରେ ମାନେ ଯେହେତୁ ବର୍ତ୍ତମାନ ଲୋକମାନେ ଡିଜିଟାଲ ପେମେଣ୍ଟଟା ବହୁତ ମାନେ ନିର୍ଭର କରିଗଲେଣି ତ ଧରନ୍ତୁ ସେମାନେ ଆସୁଛନ୍ତି ଆପଣଙ୍କ ଦୋକାନକୁ ଆପଣଙ୍କ ପାଖରେ ସେଇ ଅପସନ୍ଟା ନାହିଁ ତ ସେମାନେ କରି ଦେଇପାରିବେନି ବା କିଣିପାରିବେନି କୌଣସି ଜିନିଷ
2: ମ୍ୟାଡମ୍ କହୁଛି ସେମିତି ହେଲେ ଅଛି ଆମର ଫୋନ ପେ ରେ ବର୍ତ୍ତମାନ ଅଛି କୂଅର ଅଛି ତାକୁ ଛାଡି ଦେଉଛି ଧର କି 5000 କି ଛାଡିଲା କଣ ଥିଲା ସେଟାକୁ ଛାଡୁଛି ଯୋଉ ଆମର ଖୁଚୁରା ଜିନିଷଟା ସେଟା ପଇସା ଆକାରରେ ପେମେଣ୍ଟ ଦଉଛନ୍ତି ମାନେ ଆମର ଖୁଚୁରା ଦୋକାନ ନା
1: ତେଣୁ
2: ଖୁଚୁରା ବେପାର ଆମର ସବୁ ପଇସା ଏଇଟା ଗ୍ରାଉଣ୍ଡ ବେପାର ନା ଆମର ବଜାର ନୁହେଁ ଭିତରେ ଗାଁ ଭିତରେ ତେଣୁ ମୋର କ୍ୟାସ୍ ପେମେଣ୍ଟ ପ୍ରାୟ ସମସ୍ତେ ଦିଅନ୍ତି ଆଉ ଯେତେବେଳେ ଡିଜିଟାଲ ହୁଅନ୍ତି ପୁଅକୁ ଛାଡିଛନ୍ତି ସେ ରଖେ ପଇସା ଆଉ କଣ
1: ଆପଣଙ୍କ ଆକାଉଣ୍ଟକୁ ଆସେନି
2: ନାଇଁ ନାଇଁ ଆକାଉଣ୍ଟ ମୋର ଆକାଉଣ୍ଟ ନାହିଁ ପୁଅ ଆକାଉଣ୍ଟକୁ ସେ ଛାଡିଦିଏ ସେଟା ସେ ପେମେଣ୍ଟ କରିକି ଦିଆଯାଏ କିନ୍ତୁ ମୁଁ କାରଣ ମୋର ମାର୍କେଟ ଫାର୍କେଟ ବିଭିନ୍ନ ମାର୍କେଟକୁ ଯାଏ ନା
1: ତେଣୁ
2: ସେ ମାର୍କେଟରେ ସବୁ ଜିନିଷ କିଣିଲା ଆସି ଡିଜିଟାଲ ଆସି କାର ମାନେ ସୋ କରୁନଥିବ ତୁମର ଅସୁବିଧା ହଉଛି ତେଣୁ ମୁଁ କ୍ୟାସ୍ ନେଇକି ଯାଏ ସେତେବେଳେ ବେପାର କରିବା ପାଇଁ କାରଣ ମୁଁ ଯେତେବେଳେ ଜିନିଷ ମାର୍କେଟ ଯାଏ କ୍ୟାସ୍ ନେଇକି ଯାଏ ଆଉ ଏତେ ତ ଦୋକାନରେ ଆମର ଖୁଚୁରା ବେପାର ପ୍ରାୟ ସହିତ ଚାଲିଛି ଆଉ କଣ
1: ଆଚ୍ଛା ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ରମେଶ ଭାଇ
2: ରଖୁଛି
1: ଫଟାଫଟ କଲ୍ରେ ଲାଗି ଯାଆନ୍ତୁ 0671230353 ଏଇ ନମ୍ବରରେ ସ୍ମୃତି ରହିଛି ଆଜିର ଏହି ସକାଳରେ ଏଫ୍ଏମ୍ ରେନ୍ବୋ କଟକ ପ୍ଲାଟଫର୍ମରେ ଆଣ୍ଡ ପଚାରୁଛି ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟା ଆପଣ ପ୍ରିଫର କରନ୍ତି ଆଣ୍ଡ କାହିଁକି ପ୍ରିଫର କରନ୍ତି ସୋ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
3: ଅଶୋକ ପଣ୍ଡା ମଧୁପାଟଣା କଟକ
1: ହଁ ଅଶୋକ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
3: ଆପଣ ଭଲ ଅଛନ୍ତି
1: ନିଶ୍ଚୟ ମୁଁ ବହୁତ ଭଲ ଅଛି ଆପଣ ଭଲ ଅଛନ୍ତି
3: ଆଜ୍ଞା
1: ଓକେ ଭଗବାନ କରନ୍ତୁ ଆପଣ ଭଲରେ ଥାନ୍ତୁ ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
3: ମୁଁ କ୍ୟାସ୍ ପେମେଣ୍ଟକୁ ଭଲ ପାଏ
1: ଆଚ୍ଛା
3: ମତେ ଡିଜିଟାଲ ପେମେଣ୍ଟ ବିଲକୁଲ।

0: ଆସେନି
1: ଆଚ୍ଛା
0: ମୁଁ ତାକୁ ଶିଖିନେ କି ଆସେନି ସିଏ ବହୁତ ରିକ୍ସ କିନ୍ତୁ ଆମେ ତ ପୁରୁଣା କାଳିଆ ଲୋକ ତେଣୁ କ୍ୟାସ୍ ପେମେଣ୍ଟ କୁ ଭଲ ପାଏ କ୍ୟାସ୍ ପେମେଣ୍ଟ ରେ ସବୁ କାମ କରେ ଆଉ ଯାହା ଦରକାର ହୁଏ କ୍ୟାସ୍ ନେଇକି ଯାଇଥାଏ ଆଉ
1: ଆଚ୍ଛା ବଢିଆ କଥା ତେବେ ଡିଜିଟାଲ ପେମେଣ୍ଟ ଟା ମାନେ ଶିଖିବା ପାଇଁ ଇଚ୍ଛା ନାହିଁ ନା ରିସ୍କ ବୋଲିକି ଶିଖୁନାହାନ୍ତି
0: ନାଇଁ ଇଚ୍ଛା ନାହିଁ ସାଇବର ବାଲା ଚାହିଁ ବସୁଛନ୍ତି ସାଇବର କ୍ରାଇମ ବାଲା ଚାହିଁ ବସୁଛନ୍ତି
1: ଆଚ୍ଛା ତ ସେଇଥିପାଇଁ କ୍ୟାସ୍ ପେମେଣ୍ଟ ରେ ହିଁ ଆପଣ ସେଫ୍ ଫିଲ୍ କରନ୍ତି ନିଜକୁ ନାଇଁ କି
0: ଆଜ୍ଞା
1: ବହୁତ ବଢିଆ କଥା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ
0: ଧନ୍ୟବାଦ
1: ସୋ ଡାଇଲିନ୍ ଲାଇଫ୍ ସୋ ତ ଏମିତି ଚାଲିବ ତେବେ ଆସୁଛି ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ ଏଫ୍ଏମ୍ ରେନ୍ ବୋରେ ରହିଥାନ୍ତୁ ସ୍ମୃତି ସହିତ

0: ଆସାଇନମେଣ୍ଟ ଦ୍ୱାରା ହଉଛି ଆଉ ଏମିତି ଭୁଲ ଏ ଥରେ ଥରେ ଆମେ ହଇରାଣ ପଡିଯାଉ କିନ୍ତୁ ସେଇଟା ବି ଆମର ଉପର ଅଛି ଡକ୍ଟର ତାକୁ ଆମର ମେକଅପ କରିକି ଆରେଷ୍ଟ କରିଛନ୍ତି
1: ତାହେଲେ ଏବେ ଆଉ ଏଟିଏମ୍ କୁ ଯାଇ କ୍ୟାସ ବା ବ୍ୟାଙ୍କ କୁ ଯାଇ କ୍ୟାସ ଉଠା ହଉନି ଆଉ
0: ଆମେ ତ ଅଫିସ ଯାଉ 8 ଘଣ୍ଟା ବ୍ୟାଙ୍କ ଯିବୁ କେତେବେଳେ କାମ ପଡିବ କେତେବେଳେ ସବୁ ଆମର ଏଇଠି
1: ଅନଲାଇନ୍ ହେଇଯାଉଛି ହାତ ପାହାନ୍ତାରେ ହେଇଯାଉଛି
0: ପାଖାପାଖି ହଉଛି ଯେତେବେଳେ ସପିଂ ଯାଉଛୁ ସାଙ୍ଗେ ସାଙ୍ଗେ ପଳାଉଛି ଗ୍ୟାସ ହଉଛି ଡିଜିଟାଲ ମାଧ୍ୟମରେ ହଉଛି
1: ଓକେ ଠିକ ଅଛି ଆବାସ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ
0: ଥ୍ୟାଙ୍କ ୟୁ ବାପା ନମସ୍କାର
1: ଫଟାଫଟ ଯୋଡ଼ି ହୁଅନ୍ତୁ ମୋ ସହିତ 9:13 ଅଲରେଡି ହେଇଗଲାଣି ମାନେ 10 ପର୍ଯ୍ୟନ୍ତ ହିଁ ଡାଇଲି ଲାଇଭ ଆପଣମାନେ ଜାଣିଛନ୍ତି ଆଣ୍ଡ ତାପରେ 10:00 to 11:00 ରେନ୍ବୋ ଏସ୍ଏମ୍ଏସ୍ ଆପଣମାନଙ୍କର ରିକ୍ୱେଷ୍ଟେଡ୍ ମାନେ ଅନୁରୋଧର ଗୀତର କାର୍ଯ୍ୟକ୍ରମ ଷ୍ଟାର୍ଟ ହେଇଯିବ ସୋ 0671-23-03-153 ଏହି ନମ୍ଘରରେ ଆପଣମାନେ ମୋ ସହିତ ଲାଇଭ କଥା ହେଇପାରିବେ କନେକ୍ଟ ହେଇପାରିବେ ଏଫ୍ଏମ୍ ରେନ୍ବୋରେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ
2: ହଁ ନମସ୍କାର ମ୍ୟାଡମ୍ ସୁରେନ୍ଦ୍ର ପାତ୍ର କହୁଥିଲି
1: ସୁରେନ୍ଦ୍ର ପାତ୍ର କହୁଛନ୍ତି କୋଉଠୁ କହୁଛନ୍ତି
2: ଯାଜପୁର ବୈତରଣୀ ରୋଡ
1: ବୈତରଣୀ ରୋଡରୁ ସୁରେନ୍ଦ୍ର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ କେମିତି ଅଛନ୍ତି କୁହନ୍ତୁ ନିହାତି ଭାବରେ ବହୁତ ଭଲ ଅଛି ଆଣ୍ଡ ଆପଣମାନଙ୍କ ସହିତ ଯେତେବେଳେ ଯୋଡ଼ି ହଉଛି ନା ସେତେବେଳେ ଆହୁରି ଭଲ ହେଇଯାଉଛି ମାଇଣ୍ଡ ତେବେ କୁହନ୍ତୁ ସୁରେନ୍ଦ୍ର ଭାଇ ଯୋଉ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ ପେମେଣ୍ଟ କୋଉଟାକୁ ଆପଣ ପ୍ରିଫର କରନ୍ତି
2: ମତେ ତ ଦେଖିବାକୁ ଗଲେ ବର୍ତ୍ତମାନ ଯୁଗରେ ମାନେ ଡିଜିଟାଲ ଯୁଗ ଯେହେତୁ ଚାଲିଛି ହ୍ୟାଲୋ
1: ହଁ କୁହନ୍ତୁ
2: ଡିଜିଟାଲ ଯୁଗ ଯେହେତୁ ଚାଲିଛି ଆମକୁ ସେଇ ଯୁଗ ସହିତ ତାଳ ଦେବା ପାଇଁ ତାଳ ଦେଇକି ଯିବା ପାଇଁ ପଡିବ ମୁଁ ପ୍ରାୟ ଯେହେତୁ ମୁଁ ଫାଇନାନ୍ସିଂ ଲାଇନରେ କାମ କରେ ତ ମୋର ପ୍ରାୟ ହିଁ ଡିଜିଟାଲ ମାନେ ଅନଲାଇନ କାମ ବେଶୀ ହୁଏ ଆଉ ଡିଜିଟାଲରେ ଆମର ବହୁତ କିଛି ସୁବିଧା ଥାଏ ଯେମିତିକି ଆମେ ଖୁଚୁରା ସମସ୍ୟା କାହାକୁ ଟଙ୍କେ 2 ଟଙ୍କା ବା ଯେକୌଣସି ଜାଗାକୁ ଗଲେ ମତେ ଦବାକୁ ପଡେ କିମ୍ବା ସେ ଫେରିବାକୁ କହିବେ ଆମ ପାଖରେ ନାହିଁ କି କଣ ନାହିଁ ଆମେ ଟଙ୍କେ 2 ଟଙ୍କା ସବୁ ମାନେ ହିସାବରେ ଆମେ ପଇସା କାହାକୁ ସେଣ୍ଡ କରିପାରିବା ତାପରେ ଆମ ହାତ ପାଖରେ ସବୁବେଳେ ମୋବାଇଲ ସବୁବେଳେ ଧରିକି ପଇସାଟା ବୁଲିଲେ ରିସ୍କ ଅଛି ଆଜିକାଲି ଲୋକ କାହା ହାତରେ ପଇସା ଥିଲେ ସେ ଅଟୋମେଟିକ ଜାଣିପାରିବେ ଜାଣିପାରିବେ ତା ଫଲୋ କରି କେତେବେଳେ କଣ ମାରି ମୁରାଇ ନେଇଯିବେ କି ଛଡେଇକି ନେଇଯିବେ ତାର ଭଗବାନ କଣ ହବ ସେ କହିପାରିବେନି ତାପରେ ଆମେ ଯଦି ବାରମ୍ବାର ବ୍ୟାଙ୍କକୁ ଯାଇକି ଆମ ବାଲାନ୍ସ ଚେକ୍ କରିପାରିବାନି ଆମେ ଘରେ ବସିକି ଆମର କେତେ ଟଙ୍କା ଅଛି ଆମେ ବାରମ୍ବାର ନେଟ୍ ମାଧ୍ୟମରେ ଇଣ୍ଟରନେଟ୍ ମାଧ୍ୟମରେ ଦେଖିପାରିବା
1: ବିଲକୁଲ
2: ତାପରେ ଆମର ଅନେକ ଗୁଡିଏ ଆଜ୍ଞା ଡିଜିଟାଲ ତ ବହୁତ କିଛି ସୁବିଧା ଅଛି ଗାଁ ଗଣ୍ଡାରେ ତ ଆମେ ଆଜିକାଲି ଘରେ ରହିକି ବି କୌଣସି ଅନଲାଇନ୍ ଅର୍ଡର କରିକି ଆମେ ଜିନିଷ ଜିନିଷ ପିନ୍ଧି ପାରୁଛନ୍ତି ଏମିତିରେ ଯାଇକି ନିଜେ ଯାଇକି କୌଣସି ସପିଂ ମଲ୍ ବାଛିବ ତାକୁ ବାର୍ଗିଂ କରିବ ଏଇଟା ଦୁନିଆ ରହିଛି ତାପରେ ଆମେ ଅନଲାଇନ୍ ବ୍ୟବହାର କଲେ ଆମକୁ କେତେ କ୍ୟାସ ରିୱାର୍ଡ ମିଳେ କିମ୍ବା UPI ସୁବିଧା କଲେ କାହାକୁ ପଇସା ପଠେଇଲେ ତା ବଦଳରେ କିଛି ଆମକୁ ଆୱାର୍ଡ ଫାୱାର୍ଡ ମିଳେ ରିୱାର୍ଡ ମିଳେ କିନ୍ତୁ ଏମିତିରେ ଆମେ ଯଦି ଡିଜିଟାଲ ନ କରି କ୍ୟାସ ପେମେଣ୍ଟ କରିବା ଏଗୁଡା ତ କିଛି ସୁବିଧା ନଥାଏ
1: ବିଲକୁଲ
2: କ୍ୟାସ ପେମେଣ୍ଟ କରିବାଟା ମୋ ମତରେ ବି ଠିକ ମାନେ ଆବଶ୍ୟକଠାରୁ ଅଧିକ ନୁହଁ ମାନେ ଡିଜିଟାଲ ପେମେଣ୍ଟ ତ ଆମର ରହିଲା ଫୋନରେ ସବୁବେଳେ ବାଲାନ୍ସ ଆମେ ତା ମାନେ ନୁହେଁ ଯେ ଆମେ ଘରୁ ଯୁଆଡେ ଯିବା ମାନେ ପକେଟରେ
1: ପୁରା କ୍ୟାସଲେସ୍ ହେଇକି ଯିବା
2: ପୁରା କ୍ୟାସଲେସ୍ ଧରିକି ପୁରା ଯିବା ମାନେ ଅଟୋମେଟିକ କୋଉଠି ଚୋରା ହାବୁଡରେ ପଡିବ ବା କୋଉଠି ହଜିବ ପଇସା ନିଜର ହିଁ ଲସ୍
1: ଏମର୍ଜେନ୍ସି ପାଇଁ କିଛି କ୍ୟାସ ମାନେ ଖୁଚୁରା କ୍ୟାସ କିଛି ଯଦି ପାଖରେ ରଖିବେ ତାହେଲେ ସେଇଟା ଭଲ କିନ୍ତୁ ବିଗ୍ ଆମାଉଣ୍ଟର କ୍ୟାସ କିଛି ଜମା ବି କ୍ୟାରି କରିବା କଥା ନୁହଁ
2: ଯେହେତୁ ଡିଜିଟାଲ ଯୁଗ ତ ଯୁଗ ହିସାବରେ ତାଳ ଦେଇ ନଯିବ ସିଏ ନିଜେ ହଇରାଣ ପଡିବ ଆଉ ପଛରେ ପଡିଯିବ ଲୋକ ଆଗକୁ ତାକୁ ଚଢିକି ପଳେଇବେ
1: ବହୁତ ବଢିଆ ବହୁତ ସୁନ୍ଦର ଭାବରେ ଆଜି ଆପଣ ବ୍ୟାଖ୍ୟା କଲେ ଡିଜିଟାଲ ପେମେଣ୍ଟ କୁ ପଜିଟିଭ ୱେରେ ବ୍ୟାଖ୍ୟା କଲେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
2: ନମସ୍କାର ମ୍ୟାଡମ୍
1: ସୋ ଆପଣମାନେ ବି ଆମ ସହିତ କନେକ୍ଟ ହେଇଯାଆନ୍ତୁ 0671-23-03-153 ଏହି ନମ୍ଘରରେ ସ୍କୃତି ରହିଛି ଆଜିର ଏହି ସକାଳରେ ଏଫ୍ଏମ୍ ରେନ୍ବୋ କଟକ ପ୍ଲାଟଫର୍ମରେ ଆଣ୍ଡ ପଚାରୁଛି ଆପଣମାନଙ୍କୁ ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣମାନେ ହ୍ୟାଲୋ
3: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଆଜ୍ଞା
1: ନମସ୍କାର ଜୟ ଜଗନ୍ନାଥ ଆପଣଙ୍କର ସିଗ୍ନେଚର ଟ୍ୟୁନ୍ ଟା ହସ ଦୀପାକର ଭାଇ ମୁଁ ବି ଜାଣିସାରିଲିଣି
3: ଆଚ୍ଛା
1: ପରିଚୟଟା ଦେଇ ଦିଅନ୍ତୁ ଆଉ ଥରେ
3: କଟକର CBS ସେକ୍ଟର 6 ରୁ ଦିବାକର ସେଠି କହୁଥିଲି ଆଜ୍ଞା
1: ଦିବାକର ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ ଆଣ୍ଡ ବହୁତ ଖୁସି ଜଣାପଡୁଛନ୍ତି
3: ହଁ ବହୁତ ଖୁସି କଣ ପାଇଁ କହିବି ମୁଁ ଅନ୍ୟ 3-4 ଥର ଆପଣ ଆସିଲେଣି ୟା ଭିତରେ ମୁଁ ଆପଣଙ୍କ ସହିତ ଯୋଗାଯୋଗ ହେଇପାରୁନି ଲାଷ୍ଟ ଟାଇମ୍ ଯୋଉ ଆସିଥିଲେ ମେଟ୍ରିକ ପରୀକ୍ଷାକୁ ନେଇ କେତେ ଖୁସି କେତେ କଣ ସେମିତି ଗୋଟେ ଥିଲା ଟପିକ ମୁଁ ତା ଦେହରେ ବି ଭାଗ ନେଇପାରିଲି ମୁଁ ଗୋଟେ ଘଣ୍ଟା ଚେଷ୍ଟା

0: আপুনি মোৰ জমা লাগিলে আমি কোন
1: আৰু
0: তাৰ পূৰ্বৰ আচৰি সেই লাষ্ট অধ ঘণ্টাই চেষ্টা কলি মোৰ বি লাগিলা নাহি কোন এমতি তেল কিনি যাওঁ আজি প্ৰথম চেষ্টাৰে মোৰ কৃত কাৰ্য হৈছে
1: ବିଲକୁଲ ବିଲକୁଲ ନିହାତି ଭାବରେ ନିହାତି ଭାବରେ ବହୁତ ମତେ ବି ବହୁତ ଖୁସି ଲାଗୁଛି। ତେବେ ଦିବାକର ଭାଇ କୁହନ୍ତୁ, ଆପଣଙ୍କର ତ ସିଡିଏରେ ଦୋକାନ ଅଛି ଆଣ୍ଡ ଡିଜିଟାଲ ପେମେଣ୍ଟ କ୍ୟାସ ପେମେଣ୍ଟ ସବୁବେଳେ ଆପଣଙ୍କର ଚାଲିଥିବ, ତ କୋଉଟା ବେଶୀ ପ୍ରିଫର କରନ୍ତି ଆପଣ?
0: ମୁଁ ଆଜିକାଲିକା କଥା କହିବି, ନିଶ୍ଚିନ୍ତ ଭାବରେ ଆମେ ଡିଜିଟାଲ ପେମେଣ୍ଟ ଉପରେ ଠିକ ଠାକ, କାହିଁକି ନା ମତେ ଆଉ ବ୍ୟାଙ୍କ କୁ ଯିବାକୁ
1: ପଡୁନାହିଁ।
0: ବ୍ୟାଙ୍କରେ ଯୋଉ ବାଲାନ୍ସ ହବା କଥା ସେ ଫୋନ ପେ ରେ ଯୋଉ ପଳେଇ ଯାଉଛି, ମୋର ଯାହା ହଉ ସେପଟେ ବାଲାନ୍ସ ହେଇଯାଉଛି, ଆଉ ଅଳ୍ପ କିଛି ଯାହା ଆସୁଛି
1: ଦୁଇଶହ
0: ଚାରିଶହ ଟଙ୍କା ଯୋଉ ପାଞ୍ଚଶହ ଟଙ୍କା ଆସୁଛି କ୍ୟାସ କିଛି ଆସୁଛି, ସେ ହାତ ଖର୍ଚ୍ଚ
1: ହଉଛି।
0: ଆଉ ଯୋଉ ଅନଲାଇନ ରେ ଯୋଉ କ୍ୟାସ ଗୁଡାକ ଡିପୋଜିଟ ହଉଛି, ଧର ମୋଟା ଆକାରରେ ଯୋଉଠି ଯାହା ଦବାର ଅଛି ଭଲ ମନ୍ଦ, ଯେମିତିକି ଗ୍ୟାସ ପେମେଣ୍ଟ ହଉ, ଘର ଭଡ଼ା ହଉ, କିମ୍ବା ଅନ୍ୟ କାହାରିକୁ କୋଉ ବାଟରେ କଣ ଦବାର ଅଛି, ସେଗୁଡା ସବୁ ମୁଁ ଅନଲାଇନ ରେ ଦଉଛି, ଯାହା ହଉ ସେଟା ତାର ପ୍ରମାଣ ସ୍ୱରୂପ ଗୋଟେ ରହିଯାଉଛି। ଆପଣ ବି ପଠେଇ ପାରିବେ ତାଙ୍କୁ, ତାର ରିସିପ୍ଟଟା ବି ପଠେଇ ପାରିବେ। ଆଉ କ୍ୟାସ ଦେଲେ କଣ ହବ, ଡେଟ୍ ଫେଟ୍ ନ ଲେଖି ରଖିଲେ, ମନେ ନ ରହିଲେ, ହୁଏତ ପର ମୁହୂର୍ତ୍ତରେ ଦେଇଛୁ ଦେଇନୁ ଏମିତି ହେଇକିରି କିଛି ଟଣା ଉଠରା ଭିତରେ ସେ କଥାଟା ଓଲଟା ସିଧା ହୁଏ, ଭଲ ଲାଗେନି। ଆଉ ଇଏ କଣ, ଏଇ ଯୋଉ ଅନଲାଇନ ରେ ଯୋଉ ଦେଲେ, ଆପଣ ଅନଲାଇନ ରେ ଦେଲେ ଆପଣଙ୍କ ପାଖରେ ପ୍ରମାଣ ବର୍ଷ ପର୍ଯ୍ୟନ୍ତ, ଜଣକୁ ମୁଁ ଧର 20,000 ଟଙ୍କା ମୁଁ ଜଣକୁ ଦେଇଥିଲି, ସେ ଗୋଟେ ବର୍ଷ ହେଇଗଲାଣି ତଥାପି ସେ ପଇସାଟି ପ୍ରମାଣ ସବୁ ତୁମ ପାଇଁ ରହିଛି, ମୁଁ କାଲି ଦେଖୁଥିଲି, ଯାହା ଇଏ ବି କଟୁନି ଅଟୋମେଟିକ ରହିଛି ଅଛି, ଯାହା ହଉ ସେ ଜଣେ ବନ୍ଧୁ 20,000 ଟଙ୍କା ଦେଇଥିଲେ, ତାର ପ୍ରମାଣ ସ୍ୱରୂପ ମୋ ପାଖରେ ଅଛି।
1: ଏବେ ମଧ୍ୟ ବ୍ୟାକଗ୍ରାଉଣ୍ଡ ରେ ଆପଣଙ୍କର ଡିଜିଟାଲ ପେମେଣ୍ଟ ହେଲା।
0: ଆଚ୍ଛା
1: ଦିବାକର ଭାଇ, ଗୋଟେ କଥା କୁହନ୍ତୁ, ଯେତେବେଳେ କ୍ୟାସ ପେମେଣ୍ଟ ଚାଲିଥିଲା, ଡିଜିଟାଲ ପେମେଣ୍ଟ ଇଣ୍ଟ୍ରୋଡ୍ୟୁସ ହେଇନଥିଲା, ତ ସେତେବେଳେ ଆପଣ ଯୋଉ ବ୍ୟାଙ୍କ କୁ ଯାଆନ୍ତି ଲମ୍ବା ଲାଇନରେ ଛିଡା ହେଇକି, କେତେ ସମୟ ଲାଗେ ସବୁ ଏସବୁ ଜିନିଷ ପ୍ରୋସିଜର?
0: ଭାରି କଷ୍ଟ କୁହନ୍ତୁନି ଆଜ୍ଞା, ଅବଶ୍ୟ ବ୍ୟାଙ୍କ ଭିତରେ କଣ କହିଲେ, ବ୍ୟାଙ୍କ ଭିତରେ ଅପେକ୍ଷା କରିବାକୁ କଷ୍ଟ ଲାଗେନି, ଏଇଥିପାଇଁ ବ୍ୟାଙ୍କ ଭିତରେ ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଏସି, ସେ କଷ୍ଟଟା ନାହିଁ, ମାତ୍ର ସମୟ ଗୁଡାକ ଅତିବାହିତ ହେଇଯାଏ,
1: ସମୟ ଧର
0: ଆମେ ମୋତେ ସମୟ ବାହାରେ ଜମା ଦେଇପାରିବୁନି ଆଜ୍ଞା, କଣ କି ଆମର ପ୍ରତି ମୁହୂର୍ତ୍ତରେ କାମ, ପ୍ରତି ମୁହୂର୍ତ୍ତରେ ପଇସା ଆସିବାର ସମ୍ଭାବନା, ଯେମିତି ବନ୍ଧୁମାନେ ଏଠି ଅଛନ୍ତି, ସେ ଯେମିତି ଯିବା ଦ୍ୱାରା ଏତିକି ସମୟ ଛିଡ଼ା ହେଇଥିଲେ ତାଙ୍କର ଏତିକି ପଇସା କଟିଗଲା, ଆରେ ଏମିତି ଯେମିତି କାମ ଧରା, ଧର ପିସ୍ ହିସାବରେ ଚାଲିଛି 10 ଟଙ୍କା 12 ଟଙ୍କା କିଛି ଯାହା ଚାଲୁ, ସେ ହିସାବରେ ତ ଆଇରନ୍ ର ତ ପଇସା ତ ଲାଗିବ ହିଁ ଲାଗିବ, ଯେତେ କାମ କରିବୁ ଆମର ସେତେ ପଇସା, ଡ୍ରାଇଭର ତ ସିନା ସେ ସାଇଡ୍ ଚାଲିଛି, ବା ମୋଟା ଆକାରରେ ସେ ଗଲା ଆସିଲା, ସେ କଥାଟା ଟିକେ ଅଲଗା, କିନ୍ତୁ ମୁଁ ଯେତେ ସମୟ କଟେଇବି ସେତେ ସମୟ ମୋର ଲସ୍ ହିଁ ଲସ୍। ସେଇଟା ମୁଁ ଧର ଦିନକୁ ଧର 100 ପିସ୍ 80 ପିସ୍ ଟାର୍ଗେଟ ଗୋଟେ ରଖିଥାଏ କାମ କରିବା ପାଇଁ, ଯଦି ସେତିକ କାମ ମୋର ନ ହେଲା, 100 ପିସ୍ରୁ ଯଦି 40 ପିସ୍ କମିଗଲା, 60 ପିସ୍ ହେଲେ, ମୋର ତ ନିଶ୍ଚିତ ଭାବରେ ମୁଁ କହିବା ଡେ ଡେ ବାଇ ଡେ ରେ ଲସ୍ ଆସିଲା।
1: ବହୁତ ବଢିଆ, ଯାହା ହଉ ଆଜି ଆପଣ କଲ୍ କଲେ, ଏତେ ଏଲାବୋରେଟଲି କଥାଟିକୁ ଡିସ୍କସ୍ କଲେ, ବହୁତ ବଢିଆ ଲାଗିଲା ଦିବାକର ଭାଇ, ଥ୍ୟାଙ୍କ ୟୁ ସୋ ମଚ୍, ଏମିତି କଲ୍ କରୁଥାନ୍ତୁ, ମଝିରେ ମଝିରେ ଲାଗିଯାଉଥିବ ଆପଣଙ୍କ କଲ୍।
0: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
1: ଫଟାଫଟ ଆମ ସହିତ କନେକ୍ଟ ହେଇଯାଆନ୍ତୁ, ଆଣ୍ଡ ବହୁତ ସାରା କଥା ଆପଣମାନେ କେତେ ସୁନ୍ଦର ଭାବରେ ଉପସ୍ଥାପନା କରୁଛନ୍ତି, ସେୟାର କରୁଛନ୍ତି, ବହୁତ ସୁନ୍ଦର ଲାଗୁଛି ଆଜିର ଏଇ ଟପିକ ସତରେ। ତେବେ ଆଜିର ଟପିକ ରହିଛି, ଯେଉଁମାନେ ବର୍ତ୍ତମାନ ଟ୍ୟୁନ୍ କରିଛନ୍ତି, କହି ରଖୁଛୁ ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ଆପଣ ପ୍ରିଫର କରନ୍ତି, 0671-230-3153 ଏଇ ନମ୍ବରରେ ଆପଣମାନେ ବର୍ତ୍ତମାନ ଲାଇଭ କଥା ହେଇପାରିବେ ସ୍ମୃତି ସହିତ। ହ୍ୟାଲୋ
2: ହ୍ୟାଲୋ ସ୍ମୃତି ମ୍ୟାମ୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି ଭଉଣୀ? କଳ୍ପନା ଭଉଣୀ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
2: ଧନ୍ୟବାଦ।
1: ଓକେ, ଆପଣଙ୍କର କଲ୍ ପଛଥର ବି ଲାଗିଥିଲା ନା ଗତ ଥର? ଆଚ୍ଛା, ଓକେ, ସୋ କୁହନ୍ତୁ, ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ଆପଣ ପସନ୍ଦ କରନ୍ତି? ଆଚ୍ଛା, କିଏ ଶିଖେଇ ଦେଇଛନ୍ତି ଆପଣଙ୍କୁ କୁହନ୍ତୁ?
2: ପୁଅ ସିଏ ତାର ଆମର ଇଲେକ୍ଟ୍ରି ବିଲ୍ ତାର ଦିଆହବ,
1: ପୁଅ
2: ଦେଇଥିବେ, ଆଉ ସିଏ ତାର ସବୁ ସେଥିରେ ପୁରା ମାଇଲ, ଆଉ ମୋର ବି କ୍ୟାସ ପେମେଣ୍ଟ ଦେଲା ବେଳେ ବି ମୁଁ 100-200 ବି ମୋର ଜାଣିପାରିବିନି, ଭୁଲବାର ହୁଏ
1: କ୍ୟାସ ପେମେଣ୍ଟରେ ବି। আরে বা, মানে গৃহিণী কুহাযায় যে গৃহিণী মানে পয়সা পত্রের বহুত মানে বড়িয়া মানে সিদ্ধহস্ত।

0: ଏଇଟା ଆପଣଙ୍କର ଟିକେ ଓଲଟା ନାଇଁ
1: ଆଉ ଏମିତି ପୁଅର ଟ୍ୟୁସନ ସ୍କୁଲ ଯାହା ଦରକାର ହଉଛି ତାକୁ ବି ଆମେ ଡିଜିଟାଲ କରିପାରୁଛୁ
0: ବିଲକୁଲ ଠିକ ଅଛି ତ ସେଇଥିରେ ଆପଣ ପୁଅକୁ ପଚାରିକି ଭଲସେ ଶିଖି ଯାଆନ୍ତୁ କାରଣ ଆପଣ ଡିଜିଟାଲ ମାର୍କେଟିଂ ବି କରିପାରିବେ ସେଥିରେ ବଢିଆ ବଢିଆ ଜିନିଷ ଶାଢୀ ଫାଡ଼ି କିଣିପାରିବେ ନିଜ ପାଇଁ ନିଜେ ବି ଜାଣିବା ଦରକାର ସ୍ମାର୍ଟ ୱମେନ୍ ହେବା ଦରକାର ୟାର ମନେ ବୁଝିପାରିଲେ ତ ବର୍ତ୍ତମାନ ସ୍ମାର୍ଟ ହେଇଯାଆନ୍ତୁ ଆପଣ ତ ଅଲରେଡି ସ୍ମାର୍ଟ ଅଛନ୍ତି ଆଉ ଟିକେ ଏଇଟା ଯଦି ପୁରା ବଢିଆ ହେଇଯିବ ଆପଣଙ୍କର ଜାଣିଯିବେ ଆହୁରି ସ୍ମାର୍ଟ ହେଇଯିବେ ଓକେ ଠିକ ଅଛି କଳ୍ପନା ମୋଟ ବହୁତ ବଢିଆ ଲାଗିଲା ଆଜି ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ
1: ନମସ୍କାର।

0: ପେମେଣ୍ଟ ହେଇଗଲା ଭାଇ ପଇସା ଆସିଗଲା ନା ଆଜ୍ଞା
1: ବିଲକୁଲ ବିଲକୁଲ ହଁ ଠିକ କଥା ମାନେ ଏଇ ଯୋଉ କଥାଟି କହିଲେ ଆଉ ଗୋଟେ କଥା ବି ହେଇଥାଏ ଧରନ୍ତୁ ଆପଣ ଗୋଟେ ଜାଗାରେ ଦୂରରେ ଅଛନ୍ତି ଆପଣଙ୍କର ଫ୍ୟାମିଲିର କିଏ ଲୋକ ଯଦି ବାହାରେ କୋଉଠି ଯାଇଛନ୍ତି କ୍ୟାସ୍ ଧରିନାହାନ୍ତି ବା କିଛି ଗୋଟେ ପ୍ରୋବ୍ଲେମ୍ ହେଇଛି ତ ଆପଣ ତାଙ୍କର ପେମେଣ୍ଟ ମଧ୍ୟ ସେଇଠୁ ଥାଇକିରି ଯୋଉଠି ବି ଥାଇକିରି ଆପଣ ତାଙ୍କ ପେମେଣ୍ଟ ମଧ୍ୟ କରିଦେବେ ଯାହାଦ୍ୱାରା କି ସିଏ ସୁରୁଖୁରୁରେ ଘରେ ବି ଆସିକି ସେଫଲି ପହଞ୍ଚିଯିବେ
0: ନିହାତି ଆଜ୍ଞା ନିହାତି ମୋ ବସ୍ରେ ଆଜ୍ଞା ସ୍କାନର ୟୁଜ୍ କରିକି ଆପଣ ଚୁଟକିରେ ପଇସା ଦେଇ ଦଉଛନ୍ତି ମୁଁ ତ ଦେଖିଲି ଷ୍ଟେସନ ମାନଙ୍କରେ ପୁନେ ଯାଇଥିଲି ନିକଟ ଅତୀତରେ ଷ୍ଟେସନ ମାନଙ୍କରେ ମୁଁ ଦେଖିଲି ତ ଇଏ ତ ଯୋଉ ଡିଜିଟାଲ ପେମେଣ୍ଟ କଲେ ଆପଣ ଷ୍ଟେସନ ଭିତରକୁ ପଶିବା ପରେ ଯୋଉ ରହିଛି ତାର ଫାଟକ ଭଳିଆ ଯୋଉ ପଡିଯାଉଛି ସ୍କାନର ଆପଣ କ୍ୟୁଆର କୋଡ୍ ସେ ସ୍କାନ କରିଦେଲେ ଫଟକିନ ଫାଟକ ଖୋଲା ବୋଲି ଇଜି ସିଷ୍ଟମ ଜାଣିବାକୁ ପଡିବ ଯୁଗ ସହିତ ତାଳ ଦେଇ ଚାଲିବାକୁ ପଡିବ ସେ କ୍ୟାସ୍ ପେମେଣ୍ଟ ହଉ କିମ୍ବା ଡିଜିଟାଲ ପେମେଣ୍ଟ ଆମକୁ ତ ପଇସା ଦବାର ଅଛି ତ ଯୁଗ ସହିତ ଆମେ ତାଳ ଦେଇ କାହିଁ ନ ଚାଲିବା
1: ବିଲକୁଲ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ସମୀର ଭାଇ ଆଜି କଲ୍ କରିଥିବାରୁ
0: ରହିଲେ ଆଜ୍ଞା ନମସ୍କାର
1: ନମସ୍କାର କଥାବାର୍ତ୍ତା ଏମିତି ଜାରି ରହିବ କିନ୍ତୁ ଗୋଟେ ମ୍ୟୁଜିକାଲ ବ୍ରେକ୍ ହେଇଯାଉ ଆସୁଛି ଗୋଟେ ସୁନ୍ଦର ଗୀତ ଏଞ୍ଜୟ କରନ୍ତୁ।

0: सुन चंदी आकाशवाणी एफ एम रेनबो कटक 100.4 दिल से दिल तक सो चली छे डायल इन लाइव एंड आज रही लाइव रे स्मृति रही छे आपण मानक पाखरे 0671-2303-153 ए नंबर रे आपण माने मो सहित कनेक्ट हो चंदी एफ एम रेनबो रे हेलो हेलो
1: हेलो
0: हेलो किए कहो चंदी
1: बाणे नमस्कार जय जगन्नाथ
0: जय जगन्नाथ राजेश भाई
1: आ गया
0: अपने
1: साइबर अटैक हुए नहीं सेम जो घंटा भीतर लगातार कॉल आ गया मुँह लगे लगे धोया आएगा नहीं बिल्ले रहा अच्छी और घर आ रहे सिजू ची आओ
0: साइबर अटैक बढ़िया घंटा कहो चंदी
1: एक का थर के जब घंटा प्रोग्राम में 10-20 कॉल ने जब हजार
0: कौन करवा अटैक मान टाइम पूर्व अटैक
1: गोटे बाउश बुदार दिटा उपुड़ी पड़ा हाणुली बुआ लगे चलती लगे थे रिंग कटिगला सेकेंड टाइम जाओ बेला भल माँ सारा कृपा आपड़ उठेले
0: ओके राजेश भाई आज आम सहित कनेक्ट होती कहतु डिजिटल पेमेंट और कैश पेमेंट कौटा को प्रिफर करती
1: ଆଜ୍ଞା ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ ଭଉଣୀ କହିବି ବର୍ତ୍ତମାନ ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳି ଯୁଗ ଏଆଇ ଜମାନା ସିସିଟିଭି ଜମାନାର ଅଛେ ତେଣୁ ଯୁଗ ସହିତ ତାଳା ଦେଇକି ଚାଲିବାକୁ ପଡିବ ତେଣୁ ପେମେଣ୍ଟ କରନ୍ତୁ ଠିକ ଅଛି ଆର୍ଟିଫିସିଆଲ ଯେମିତି ଆପଣଙ୍କର ଏଆଇ ୟୁପିଆଇ ସିଷ୍ଟମରେ ୟୁନିଭର୍ସାଲ ପେମେଣ୍ଟ ଆପ୍ ଯୋଉ ଅଛି ପେମେଣ୍ଟ ହଉ କିନ୍ତୁ ବଡ ବଡ ପେମେଣ୍ଟ ୟୁପିଆଇ ସିଷ୍ଟମରେ ହବ ଆଉ ଛୋଟ ମୋଟ ମୁଁ ଗୋଟେ ପାନ ଖଣ୍ଡେ ଖାଇବି 5 ଦେବି ଚା ଟିକେ ପିଇବି 5 ଦେବି ତାକୁ ଯଦି ମୁଁ ସ୍କାନରରେ ସ୍କାନ କରିବି ତାର ମୂଲ୍ୟ କଣ ତେଣୁ ଛୋଟ ପେମେଣ୍ଟ ପାଇଁ ମିନିମମ ଗୋଟେ ରହୁ ଟଙ୍କା 500 ଭିତରେ ଡାଇରେକ୍ଟ ପେମେଣ୍ଟ ହଉ ଆଉ ବଡ ବଡ ପେମେଣ୍ଟ ଯୋଉଟା ଲକ୍ଷ ଲକ୍ଷ ଟଙ୍କା ପେମେଣ୍ଟ ହଉଛି ହଜାର ହଜାର ପେମେଣ୍ଟ ସେଗୁଡା ସବୁ ସ୍କାନରରେ ହଉ କି ୟୁପିଆଇ ସିଷ୍ଟମରେ ହଉ କାରଣ ଚୋରି ଡକାୟତି ରାହାଜନୀତି ଏସବୁ ହେଇପାରିବନି ଆଗରୁ ଆମେ କ୍ୟାସ୍ ନେଇକି ପଳଉଥିଲୁ ବସ୍ରେ ଦୂର ଦୂର ଜାଗାରେ ବାଟରେ ଛଡେଇ ନଉଥିଲେ ପକେଟ୍ ମାରି ହେଇଯାଉଥିଲା ଟଙ୍କା ସୁନା ବି ନେଇଯାଉଥିଲେ ତେଣୁ ବର୍ତ୍ତମାନ ଏଇଟା ବହୁତ ବଢିଆ ହେଲା ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଜ୍ଞା ଏଇ ୟୁପିଆଇ ସିଷ୍ଟମରେ ପେମେଣ୍ଟ ହଉଛି
0: ଏବଂ ତା ରିୱାର୍ଡ ବି ମଧ୍ୟ ଆପଣଙ୍କୁ ମିଳୁଛି
1: ବଢିଆ ହେଇଛି ଭାରତ ଠାରୁ ଶିଖିକିରି ଅଲଗା ଦେଶ ବି ସବୁ ଏଇଭଳିଆ ପେମେଣ୍ଟ କଲେଣି ତେଣୁ ମୋ ମତରେ ଏଇଟା ବେଟର ହେଇଛି କିନ୍ତୁ ଛୋଟ ମୋଟ ପେମେଣ୍ଟ
0: ଯୋଉଟା
1: ଗୋଟେ ସ୍କାନର ନଗେଇବ 5 ଗୋଟେ ଚା କପେ ଦବ କହିବ ନାଇଁ ତମେ କର ଆଜି ବହୁତ ଲୋକ ବି ଚା ପିଇ ପାରୁନାହାନ୍ତି ଘରକୁ ପଳଉଛନ୍ତି କଣ କରାଯିବ
0: ଏଇଟା ବହୁତ ବଢିଆ କଥା କହିଲେ ସତ କଥା ମାନେ ଛୋଟ ଛୋଟ ପେମେଣ୍ଟ ପାଇଁ ଆକ୍ଚୁଆଲି ହାତରେ 500 ଟଙ୍କା ଭିତରେ ହିଁ କ୍ୟାସ୍ ଯଦି କ୍ୟାରି କରିବା ତାହେଲେ ବି ଏଇସବୁ ଜାଗାରେ ଆମେ ଆଉ ହଟହଟା ହବାନି ବା ଆମେ ଜିନିଷ ନେଇକି କ୍ରୟ କରିକି ଆମେ ଘରକୁ ନେଇପାରିବା ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ ଆଜି କଲ୍ କରିଥିବାରୁ ଜୟ ଜଗନ୍ନାଥ କିନ୍ତୁ ବିଲରେ କାମ କରୁଛନ୍ତି ଏତେ ଓକେ ସୋ ଫୋନ କଟିଯାଇଛି ମୁଁ କହୁଥିଲି ଯେ ବିଲରେ କାମ କରୁଛନ୍ତି ତ ଖରାରେ ଏତେ ନ ସିଝିବା ପାଇଁ କାରଣ ବର୍ତ୍ତମାନ ବହୁତ ଖରା ହଉଛି ତ ନିଜର ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେବା ଉଚିତ 0671-2303-153 ଏ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ଆଣ୍ଡ ମୁଁ ପଚାରୁଛି ଆଜି ଆପଣମାନଙ୍କୁ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣମାନେ ବହୁତ ସୁନ୍ଦର ସୁନ୍ଦର ଉତ୍ତର ଦେଉଛନ୍ତି ଆଣ୍ଡ ବହୁତ ସୁନ୍ଦର ସୁନ୍ଦର ଦିଗ ପ୍ରତି ବି ଆପଣ ଦୃଷ୍ଟି ନଉଛନ୍ତି ତ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର ମ୍ୟାଡମ୍
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
2: ମମତା ସାମଲ କହୁଛି ସିଡିଏ ସେକ୍ଟର 6 ରୁ
0: ଆଚ୍ଛା ମମତା ଭଉଣୀ ୱେଲକମ୍ କରୁଛୁ ଏଫଏମ୍ ରେନ୍ବୋ କୁ
2: ଧନ୍ୟବାଦ
0: ଆଚ୍ଛା ମୁଁ ବୋଧେ ଭାବୁଛି ଆପଣ ସହିତ କଥା ହେଇଛି ନା ଆଗରୁ ଅଲଗା ସହିତ କଥା ହେଇଛି ମୁଁ ସେଇ କଥା ଟିକେ କନଫ୍ୟୁଜ୍ ରହିଲି କାରଣ ମୁଁ କଥା ହେଇଛି କି ନାହିଁ ମୁଁ ବେଳେବେଳେ କହିଦଉଛି ନା
2: ମମତା ବେହେରା ନା ଆଉ ଜଣେ କିଏ କଥା କୁହନ୍ତି ମୁଁ ଶୁଣେ

0: ଆଚ୍ଛା ମମତା ଭଳି କଣ କରନ୍ତି ଆପଣ କୁହନ୍ତୁ ଫାଷ୍ଟ ଆପଣଙ୍କ ଫ୍ୟାମିଲି ବିଷୟରେ କୁହନ୍ତୁ ଟିକେ ମୁଁ ବି ତ ଜାଣେ କଣ କିଏ ହାଉସ ୱାଇଫ୍
1: ପ୍ଲସ୍ ଏଇଠି ଆମ ମାର୍କେଟ କମ୍ପ୍ଲେକ୍ସରେ ସେ ଦୋକାନ ଅଛି ଗ୍ରୋସରୀ ଦୋକାନ ଅଛି କରିଛେ
0: ଆଚ୍ଛା ଆରେ ବାହ ବଢିଆ ତାହେଲେ ଆଜିର ଟପିକଟା ରିଲେଟ୍ କରିବ ଆପଣଙ୍କୁ କୁହନ୍ତୁ ଡିଜିଟାଲ ପେମେଣ୍ଟ ଆଉ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣ
1: ମାନେ ବିଭିନ୍ନ ଦୃଷ୍ଟିକୋଣରୁ ଲକ୍ଷ୍ୟ କଲେ ଦିଟା ଭଲ କାରଣ ଆମର ମନେକର ଅଳ୍ପ ଅଳ୍ପ ଜିନିଷ ଯୋଉମାନେ ନଉଛନ୍ତି ପେମେଣ୍ଟ ଯୋଉ କରୁଛନ୍ତି ଅଳ୍ପ କ୍ୟାସ୍ ଭିତରେ ସେଇଟା କ୍ୟାସ୍ ପେମେଣ୍ଟ ହେଲେ ଭଲ ଅଳ୍ପ ଟଙ୍କା ଭିତରେ ଆଉ ଯୋଉମାନେ ବେଶୀ ବେଶୀ ଟଙ୍କା ସେମାନେ କାରବାର କରୁଛନ୍ତି ସେଇଟା ଡିଜିଟାଲ ସ୍କାନରରେ ସୁବିଧା ମୁଁ ତ ଦେଖୁଛି ପ୍ରାୟ ଏବେ ସବୁ ଦୋକାନରେ ମାନେ ମୋ ଦୋକାନରେ ମୁଁ ଯାହା ଅନୁଭବ କରୁଛି ଟଙ୍କାଟା ଦି ଟଙ୍କା ପାଞ୍ଚ ଟଙ୍କା ଦଶ ଟଙ୍କା ସେଇଟାକୁ ସେମାନେ ସ୍କାନର କରୁଛନ୍ତି
0: ଭଗବାନ
1: ବୁଝିପାରୁଛନ୍ତି ଯୋଉଟାକୁ ଆମେ ଟଙ୍କାଟା ଜାଗାରେ ଆମର ସାମ୍ପୋ ଅଛି ଟଙ୍କିକିଆ ସାମ୍ପୋ ଅଛି କି ଚକୋଲେଟ୍ ଅଛି କି ଅଲଗା ଜିନିଷ ମଧ୍ୟ ଟଙ୍କିକିଆ ହାଜମଲା ହଉ ଇତ୍ୟାଦି ଅଛି ଆମେ ସେମାନେ ନେଇପାରିବେ କି ଆମେ ଦେଇପାରିବୁ କିନ୍ତୁ ସେମାନେ ଦୁଇ ଟଙ୍କା ତିନି ଟଙ୍କା ଆମ ପାଖରେ ନାହିଁ ବ୍ୟାଚଲର ପିଲାମାନେ ଯୋଉମାନେ ସବୁ ପଢାପଢି କରୁଛନ୍ତି ସେମାନଙ୍କର ସବୁ ଫୋନ୍ ପେ ଆଉ ଯୋଉମାନେ ଆସିଲା ବେଳକୁ ମାନେ ଭିକାରୀ ଆସିଲେ ପାଞ୍ଚ ଟଙ୍କା ଦଶ ଟଙ୍କା ଦବା ପାଇଁ ହେଲେ କ୍ୟାସ୍ ନାହିଁ ସେମାନେ ତ ଭିକାରୀ ସେମାନଙ୍କ ପାଖରେ ତ ମୋବାଇଲ ନଥିବ ସେଇ କ୍ଷେତ୍ରରେ ଟିକେ ଅସୁବିଧା ହଉଛି ହଉ ଦିଟା ତାଙ୍କର ତାଳମେଳ ସହିତ ସମୟ ଅନୁଯାୟୀ ଏବେ ଯୋଉ ଡିଜିଟାଲ ଯୁଗ ହେବା ଏଆଇ ଯୁଗ ହେଲା ସେଇଟା ଭଲ ଚୋରି ଡକାୟତ ଇତ୍ୟାଦି ପାଇଁ ତା ପୂର୍ବରୁ ଯୋଉ ଭାଇମାନେ ଭାଇ ଯୋଉ କହିଲେ ସେଇଟା ଭଲ ଦୂର ଦୂରନ୍ତରେ ଅକେଜନାଲି ଆମେ ଯାଇଥିବା ପଇସା ଅଧିକ ପଇସା ହେଇଥିବା ଆମେ ଦେଇପାରିବାନି ସେ କ୍ଷେତ୍ରରେ ଡିଜିଟାଲ ସେଇଟା ଭଲ କିନ୍ତୁ ସବୁ କ୍ଷେତ୍ରରେ ଯେ ଅଳ୍ପ ଅଳ୍ପ ପଇସା କ୍ଷେତ୍ରରେ ଆମେ ସେଇଟାକୁ ୟୁଜ୍ କରିବା ଡିଜିଟାଲ ଏଇଟା କ୍ୟାସ୍ଟା ମାନେ ଠିକ ଠିକ ସମୟ ଅନୁସାରେ ଠିକ ପରିସ୍ଥିତିରେ କୋଉଟା କୋଉ ପରିସ୍ଥିତିରେ ଆମେ କ୍ୟାସ୍ ଦେଇପାରିବା କୋଉ ପରିସ୍ଥିତିରେ ଆମେ ଦେଇପାରିବା ଡିଜିଟାଲ
0: ଆଚ୍ଛା କହିଲେ ମତେ ଆପଣ ତ ଦୋକାନ କରିଛନ୍ତି ସର୍ବନିମ୍ନ ଡିଜିଟାଲ ପେମେଣ୍ଟ କେତେ ହେଇଛି ବର୍ତ୍ତମାନ ମାନେ ସର୍ବନିମ୍ନ ମାନେ କିଏ କିଏ ତ ଗୋଟେ ଯେମିତି ଷ୍ଟୁଡେଣ୍ଟ ମାନଙ୍କ କଥା କହିଲେ ଯୋଉ ସାମ୍ପୋ କଥା କହୁଛନ୍ତି
1: ଦୁଇ ଟଙ୍କାକୁ ସେମାନେ ମୁଁ କହିଲି ଆରେ ଭାଇ ଦି ଟଙ୍କା ତିନି ଟଙ୍କା ଏମିତି ସବୁ ତମେ କରିବ ସ୍କାନରରେ କରିବ ଏଇଟା କେତେ ଅପରେଷ ହଉଛି ଜାଣିପାରୁଛ ନାଇଁ ଆମ ପାଖରେ କଣ କରିବ ଆମେ ତ ସବୁ ବାପା ମା ମାନେ ପଇସା ପଠଉଛନ୍ତି କ୍ୟାସ୍ରେ ଆମର ତ ସବୁ କ୍ୟାସ୍ ୟୁଜ୍ ଆଉ ଆମେ ଦବାକୁ ପଡୁଛି ଆଉ ନହେଲେ ଅଲଗା ଥରେ ଯୋଉମାନେ ଆସୁଛନ୍ତି ପାଞ୍ଚ ଟଙ୍କା ହେଲା ଦି ଟଙ୍କା ହେଲା ସେମାନେ ନେଇଯାଉଛନ୍ତି ଅଲଗା
0: ଦଶ ଟଙ୍କା ବି ଗୋଟେ ମ୍ୟାନେଜେବୁଲ କିନ୍ତୁ ଦଶ ଟଙ୍କା ତଳକୁ ହେଲା ବେଳକୁ ନିଜକୁ ବି ଲାଜ ଲାଗିବ
1: ନିହାତି
0: ଭାବରେ ତ ସେଇଥିପାଇଁ ମୁଁ ପଚାରିଥିଲି ଆପଣଙ୍କୁ ମମତା ଭଉଣୀ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ମଝିରେ ମଝିରେ ଏମିତି କଲ୍ ଲଗେଇବେ ଲାଗିବ ନିହାତି ଭାବରେ ହେଲା
1: ଲାଗିବ ଯେ ସକାଳ ଭିତରେ ଆଉ ତ ଅଳ୍ପ ଦିନ ପରେ ସ୍କୁଲ ଖୋଲିଯିବ ଆହୁରି
0: ଠିକ ଅଛି
1: ଯିବା ଟାଇମ୍ରେ ସମସ୍ତେ ଚେଷ୍ଟା କରୁଛନ୍ତି ନା ଆଉ ସମସ୍ତଙ୍କର ଏକା ଟାଇମ୍ରେ ଚେଷ୍ଟା କଲାବେଳକୁ ବିଜି ବିଜି ଦେଖନ୍ତି ଲାଗିଯାଉଛି ଆଉ
0: ଓକେ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ତେବେ ସମୟ ସରି ସରି ଆସିଲାଣି 9:52 ଅଲରେଡି ହେଇଗଲାଣି ଆଉ ଗୋଟିଏ କଲ୍ ନିହାତି ଭାବରେ ମୁଁ ନେବି ଆଣ୍ଡ ଆଜିର ଡାଇଲ୍ ଇନ୍ ଲାଇଭ୍ ଶୋକୁ ରାଉଣ୍ଡ ଅପ୍ କରିବା ଆଣ୍ଡ ତାପରେ ପରେ 10:50 ଆପଣମାନଙ୍କର ରେନ୍ବୋ ଏସ୍ଏମ୍ଏସ୍ ଅନୁରୋଧର ଗୀତର କାର୍ଯ୍ୟକ୍ରମ ପୁଣି ଥରେ ନେଇ ସ୍ମୃତି ହାଜିର ହୋଇଯିବ ତ ଆଜିର ଟପିକ୍ ରହିଥିଲା ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ଆପଣମାନେ ପ୍ରିଫର କରନ୍ତି ବହୁତ ସୁନ୍ଦର ସୁନ୍ଦର ମତାମତ ଆପଣମାନେ ଦେଲେ ଦେଖିବା ବର୍ତ୍ତମାନ ଆଜିର ଲାଷ୍ଟ କଲର୍ କିଏ ଅଛନ୍ତି ହ୍ୟାଲୋ
2: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି
0: କୃପା ସିନ୍ଧୁ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
2: ନମସ୍କାର
0: ନମସ୍କାର କେମିତି ଅଛନ୍ତି
2: ବହୁତ ବଢିଆ ଆଉ ଆନନ୍ଦରେ ଅଛି
0: ନିଶ୍ଚୟ
2: ଦୁଇ ତିନିଟି ପଦ କହିବି ଆଉ କିଛି ଆଉ କିଛି ଶ୍ରୋତା ଯଦି ଥିବେ କହିବେ ଆଉ
0: ନିଶ୍ଚୟ କୁହନ୍ତୁ
2: ଭିଡ଼ ଭିତରେ ଗୋଟେ ପିଲା ହଜିଗଲେ ଯେମିତି ଖୋଜିବାଟା ଯାହା ଆପଣ ଫୋନ ଲଗେଇବାଟା ସେୟା
0: ଆଚ୍ଛା ମୁଁ ଭାବିଲି ଟପିକ ଉପରେ କହିବେ ବୋଲି
2: ଯେତେବେଳେ ଡିଜିଟାଲ ଟା ପେମେଣ୍ଟ ଯୋଉ ଚାଲିଲା ମାନେ କରୋନା ପୂର୍ବରୁ ଷ୍ଟାର୍ଟ ହେଇଯାଇଛି ତା ପୂର୍ବରୁ ବୋଧେ 3 ବର୍ଷ ଖଣ୍ଡେ ହବ ଏବେ କଣ କ୍ୟାସ୍ ଟା ତିନି ଭାଗ ହେଇଗଲା ମାନେ ବ୍ୟାଙ୍କରେ ଅଧେ ଲୋକଙ୍କ ଘରେ ଅଧେ ଦୋକାନରେ ଅଧେ ଆମେ ଗୋଟେ ଜାଗା ଯାଇଥିଲୁ ପିପିଲି ଯାଇଥିଲୁ

0: ଲୋଡ୍ ଜିନିଷ ଆଣିବାକୁ ସକାଳୁ ସକାଳୁ ଦୋକାନ ଖୋଲିଲା ସେ ଲୋକ ନଟାଳେ, ତାର 7,000 ଟଙ୍କା ବିଲ୍ ହେଲା। ସେ କହିଲା ଆପଣ ଗୋଟେ କ୍ୟାସ୍ ଆଗେ ଦିଅନ୍ତୁ। ଆମେ କହିଲୁ ଡିଜିଟାଲ ପେମେଣ୍ଟ କରିବୁ? ସେ କହିଲା ହଁ କରିବେ ଯେ, ମତେ ଗୋଟେ ଆଗେ କ୍ୟାସ୍ରେ 100 ଟଙ୍କା କି 50 ଟଙ୍କା ଛାଡ। ତେଣୁ ମୋ ମୋବାଇଲରେ ମୋର ସବୁବେଳେ ଗୋଟେ 50, 100, 20 ଟଙ୍କା ଏମିତି ରେଜା ଗୋଟେ ଥିବ। ହଁ କୋଉଠି କୋଉଠି ଦରକାର ପଡିଲା ମୁଁ ଆଗେ ପେମେଣ୍ଟ, ମନେକର ସେମାନଙ୍କ ଆମେ ବଇନ କରିବୁ,
1: ମାନେ ଯୋଉ ସେଇଟା ସଗୁନ ସଗୁନ ବୋଲି କୁହନ୍ତି, ମାନେ ବହୁତ ଜଣ ଥାନ୍ତି ଯୋଉମାନେ ବଇନି ଫାଷ୍ଟ ବଇନିଟା କ୍ୟାସ୍ରେ ନେବା ପାଇଁ ପ୍ରିଫର କରନ୍ତି,
0: ଏମିତି ସେମାନେ କହନ୍ତି ଜଣ ଜଣେ। ଏମିତି ବି 2-3 ଥର ଜାଗାରେ ମୁଁ ଫେସ୍ କରିଛି। ତେଣୁ ସେଥିରେ କିଛି କଥା ନାହିଁ, ଡିଜିଟାଲ ପେମେଣ୍ଟ ଆଜିକାଲି ଯୁଗରେ ବହୁତ ଭଲ। ମନେକର ଗୋଟେ ଦୂର ଜାଗାକୁ ଯାଇଛନ୍ତି, ପେମେଣ୍ଟ ସିଏ ତା ପାଖରେ କମ ଅଛି, ମତେ ଫୋନ କଲେ ଟିକେ ଆଉ 200-300 କି 500 କି ଛାଡିଦବ ଟିକେ, ଏଇଟା ଭାରି ସୁବିଧା। ବହୁତ ସୁନ୍ଦର ଏଇ କଥା ଏଇ ଟପିକ ଉପରେ।
1: ଆଉ
0: ଗୋଟେ ଗୋଟେ ଜାଗାରେ ମୁଁ କହୁଛି, ମୋର ଲାଷ୍ଟ ଯଦି ଅନଲାଇନ ପେମେଣ୍ଟ ଗୋଟେ କରିଥିବି ତାକୁ ଗୋଟେ 47 ଟଙ୍କା ଗୋଟେ ହାର୍ଡୱେର ଦୋକାନରେ ଗୋଟେ ଆଣିଥିଲି କଲର, ଆଉ ତା ଦାମଟି ଥିଲା 47 ଟଙ୍କା। ମୁଁ କହିଲି ସାର୍ ପଇସା ନେଇନି ମୋବାଇଲଟା ନେଇଛି, ଆଉ ସେତେବେଳେ ସେ ପେମେଣ୍ଟ ବି ସେଥିରେ 50 ଟଙ୍କା ଥିଲା, ମାନେ ଯୋଉ ମୋବାଇଲ ଦେହରେ କଭର ଭିତରେ। ଆଉ ମୁଁ କହିଲି କଣ ତମ ପଚାରିବ ନା ଅନଲାଇନ ଦେଇଦେଲି ଚଳିବ, ମୁଁ 47 ଟଙ୍କାଟା ସେ 3 ଟଙ୍କା କୋଉଠି ଫେରେଇବ, ତେଣୁ ମୁଁ ଏଥିରେ କଣ 47 ଟଙ୍କାଟା ଛାଡିବାକୁ ସୁବିଧା ହେଲା। ଆଉ ଗୋଟେ କଥା କହୁଛି, କଣ ଗୋଟେ ପେପର ପଢିଥିଲି, ଗୋଟେ ଭିକାରୀ ଆସିଲା ସକାଳୁ, ବାବୁ ଭିକ ଦେବେ? ଗଲା ମୁଁ ଅନଲାଇନରେ ଦେବି ନା କେତେ ତାହେଲେ ଆପଣ ଗୋଟେ କାମ କରନ୍ତୁ, ମତେ 8 ଟଙ୍କା ଛାଡନ୍ତୁ ନା 5 ଟଙ୍କା ଭିକ ପାଇଁ ଆଉ 3 ଟଙ୍କା GST।
1: ବଢିଆ କଥା ଆଉ, ତାହେଲେ ଏଇଟା ବି ଗୋଟେ ଡିଜିଟାଲ ମାନେ ଭିକ୍ଷା ମାଗିବା ଜିନିଷ ହେଇଯିବ ଆଉ ନାଇଁ କି?
0: ସତ କଥା ଆଜ୍ଞା, 5 ଟଙ୍କା ନଉ କି ମୁଁ କାହାକୁ ଗୋଟେ ବି ଛାଡିଲେ, ମୋ ସହିତ 2-3 ଟଙ୍କା ଯାଉଛି ନା ନାଇଁ, ଆଉ ସେ 5 ଟଙ୍କା ଭିକାରୀ ପାଖକୁ ଆଇଲେ ବି ଇଏ କଲେ ସିଏ 2-3 ଟଙ୍କା, ତ ଯଦି 5 ଟଙ୍କା ସେ ଛାଡିବ 3 ଟଙ୍କା କଟିଯିବ, ଆପଣଙ୍କୁ 2 ଟଙ୍କା ଆସିବ ଭିକାରୀ ପାଖକୁ, ତାହେଲେ ଲାଭ କଣ?
1: ଥାଉ ଠିକ ଅଛି, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ କୃପା ସିନ୍ଧୁ ଭାଇ, ବଢିଆ ସୁନ୍ଦର ଜୋକ୍ ବି କହିଲେ।
0: ଆଉ ଗୋଟେ ପଦ ଖାଲି
1: କୁହନ୍ତୁ,
0: SMS ଆପଣ ଟିକେ ଆଖି ଆଗରେ ରଖନ୍ତୁ, ଆପଣ ବେଳେବେଳେ ମାନେ ନା ପଢୁନାହାନ୍ତି ତ ସେଥିପାଇଁ।
1: ଆଚ୍ଛା, କିନ୍ତୁ ମୁଁ ଗତଥର ଆଇ ଥିଙ୍କ ମୁଁ ସମସ୍ତଙ୍କର ନେମ୍ ପଢିଛି, ଯୋଉମାନଙ୍କର ଗୀତ ପ୍ଲେ ନ କରେଇ ପାରିଛି ସେମାନଙ୍କର ନାଁ ପଢି ଦେଇଛି ମୁଁ। ତେବେ ନିଶ୍ଚୟ ନିଶ୍ଚୟ ଆପଣଙ୍କ ଅନୁରୋଧ ରକ୍ଷା କରିବୁ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ସୋ ଆଜିର ପ୍ରୋଗ୍ରାମକୁ ରାଉଣ୍ଡ ଅଫ୍ କରିବା, ଚାଲନ୍ତୁ ଗୋଟେ ବ୍ୟୁଟିଫୁଲ ଗୀତ ଆସି ଏଞ୍ଜୟ କରୁଥାନ୍ତୁ, ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ ରହିଥାନ୍ତୁ ସ୍ମୃତି ସହିତ FM ରେନ୍ବୋ କାଟାକ୍ରିୟାନ୍, କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମେନେ ପ୍ୟାର କିୟା ଫିଲ୍ମର ଦିଲ ଦିୱାନା ଏ ଗୀତଟି କୁଲା ଲତା ମଙ୍ଗେସ୍କର କଣ୍ଠରୁ ଆଣ୍ଡ ଲେଖିଲେ ଯେ ସ୍ପେଶିଆଲ ଡେଡିକେଟ୍ କରିଛନ୍ତି ସମସ୍ତଙ୍କୁ ୱିଥ୍ ଅଲ୍ ଶ୍ରୋତା ଷ୍ଟାଫ୍ ଅଲ୍ ଆର୍ଜେ ସମସ୍ତଙ୍କୁ ଆଣ୍ଡ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ସମସ୍ତଙ୍କୁ ତାହେଲେ ପହଞ୍ଚାଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଏହି ଗୀତ ବାଜିଲା ଏଫ୍ଏମ୍ ରେନ୍ବୋ କାଟେ

ବହୁତ ହି ବ୍ୟୁଟିଫୁଲ ଗୀତ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଏମିତିଆ ସୁନ୍ଦର ଗୀତଟିଏ ରିକ୍ୱେଷ୍ଟ କରିଥିବାରୁ। ସେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଆମକୁ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ଶୁଣିବା ପାଇଁ ଚାହିଁଛନ୍ତି ଜାନେ ହୋଗା କ୍ୟା ଫିଲ୍ମର ପଲ୍କେ ଉଠାକେ ଦେଖି ଏହି ଗୀତଟିକୁ ଅନୁରୋଧ କରିଛନ୍ତି।

ମାଇ ଫ୍ରେଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆପଣମାନେ ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଆମ ସହିତ କନେକ୍ଟ ହୋଇଛନ୍ତି କିଶୋର କୁମାର ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି ସବ୍ସେ ବଡ଼ା ରୂପୟା ଫିଲ୍ମର ଗୀତ ଦରିଆ କିନାରେ ଏକ ବଙ୍ଗଲୋ ଏ ଗୀତଟିକୁ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ୍

ଚଳନ୍ତୁ ଫଟାଫଟ ନେକ୍ସଟ ଏସ୍ଏମ୍ଏସ୍ ଲୋରା ମହାନ୍ତି ନିଆଳି କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି ଲେଖିଲେ ଗୁଡ୍ ମର୍ଣ୍ଣିଂ ଦିଦି ହଁ ମନେ ଭି ପ୍ୟାର କିଆ ଏଇ ଫିଲ୍ମର ହମ୍ ପ୍ୟାର ହେ ତୁମ୍ହାରେ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପହଞ୍ଚିଲା ଲୋରା ତୁମ ପାଖକୁ ତୁମ ମନପସନ୍ଦର ଗୀତ

ସେମିତି ସହିତ କନେକ୍ଟ ହୋଇଥିଲେ ଆଦିତ୍ୟ ପ୍ରିୟମ ନୂଆ ବଜାର କଟକରୁ ଆମ ସହିତ କନେକ୍ଟ ହୋଇଥିଲେ ଆମ ସହିତ ପୁଣି କନେକ୍ଟ ହୋଇଥିଲେ ସନ୍ଧ୍ୟାରାଣୀ ସୁତାର ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମ ସହିତ କେନ୍ଦ୍ରାପଡ଼ାରୁ ଆମ ସହିତ କନେକ୍ଟ ହୋଇଥିଲେ ସେମିତି ଆମ ସହିତ କନେକ୍ଟ ହୋଇଥିଲେ ସୁଭଦ୍ରାପୁର କଟକରୁ ହେମନ୍ତ କୁମାର ମହାରଣା

ରେମୁଣ୍ଡାରୁ ଆୟୁଷ ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ଆମ ସହିତ କନେକ୍ଟ ହୋଇଥିଲେ। ଆମ ସହିତ ମଞ୍ଜୁବାଳା ପାତ୍ର, ଭକ୍ତିପ୍ରସାଦ, ପ୍ରଭାତ ଅସରଳା, ପିଚୁକୋଳି ଖୋର୍ଦ୍ଧାରୁ କନେକ୍ଟ ହୋଇଥିଲେ। ପ୍ରଭାତ ବଳିଆର ସିଂ, ଚନ୍ଦନ ଟୋନି, ବାଙ୍କି କଲେଜ ବାଙ୍କିରୁ ଏବଂ ଆମ ସହିତ କନେକ୍ଟ ହୋଇଥିଲେ ଦେବାକର ସେଠୀ, ସେକ୍ଟର 6 ସିଡିଏ କଟକରୁ। ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ, ଆମ ସହିତ କନେକ୍ଟ ହୋଇଥିଲେ ସୁଧା ଷଡ଼ଙ୍ଗୀରୁ, ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ନାତୁଣୀ ନାଡ଼ି। ଏବଂ ଆମ ସହିତ କନେକ୍ଟ ହୋଇଥିଲେ ଟୁକୁ, ଚୁକୁ, ପପୁ, ଶିବାନୀ, ଟିକି ମିକି, ମାଣିଆବନ୍ଧ, ସନ୍ତ୍ରବାଲି, ବଡ଼ମ୍ବାରୁ ଆମ ସହିତ କନେକ୍ଟ ହୋଇଥିଲେ। ଆମ ସହିତ କନେକ୍ଟ ହୋଇଥିଲେ ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଓସ୍ତିଆ ବାଙ୍କି, ଆଠଗଡ଼ କଟକରୁ। ବହୁତ ସାରା ଲିସନର୍ସ ଆମ ସହିତ ବର୍ତ୍ତମାନ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟ ହୋଇଛନ୍ତି, ତ ସମସ୍ତଙ୍କର ନେମ୍ ନିହାତି ଭାବରେ ପଢ଼ିବି କାରଣ ସମୟ ସରିସରି ଆସିଲାଣି। ଆମ ସହିତ କନେକ୍ଟ ହୋଇଥିଲେ ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି ଆଣ୍ଡ ପୂଜା, ସୌରୀ, ମହାସିଂହପୁର ଡିଷ୍ଟ୍ରିକ୍ଟ କଟକରୁ ଆମ ସହିତ କନେକ୍ଟ ହୋଇଥିଲେ। ଆମ ସହିତ କନେକ୍ଟ ହୋଇଥିଲେ ଆବାସ ସେନ, ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆମ ସହିତ କନେକ୍ଟ ହୋଇଥିଲେ। ସେଭଳି ଆମ ସହିତ ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା, ଗଞ୍ଜାମରୁ କନେକ୍ଟ ହୋଇଥିଲେ। ଆମ ସହିତ କନେକ୍ଟ ହୋଇଥିଲେ ମହମ୍ମଦପୁର, ବିଲହାଟ କଟକରୁ ରଥ ଆମ ସହିତ କନେକ୍ଟ ହୋଇଥିଲେ। ସୋମ ପ୍ରକାଶ, ଭାରତ ଚନ୍ଦ୍ର ନାୟକ, କଳ୍ପନା ମହାନ୍ତି ଆମ ସହିତ କନେକ୍ଟ ହୋଇଥିଲେ। ସେଭଳି ହିତେନ୍ଦ୍ର

ଦାସ ଆସାମରୁ ଆମ ସହିତ କନେକ୍ଟ ହୋଇଥିଲେ। ଦେନ୍ ନିର୍ମଳା ବେହେରା, ସନ୍ତୋଷ ବେହେରା ନାତୁଣୀ ଆଦ୍ୟାଶା କାନ୍ତୋଲ ଆଠଗଡ଼ରୁ ଆମ ସହିତ କନେକ୍ଟ ହୋଇଥିଲେ। ହାଲୁ ଭାଇ ସିଆନ ଆଠଗଡ଼ରୁ ଆମ ସହିତ କନେକ୍ଟ ହୋଇଥିଲେ। ରମେଶ ଚନ୍ଦ୍ର ସାହୁ ଔକମା ଭାପୋ ଢେଙ୍କାନାଳ, ରାଜେନ୍ଦ୍ର ନନା ନୂଆଗାଁରୁ ଆମ ସହିତ କନେକ୍ଟ ହୋଇଥିଲେ। ଏବଂ ଆମ ସହିତ କନେକ୍ଟ ହୋଇଥିଲେ ପାଟଣାରୁ ସନ୍ତୋଷ ଭୋଇ ଆମ ସହିତ କନେକ୍ଟ ହୋଇଥିଲେ। ସମସ୍ତଙ୍କୁ ଦିଲ୍ସେ ଧନ୍ୟବାଦ ଜଣାଉଛୁ। ଆଣ୍ଡ ସମସ୍ତେ ଏମିତି ହିଁ ଭଲ ପାଇବା ଏଫ୍ଏମ୍ ରେନ୍ବୋକୁ ଦେଉଥାନ୍ତୁ। ଆଣ୍ଡ ସମୟ ବର୍ତ୍ତମାନ ସରିସରି ଆସିଲାଣି, ସ୍କୃତିକୁ ମଧ୍ୟ ଏଇଠୁ ଦିଅନ୍ତୁ ବିଦାୟ। ଆଣ୍ଡ ପରବର୍ତ୍ତୀ ଆର୍ଜେ କିଛି ସମୟ ପରେ ଆପଣମାନଙ୍କ ସହିତ କନେକ୍ଟ ହୋଇଥିବେ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

ହ୍ୟାଲୋ ଭାଇ ନମସ୍କାର। ସମସ୍ତେ ବହୁତ ବ୍ୟସ୍ତ ହେଇଯିବେଣି ସମସ୍ତଙ୍କ କାମରେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ ଶୋ ଚାଲିଛି କଳାକାର। ହଁ ସାଥୀ, ସମୟ କାହାକୁ ଅପେକ୍ଷା କରେ କହିଲେ, ସମୟ ତା ବାଟରେ ଗଡ଼ି ଚାଲେ, କିନ୍ତୁ ତା ସହିତ ଆମକୁ ତ ତାଳ ଦେଇ ଚାଲିବାକୁ ପଡ଼ିବ ନା। ସୁଜାତା ଅଛି ଆପଣମାନଙ୍କ ସହିତ, ଆପଣଙ୍କ ମାଇଣ୍ଡକୁ ଟିକେ ଫ୍ରେଶ୍ କରିବା ପାଇଁ ଶୁଣିବି ମିଠା ମିଠା ଗୀତ, ମିଠା ମିଠା କଥା ହବା, ମିଠା ମିଠା ମତ ମଧ୍ୟ ମାଗିବି। ତେବେ ସାଥୀ, କଳାକାରରେ ଆମେ ସେଇ କଳାକାରଙ୍କ ବିଷୟରେ ଆମେ କଥା ହେଇଥାଉ। ହଁ ସାଥୀ, ସଙ୍ଗୀତ ଜଗତରେ ଏମିତି ଜଣେ ପ୍ରଖ୍ୟାତ ପ୍ଲେବ୍ୟାକ୍ ଗାୟକ ଯାହାଙ୍କ ମଧୁର ଶାସ୍ତ୍ରୀୟ ଏବଂ ଭାବପୂର୍ଣ୍ଣ କଣ୍ଠସ୍ୱରରେ ଭାରତୀୟ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସେ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ ସାଥୀ, ସେ ହିନ୍ଦୀ, ମରାଠୀ, ଓଡ଼ିଆ, ଭୋଜପୁରୀ ଏବଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଗୀତ ଗାଇ ଲୋକପ୍ରିୟତା ମଧ୍ୟ ଅର୍ଜନ କରିଛନ୍ତି। ହଁ ସାଥୀ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଦୃଢ଼ ଭିତ୍ତି ଉପରେ ନିର୍ମିତ ତାଙ୍କ ଗାୟନ ଶୈଳୀ ଆଜି ମଧ୍ୟ ନୂତନ ପିଢ଼ିର ଗାୟକମାନଙ୍କ ପାଇଁ ପ୍ରେରଣା ହୋଇସାରିଛି। ଭାବୁଥିବା ଆପଣ କାହା କଥା ମୁଁ କହୁଛି? ହଁ ସାଥୀ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସୁରେଶ ୱାଡକର। ତେବେ ସାଥୀ, ଆଗକୁ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ କଣ୍ଠରେ ସୁନ୍ଦର ଗୀତଟି। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଯାହା ସେହି ସମୟରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ଯୋଗ୍ୟତା ଦେଉଥିଲା। ପରେ ସେ ମୁମ୍ବାଇର ଗୋଟିଏ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଙ୍ଗୀତ ଶିକ୍ଷା ସମୟରେ ସେ ରାଗ, ତାଳ, ଲୟ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଗାୟନରେ ବିଭିନ୍ନ ଦିଗରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ। ଶିକ୍ଷା ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ ସଫଳ ପ୍ଲେବ୍ୟାକ୍ ଗାୟକ ଭାବେ ପ୍ରତିଷ୍ଠିତ କରିଥିଲା।

ହଁ ସାଧୀ, 1976 ମସିହାରେ ସୁରେଶ ୱାଡକର ସୁର ସିଙ୍ଗର ନାମକ ଏକ ସଙ୍ଗୀତ ପ୍ରତିଷ୍ଠିତ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ବିଜୟୀ ହୋଇଥିଲେ, ଯାହା ପ୍ରତିଯୋଗିତାରେ ବିଚାରକ ଥିଲେ ପ୍ରସିଦ୍ଧ ସଙ୍ଗୀତକାର ଜୟଦେବ ଓ ରବୀନ୍ଦ୍ର ଜୈନ। ତାଙ୍କର ପ୍ରତିଭାରେ ମୁଗ୍ଧ ହୋଇ ସଙ୍ଗୀତକାର ଜୟଦେବ ତାଙ୍କୁ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ସୁଯୋଗ ମଧ୍ୟ ଦେଇଥିଲେ। ସୁରେଶ ୱାଡକର।

ଅନନ୍ୟାଙ୍କ କଣ୍ଠସ୍ୱରରେ ଅନନ୍ୟ ମାଧୁର୍ଯ୍ୟ ରହିଥିଲା। ସେ 1980 ଏବଂ 90 ଦଶକରେ ବଲିଉଡ୍ରେ ଅନେକ ସୁପରହିଟ୍ ଗୀତ ଗାଇଥିଲେ, ଯେମିତିକି ଏ ଜିନ୍ଦେଗୀ ଗଲେ ଲଗାଲେ, ସିନେମେ ଜଲନ, ଚପା ଚପା ଚରକ ଚଲେ, ମେଘାରେ ମେଘା, ତୁମସେ ମିଲକେ ଏସା ଲଗା ଔର ଇସ୍ ଦିଲ୍ ମେ କ୍ୟା ରଖା ହେ। ଏସବୁ ଗୀତ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥେ କୁହନ୍ତି ଯେମିତି ଓଲ୍ଡ ଇଜ୍ ଗୋଲ୍ଡ ସେଇ ଏଭରଗ୍ରୀନ୍ ଓଲ୍ଡ ହିନ୍ଦୀ ଫିଲ୍ମ ଗୀତ ବ୍ୟାକ୍ ଟୁ ବ୍ୟାକ୍ ଶୁଣେଇ ଦେଉଛି ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୁଜାତା ଅଛି ଆପଣମାନଙ୍କ ସହିତ। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, କିଛି କଥା କିଛି ଗୀତରେ ଆମେ ଢେର ସାରା ମିଠା ମିଠା ଗୀତ ତ ଶୁଣିବା, ମିଠା ମିଠା କଥା ମଧ୍ୟ ହବା। ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ଏଇ ପ୍ରେମ ମଣିଷ ଜୀବନର ମାନେ ଆମ ଜୀବନର ଏକ ଅମୂଲ୍ୟ ଅନୁଭୂତି ନା? ହଁ ସାଥୀ, ପ୍ରେମ ହୃଦୟର ଭାଷା ଯାହାକୁ ଶବ୍ଦରେ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତ କରିବା କଷ୍ଟକର। ପ୍ରେମ ମଣିଷକୁ ଖୁସି ଦିଏ, ଆଶା ଦିଏ ଏବଂ ଜୀବନକୁ ମଧ୍ୟ ସୁନ୍ଦର କରିଥାଏ।

ପ୍ରେମର କୌଣସି ସୀମା ନାହିଁ, ସେଠି କୌଣସି ବନ୍ଧନ ମଧ୍ୟ ନାହିଁ, ଯାହା ହୃଦୟରୁ ହୃଦୟକୁ ପ୍ରଭାବିତ ହୋଇଥାଏ। ଏକ ପବିତ୍ର ଭାବନା ହେଉଛି ପ୍ରେମ। ଆମ ଜୀବନରେ ଯେତେବେଳେ ପ୍ରେମର ସ୍ପର୍ଶ ଆସେ ନା, ସେତେବେଳେ ସମଗ୍ର ଦୁନିଆ ଆମ ପାଇଁ ନୂଆ ନୂଆ ଲାଗେ। ଏହି ପ୍ରେମ ହିଁ ଆମକୁ ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ଶିଖାଏ।

ଏମିତି ପ୍ରେମ ହେଉଛି ଯେଉଁ ପ୍ରେମର ସ୍ୱାର୍ଥ ନଥାଏ, ଥାଏ କେବଳ ତ୍ୟାଗ, ସମର୍ପଣ ଏବଂ ଭରସା। ହଁ ସାଥୀ, ଆଗକୁ ଆମେ ଢେର ସାରା ଏ ବିଷୟରେ କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ସହିତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ବାପାଙ୍କ ପ୍ରେମ ମଧ୍ୟ ଅତ୍ୟନ୍ତ ଗଭୀର ଏବଂ ମହାନ ହଁ ଜଣେ ବାପା ତାଙ୍କ ପ୍ରତ୍ୟେକ କଷ୍ଟ ଓ ସଂଘର୍ଷ ପଛରେ ଥାଏ ସନ୍ତାନ ପ୍ରତି ଅଗାଧ ପ୍ରେମ ବାପାଙ୍କ ଏହି ନୀରବ ପ୍ରେମ ଅନେକ ସମୟରେ ଶବ୍ଦଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଥାଏ ନା ସାଥୀ ପ୍ରେମ ଆମ ଜୀବନର ସମସ୍ତଙ୍କ ଲାଇଫରେ ଆସିଥାଏ ମାଙ୍କ ପ୍ରେମ ହେଉ ବାପାଙ୍କ ପ୍ରେମ ହେଉ କି ଆମ ବନ୍ଧୁମାନଙ୍କର ସହିତ ପ୍ରେମ ହୋଇଥାଏ କେତେବେଳେ କୌଣସି ବସ୍ତୁ ସହିତ ମଧ୍ୟ ପ୍ରେମ ହୋଇଯାଏ

ହଁ ସାଥୀ, ବନ୍ଧୁତ୍ୱର ପ୍ରେମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ସତ ବନ୍ଧୁ ସବୁବେଳେ ଆମର ସୁଖ ଦୁଃଖର ସାଥୀ ହୋଇଥାଏ, ଆମକୁ ସଠିକ୍ ପଥ ଦେଖାଇଥାଏ, ବିପଦ ସମୟରେ ସାହସ ଦେଇଥାଏ। ସେଇଥିପାଇଁ ତ କୁହନ୍ତି, ବନ୍ଧୁତ୍ୱରେ ଥିବା ପ୍ରେମ ଭରସା ଓ ଆନ୍ତରିକତା ଉପରେ ଆଧାରିତ। ଏହି ପ୍ରେମ ଜୀବନକୁ ଅଧିକ ସୁନ୍ଦର ଓ ଆନନ୍ଦମୟ କରିଦେଇଥାଏ।

ହଁ ସାଧି, ସତ ପ୍ରେମ କେବେ ଅହଙ୍କାର ଶିଖାଏନି। ଏହା ମଣିଷକୁ ନମ୍ର, ଦୟାଳୁ ଏବଂ ସହନଶୀଳତା କରିଦେଇଥାଏ। ପ୍ରେମ ଥିବା ସ୍ଥାନ ନା ଘୃଣା କି ହିଂସାର ସ୍ଥାନ ନଥାଏ। ପ୍ରେମ ମଣିଷକୁ ଗୋଟିଏ ସନ୍ଦେଶ ଦିଏ, ସମାଜର ଶାନ୍ତି ପ୍ରତିଷ୍ଠା କରେ। ସାଥି, ଯଦି ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ସମ୍ମାନ ରଖିବେ, ତେବେ